ଆକାଶବାଣୀ ଜୟପୁର। ଆଜି ମଙ୍ଗଳବାର 1948 ଶତାବ୍ଦ ଆଶ୍ୱିନ 23 ଦିନ 2026 ମସିହା ଅକ୍ଟୋବର ମାସର 6 ତାରିଖ। ଆମ ପ୍ରିୟ ଶ୍ରୋତାମାନଙ୍କୁ ଶୁଭେଚ୍ଛା ତଥା ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 5:57 ମାଙ୍ଗଳିକ।

ମନରେ ଭକ୍ତି ଥିଲେ ପ୍ରତିଟି ମୁହୂର୍ତ୍ତ ହୋଇଯାଏ ସୁନ୍ଦର। ସୁଖରେ ଭଗବାନଙ୍କୁ ମନେ ପକାଇବା ସହଜ, କିନ୍ତୁ ଦୁଃଖରେ ମଧ୍ୟ ତାଙ୍କ ଉପରେ ବିଶ୍ୱାସ ରଖିବା ହିଁ ପ୍ରକୃତ ଭକ୍ତି। ଆସନ୍ତୁ ସେହି ଭକ୍ତିଭାବ ସହ ଭଗବାନଙ୍କୁ ଆରାଧନା କରିବା। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଶର୍ମିଳା ସାମନ୍ତରା। ଶିଳ୍ପୀଙ୍କ କଣ୍ଠରେ ବାବାଜୀ ଚରଣ ଜେନାଙ୍କ ଗୀତରଚନା।

ଆପଣମାନେ ଶୁଣିଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ସବୁର ହୃଦୟରେ ବିରାଜିତ ସେ, ଅଦେଖାରେ ଶୋଭା ପାଆନ୍ତି ସେ, ସକାଳର ଶାନ୍ତ ପରିବେଶ ଆଉ ଭଗବାନଙ୍କ ନାମ, ଏହାଠାରୁ ସୁନ୍ଦର ସମୟ ଆଉ କ'ଣ ହୋଇପାରେ। ମନର ସବୁତକ ଭାବକୁ ଭଗବାନଙ୍କଠାରେ ସମର୍ପିଦେଲେ ଶାନ୍ତ ହୋଇଯାଏ ଏ ମନ, ଏ ଶରୀର। ଶୁଦ୍ଧ ଚିତ୍ତରେ ତାଙ୍କୁ ଆରାଧନା କଲେ ମନ ହୋଇଯାଏ ପବିତ୍ରମୟ। ଆସନ୍ତୁ ସେହି ପବିତ୍ର ଭାବ ରଖି ତାଙ୍କ ନାମ ଗୁଣଗାନ କରିବା। କିଶୋର ଚନ୍ଦ୍ର ନନ୍ଦଙ୍କ ଗୀତରଚନାରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଗୋପାଳକୃଷ୍ଣ ବେହେରା।

ଶ୍ୟାମ ସୁନ୍ଦର ଦୀନବନ୍ଧୁ ଜଗତ ଠାକୁର ସେ ଭକ୍ତି କେବଳ ମନ୍ଦିରରେ ନୁହେଁ ଶ୍ରୋତାବନ୍ଧୁ, ଭକ୍ତି ମନର ଭାବନାରେ, ଆମ କଥାରେ ଓ ଆମ କର୍ମରେ ଥାଏ। ଦୁଃଖ ଆସିଲେ ଭାଙ୍ଗି ନ ପଡ଼ିବା, ସୁଖ ଆସିଲେ ଅହଙ୍କାର ନ କରିବା, ଏହା ହେଉଛି ଜୀବନର ସୁନ୍ଦର ଶିକ୍ଷା। ଆମ ପାଖରେ ଯାହା ଅଛି ସେଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦେବା, କାରଣ ଭଗବାନଙ୍କର ଯୋଜନା ବେଳେବେଳେ ଆମ ଭାବନାଠାରୁ ମଧ୍ୟ ସୁନ୍ଦର ହୋଇଥାଏ। ସାଲବିକଙ୍କ ଗୀତରଚନାରୁ ଏଥର ଶିଳ୍ପୀ ହେଲେ ଦୀପ୍ତିମୟୀ ମହାନ୍ତି।

0: ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ ଆଜି ଶୁଣନ୍ତୁ ଏହାର 160ତମ ଭାଗ
1: ଏପିସୋଡ୍ ନମ୍ବର 160 160

ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ ଶୁଣିଲେ। ଆଜି ଶୁଣିଲେ ଏହାର 160ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ମଣିଷର ସୀମାହୀନ ଧନ ଲାଳସା ଓ ଏହାର ହାସ୍ୟାସ୍ପଦ ପରିଣତି ସମ୍ପର୍କରେ ପୁରାଣରେ ରହିଛି ଏକ ଶିକ୍ଷଣୀୟ କାହାଣୀ, ଯାହାର ପ୍ରାସଙ୍ଗିକତା ଆଧୁନିକ ଭୌତିକବାଦର ଯୁଗରେ ଯଥେଷ୍ଟ ରହିଛି। ଏକଦା ଧନର ଦେବତା କୁବେର ତାଙ୍କର ଜଣେ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ତାକୁ ଯାହା ଇଚ୍ଛା ତାହା ମାଗିବାକୁ କହିଲେ। ଭକ୍ତ ତାଙ୍କୁ ପ୍ରାର୍ଥନା କଲା ସଂସାରର ସବୁଠାରୁ ମୂଲ୍ୟବାନ ଧନରତ୍ନ ଦେବା ପାଇଁ। ତାଙ୍କ ଭଣ୍ଡାର ଖୋଲିଦେଇ କୁବେର ତାକୁ ସାରା ଦିନ ଯାହା ଇଚ୍ଛା ତାହା ନେବା ପାଇଁ କହିଲେ। ତାଙ୍କ ଦ୍ୱାରପାଳକୁ ଡାକି ସେ ରତ୍ନଭଣ୍ଡାର ସାରାଦିନ ଖୋଲା ରଖି ସନ୍ଧ୍ୟାରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ। ରତ୍ନଭଣ୍ଡାର ଭିତରକୁ ପ୍ରବେଶ କଲାପରେ ଗଚ୍ଛିତ ଅମୂଲ୍ୟ ଧନରତ୍ନ ଦେଖି ଭକ୍ତର ଆଖି ଝଲସି ଉଠିଲା। ସୁନା, ହୀରା, ନୀଳା, ମୋତି ଇତ୍ୟାଦି ଉପରେ ତାର ନଜର ଯେତେ ପଡ଼ୁଥାଏ ସେତେ ଅସ୍ଥିର ହୋଇ ଉଠୁଥିଲା ତାର ମନ। ସିଏ ଭାବିପାରୁନଥିଲା କ'ଣ ସବୁ ନେବ। ଏମିତି ଦେଖୁ ଦେଖୁ ସନ୍ଧ୍ୟା ହୋଇଗଲା। ଦ୍ୱାରପାଳ ପହଞ୍ଚିଗଲା ଭଣ୍ଡାରର ଫାଟକ ବନ୍ଦ କରିବାକୁ। ଲୋକଟିକୁ ବାହାରି ଆସିବାକୁ ନିର୍ଦ୍ଦେଶ ଦେଲା। କହିଲା, ବନ୍ଧୁ, ଆଜି ଯାଏଁ କୌଣସି ବି ଲୋକ ଏଠାରୁ କିଛି ବି ନେଇପାରିନାହାନ୍ତି। ଚାଲ, ତମକୁ ଭୋକ ହେଉଥିବ, କିଛି ଖାଇବ, ଆସ। ରତ୍ନଭଣ୍ଡାରର ଦ୍ୱାର ରଖି ଧନପିପାସୁ ଭକ୍ତକୁ ଯାହା କହିଲା ତାହା ପ୍ରତ୍ୟେକ ମଣିଷ ପାଇଁ ଏକ ଶାଶ୍ୱତ ବାର୍ତ୍ତା। ଖାଲି ହାତରେ ଆସି ଶେଷରେ ଖାଲି ହାତରେ ଏହି ଭବହାଟରୁ ଫେରିଯିବା ହେଉଛି ଧ୍ରୁବ ସତ୍ୟ। ମାତ୍ର ଆଜୀବନ ଧନଲିପ୍ସାରେ ମାତିଥିବା ମଣିଷ ଏହି ସତ୍ୟକୁ ଭୁଲିଯାଏ। ଧନକୈନ୍ଦ୍ରିକ ଜୀବନଟିଏ ଜିଉଁଥିବା ମଣିଷମାନଙ୍କ ପାଇଁ ଯୁଗେ ଯୁଗେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମନୀଷୀଗଣ ସତର୍କବାଣୀ ଶୁଣେଇ କହିଛନ୍ତି ଯେ ଏଭଳି ଏକ ଜୀବନ ସମ୍ପୂର୍ଣ୍ଣ ନିରର୍ଥକ ଅଟେ। ଉପନିଷଦର ପ୍ରଜ୍ଞା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିବା ପାଶ୍ଚାତ୍ୟ ଜଗତର ମହାନ ଦାର୍ଶନିକ ସୋପେନହାୱର ତାଙ୍କର ୱିଜ୍ଡମ୍ ଅଫ୍ ଲାଇଫ୍ ପୁସ୍ତକରେ କହିଛନ୍ତି ଯେ କେବଳ ଅର୍ଥ ଉପାର୍ଜନ ପାଇଁ ଯଦି ଆମେ ଆମ ଜୀବନକୁ ଉତ୍ସର୍ଗ କରିଦେଉଛୁ ତେବେ ଆମ ଜୀବନ ସମ୍ପୂର୍ଣ୍ଣ ବ୍ୟର୍ଥ ହେଲା। ଯଦି ଆମେ ଅର୍ଥକୁ କିଭଳି ଆନନ୍ଦ ପ୍ରାପ୍ତି ଦିଗରେ ବିନିଯୋଗ କରିବା ସେ କଥା ଜାଣିନାହୁଁ ତେବେ ଜୀବନ ମୂଲ୍ୟହୀନ ଅଟେ। ତାଙ୍କ ଭାଷାରେ ଜଣେ ମଣିଷର ଖୁସି ତା ପାଖରେ କ'ଣ ସବୁ ଅଛି ସେ ଉପରେ ନିର୍ଭର।

0: କରେ ନାହିଁ, ବରଂ ସେହି ମଣିଷ ଜଣକ କିଭଳି ତାହା ଉପରେ ନିର୍ଭର କରେ। ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ରାଜା ମହାରାଜାଙ୍କ ଠାରୁ ଆରମ୍ଭ କରି ଏ ଯୁଗର ସୁପର ରିଚ୍ ସେଲିବ୍ରିଟିମାନଙ୍କ ପର୍ଯ୍ୟନ୍ତ ଅନେକ ସଚେତନ ମଣିଷ ସ୍ୱ ଅର୍ଜିତ ଧନକୁ ଜନହିତୈଷୀ କାର୍ଯ୍ୟରେ ଲଗାଇ ନିଜ ମହାନତାର ପରିଚୟ ଦେଇଛନ୍ତି। ବିଶ୍ୱବିଖ୍ୟାତ ବିତ୍ତଶାଳୀ ନିବେଶକ ୱାରେନ୍ ବଫେଟ୍ ହଜାର ହଜାର କୋଟି ଟଙ୍କା ଜନହିତୈଷୀ କାର୍ଯ୍ୟ ପାଇଁ ଦାନ କରିଛନ୍ତି। ଏ ପ୍ରସଙ୍ଗରେ ସେ କହିଥିଲେ, ତମେ ଯଦି ମଣିଷ ସମାଜର ଭାଗ୍ୟଶାଳୀ 1% ମଣିଷମାନଙ୍କ ଭିତରୁ ଜଣେ, ତେବେ ଅବଶିଷ୍ଟ 99 ଭାଗ ଲୋକଙ୍କ କଥା ଚିନ୍ତା କରିବା ତମର ନୈତିକ ଦାୟିତ୍ୱ। କେବଳ ଧନ ଉପାର୍ଜନ ମଧ୍ୟରେ ଜୀବନକୁ ସୀମିତ ନ ରଖି ଉପାର୍ଜିତ ଧନକୁ ବୃହତ୍ତର ଲୋକକଲ୍ୟାଣ ପାଇଁ ଦାନ କରି ଆଜି ଅନେକ ବିତ୍ତବାନ ଲୋକ ଆଶାର ନୂତନ କିରଣ ସୃଷ୍ଟି କରିଛନ୍ତି। ବିଲ୍ ଗେଟ୍ସ, ୱାରେନ୍ ବଫେଟ୍, ହେନରି ଫୋର୍ଡ, ମାଇକେଲ ବ୍ଲୁମବର୍ଗ, ଅଜିମ ପ୍ରେମଜୀ ପ୍ରଭୃତି ଅନେକ ବିତ୍ତଶାଳୀ ବ୍ୟକ୍ତି ମୁକ୍ତ ହସ୍ତରେ ସ୍ୱଅର୍ଜିତ ଧନକୁ ଦାନ କରିଛନ୍ତି ମାନବ କଲ୍ୟାଣ ଉଦ୍ଦେଶ୍ୟରେ। ମନେପଡ଼େ ସନ୍ଥ କବୀରଙ୍କ ଗୋଟିଏ ଦୋହା, ବଡ଼ା ହୁଆ ତୋ କ୍ୟା ହୁଆ ଜେସେ ପେଡ଼ ଖଜୁର, ପନ୍ଥିକୁ ଛାୟା ନେହିଁ ଫଲ ଲାଗେ ଅତି ଦୂର। ଖଜୁରୀ ଗଛ ଅତି ଉଚ୍ଚ ହେଲେ କ'ଣ ହେବ, ତା ଫଳ ଥାଏ ଖୁବ୍ ଦୂରରେ, ପୁଣି ପଥିକକୁ ଦିଏ ନା ଛାଇ। କେବଳ ଧନ ଅର୍ଜନ କରି ସମାଜରେ ଉଚ୍ଚସ୍ଥାନ ପାଇଥିବା ଅଥଚ ଲୋକକଲ୍ୟାଣ ପାଇଁ କିଛି କରୁନଥିବା ଲୋକଙ୍କ ପାଇଁ କବୀରଙ୍କ ଏହି ଦୋହା ସତରେ କେତେ ପ୍ରଯୁଜ୍ୟ।
1: ଶୁଣିଲେ ଆଜିର ଅନୁଚିନ୍ତା, ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ଧନିଆ ଚାଷ ଓ ତାର ରୋଗପୋକ ସମ୍ପର୍କରେ। ଧନିଆ ମସଲା ଗୁଣ୍ଡର ପ୍ରଧାନ ଉପାଦାନ। ଧନିଆ ଏକ ସବୁଦିନିଆ ଫସଲ। ଧନିଆ ପତ୍ର ଚାହିଦା ବଜାରରେ ବର୍ଷସାରା ଥାଏ। ଏହି ଧନିଆରେ ଅନେକ ଔଷଧୀୟ ଗୁଣ ରହିଛି। ଧନିଆ ପତ୍ରରେ ତନ୍ତୁ, ମାଙ୍ଗାନିଜ, ଲୌହ ଓ ମାଗ୍ନେସିୟମ ଆଦିରେ ଭରପୁର। ଏହାଛଡ଼ା ଏଥିରେ ଭିଟାମିନ୍ ସି, ଭିଟାମିନ୍ କେ ଓ ପ୍ରୋଟିନ୍ ବା ପୁଷ୍ଟିସାରରେ ଭରପୁର। ଆହୁରି କ୍ୟାଲସିୟମ, ଫସ୍ଫରସ୍, ପଟାସିୟମରେ ମଧ୍ୟ ଭରପୁର, ଯାହା ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ। ଧନିଆ ଚାଷ ଉଷ୍ଣ ଓ ଆର୍ଦ୍ର ପରିବେଶରେ ଭଲ ହୋଇଥାଏ। ଏହି ଧନିଆକୁ ସବୁ ଋତୁରେ ଚାଷ କରିପାରିବେ। ଧନିଆର ମଞ୍ଜି ଗଠନ ସମୟରେ ଶୁଷ୍କ ଓ ଥଣ୍ଡା ପାଗ ଆବଶ୍ୟକ ହୋଇଥାଏ। ଦୋରସା ଓ ମଟାଳ ମାଟିରେ ଏହି ଚାଷ ଭଲ ହୋଇଥାଏ। ଧନିଆର କିସମଗୁଡ଼ିକ ମୁଖ୍ୟତଃ ତିନି ଭାଗରେ ବିଭକ୍ତ, ଯେପରି ବୁଦା, ମଧ୍ୟମ ଓ ସିଧା କିସମ, ସିନ୍ଧୁ, CO1, CO3। ସେହିପରି ମଧ୍ୟମ କିସମ ହେଲା ସ୍ୱାତି, ସାଧନା। ସିଧା କିସମଗୁଡ଼ିକ ମଧ୍ୟରେ RCR 41, 446, CO2। ଧନିଆ ଚାଷ ପାଇଁ ଜଳସେଚିତ ଜମିରେ ଏକର ପ୍ରତି 5-6 କିଲୋଗ୍ରାମ ବିହନ ଦରକାର ହେଉଥିଲା ବେଳେ ଅଣ ଜଳସେଚିତ ଜମିରେ 10-12 କିଲୋଗ୍ରାମ ମଞ୍ଜି ଦରକାର ହୋଇଥାଏ। ଧନିଆ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ସମୟରେ 1 କିଲୋଗ୍ରାମ ମଞ୍ଜିକୁ 1 ଲିଟର ପାଣିରେ 2 କିଲୋଗ୍ରାମ ଥିରାମ ଓ 1 ଗ୍ରାମ କାର୍ବୋଡାଜିମ୍ ବା ଭାଭିଷ୍ଟିନ୍କୁ ମିଶାଇ 10-12 ଘଣ୍ଟା ଭିଜାନ୍ତୁ। ଧନିଆ ଚାଷରେ ମାଟିକୁ 4-5 ଓଡ଼ ଗୁଣ୍ଡ ଚାଷ କରି ଶେଷ ଓଡ଼ ଚାଷରେ ହେକ୍ଟର ପ୍ରତି 20 ଟନ୍ ସଡ଼ା କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ। ମଞ୍ଜିକୁ ଧାଡ଼ିକୁ ଧାଡ଼ି 30-40 ସେଣ୍ଟିମିଟର ବ୍ୟବଧାନରେ 1-2 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ବିହନ ବୁଣା ପରେ ପଟାଳିଗୁଡ଼ିକ ନଡ଼ାରେ ଘୋଡ଼ାଇ ରଖନ୍ତୁ ଓ ପ୍ରତିଦିନ ପାଣି ସିଞ୍ଚନ କରନ୍ତୁ। ପତ୍ର ପାଇଁ ହେଲେ 10-12 ଦିନ ବ୍ୟବଧାନରେ ମଞ୍ଜି ବୁଣନ୍ତୁ। ମଞ୍ଜି ବୁଣିବା ସମୟରେ ମାଟିର ବତର ରହିବା ଉଚିତ। ଶେଷ ଓଡ଼ ଚାଷ ସମୟରେ ହେକ୍ଟର ପ୍ରତି 10 କିଲୋଗ୍ରାମ ଯବକ୍ଷାରଜାନ ଓ 40 କିଲୋଗ୍ରାମ ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ବୁଣିବାର 1 ମାସ ପରେ ଆଉ 10 କିଲୋଗ୍ରାମ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ବୁଣିବାର 30 ଦିନରେ କୋଡ଼ାଖୁସା କରି ଅନାବନା ଗଛ ନଷ୍ଟ କରିଦିଅନ୍ତୁ। ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖି ଅଧିକ ଗଛ ଉପାଡ଼ି ବିକ୍ରି କରନ୍ତୁ। ଜଳସେଚିତ ଫସଲରେ 30-75 ଦିନରେ ସାର ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ। ଏହି ଧନିଆ ଚାଷରେ ମୁଖ୍ୟତଃ ପାଉଁଶିଆ, ଝାଉଁଳା, ଜଉପୋକ ଆଦି ରୋଗ ହୋଇଥାଏ। ପାଉଁଶିଆ ରୋଗ ସହନଶୀଳ କିସମ ହେଲା ସ୍ୱାତି, ସିନ୍ଧୁ, CO3। ବ୍ୟବହାର କରି 15 ଦିନ ବ୍ୟବଧାନରେ 2 ଥର ୱେଟ୍ ପଲ୍

0: ସଲଫର ସିଞ୍ଚନ କରନ୍ତୁ। ଝାଉଁଳା ରୋଗରେ ମୂଳ ସଢ଼ିଯାଇ ପତ୍ର ହଳଦିଆ ହୋଇ ଗଛ ଝାଉଁଳି ପଡ଼େ। ଫସଲରେ ବାଭିଷ୍ଟିନକୁ ଏକ ମାସ ବ୍ୟବଧାନରେ ଦୁଇ ଥର ସିଞ୍ଚନ କରନ୍ତୁ। ଫସଲରେ ଯେଉଁ ପୋକ ଦେଖାଗଲେ ଡାଇନୋଥୋଏଡ୍ ହେକ୍ଟର ପ୍ରତି ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧନିଆ ବୁଣିବାର 15-45 ଦିନରେ ଗଛକୁ ଉପାଡ଼ି ବିକ୍ରି କରନ୍ତୁ। ହେକ୍ଟର ପ୍ରତି 1 କ୍ୱିଣ୍ଟାଲ ଶାଗ ଓ 4-6 କ୍ୱିଣ୍ଟାଲ ମଞ୍ଜି ଅମଳ ହୁଏ। କିସମ ଅନୁସାରେ 100-140 ଦିନ ଫସଲ ଅମଳ କରିବା ସହିତ 75 ଦିନର ଗଛରେ ଥିବା ଅଧିକ ପତ୍ର ତୋଳି ବିକ୍ରି କରନ୍ତୁ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଅମାନତ୍ୟ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ବିମଳା ଅମାନତ୍ୟ ଏବଂ ସାଥୀମାନେ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୁଧୀର କୁମାର ଦାସ।
2: ଆଜି ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରଖିଛୁ ଅମାନତ୍ୟ ସମ୍ପ୍ରଦାୟର ଗୀତ। ଅମାନତ୍ୟ ସମ୍ପ୍ରଦାୟର ଲୋକମାନେ ଅନ୍ୟ ସମ୍ପ୍ରଦାୟ ପରି ଅତ୍ୟନ୍ତ ପରିଶ୍ରମୀ ତଥା ନିରାଡମ୍ବର ଜୀବନଯାପନ କରିବାକୁ ଭଲ ପାଆନ୍ତି। ଅମାନତ୍ୟ ଭାଇ ଓ ଭଉଣୀମାନେ ଦେବାଦେବୀଙ୍କ ଉପରେ ମଧ୍ୟ ଅଗାଢ଼ ବିଶ୍ୱାସ କରନ୍ତି। ଏଣୁ ଏମାନେ ପ୍ରତ୍ୟେକ ପର୍ବପର୍ବାଣୀରେ ନିଜ ଗ୍ରାମଦେବକୁ ପ୍ରସନ୍ନ କରିବା ନିମନ୍ତେ ବନ୍ଦନା ଗାଇଥାନ୍ତି। ତେବେ ପ୍ରଥମେ ଆସନ୍ତୁ ଶୁଣିବା ଅମାନତ୍ୟ ଭାଇ ଓ ଭଉଣୀମାନେ ଦେବୀଙ୍କ ଉଦ୍ଦେଶ୍ୟରେ ଗାଉଥିବା ବନ୍ଦନାଟିଏ। ପରିବେଷଣ କରୁଛନ୍ତି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଆମଡ଼ିଗୁଡ଼ା ଗ୍ରାମର ବିମଳା ଅମାନତ୍ୟ ଏବଂ ସାଥୀ।

0: दिल्ली उत्तराखंड लक्षद्वीप प्रांतेषु विद्युत्पाद पुरस्सरं मेघगर्जनं च संभाव्यते। यमनदेशस्य मान्यता प्राप्तेन शासनेन हूती विद्रोहिणां विरुद्धं यमन अरुणोदयः ऑपरेशन डाउन ऑफ यमन इति बृहत् सैन्य अभियानं प्रारब्धम्। शासकीय बलैः रक्ताब्धि तटस्य मुख्य स्थानेषु अग्रगतिः प्राप्ता। अभियानस्यास्य मुख्यमुद्देश्यं हूती नियन्त्रितानां भूभागानां पुनरधिग्रहणम् अस्ति। पञ्चस्पर्धानाम् अस्याः T20 श्रृंखलायाः प्रथमं सम्मुखीकरणम् अद्य लखनऊ नगरस्य एकाना क्रीडांगणे सायं 7 वादनात् प्रारप्स्यते। अग्रिमः स्पर्धा तावत् रांची इंदौर हैदराबाद बेंगलुरु नगरेषु समायोजयिष्यन्ते। इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:25ରେ ବର୍ଣ୍ଣାଳୀରେ ପ୍ରଚାର କରିବୁ ମହ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ଶୁଣିବେ କୁନ୍ତରଖାଲ ଗାଁ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ରହିଛି ଶିକ୍ଷା କ୍ଷେତ୍ରରେ ଆମ ଅଞ୍ଚଳ ଝିଅର ସ୍ୱପ୍ନ। ସକାଳ 8:30ରେ ଶୁଣିବେ ପୀଠ ପରିକ୍ରମା। ଆଜି ଏଥିରେ ଶୁଣିବେ ଘଟଗାଁ ମାତାରାଣୀଙ୍କ ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କେତୋଟି ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45ରେ। ସକାଳ 9:00ରେ ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା ଶୁଣିବେ ଆଜି ସକାଳ 9:30ରେ। ଏଥିରେ ଶୁଣିବେ ଗୀତିକା ଏବଂ ଗାୟକ ଚଳଗଙ୍ଗ ବିଷୟଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12:00ରେ, ଦିନ 2:15ରେ ଏବଂ ରାତି 10:30ରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଆଜି ସକାଳ 10:30ରେ। ଆକାଶବାଣୀ ଲାଇଭ୍ ଶୁଣିବେ ଆଜି ଦିନ 11:00ରେ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜ ଶୁଣିବେ ଦିନ 12:30ରେ। କେତୋଟି ହିନ୍ଦୀ ଭକ୍ତିଗୀତ ଶୁଣିବେ ଦିନ 12:50ରେ। ଦିନ 1:10ରେ ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଅସ୍ପୃଶ୍ୟତା ମୁକ୍ତ ସମାଜ ଘଟଣା। ପରେ ରହିଛି କିଶୋରୀ ଶକ୍ତି ଯୋଜନା ସମ୍ପର୍କରେ ଏକ ସାକ୍ଷାତକାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ପରିବାରରେ ବାକ୍ ସଂଯମର ଆବଶ୍ୟକତା ସମ୍ପର୍କରେ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00ରେ। ଏଥିରେ ସମ୍ପାଦକୀୟରେ ଶୁଣିବେ ଜଳବାୟୁ ପରିବର୍ତ୍ତନରେ ପ୍ରଭାବ। ପରେ ଆଲୋଚନାରେ ଶୁଣିବେ ବନ୍ୟଜନ୍ତୁ ବଞ୍ଚିଲେ ପ୍ରକୃତି ବଞ୍ଚିବ। ବିଜ୍ଞାନ ବିଚିତ୍ରାରେ ଶୁଣିବେ ମେଘନାଥ ସାହା, ସିଭି ରମଣ ଏବଂ ବିକ୍ରମ ସରାଭାଇଙ୍କ ସମ୍ପର୍କରେ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଏଆଇ ବା କୃତ୍ରିମ ବୁଦ୍ଧିମତା ବନାମ ଆଜିର ଯୁବ ସମାଜ। ଅପରାହ୍ନ 5:30ରେ ଶୁଣିବେ ହାଲୋ ଚୈତିଜନ କାର୍ଯ୍ୟକ୍ରମ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ ଏବଂ ରାତି 8:00ରେ। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 8:10ରେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30ରେ। ତଥ୍ୟ ସମ୍ବଳିତ ରୂପକ ଆମେ ପ୍ରଚାର କରିବୁ ରାତି 9:30ରେ। ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00ରେ। ଏଥିରେ ଶୁଣିବେ ଖୟାଲ। ପରିବେଷଣ କରିଛନ୍ତି ଶିଳ୍ପୀ ପ୍ରଭୁଦେବ ସର୍ଦ୍ଦାର। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ମନ୍ତ୍ରୀ ଶ୍ରୀ ସିଂ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ଆସନ ଏବଂ ଆସାମର ଗୋଟିଏ ଲୋକସଭା ଆସନ ଉପନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। ଶୁକ୍ରବାର ଭୋଟ୍ ଗଣନା କରାଯିବ। ତାମିଲନାଡୁର ମଦୁରାନ୍ତକମ୍ ଏବଂ ଧାରାପୁରମ୍, ପୁଡୁଚେରୀର ଛାଟାବାଭାଡ଼ି ଏବଂ ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ପାଇଁ ଭୋଟ୍ ଗ୍ରହଣ ହେଉଛି। ସେହିପରି ଆସାମର ନାଗାଓଁ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ମତଦାନ ହେଉଛି। ଛାତ୍ର ସଂସଦ ନିର୍ବାଚନ କେବଳ ଔପଚାରିକତା ନୁହେଁ, ଏହା ଯୁବପିଢ଼ିଙ୍କ ଗଣତାନ୍ତ୍ରିକ ଅଧିକାର ଓ ଭବିଷ୍ୟତ ନେତୃତ୍ୱ ଗଢ଼ିବାର ସୁଦୃଢ଼ ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଯୁବପିଢ଼ିଙ୍କ ଚିନ୍ତା, ଦୃଷ୍ଟିକୋଣ ଓ ନେତୃତ୍ୱ ଦକ୍ଷତାକୁ ନୂଆ ଦିଗ ଦେବାରେ ଏହି ନିର୍ବାଚନ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ମାସରେ ପୁଲିସ୍ ଏସ୍ଆଇ ସାନି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଡ଼ିଶା ୟୁନିଫର୍ମଡ୍ ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି, ଚଳିତ ଥର ପରୀକ୍ଷା ଅନ୍ଲାଇନ୍ ଜରିଆରେ ନ ହୋଇ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଓଏମ୍ଆର୍ ସିଟ୍ ମାଧ୍ୟମରେ କରାଯିବ। ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ଆଜି ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ସ୍ୱଚ୍ଛତା ଓ ପରିମଳ ଅଭିଯାନର ଆୟୋଜନ କରାଯିବ। ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ ସ୍ୱଚ୍ଛତା କାର୍ଯ୍ୟରେ ସାମୁହିକ ଅଂଶଗ୍ରହଣ ଭାବନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱରରେ ଆୟୋଜିତ ତିନିଦିନିଆ ସପ୍ତମ ଓଡ଼ିଶା ଟ୍ରାଭେଲ୍ ବଜାର ଉଦ୍ଯାପିତ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରୁ 200ରୁ ଅଧିକ କ୍ରେତା ଏବଂ 100ରୁ ଅଧିକ ପର୍ଯ୍ୟଟନ ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସରକାରଙ୍କ ହବିଶେଳି ଯୋଜନାରେ ହବିଶେଳିମାନେ ପୁରୀରେ ରାଇ ଦାମୋଦର ବ୍ରତ ପାଇଁ ଅନ୍ଲାଇନ୍ରେ ଆଜି ପୂର୍ବାହ୍ନ 10ଟାରୁ ଆବେଦନ କରିପାରିବେ। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଦି ତିନୋଟି ସ୍ଥାନରେ 2500 ହବିଶେଳିଙ୍କ ନିଃଶୁଳ୍କ ରହଣି, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ, ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ରାଜ୍ୟର 30ଟି ଜିଲ୍ଲାରୁ ଆବେଦନକାରୀ edistrict.odisha.gov.in ପୋର୍ଟାଲରେ ଆବେଦନ କରିପାରିବେ। କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜାକୁ ଚଳିତ ବର୍ଷ 100 ବର୍ଷ ପୂରଣ ହେଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱତନ୍ତ୍ର ତୋରଣ ସ୍ଥାପନ ସହ ଆଇନ ଶୃଙ୍ଖଳା, ସ୍ୱାସ୍ଥ୍ୟସେବା, ପରିମଳ ଓ ନିଶା ନିବାରଣ ଉପରେ ଆଲୋଚନା ହୋଇଥିଲା। ସେହିପରି ଗଞ୍ଜାମ ଜିଲ୍ଲାରେ ଉପଖଣ୍ଡସ୍ତରୀୟ ଦୁର୍ଗାପୂଜା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 23,000ରୁ ଅଧିକ ସୌର ପ୍ୟାନେଲ ସ୍ଥାପନ କରାଯାଇଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା 50,000 ସୌର ପ୍ୟାନେଲ ସ୍ଥାପନ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଗତକାଲି ଜିଲ୍ଲାରେ ସେବା ସେତୁ ଅଭିଯାନ ଆରମ୍ଭ କରାଯାଇଛି। ଭଦ୍ରକ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ନାଗରିକମାନେ ଫର୍ମ 6 ମାଧ୍ୟମରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିଲାଗି କୌଣସି ଅତିରିକ୍ତ ଘୋଷଣାନାମାର ଆବଶ୍ୟକ ହେବ ନାହିଁ ବୋଲି ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶେଷ କରିବା ପରେ

0: ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ବଣ୍ଟନ ସହ ଜିଲ୍ଲାର ଯୁବପିଢ଼ିଙ୍କୁ ଦକ୍ଷତା ପ୍ରଶିକ୍ଷଣ ମାଧ୍ୟମରେ ସ୍ୱାବଲମ୍ବୀ କରିବା ପ୍ରୟାସ ଜାରି ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡ଼ା ଦୁର୍ଗାମଣ୍ଡପ ପରିସରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 108 ଜଣଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବିତରଣ କରାଯାଇଥିଲା। ରଣଜୀ ଟ୍ରଫି 2026-27 କ୍ରିକେଟ୍ ମ୍ୟାଚ୍ ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏଥିରେ ଶୁଭ୍ରାଂଶୁ ସେନାପତିଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଦଳରେ 16 ଜଣଙ୍କୁ ସାମିଲ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ରୁଟ୍ କେନାଲ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରିୟଙ୍କା ଷଡ଼ଙ୍ଗୀ।
2: ଯଦିଓ ଆମେ ସମସ୍ତେ ଅଳ୍ପେ ବହୁତ ଜାଣିଛେ ଯେ ଦାନ୍ତ ରୋଗ ଅନ୍ୟ ରୋଗକୁ ବାଟ କଢ଼ାଏ, ତଥାପି ପ୍ରାୟତଃ ଆମେମାନେ ଆମର ପାଟି ତଥା ଦାନ୍ତର ସୁରକ୍ଷା ପାଇଁ ବିଶେଷ ଭାବରେ ସଚେତନ ହେଉନାହୁଁ। ଯଦି ଦାନ୍ତ କୀଟାଣୁଗ୍ରସ୍ତ ହୋଇ କ୍ଷୟ ହେଲା, ଯାହାକୁ ସାଧାରଣ ଭାଷାରେ ପୋକଖିଆ ଦାନ୍ତ କୁହାଯାଏ, ତେବେ ମଧ୍ୟ ଆମେ ଏହାର ଉପଚାର ପାଇଁ ସାଧାରଣତଃ ମନ ଦେଉନାହୁଁ। ଯେପର୍ଯ୍ୟନ୍ତ ସେ ଦାନ୍ତ ବିନ୍ଧା ଅସହ୍ୟ ନ ହୋଇଯାଏ, ଆମେ ଡାକ୍ତରଙ୍କ ପାଖକୁ ଯିବା ପସନ୍ଦ କରୁନୁ। ଯେଉଁ ରୋଗୀମାନେ ଆମ ବିଭାଗ ଡିପାର୍ଟମେଣ୍ଟ ଅଫ୍ କନ୍ଜରଭେଟିଭ୍ ଡେଣ୍ଟିଷ୍ଟ୍ରି ଆଉ ଏଣ୍ଡୋଡଣ୍ଟିକ୍ସକୁ ଆସନ୍ତି, ସେମାନଙ୍କର ଦାନ୍ତ ବିନ୍ଧା ହୋଇଥାଏ, ମାଢ଼ିରେ ପୂଜ ମଧ୍ୟ ହୋଇଯାଇଥାଏ, କିମ୍ବା ଆଉ କିଛିଙ୍କର କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇ ଭଙ୍ଗା ଦାନ୍ତ ସହିତ ଆସିଥାନ୍ତି। କିନ୍ତୁ ଦୁଃଖର ବିଷୟ ହେଲା ଯେ ସେମାନେ ଦାନ୍ତଟିକୁ ସୁରକ୍ଷିତ କରିବାକୁ ଚାହାନ୍ତିନି, ବରଂ ଦାନ୍ତଟିକୁ ଓପାଡ଼ିଦେବା ସେମାନଙ୍କୁ ଠିକ୍ ଲାଗେ। କିନ୍ତୁ ପରିଣତ ବୟସରେ ଦାନ୍ତ ଓପାଡ଼ିଲେ ଆଉ ତ ସେ ଦାନ୍ତ ଉଠିବ ନାହିଁ, ଯାହାଦ୍ୱାରା ଆମକୁ ଖାଦ୍ୟ ଚୋବାଇ ଖାଇବାରେ ଅସୁବିଧା ହେବ ଏବଂ ଆମ ମୁଖର ସୌନ୍ଦର୍ଯ୍ୟ ଉପରେ ବି ପ୍ରଭାବ ପଡ଼ିବ। ତେଣୁ ଆଧୁନିକ ଚିକିତ୍ସା ବିଜ୍ଞାନର ପ୍ରଗତି ଦ୍ୱାରା ଏକ ନୂଆ ଉପାୟ ବାହାରିଛି, ଯାହାଦ୍ୱାରା ପୋକଖିଆ ଦାନ୍ତ ବା ଭାଙ୍ଗି ଯାଇଥିବା ଦାନ୍ତକୁ ରକ୍ଷା କରାଯାଇପାରିବ ଏବଂ ଆମେ ପୂର୍ବପରି ଖାଦ୍ୟ ଚୋବାଇ ଖାଇପାରିବା। ଏହି ଚିକିତ୍ସାକୁ ସାଧାରଣ ଭାଷାରେ ରୁଟ୍ କେନାଲ ଟ୍ରିଟମେଣ୍ଟ ବା ଦାନ୍ତ ମୂଳ ଚିକିତ୍ସା କୁହାଯାଏ। ଏହି ପଦ୍ଧତି ଦ୍ୱାରା ଆମେ କ୍ଷୟପ୍ରାପ୍ତ ଦାନ୍ତକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିପାରିବା। ଏହି ଚିକିତ୍ସା ଦ୍ୱାରା ଡେଣ୍ଟିଷ୍ଟ ଦାନ୍ତ ମଧ୍ୟରେ ଏକ କଣା କରି ଦାନ୍ତର ମୂଳକୁ ବିଭିନ୍ନ ଉପକରଣ ମାଧ୍ୟମରେ ସଫା କରିଥାନ୍ତି, ତାପରେ ସେହି ମୂଳରେ କିଛି ଔଷଧୀୟ ପଦାର୍ଥ ଦେଇ ତାକୁ ବନ୍ଦ କରିଥାନ୍ତି। ଏହି ପଦ୍ଧତି ଦ୍ୱାରା ରୋଗୀକୁ କୌଣସି କଷ୍ଟ ହୁଏ ନାହିଁ, କାରଣ ଏହି ପଦ୍ଧତିରେ ଲୋକାଲ ଆନାସ୍ଥେସିଆ ବା ସ୍ଥାନୀୟ ନିଶ୍ଚେତକ ବ୍ୟବହାର କରାଯାଏ। ଏଥି ନିମନ୍ତେ 2-3 ଥର ରୁଟ୍ କେନାଲ ସ୍ପେଶାଲିଷ୍ଟଙ୍କ ପାଖକୁ ଯିବାକୁ ପଡ଼ିଥାଏ। ପେନ୍ କମେଇବା ପାଇଁ ପେନ୍ କିଲର ଆଉ ଇନ୍ଫେକ୍ସନ କମେଇବା ପାଇଁ ଆଣ୍ଟିବାୟୋଟିକ୍ ମଧ୍ୟ ଦିଆଯାଏ। ଏହି ଚିକିତ୍ସା ପରେ ସେହି ଦାନ୍ତରେ ଏକ କ୍ରାଉନ୍ ବା କ୍ୟାପ୍ ଲଗେଇବା ନିହାତି ଆବଶ୍ୟକ, ନଚେତ୍ କିଛି ଦିନ ପରେ ଦାନ୍ତଟି ଭାଙ୍ଗି ଯିବାର ସମ୍ଭାବନା ଥାଏ। ଲୋକମାନଙ୍କ ମନରେ ଏକ ଧାରଣା ଥାଏ ଯେ ରୁଟ୍ କେନାଲ ଟ୍ରିଟମେଣ୍ଟ ବହୁତ ବ୍ୟୟ ସାପେକ୍ଷ, କିନ୍ତୁ ପ୍ରକୃତରେ ଏହା ଠିକ୍ ଧାରଣା ନୁହେଁ, କାରଣ ଏହି ଉପଚାର ପରେ ଦାନ୍ତଟି 5-10 ବର୍ଷ ରହିପାରେ। ତେଣୁ ଯାହା ବି ଖର୍ଚ୍ଚ ହୋଇଥାଏ ତାହାଠାରୁ ଅଧିକ ସମୟ ପାଇଁ ସେ ଦାନ୍ତଟି ଆମ ଉପଯୋଗରେ ଆସେ। ତେଣୁ ସାଧାରଣ ଜନତାକୁ ମୋର ଅନୁରୋଧ, ଦାନ୍ତ କ୍ଷୟ ଯେକୌଣସି କାରଣରୁ ହୋଇଥିଲେ ମଧ୍ୟ ତାକୁ ନ ଉପାଡ଼ି ଏହି ଟ୍ରିଟମେଣ୍ଟ ଦ୍ୱାରା ରକ୍ଷା କରିବା ଉଚିତ। ଏହାଦ୍ୱାରା ଆମର ଅନେକ ସୁବିଧା ହୋଇଥାଏ, ଯେପରିକି ମୁଖର ସୌନ୍ଦର୍ଯ୍ୟ ରକ୍ଷା ହୋଇଥାଏ ଓ ଆମେ ଖାଦ୍ୟ ଭଲ ଭାବରେ ଚୋବାଇ ଖାଇପାରୁ। ପୂର୍ବରୁ ଏହି ପ୍ରକାରର ଚିକିତ୍ସା ପଦ୍ଧତି ଉପଲବ୍ଧ ନଥିଲା, ବର୍ତ୍ତମାନ ଏହା ପ୍ରାୟ ସବୁ ଡେଣ୍ଟିଷ୍ଟଙ୍କ ପାଖରେ ଉପଲବ୍ଧ। ତେଣୁ ଦାନ୍ତର ପୁନର୍ନିର୍ମାଣ ପାଇଁ ଆମେ ସମସ୍ତେ ଏହି ପଦ୍ଧତିରେ ଚିକିତ୍ସିତ ହୋଇପାରିବା, ଯାହାକି ବିଶେଷ ବ୍ୟୟ ସାପେକ୍ଷ ନୁହେଁ। ଦାନ୍ତଟି କେବଳ ଇନ୍ଫେକ୍ସନ ବା ପୋକ ଖାଇବା ଯୋଗୁଁ ନଷ୍ଟ ହୋଇଥିବ ବୋଲି କିଛି ମାନେ ନାହିଁ, ଅନ୍ୟ କାରଣ ଯେମିତିକି ଦାନ୍ତ ଘୋରି ହେବା, ଯେଉଁଟାକି ପାନଖିଆ ଦାନ୍ତରେ ଦେଖାଯାଏ, ଏବଂ ଦାନ୍ତରେ ମାଡ଼ ବାଜିଥିବା, ଆଉ ଦାନ୍ତର ପୋଜିସନ ଠିକ୍ କରିବା ପାଇଁ ବି ରୁଟ୍ କେନାଲ ଟ୍ରିଟମେଣ୍ଟ କରାଯାଇଥାଏ। ଯେଉଁ କ୍ୟାପ୍ କିମ୍ବା କ୍ରାଉନ୍ ରୁଟ୍ କେନାଲ ଟ୍ରିଟମେଣ୍ଟ ପରେ ଲଗାଯାଏ ସେ ବିଭିନ୍ନ ପ୍ରକାରର ହୋଇଥାଏ, ଯେମିତିକି ମେଟାଲ କ୍ରାଉନ୍, ମେଟାଲ ସେରାମିକ୍ କ୍ରାଉନ୍ ଏବଂ ଅଲ୍ ସେରାମିକ୍ କ୍ରାଉନ୍। ମେଟାଲ କ୍ରାଉନ୍ଟି ଷ୍ଟିଲ୍ ପରି ଦେଖାଯାଏ ଏବଂ ସବୁଠୁ କମ୍ ଖର୍ଚ୍ଚରେ ହୋଇଯାଇପାରେ, ଯେବେକି ମେଟାଲ ସେରାମିକ୍ ଏବଂ ଅଲ୍ ସେରାମିକ୍ କ୍ରାଉନ୍ ପାଇଁ ଟିକେ ଅଧିକା ଖର୍ଚ୍ଚ କରିବାକୁ ପଡ଼େ।

0: ହୋଇଥାଏ। ଆପଣ କେଉଁ ପ୍ରକାରର କ୍ୟାପ୍ ଲଗେଇବେ ସେଇଟା ଆପଣଙ୍କ ଉପରେ ନିର୍ଭର କରେ। ମୋର କେବଳ ଆପଣମାନଙ୍କୁ ଏତିକି ଉପଦେଶ ଯେ ଦାନ୍ତଟିକୁ ନ ଉପାଡ଼ି ରୁଟ୍ କେନାଲ ଟ୍ରିଟମେଣ୍ଟ ଦ୍ୱାରା ରକ୍ଷା କରିବା ପାଇଁ ଚେଷ୍ଟା ନିଶ୍ଚୟ କରନ୍ତୁ, କାରଣ ଆପଣଙ୍କ ମୁଖର ସୌନ୍ଦର୍ଯ୍ୟ ଆପଣଙ୍କ ବ୍ୟକ୍ତିତ୍ୱକୁ ଆକର୍ଷଣୀୟ କରିପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ରୁଟ୍ କେନାଲ, ଏ ସମ୍ପର୍କରେ କହିଲେ ଡାକ୍ତର ପ୍ରିୟଙ୍କା ଷଡ଼ଙ୍ଗୀ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, 5 ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଜାରି ରହିଛି ମତଗ୍ରହଣ। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ରାଜ୍ୟସଭା ଆସନଗୁଡ଼ିକ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିବସ। ହିମାଚଳ ପ୍ରଦେଶକୁ ଆଜିଠାରୁ 3-ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ଓଡ଼ିଶା ଗସ୍ତରେ ଆସି ଆଜି କୋରାପୁଟ ହାଲ୍ରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ 5-ଟିକିଆ T20 କ୍ରିକେଟ୍ ସିରିଜ୍ରେ ଆଜି ଲକ୍ଷ୍ନୌଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। 5 ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ କରାଯାଉଛି। ତାମିଲନାଡୁର ମଦୁରନ୍ତକମ୍, ଧରାପୁରମ୍ ଏବଂ ପୁଡୁଚେରୀର ଥଟାଞ୍ଚାୱାଡ଼ି ଓ ପଶ୍ଚିମବଙ୍ଗର ରେଜିନଗର ଏବଂ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ଆଜି ମତଗ୍ରହଣ କରାଯାଉଛି। ଆସାମର ନାଗାଓଁ ଲୋକସଭା ଆସନ ପାଇଁ ମଧ୍ୟ ଆଜି ମତଦାନ ଅନୁଷ୍ଠିତ ହେଉଛି। ଆସନ୍ତା ଶୁକ୍ରବାର ଏହି ଆସନଗୁଡ଼ିକରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ଉତ୍ତରପ୍ରଦେଶର ଖାଲି ହେବାକୁ ଯାଉଥିବା ରାଜ୍ୟସଭା ଆସନଗୁଡ଼ିକ ପାଇଁ ଆଜି ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ। ବିଜେପି ପକ୍ଷରୁ ଏହି ଆସନଗୁଡ଼ିକ ପାଇଁ 8 ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେମାନେ ହେଲେ ଧରମପାଲ ସିଂ, ରାଧାକାନ୍ତ ଓଝା, ପ୍ରକାଶ ପାଲ, ବିଦ୍ୟାସାଗର ସୋନକର, ଗୋପୀକୃଷ୍ଣ ପାଣ୍ଡେ, ପ୍ରିୟଙ୍କା ସିଂ ରାଓ୍ୱତ, ରାମପ୍ରତାପ ସିଂ ଚୌହାନ ଏବଂ ସ୍ମୃତି ଗଙ୍ଗୱାର। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ କ୍ରମେ ଏହି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ଖାଲି ପଡ଼ିବାକୁ ଯାଉଥିବା ରାଜ୍ୟସଭା ଆସନଗୁଡ଼ିକ ପାଇଁ ଆସନ୍ତା 16 ଭୋଟ୍ ଗ୍ରହଣ କରାଯିବ। ସେଥିମଧ୍ୟରେ ଉତ୍ତରପ୍ରଦେଶର 10, ଉତ୍ତରାଖଣ୍ଡର ଗୋଟିଏ ଏବଂ ପଶ୍ଚିମବଙ୍ଗର ଗୋଟିଏ ଆସନ ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3-ଦିନିଆ ହିମାଚଳ ପ୍ରଦେଶ ଗସ୍ତରେ ଯାଉଛନ୍ତି। ବିଳାସପୁରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସେ ମନାଲି ଯାତ୍ରା କରିବେ। ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ସମାବେଶକୁ ସମ୍ବୋଧନ କରିବା ସହ ସ୍ନାତକୋତ୍ତର ଡାକ୍ତର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ। ପୂର୍ବାହ୍ନ 10:30 ରାଷ୍ଟ୍ରପତି ଏମ୍ସରେ ପହଞ୍ଚବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଷ୍ଟ୍ରପତିଙ୍କ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ହିମାଚଳ ପ୍ରଦେଶର ରାଜ୍ୟପାଳ କବିନ୍ଦର ଗୁପ୍ତା ଏବଂ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପ୍ରମୁଖ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତାକାଲି ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ମନାଲିର ପ୍ରସିଦ୍ଧ ହିଡିମ୍ବା ମନ୍ଦିର ଓ ରୋହତାଙ୍ଗସ୍ଥିତ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବେ। ଗୁରୁବାର ପୂର୍ବାହ୍ନରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ନୂଆଦିଲ୍ଲୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରିବେ। ଆକାଶବାଣୀ ସମ୍ଭାଦ ବିଭାଗ ସହ କଥାବାର୍ତ୍ତା ବେଳେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମୁରଲୀ ମନୋହର ପାଠକ କହିଛନ୍ତି, ସମାବର୍ତ୍ତନ ସମାରୋହରେ 1,300 ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 3 ଛାତ୍ରଙ୍କୁ ଆଜି ଶଙ୍କରଦୟାଲ ଶର୍ମା ପଦକ ପୁରସ୍କାର ପ୍ରଦାନ କରାଯିବ। 240 ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି ଏବଂ 3 ଶିକ୍ଷାବର୍ଷର 60 ଛାତ୍ରଛାତ୍ରୀଙ୍କୁ ସମାରୋହରେ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ ବୋଲି ପ୍ରଫେସର ପାଠକ ସୂଚନା ଦେଇଛନ୍ତି। ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ନ୍ୟୁୟର୍କଠାରେ ଗତକାଲି ଆମେରିକୀୟ ବ୍ୟବସାୟୀ ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିଛନ୍ତି। ଭାରତ ସହ ବ୍ୟବସାୟିକ ସହଭାଗିତା ଏବଂ ନିବେଶକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଭାରତରେ ରହିଥିବା ନିବେଶ ସୁଯୋଗ ତଥା ଦୀର୍ଘକାଳୀନ ବ୍ୟବସାୟ କ୍ଷେତ୍ର ଉପରେ ଶ୍ରୀ ଗୋୟଲ ଏହି ଅବସରରେ ପ୍ରତିନିଧିମଣ୍ଡଳୀଙ୍କୁ ଅବଗତ କରାଇଛନ୍ତି। G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ଗୋୟଲ ଆମେରିକା ଗସ୍ତରେ ଯାଇଛନ୍ତି।

0: ଚିକାଗୋଠାରେ ଆମେରିକୀୟ ବ୍ୟବସାୟୀ ନେତୃମଣ୍ଡଳୀ ଏବଂ ପ୍ରବାସୀ ଭାରତୀୟଙ୍କ ସହ ଶ୍ରୀ ଗୋଏଲ ମତ ବିନିମୟ କରିଛନ୍ତି। ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଜାତୀୟ ମହିଳା କମିଶନ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମହିଳାଙ୍କ ଅଧିକାର ଏବଂ ସମ୍ମାନର ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଏସ୍ ବର୍ମା କମିଟିର 2013 ରିପୋର୍ଟ ଆଧାରରେ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶାବଳୀରେ ସ୍ୱତନ୍ତ୍ର ଆପ୍ ଏବଂ ପରିବହନ କ୍ଷେତ୍ରରେ ଡିଜିଟାଲ୍ ବ୍ୟବସ୍ଥାର ଉପଯୋଗକୁ ଗୁରୁତ୍ୱ ଦିଆଯାଇଛି। କମିଶନ ଅଧ୍ୟକ୍ଷା ବିଜୟା ରାହତକର ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମନ୍ତ୍ରୀ ଶ୍ରୀ ସିଂ ଆଜି ବିଶାଖାପାଟଣା ଗସ୍ତରେ ଯାଇ କେତେକ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସ୍ଥିର ହୋଇଛି। ଓଡ଼ିଶାର କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ଗସ୍ତ କରି ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଅବସରରେ ହାଲ୍ ପକ୍ଷରୁ ନିର୍ମିତ 2000ତମ ଏରୋ ଇଞ୍ଜିନ୍ର ହସ୍ତାନ୍ତର ପ୍ରକ୍ରିୟା ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବେ। ଏହି ଅବସରରେ 200 କୋଟି ଟଙ୍କା ବ୍ୟୟ ଅଟକଳ ଶକ୍ତି ଇଞ୍ଜିନ୍ର ଦ୍ୱିତୀୟ ଉତ୍ପାଦନ ଲାଇନ୍ ପ୍ରତିଷ୍ଠା ଉପରେ ମଧ୍ୟ ଆଲୋକପାତ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ବିଶାଖାପାଟଣାଠାରେ ପ୍ରତିରକ୍ଷା ମନ୍ତ୍ରୀ ହିନ୍ଦୁସ୍ତାନ ସିପ୍ୟାର୍ଡ ଲିମିଟେଡ୍ର ଫ୍ଲିଟ୍ ସପୋର୍ଟ ସିପ୍ ପ୍ରଥମ ପର୍ଯ୍ୟାୟକୁ ଶୁଭାରମ୍ଭ କରିବା ସହ ପଞ୍ଚମ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ବିକଶିତ ସିପିଏ ଚତୁର୍ଥର ମଧ୍ୟ ଆଜି ମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିପାରିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ସରକାରୀ ଇ ମାର୍କେଟ୍ ପ୍ଲେସ୍ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2016 ଅଗଷ୍ଟ 9 ତାରିଖରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ସାର୍ବଜନୀନ କ୍ରୟ ଉଦ୍ଦେଶ୍ୟରେ ଏକ ଅନ୍ଲାଇନ୍ ପ୍ଲାଟଫର୍ମ ଇ ମାର୍କେଟ୍ ପ୍ଲେସ୍କୁ କାର୍ଯ୍ୟକାରୀ କରାଯାଇଥିଲା। ଏହା ପୂର୍ବରୁ ସରକାରୀ କ୍ରୟ ପାଇଁ ପୃଥକ ବିଭାଗୀୟ ଟେଣ୍ଡର ଚୁକ୍ତିନାମା ଏବଂ ମଧ୍ୟସ୍ଥିଙ୍କ ମାଧ୍ୟମରେ କାର୍ଯ୍ୟ ସମ୍ପନ୍ନ କରାଯାଉଥିଲା। ତେବେ ଏହି ପ୍ଲାଟଫର୍ମ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପ୍ରକ୍ରିୟାକରଣ ଏବଂ ପ୍ରତିଯୋଗିତାମୂଳକ ମୂଲ୍ୟ ନିର୍ଦ୍ଧାରଣ ଅଧିକ ତ୍ୱରାନ୍ୱିତ ହୋଇଛି। ଏହି ଯୋଜନା ଅଧୀନରେ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାରୀ କାର୍ଯ୍ୟାଳୟ ଏବଂ ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗଗୁଡ଼ିକ ପ୍ରଦତ୍ତ ସାଧାରଣ ସୂଚୀରୁ ସାମଗ୍ରୀ କ୍ରୟ କରିଥାନ୍ତି। ପଞ୍ଜିକୃତ ବିକ୍ରେତା କିମ୍ବା ଉଦ୍ୟୋଗ କ୍ଷେତ୍ର ବିତରକଙ୍କ ବିନା ସିଧାସଳଖ ଏହି ପୋର୍ଟାଲରେ ତାଲିକାଭୁକ୍ତ ହୋଇ ନିଜର ସାମଗ୍ରୀ ବିକ୍ରି କରିପାରୁଛନ୍ତି। ଗତ ଅଗଷ୍ଟ ମାସ ସୁଦ୍ଧା ଏହି ପ୍ଲାଟଫର୍ମ ଅଧୀନରେ 3,70,00,000 ଅଧିକ ସାମଗ୍ରୀ କ୍ରୟ କରାଯାଇଛି ଏବଂ ଏ କ୍ଷେତ୍ରରେ 2,00,00,000 ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ଏହି ପଦକ୍ଷେପ ଦ୍ୱାରା ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକର ବ୍ୟବସାୟ ମଧ୍ୟ ବୃଦ୍ଧି ପାଇଛି। ସମ୍ପୂର୍ଣ୍ଣ ବ୍ୟବସାୟ ମଧ୍ୟରୁ 45%ରୁ ଅଧିକ ଏମ୍ଏସ୍ଏମ୍ଇ କ୍ଷେତ୍ରର ହୋଇଛି। ଏହାର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
1: ସରକାରୀ ବ୍ୟବସ୍ଥାଓଂ ମେ କୈସେ ପାରଦର୍ଶିତା ଆ ରହି ହେ ଇସ୍କା ଏକ ଉତ୍ତମ ଉଦାହରଣ ହମାରୀ ସରକାରୀ ଖରିଦି ପ୍ରକ୍ରିୟା ହେ। ଜବ ସେ ଗଭର୍ଣ୍ଣମେଣ୍ଟ ଇ ମାର୍କେଟ ପ୍ଲେସ ୟାନି ଜେମ୍ ପୋର୍ଟାଲ ଅସ୍ତିତ୍ୱ ମେ ଆୟା ହେ, ସାରୀ ଖରିଦ ଏକ ପ୍ଲେଟଫର୍ମ ପର ସବକେ ସାମନେ ହୋତି। ଅବ ଦୂର ଦରାଜ କେ ଗାଁ କେ ଲୋକ, ଛୋଟେ ଦୁକାନଦାର ଔର ସେଲ୍ଫ ହେଲ୍ପ ଗ୍ରୁପ, ସ୍ୱୟଂ ସହାୟତା ସମୂହ ସିଧେ ସରକାର କୋ ଅପନା ପ୍ରଡକ୍ଟ ବେଚ ସକତେ ହେ।
0: ଫ୍ଲାଇ ଦୁବାଇ ବିମାନରେ ଓମାନର ସହ ପାଇଲଟଙ୍କ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଇରାନ୍କୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ୱାଇଟ୍ ହାଉସ୍ଠାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ଟ୍ରମ୍ପ କହିଛନ୍ତି, ବ୍ୟକ୍ତିଗତ ଭାବେ ସେ ଏହା ବିଶ୍ୱାସ କରନ୍ତି, ଗତମାସ 30 ତାରିଖରେ ଫ୍ଲାଇ ଦୁବାଇ ବିମାନ FZ-1073କୁ ଅପହରଣ ଏବଂ ଦୁର୍ଘଟଣା ବିଫଳ ହେବା ପରିପ୍ରେକ୍ଷୀରେ ଶ୍ରୀ ଟ୍ରମ୍ପ ଏହା କହିଛନ୍ତି। ଓମାନର ସହ ପାଇଲଟ ହମାମ ଅଲ୍ ହମାମି କକ୍ପିଟ୍ ଭିତରେ ଭାରତୀୟ କ୍ୟାପ୍ଟେନ୍ ସ୍ମିଥ୍ ମାଚ୍ଛରଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆହତ ସତ୍ତ୍ୱେ କ୍ୟାପ୍ଟେନ୍ ମାଚ୍ଛର ସହ ପାଇଲଟଙ୍କ ଉଦ୍ୟମକୁ ପଣ୍ଡ କରିବା ସହ ବିମାନକୁ ସଫଳ ଅବତରଣ କରାଇଥିଲେ। ଭାରତ ୱେଷ୍ଟଇଣ୍ଡିଜ୍ ପୁରୁଷ ଦଳ ମଧ୍ୟରେ 5-ଟିକିଆ T20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଆଜି ପ୍ରଥମ ମ୍ୟାଚ୍ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଏବଂ ଦିନିକିଆ ଆନ୍ତର୍ଜାତିକ ସିରିଜ୍କୁ 2-1 ଅକ୍ତିଆର କରିବା ପରେ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି। ଏସୀୟ କ୍ରୀଡ଼ା ଦଳରେ ସାମିଲ ହୋଇଥିବା 10 ଜଣ ଖେଳାଳି ଏହି ସିରିଜ୍ ପାଇଁ ଭାରତୀୟ ଦଳରେ ରହିଛନ୍ତି। ସିରିଜ୍ର ଅନ୍ୟ 4ଟି ମ୍ୟାଚ୍

ରାଞ୍ଚିରେ 9 ତାରିଖରେ, ଇନ୍ଦୋରରେ 11 ତାରିଖରେ, 14 ତାରିଖରେ ହାଇଦ୍ରାବାଦ ଏବଂ 17 ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ। ପାଣିପାଗ, କେରଳ ମାହେ କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ ପୁଡୁଚେରୀ ଏବଂ କରେକାଲରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ଓଡ଼ିଶା ସମେତ ଜାମ୍ମୁ କାଶ୍ମୀର, ଲଦାଖ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ କହିଛି। ପାଞ୍ଚଟି ବିଧାନ

0: ହିମାଚଳ ପ୍ରଦେଶକୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ଓଡ଼ିଶା ଗସ୍ତରେ ଆସି ଆଜି କୋରାପୁଟ ହାଲ୍ରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ପାଞ୍ଚଟିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ରେ ଆଜି ଲକ୍ଷ୍ନୌଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 7:25 ବର୍ଣ୍ଣବିବା ବର୍ଣ୍ଣାଳୀରେ ଶୁଣନ୍ତୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର, ଉପସ୍ଥାପନ କରିଛନ୍ତି ସଂଯୁକ୍ତା ପଟ୍ଟନାୟକ। ତାହେଲେ ଶୁଣିବା କାର୍ଯ୍ୟକ୍ରମ ମହ୍ଲାର।

ପ୍ରତ୍ୟେକ ମଣିଷ ନିଜ ଜୀବନରେ ଶାନ୍ତି ଖୋଜିଥାଏ, ଆଉ ସେହି ଶାନ୍ତି ସାଧାରଣତଃ ଗୋଟିଏ ଗାଁରୁ ହିଁ ପାଇଥାଉ। ଭାରତୀୟ ସମାଜର ମୂଳଦୁଆ ହେଉଛି ଗୋଟିଏ ଗାଁ। ସହରରେ ଯେତେ ବିକାଶ ଥାଉନା କାହିଁକି, ତାର ସମ୍ପୂର୍ଣ୍ଣ ରୂପରେଖ ରହିଛି ସେହି ଗାଁରେ। ସୁନ୍ଦର ବନରାଜିର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ସରଳ ଆଦିବାସୀଙ୍କ ଜୀବନଯାପନ ପ୍ରତ୍ୟେକ ଗାଁରେ ବେଶ ଆକର୍ଷଣୀୟ। ତେବେ ଚାଲନ୍ତୁ ନା ଆଜି ମଧ୍ୟ ସେମିତି ଏକ ସୁନ୍ଦର ଗାଁକୁ ବୁଲିଯିବା, ଆଉ ସେହି ଗାଁର ରୂପରେଖ ସମ୍ପର୍କରେ ଅଧିକ କିଛି ଜାଣିବା।

ବର୍ତ୍ତମାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ବିଦ୍ୟାଳୟ କଥା କହିଲେ ବିଦ୍ୟାଳୟଟି ଗ୍ରାମର ଆମ୍ନା ସାମ୍ନାରେ ରହିଛି। କୁନ୍ତଖାଉ ଗ୍ରାମର ଗ୍ରାମବାସୀ କଥା କହିଲେ ଜନସଂଖ୍ୟାକୁ ଯଦି ଆମେ ଦୃଷ୍ଟିରେ ରଖିବା ନିହାତି ଭାବରେ 1000ରୁ 1100 ଲୋକ ବାସ କରନ୍ତି। ଆଉ ବିଦ୍ୟାଳୟଟି ପୁରା ରାସ୍ତା ଉପରେ ଅନ୍ତର୍ଗତ। ଆଉ ବିଦ୍ୟାଳୟରେ ମଧ୍ୟ 200ରୁ 230 ଛାତ୍ରଛାତ୍ରୀ ଅଧ୍ୟୟନରତ। ଯଦି ଆମେ ଏଇ ଗ୍ରାମର ପରିବେଶ କଥାକୁ ଚିନ୍ତା କରିବା, ମୋ ଗାଁର ରୂପରେଖକୁ ଚିନ୍ତା କରିବା, ଆଉ ଏହା ଅତି ସୁନ୍ଦର ଭାବରେ ପ୍ରାକୃତିକ ପରିବେଶ ସହିତ ପରିବେଷ୍ଟିତ। କିନ୍ତୁ ଏହି ଗାଁର ଗୋଟିଏ ଯଦି ମୁଁ କହିବି, କିଛି ସଚେତନତା ଅଭାବ ରହିଛି, ଯାହାକି ପରିବେଶକୁ ସଫା ରଖିବାର ଅନ୍ତରାୟ ସୃଷ୍ଟି କରୁଛି। କାରଣ ଆମେ ଯଦି କହିବା ଗାଁକୁ ସ୍ୱଚ୍ଛ ନିର୍ମଳ ସୁସ୍ଥ ପରିବେଶଟିଏ ଦବା ଗ୍ରାମକୁ, ଛୋଟ ପିଲାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ଗ୍ରାମବାସୀମାନଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଦରକାର ଯେ ସଫା ରହିବା କେମିତି, ନିର୍ମଳ ରଖିବା କେମିତି, ସୁସ୍ଥ ଜଳବାୟୁ ରକ୍ଷା କରିବା କେମିତି। ଏଇଠି ଆମକୁ ସଚେତନତା ନିହାତି ବାର୍ତ୍ତା ପହଞ୍ଚିବାକୁ ଦରକାର। କୌଣସି ଆମର ଗଣମାଧ୍ୟମ ହଉ କି ପଥଭ୍ରାନ୍ତ ନାଟକ ହଉ କି ଗୀତ ମାଧ୍ୟମରେ ହଉ କି ସେମାନଙ୍କୁ ମଧ୍ୟ ଡାଇରେକ୍ଟଲି ଇନଭଲ୍ଭ କରିବାର ଉପାୟରେ ମଧ୍ୟ, ତେବେ ତ ଆମ ଗାଁଟିକୁ ଅତି ସୁନ୍ଦର ଭାବରେ ଦେଖିପାରିବା। ଆଉ ପିଲାମାନେ ମଧ୍ୟ ଆଜି ଅନୁଭବ କରିବେ ଯେ ସୁସ୍ଥ ଜଳବାୟୁରେ ଆମେ କେମିତି ସୁସ୍ଥ ଆଉ ନିରୋଗ ହୋଇକି ବଞ୍ଚିପାରିବା। ଆଗାମୀ ଭବିଷ୍ୟତରେ ସେମାନେ ନାଗରିକ ହେବା ପାଇଁ ଯାଉଛନ୍ତି, ତେଣୁକରି ମୁଁ ଅନୁଭବ କରୁଛି ଯେ ନିଶ୍ଚିତ ଭାବରେ ସଚେତନ ଅଭାବ, କାରଣ ସେମାନେ ନିଜର ଜୀବନ ଶୈଳୀରେ କିଛି ପରିବର୍ତ୍ତନ ଆଣନ୍ତୁ। ଅର୍ଥାତ୍ ଯେମିତିକି ଆମର ଦିନଚର୍ଯ୍ୟା ଆରମ୍ଭ ହେଉଛି ଶୌଚାଳୟରୁ, ଶୌଚାଳୟ ବ୍ୟବହାର କରନ୍ତୁ, ଆଉ ପାନୀୟ ଜଳ ଠିକ ରୂପରେ ବ୍ୟବହାର କରନ୍ତୁ, ଅର୍ଥାତ୍ ନିର୍ମଳ ଜଳ, ଯାହାକି ପାନୀୟ ଜଳ ଆମେ ପାନ କରିବା, ଠିକ ଭାବରେ ବ୍ୟବହାର କରନ୍ତୁ। ଯେମିତିକି ଗାଈ ଗୋରୁ ଗାଈ ଗାଧୁଆ ଅଲଗା ହଉ, ନିଜେ ଗାଧୁଆ ଅଲଗା ହଉ, ଆଉ ପାନୀୟ ଜଳର ବ୍ୟବହାର ମଧ୍ୟ ର ସଦ୍ ବ୍ୟବହାର ହଉ।

0: କୋରାପୁଟ ଜିଲ୍ଲାରେ ରହିଛି ଏକ ଆଦର୍ଶପୂର୍ଣ୍ଣ ଗାଁ କୁନ୍ତରଖାଲ। ଏହି ଗାଁକୁ ସରକାରଙ୍କ ଅନେକ ଯୋଜନା ପହଞ୍ଚିପାରିଛି, ତଥାପି ଆହୁରି କିଛି ସମସ୍ୟା ଦେଖାଯାଉଥିବା କଥା ଗାଁର ଜଣେ ଭାରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତା କୁମାରୀ ପାତ୍ର କଣ କୁହନ୍ତି, ଆସନ୍ତୁ ଜାଣିବା।
1: ମୋ ନାଁ ଗୀତା କୁମାରୀ ପାତ୍ର, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓଡ଼ିଶା ତରଫରୁ ମୁଁ କାର୍ଯ୍ୟରତ ଶିକ୍ଷୟିତ୍ରୀ। ଏଇ ଗାଁରେ କୁନ୍ତରଖାଲ ଗ୍ରାମରେ ସେ ହେଉଛି ବାଲ୍ୟା ପଞ୍ଚାୟତର ଅନ୍ତର୍ଗତ ଏ ଗାଁଟି। ଆଉ ମୁଁ 2021 ମସିହା ନଭେମ୍ବର ମାସ 11 ତାରିଖରେ ଏଇ ପ୍ରାଥମିକ ବିଦ୍ୟାଳୟ କୁନ୍ତରଖାଲରେ ଯୋଗ ଦେଇଛି ଶିକ୍ଷୟିତ୍ରୀ ଭାବେ।

ଗାଁରେ ଯଦି କହିବା ପ୍ରତିଷ୍ଠାନ କହିବାକୁ ଗଲେ ପ୍ରତିଷ୍ଠାନ ତ ସେମିତି କିଛି ନାହିଁ, ବାଲିଆ ପଞ୍ଚାୟତରେ ରହିଛି, ପଞ୍ଚାୟତ ପୁରା ଦୂରରେ ରହିଛି, କିନ୍ତୁ ଏଇଠି କେବଳ ଗୋଟିଏ ବିଦ୍ୟାଳୟ ଅଛି, ୟୁପି ସ୍କୁଲଟା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆଉ ମନ୍ଦିର ସେମିତି କିଛି ନାହିଁ କହିଲେ ଠିକ ହବ, କାହିଁକି ଗ୍ରାମ ଦେବୀ ହିସାବରେ କିଛି ପୀଠ ଅଛି, ଗ୍ରାମ ଦେବୀଙ୍କର ପୀଠଟେ ଅଛି, ଆଉ ସ୍କୁଲଟେ ଅଛି, ତାପରେ କିଛି ଲୋକଙ୍କର ଇଏ ଖ୍ରୀଷ୍ଟିଆନ ମାନଙ୍କର ଚର୍ଚ୍ଚଟେ ଅଛି, ଏତିକି ହିଁ ଅଛି, ଆଉ ସେମିତି କିଛି ସୋସିଆଲ ମାନେ ସାମାଜିକ ପ୍ରତିଷ୍ଠାନ ଭାବରେ ଆମେ କିଛି ଦେଖିବାକୁ ପାଉନା। ଚାଷବାସ ତ ଲୋକ ଅଛନ୍ତି, ଚାଷୀ ଅଛନ୍ତି, ମାନେ ବୃତ୍ତିଗତ ଇଏ ମାନେ ପାରମ୍ପରିକ ଇଏ ରୀତିରେ ସେମାନେ କୃଷି କରୁଛନ୍ତି, କିନ୍ତୁ ଜମି ବାଡି ଟିକେ ଦୂରରେ ଅଛି, ସେମାନେ ବୋଧେ ସେପଟେ କରୁଛନ୍ତି ଚାଷ। ଆଉ ବହୁତ ଦେଖିବାକୁ ଗଲେ ଏମାନଙ୍କର ବୃତ୍ତି କହିଲେ ସେମାନଙ୍କ କୌଳିକ ବୃତ୍ତିକୁ କିଛି ଆଦରିବାର ନାହିଁ, କି ବହୁତ ପିଲା ମାନେ କରୁଛନ୍ତି ନୋ ଡାଉଟ, କିନ୍ତୁ ସେମାନେ କେବଳ ଏଇ ଯୋଉ ଅଟୋ ଡ୍ରାଇଭର ହଉ ଏମିତି ଲେବର କ୍ୟାଟେଗୋରିରେ ବହୁତ ଅଛନ୍ତି, ମାନେ 80% ଅଛନ୍ତି, କିନ୍ତୁ ସେମାନଙ୍କର ଚଳିବାର ଇଏ କିଛି ଅସୁବିଧା ନଥିଲା ବେଳେ ଆମେ ଅନୁଭବ କରୁ, କାହିଁକି ନା ଭଲ ଭାବରେ ଖିଆପିଆ କରନ୍ତି ମହିଳାମାନେ। ତ ସବୁ ମାନେ ପ୍ରତ୍ୟେକ ଘରକୁ ଯଦି ଆମେ ସର୍ଭେରେ କିଛି ରିପୋର୍ଟ ମଧ୍ୟ ଆମେ ସିଟିଏସ୍ ସର୍ଭେ କରୁ କି ଜନଗଣନାରେ ମଧ୍ୟ ଏମିତି ସର୍ଭେ କରିଥିଲୁ, ସେଠି ଆମେ ଯାହା ଦେଖିବାକୁ ପାଇଲୁ ଯେ ମହିଳାମାନେ ଘରେ ରହୁନାହାନ୍ତି, ମାନେ ଦିନରେ ଘରେ ରହୁନାହାନ୍ତି, ଆଉ ଏଠୁ ଅନୁମାନ ହେଲା ଯେ ମହିଳାମାନେ ବାହାରକୁ ଯାଉଛନ୍ତି କାମ କରିବା ପାଇଁ, ଯେମିତିକି କୃଷି ଇଏର ଲେବରରେ ହଉ କି ଅନ୍ୟ କାହା ଘରକୁ ଯାଇ କାମ କରିବା,

ଏ ହୋଟେଲ ଇଏରେ ଯାହା କିଛି ଇଏରେ କରୁଛନ୍ତି, କେତେ ଜଣ ବି ଅଛନ୍ତି ଏସଏଚଜି ଗ୍ରୁପରେ। ଆମ ସ୍କୁଲରେ ମଧ୍ୟ ଗୋଟେ ଏସଏଚଜି ଏମଡିଏମ ରାନ୍ଧିବାର ଅଛନ୍ତି, ଏଙ୍ଗେଜ ଅଛନ୍ତି। ଆଉ ଆମ ସେଇ ଗ୍ରୁପଟା ହିଁ ଆମର ପଲକାପୁଟରେ ବିଦ୍ୟାଳୟର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ମଧ୍ୟାହ୍ନ ଭୋଜନ ରାନ୍ଧୁଛନ୍ତି। ଯଦି ଆମ ସେଇ ପର୍ବପର୍ବାଣି କଥା ଇଏ କରି ଅନୁଧ୍ୟାନ କରିବା, ଏଠି 60-80% ହରିଜନ କେଟେଗୋରିର ଗ୍ରାମବାସୀ, ଆଉ ବଳକା ରହନ୍ତି ଗାଧବା ଭୂମିଆ ଏମିତି। ସେମାନଙ୍କର ପୌଷ ପୂର୍ଣ୍ଣିମା, ତାପରେ ଚୈତ୍ର ମାସରେ ଚୈତ୍ର ପର୍ବ, ଆଉ ନୂଆଖାଇ ଗୁଡାକ ପାଳନ କରୁଛନ୍ତି। ମାନେ ବିଭିନ୍ନ ପ୍ରକାର ନୂଆ ଶସ୍ୟକୁ ନେଇ ସେମାନେ ନୂଆଖିଆ ପର୍ବ ପାଳନ କରୁଛନ୍ତି। ତାପରେ ଅମାବାସ୍ୟା ପୂର୍ଣ୍ଣିମା ଆଦିରେ ସେମାନଙ୍କର ମାନେ ଯୋଗାଯୋଗ, ସମସ୍ତେ ଏକତ୍ରିତ ହୁଅନ୍ତି। ଭାଇଚାରା ସମ୍ପର୍କ ସେମାନଙ୍କୁ ତ ଏକ୍ଜାକ୍ଟ ବେଶୀ, ମାନେ ସେମାନେ ଆମେ ଯେମିତି ଦଳବଦ୍ଧ ଭାବରେ ସବୁ କିଛି ପାଳନ କରିବା, ସେମାନେ ମଧ୍ୟ ଯୋଉଠି ଯିଏ ଅଛନ୍ତି ସେ ପର୍ବପର୍ବାଣୀରେ ଏକତ୍ରିତ ହୁଅନ୍ତି।

0: ଟିଚର ହିସାବରେ ସେମାନେ ବେପାର କରନ୍ତି କଣ ମାନେ ଏଇ ଯୋଉ ବିଭିନ୍ନ ପ୍ରକାର ଜିନିଷ ରେସନ ଠୁ ଆରମ୍ଭ କରିକି ପରିବା ପତ୍ର, ଅବଶ୍ୟ ସେମାନେ ସେଠି ଚାଷ କରନ୍ତିନି, ବ୍ୟବସାୟରେ ସେମାନେ ନିକଟସ୍ଥ କିଣି ଆଣି ହିଁ ବିକ୍ରି କରନ୍ତି। ସ୍ୱାସ୍ଥ୍ୟରେ ଜଣେ ଆମର ଏନ୍ଏମ୍ ଦିଦି ଜଣେ ଅଛନ୍ତି, ଆଉ ଆମର ଆଶା ଦିଦି ଜଣେ ବି ଅଛନ୍ତି, ସେମାନେ ଦି ଜଣ ଆସନ୍ତି ବିଦ୍ୟାଳୟରେ ମଧ୍ୟ ଆମର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବାରେ ସହଯୋଗ କରନ୍ତି। ତାପରେ ଗାଁରେ ମଧ୍ୟ ସେଠି ହିଁ ସେମାନଙ୍କର କାର୍ଯ୍ୟ। ଅଙ୍ଗନବାଡ଼ି ଦିଦି ଅଛନ୍ତି, ଝୁନୁ ରାଣୀ ପାଢୀ ଜଣେ ଅଛନ୍ତି, ସେ ଆସନ୍ତି, ତାଙ୍କର ଯାହା କିଛି ସରକାରଙ୍କର ଇଏ ଅଛି ସେ ବି ତଦ ଅନୁଯାୟୀ କାମ କରନ୍ତି। ଆମର ବିଦ୍ୟାଳୟ ଯେତେବେଳେ ଯେହେତୁ ସେମାନେ ଏସ୍ଏମ୍ସିରେ ରହୁଛନ୍ତି ଗୋଟେ ଗୋଟେ ମେମ୍ବର ହିସାବରେ, ସେମାନେ ମନ୍ଥଲି କି ଯେତେବେଳେ ସେମାନଙ୍କର ସମୟ ସାପେକ୍ଷ କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି ବିଭିନ୍ନ କାର୍ଯ୍ୟରେ, ସେଇ ସମୟ ଅନୁସାରେ ଆସିକି ଆମ ଇଏରେ ଯୋଗ ଦିଅନ୍ତି, ପିଲାଙ୍କର କଥା ମଧ୍ୟ ବୁଝନ୍ତି। ଯୁବଗୋଷ୍ଠୀଙ୍କର ଆମେ ଯଦି କହିବା ସିଭିଲ ୱାର୍କରେ, ଯେମିତିକି ଆମ ବିଦ୍ୟାଳୟରେ କି ଅନ୍ୟ ଇଏ ଗୁଡାକରେ ଘର ତିଆରି ହବ, ତ ସେଠାରେ ସହଜରେ ତ ଲେବର କାଟେଗୋରି ମିଳିଯାଆନ୍ତି। ତାପରେ ମେସନ ଯେମିତିକି ଆମର ମିସ୍ତ୍ରୀ ଆଉ କଣ୍ଟ୍ରାକ୍ଟର, ଏମାନେ ସମସ୍ତେ ଏଭେଲେବୁଲ ସେଠାରେ। ମୋର ମାନେ ଦୀର୍ଘ 5 ବର୍ଷର ଅଭିଜ୍ଞତାରୁ ମୁଁ କହିବି, ନିର୍ଭୟରେ ଆମେ ଆମର ସେବା ଦଉଛୁ ସେଠାରେ। ଆଉ ପିଲାଙ୍କର ମଧ୍ୟ ଆଟିଚ୍ୟୁଡ୍ ଭଲ, ଲୋକ ଗ୍ରାମବାସୀ ହିସାବରେ ସେମାନେ ମଧ୍ୟ ସହଯୋଗ ଅଛନ୍ତି। ଆଜିକାଲି ସହଯୋଗ ମାନେ କହିଲେ ମାନବ ସମ୍ବଳରେ ସହଯୋଗ ନ କରିପାରନ୍ତି, କିନ୍ତୁ ଆସିକି ଖାଲି କଥାବାର୍ତ୍ତାରେ ମଧ୍ୟ ଟିକେ ଆମକୁ କିଛି ଏମିତି ନକାରାତ୍ମକ କି ମାନେ ନେଗେଟିଭ ଇଏ କିଛି ଆମକୁ ପଡିନି ଇମ୍ପାକ୍ଟ, ଆଉ ଠିକ ଭାବରେ ଆମେ କାର୍ଯ୍ୟ କରିପାରୁଛୁ।
1: କୁନ୍ତରଖାଲ ଗାଁର ରୂପରେଖ ସମ୍ପର୍କରେ ଶ୍ରୀମତୀ ଗୀତା କୁମାରୀ ପାତ୍ର ବହୁତ ସୁନ୍ଦର ଭାବରେ ଆମକୁ କହୁଥିଲେ। ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ମ୍ୟାଡାମଙ୍କୁ ବହୁତ ବହୁତ ଧନ୍ୟବାଦ।

ଆପଣ ଶୁଣୁଛନ୍ତି ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। ପ୍ରତି ମଙ୍ଗଳବାର ସକାଳର ମହ୍ଲାର କାର୍ଯ୍ୟକ୍ରମ ଆପଣଙ୍କର ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଗାଁର ଛୋଟ ବଡ଼ ଖବରକୁ ନେଇ ଆମେ ପ୍ରତି ମଙ୍ଗଳବାର ବର୍ଣ୍ଣାଳୀ କାର୍ଯ୍ୟକ୍ରମରେ ଆସି ପହଞ୍ଚିଥାଉ। ଆପଣଙ୍କ ଗାଁର ବିଶେଷ କିଛି କଥା, କିଛି ଘଟଣା, ବିଶେଷ ବ୍ୟକ୍ତିତ୍ୱ ବା ଗାଁର ଆଦର୍ଶ ବିଷୟରେ ଆମେ ପ୍ରତି ମହ୍ଲାର କାର୍ଯ୍ୟକ୍ରମରେ ପ୍ରସାର କରିଥାଉ।

ଏବେ ଆରମ୍ଭ କରିବା ଆଜିର ବିଶେଷ ପ୍ରସଙ୍ଗ। ଆଜିର ବିଶେଷ ପ୍ରସଙ୍ଗରେ ରହିଛି ଶିକ୍ଷା କ୍ଷେତ୍ରରେ ଆମ ଅଞ୍ଚଳ ଝିଅର ସ୍ୱପ୍ନ।

0: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ। ନିଜର ପ୍ରଚେଷ୍ଟା ବଳରେ ନିଜ କାର୍ଯ୍ୟରେ କୃତକାର୍ଯ୍ୟ ହେବା ଜଣେ ବ୍ୟକ୍ତିର ଏକ ମହାନ ଗୁଣର ପରିଚୟ ଦେଇଥାଏ। ଏପରିକି ସେମାନେ ମହାନ ବ୍ୟକ୍ତିଙ୍କଠାରୁ ଉତ୍ସାହ ପାଇ ନିଷ୍ଠାପର ଉଦ୍ୟମ ଦ୍ୱାରା ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି। ମଣିଷ ଜୀବନ ହେଉଛି କର୍ମମୟ, କର୍ମ ମନୁଷ୍ୟକୁ ଗତିଶୀଳ କରାଇଥାଏ। ଏକଥା ବର୍ତ୍ତମାନ ଯୁବପିଢ଼ି ବୁଝିସାରିଲେଣି। ସେହିଭଳି ନବରଙ୍ଗପୁର ଜିଲ୍ଲାର ଜଣେ ଝିଅ ବନିତା ଦାସ ଛାତ୍ର ଜୀବନରୁ ହିଁ ଶିକ୍ଷା ଦ୍ୱାରା ଅନେକ ଭଲ କାମ ସବୁ କରି ଚର୍ଚ୍ଚାକୁ ଆସିପାରୁଛନ୍ତି। ସେ ପାଠ ଭଲ ପଢ଼ିବା ସହିତ ବିଭିନ୍ନ ପ୍ରକାର ସମାଜ ସେବାମୂଳକ କାର୍ଯ୍ୟ, ଜଳବାୟୁ ସମ୍ପର୍କିତ ଗବେଷଣାରେ ଭାଗ ନେବା, ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା, ଏମିତି ଅନେକ କଥାକୁ ନେଇ ବର୍ତ୍ତମାନ ସେ ଚର୍ଚ୍ଚାକୁ ଆସିପାରିଛନ୍ତି। ତେବେ ସେ ଜଣେ ଅଧ୍ୟୟନରତ ଛାତ୍ରୀ ଥିବାବେଳେ ପାଠପଢ଼ାରୁ କିପରି ସମୟ ବାହାର କରି ଏତେ ସବୁ କାମ କରିପାରନ୍ତି, ଚାଲନ୍ତୁ ତାଙ୍କଠାରୁ ଜାଣିବା।
1: ସର୍ବପ୍ରଥମେ ସବୁ ଶ୍ରୋତାଗଣଙ୍କୁ ମୋର ନମସ୍କାର। ମୋ ନାଁ ହେଉଛି ବନିତା ଦାସ। ବର୍ତ୍ତମାନ ମୁଁ ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଞ୍ଜିନିୟରିଂର ଥାର୍ଡ ଇୟରର ଜଣେ ଷ୍ଟୁଡେଣ୍ଟ। ଆଉ ମୋର ଯେତିକି ବି ସବୁ ଏଚିଭମେଣ୍ଟ ଆଗରୁ ଥିଲା କି ଏବେ ଯେତିକି ସବୁ ମୋର ଏଚିଭମେଣ୍ଟ ହଉଛି, ତା ପଛର ରହସ୍ୟ ବସ୍ ଏଇ ଗୋଟେ ଜିନିଷ ଉପରେ ନିର୍ଭର କରୁଛି ଯେ ମୁଁ କେବେ ବି ନିଜକୁ କମ୍ ବୋଲି ଭାବୁନି। ମୋ ଜୀବନରେ ଯେମିତିକି ଆମ ସମସ୍ତଙ୍କ ଲାଇଫରେ ଏମିତି ବହୁତ ସାରା ମୋମେଣ୍ଟସ ଆସେ ଯୋଉ ଟାଇମରେ ଆମକୁ ଲାଗେ କି ଆମେ ଆଉ ଭଲ କରୁନୁ ଲାଇଫରେ, ମାନେ ଆମେ ଦେଖୁଛୁ କି ଆଖପାଖର ସବୁ ଲୋକମାନେ ଆମଠୁ ଆଗରେ ବଢୁଛନ୍ତି, ଆମେ କିଛି କରିପାରୁନୁ। ତ ବସ୍ ସେତିକି ମୁଁ ବି ସେ ଜିନିଷଟା ଫେସ୍ କରିଛି କଲେଜ ଆସିବା ପରେ, କାହିଁକିନା କଲେଜରେ ବହୁତ ପିଲା ରୁହନ୍ତି, ବହୁତ କ୍ରାଉଡ୍ ଥାଏ ଏଣ୍ଡ ଏଇ କ୍ରାଉଡ୍ରେ ସମସ୍ତେ ନିଜର ଅଲଗା ଅଲଗା କେପାବିଲିଟି ନେଇକି ଆସୁଛନ୍ତି। କିଏ ଲାଇକ୍ ଅଲଗା ଅଲଗା ଜିନିଷରେ ପାର୍ଟିସିପେଟ୍ କରନ୍ତି, ପ୍ରାଇଜ୍ ଆଣନ୍ତି, ସବୁ କରନ୍ତି। ଆଉ ଏଇଟା ବି ଗୋଟେ ସିଓର ନୁହଁ କି ଆମେ ସବୁବେଳେ ସବୁ ଜିନିଷରେ ଭଲ ରହିବୁ। ଆଉ ସେମିତି ଯୋଉ ଗୋଟେ ଇନସିକ୍ୟୁରିଟି ଗୋଟେ ଆସେ ଆଜିକାଲିର ଜେନେରେସନରେ ପିଲାମାନଙ୍କୁ, ସେଇ ଜିନିଷଟାକୁ ମାନେ ଓଭରକମ୍ କରିକି ସେଇ ଜିନିଷ ବିଷୟରେ ନ ଭାବିକି ଆମକୁ ନିଜ କାମ ଉପରେ ଫୋକସ୍ କରିବାର ଅଛି। ଏଇଟା ହିଁ ମୁଁ ଏଇ 3 ବର୍ଷର କଲେଜ ଲାଇଫରେ ଶିଖିଛି ଆଉ ଏଇ ଜିନିଷକୁ

ଇମ୍ପ୍ଲିମେଣ୍ଟ କରୁଛି ଆଜି ପର୍ଯ୍ୟନ୍ତ ସ୍କୁଲରେ ମଧ୍ୟ ଏଇ ଜିନିଷଟା ଇମ୍ପ୍ଲିମେଣ୍ଟ କରୁଥିଲି ଆଉ ଏବେ ମଧ୍ୟ ଇମ୍ପ୍ଲିମେଣ୍ଟ କରୁଛି ଯାହାଫଳରେ ମତେ ସବୁ ଆଚିଭମେଣ୍ଟ ମିଳୁଛି ଆଉ ଡେଫିନେଟଲି ଗୁରୁଜନ ମାନଙ୍କର ଆଉ ବାପା ମାଙ୍କର ଆଶୀର୍ବାଦ ଯୋଗୁଁ ହିଁ ହଉଛି ଏସବୁ ଜିନିଷ ଯୋଉ ବି ପିଲାମାନେ ବିଟେକ୍ କରୁଛନ୍ତି କି କଲେଜରେ ଅଛନ୍ତି ସମସ୍ତେ ମାନେ ରିଲେଟ୍ କରିପାରିବେ କି କଲେଜରେ ବହୁତ ଆସାଇନମେଣ୍ଟ ଥାଏ ଲ୍ୟାବ ଥାଏ କ୍ଲାସେସ ଥାଏ ଦେନ୍ ଆଟେଣ୍ଡାନ୍ସ ବି ଥାଏ ତା ସହିତ ଅନ୍ୟ ସବୁ ସେମିନାର ହୁଏ କି ପ୍ରୋଜେକ୍ଟ ହୁଏ ସେ ସବୁ ଜିନିଷ ହୁଏ ତ ମୁଁ ବାସ୍ ଏତିକି କହିବାକୁ ଚାହିଁବି କି ସବୁ ଜିନିଷକୁ ଗୋଟେ ବର୍ଡନ ହିସାବରେ ନ ନେଇକି ସେ ଜିନିଷରୁ ଆମକୁ ଶିଖିବାକୁ ଟ୍ରାଏ କରିବାକୁ ପଡିବ କଲେଜ ଲାଇଫରେ ଆମକୁ ଗୋଟେ ଜିନିଷ ବହୁତ ଭଲ କଲେଜ ଲାଇଫ ଆମକୁ ଶିଖେଇ ଦିଏ ସେଇଟା ହଉଛି ଟାଇମ ମ୍ୟାନେଜମେଣ୍ଟ ଆମେ କଲେଜରେ ରହିକି ଗୋଟେ ଆମର 24 ଘଣ୍ଟା ଯୋଉ ଅଛି ଗୋଟେ ଦିନରେ ଆମେ ସେଇଟାକୁ କେମିତି ମ୍ୟାନେଜ କରିବୁ କି କଲେଜର ପାଠପଢା ବି ସେଥିରେ କରିବୁ ପ୍ଲସ ଆସାଇନମେଣ୍ଟ ବି କିଛି କରିବୁ ଯୋଉଟା ଆମକୁ ଫାକଲ୍ଟିଜ ମାନେ ଦିଅନ୍ତି ତା ଛଡା ଆମେ ନିଜର ଯୋଉ କିଛି ରୁଚି ଅଛି ତା ପାଇଁ କେମିତି ସମୟ କାଢିବୁ ସେଇଟା କଲେଜରେ ଆସିଲା ପରେ ଫାର୍ଷ୍ଟରେ ସମସ୍ତଙ୍କୁ ଷ୍ଟ୍ରଗଲ କରିବାକୁ ପଡେ ଆଉ ମୁଁ ବି ବହୁତ ଷ୍ଟ୍ରଗଲ କରିଥିଲି ମୋର ଫାର୍ଷ୍ଟ 2ଟା ସେମିଷ୍ଟର ମାନେ ମୋର ପ୍ରଥମ ବର୍ଷ ଯୋଉ ଥିଲା ଇଞ୍ଜିନିୟରିଂର ମତେ ଟିକେ ସେମିତି ସେ ଟାଇପ୍ର ଫିଲ୍ ହେଲା କି ମୁଁ ମୋର ପ୍ୟାସନକୁ ଟିକେ ଟାଇମ୍ ଦେଇପାରୁନି ବଟ୍ ଧୀରେ ଧୀରେ ଯେତେବେଳେ ଟାଇମ୍ ଗଲା ତାପରେ ମୁଁ ଶିଖିଲି କି କେମିତି ମୁଁ ଟାଇମ୍କୁ ମ୍ୟାନେଜ୍ କରିବି ଆଉ ଯେମିତିକି ସାଟରଡେ ସଣ୍ଡେ ହେଲା କି ଆମର ଛୁଟି ଯୋଉ ପଡିଯାଏ କେବେ କେବେ କଲେଜରେ କିଛି ଇଭେଣ୍ଟ ହେଲା କି ନର୍ମାଲ ଯୋଉ ହଲିଡେଜ ହେଲା ସେଇ ହଲିଡେଜ କୁ ଏଫେକ୍ଟିଭଲି ୟୁଜ କରିବା ତା ଛଡା ଆମର ନର୍ମାଲ ଯୋଉ ରୁଟିନ ଅଛି କି ଯୋଉ ପାଠପଢା ଅଛି ସେଇଥିରୁ ବୋର ହେଇଗଲା ପରେ ବେଶୀ ଲାଇକ 24 ଘଣ୍ଟା କି ଲାଇକ କଣ୍ଟିନ୍ୟୁଅସଲି 10 ଘଣ୍ଟା ଯାଏ କିଏ ଜଣେ ପଢିପାରିବନି ତ ସେଇ ଜିନିଷରୁ ଲାଇକ ବ୍ରେକ୍ ନେବା ପାଇଁ ମୁଁ ବାକି ମୋର ଯୋଉ ପ୍ୟାସନ ରିଲେଟେଡ୍ କାମ ଯେମିତିକି ଲାଇକ ସ୍ପେସ୍ ବିଷୟରେ ଟିକେ ପଢିବା ସ୍ପେସ୍ ରିଲେଟେଡ୍ ବିଷୟରେ ଆଉ ରିସେଣ୍ଟଲି ମୁଁ ସ୍ପେସ୍ ଏଜୁକେସନ ଫାଉଣ୍ଡେସନ ର ଆମ୍ବାସେଡର ହେଇଛି ତ ତା ଆମ୍ବାସେଡର ହେଲା ପରେ ମୋର କାମ ହଉଛି କି ଲାଇକ ପିଲାମାନଙ୍କ ପାଖକୁ ଏଇ ଯୋଉ ସ୍ପେସ୍ ଏଜୁକେସନ ଟାକୁ ପହଞ୍ଚେଇବା ତ ମୁଁ ସେ ବିଷୟରେ ଟିକେ ଟିକେ ପଢିକି କେମିତି ପିଲାମାନଙ୍କୁ ଲାଇକ ତାଙ୍କ ଭିତରେ କେମିତି ସେ ଇଚ୍ଛାଟା କୁ ଆମେ ବନେଇ ପାରିବା କି ସେମାନେ ଏଇ ବିଷୟରେ ଜାଣିବେ ତ ଏମିତି ଟାଇମ ମ୍ୟାନେଜ କରିକି ମୁଁ ଚେଷ୍ଟା କରୁଛି ଆଗକୁ ବଢିବାକୁ ପ୍ରଥମେ ତ ମୋର ପ୍ରିଭିୟସ ଯୋଉ ଆଚିଭମେଣ୍ଟ ଗୁଡାକ ଥିଲା ଯେମିତିକି ବାଲ ପୁରସ୍କାର ହେଇଗଲା ତା ଛଡା ମୋର ଯୋଉ ମୁଁ ଆଷ୍ଟ୍ରଏଡ ଡିସ୍କଭର କରିଥିଲି 6 ବର୍ଷ ପୂର୍ବରୁ ଆଷ୍ଟ୍ରଏଡ ସର୍ଚ୍ଚ କ୍ୟାମ୍ପେନରେ ସେଇ ଗୁଡାକ ହେଲା ଆଉ ଏବେ ରିସେଣ୍ଟଲି ମୁଁ ଯାହା କାମ କରୁଛି ଯେମିତିକି ମୁଁ କହିଥିଲି କି ମୁଁ ଇସି ବ୍ରାଞ୍ଚରେ ବର୍ତ୍ତମାନ 3rd ଇୟରର ଜଣେ ଷ୍ଟୁଡେଣ୍ଟ ମୁଁ 1st ଇୟରରେ ଥିଲାବେଳେ ମୁଁ ଆମର ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ ନାଁର ଗୋଟେ ଜିନିଷ ସେବେ ଷ୍ଟାର୍ଟ ହେଇଥିଲା ଯୋଉଟାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯୋଉ ଭିଜନ ଅଛି କି ଗୋଟେ ଆମେ ବିକଶିତ ଭାରତ ବନେଇବା 2047 ଭିତରେ ତ ସେଥିରେ ସବୁ ୟୁଥ ମାନଙ୍କର ଟପ୍ 3000 ୟୁଥ ଭିତରେ ମୁଁ ଥିଲି ପୁରା ଦେଶର ସେଇଠି ମୁଁ ଯାଇକି ଲାଇକ ଆମର ସେମି କଣ୍ଡକ୍ଟର ଟେକ୍ନୋଲୋଜିକୁ ଆମେ କେମିତି ସଷ୍ଟେନେବଲି ୟୁଜ କରିପାରିବା ଫର ଏକ୍ସାମ୍ପଲ ସେମି କଣ୍ଡକ୍ଟର ଫ୍ୟାକ୍ଟ୍ରି ହେଲା କି ଅନ୍ୟ ଯୋଉ ବି ସବୁ ଫ୍ୟାକ୍ଟ୍ରି ହେଲା ତାର ଯେତିକି ବି ସବୁ ୱେଷ୍ଟ ମେଟେରିଆଲ ହେଲା କି ଯାହା ବି ହେଲା ସେଟା ଆମର ଜଳବାୟୁକୁ ପ୍ରଦୂଷିତ କରୁଛେ ତ ମୋର ଗୋଟେ ରିସର୍ଚ୍ଚ କରିଥିଲି କି ସେମି କଣ୍ଡକ୍ଟରକୁ ଆମେ କୋଉଭଳି ଭାବରେ ବନେଇ ପାରିବା ଗୋଟେ ସଷ୍ଟେନେବଲ ୱେରେ ସୋ ଦାଟ ଆମର ଏନଭାୟରମେଣ୍ଟର ପଲ୍ୟୁସନଟା କମ ହବ ଏଇ ଜିନିଷ ଉପରେ ମୁଁ ଯାଇକି ଆମର ପ୍ରାଇମ ମିନିଷ୍ଟରଙ୍କ ସାମ୍ନାରେ ସେ ଆଇଡିଆଟାକୁ ପ୍ରେଜେଣ୍ଟ କରିଥିଲି ଆଉ ଏଇ ଯୋଉ ସବୁ ଜିନିଷ ହେଲା ଦେନ୍ ତା ଛଡା ମୁଁ ଯେମିତି ମେନସନ କରିଥିଲି କି ମୁଁ ସ୍ପେସ୍ ଆମ୍ବାସେଡର ହେଇଛି ଆଉ ସ୍ପେସ୍ ଆମ୍ବାସେଡର ରୂପରେ ମୁଁ ବହୁତ ପିଲାମାନଙ୍କ ପାଖକୁ ଏଇ ଯୋଉ ଆଷ୍ଟ୍ରଏଡ ସର୍ଚ୍ଚ କ୍ୟାମ୍ପେନଟାକୁ ପହଞ୍ଚେଇ ପାରିଛି ଫର ଏକ୍ସାମ୍ପଲ ମୁଁ ଏବେ ରିସେଣ୍ଟଲି ଏଇ ବର୍ଷ 2-3 ମାସ ପୂର୍ବରୁ ଆମର ଅବିଭକ୍ତ କୋରାପୁଟ ଜିଲ୍ଲା ହେଉ ନବରଙ୍ଗପୁର ଜିଲ୍ଲା ହେଉ କିମ୍ବା ଆମର ଯେତିକି ବି ସବୁ ଲାଇକ ସର୍ଦନ ଓଡ଼ିଶାର ଯୋଉ ଷ୍ଟେଟ ଅଛନ୍ତି ଯୋଉ ଷ୍ଟେଟର ପିଲାମାନଙ୍କୁ ଏମିତି କିଛି ଅପରଚ୍ୟୁନିଟି ମିଳିପାରୁନି ମୁଁ ଗୋଟେ ପ୍ରୟାସ କରିଥିଲି କି ମୁଁ କେମିତି ସେ ଅପରଚ୍ୟୁନିଟିଟା ତାଙ୍କ ପାଖକୁ ପହଞ୍ଚେଇ ପାରିବି ଆଉ ଭଲ ରେଜଲ୍ଟ ବି ମତେ ବହୁତ ମିଳିଥିଲା ପିଲାମାନଙ୍କ ରେସ୍ପନ୍ସ ବି ଭଲ ଥିଲା ଆଉ ସେଟା ସେଇ ଜିନିଷଟା ମତେ ମୋଟିଭେଟ୍ କରିଛି ଆଗକୁ ବଢିକି ଯିବା ପାଇଁ ସେଇ ସବୁ ଜିନିଷଟା ଆକ୍ଚୁଆଲି ମୁଁ ମେନସନ୍ କରିଥିଲି ଆପ୍ଲାଏ କରିବା ଟାଇମ୍ ରେ ତ

ସେଇ ସବୁ ଜିନିଷକୁ ଦେଖିକି ଏଇ ଆଚିଭମେଣ୍ଟ ଟା ମିଳିଛି। ମୋ ପ୍ୟାରେଣ୍ଟସ ଠୁ ଆରମ୍ଭ କରିକି ଫ୍ରେଣ୍ଡସ ମାନଙ୍କ ଠୁ ଆରମ୍ଭ କରିକି ଆମ କଲେଜ ର ବି ଯେତିକି ଜଣ ଫାକଲ୍ଟି ଅଛନ୍ତି, କଲେଜ ର ଯେତିକି ଜଣ ସବୁ ଟିଚର୍ସ ଅଛନ୍ତି, ସମସ୍ତେ ଆଗକୁ ଆସିକି ସପୋର୍ଟ କରିଛନ୍ତି। ତ ସେଇ ସମସ୍ତଙ୍କ ସପୋର୍ଟ ଆଉ ଆଶୀର୍ବାଦ ଯୋଗୁଁ ହିଁ ଆଜି ମୁଁ ଏଠି ପହଞ୍ଚିଛି। ଲୋକମାନେ ବାହାରେ ନବରଙ୍ଗପୁର କି କୋରାପୁଟ ର ନାଁ ଶୁଣୁଛନ୍ତି, ତ ତାଙ୍କ ମନରେ ଗୋଟେ ଧାରଣା ହେଇଯାଇଛି କି ସେଇଟା ଗୋଟେ ପଛୁଆ ଜିଲ୍ଲା। ଏଇଟା ମାନେ ମୁଁ ବି ନିଜେ ଯେତେବେଳେ ଆସିଲି, ମାନେ ମୁଁ ଯେତେବେଳେ ଲୋକମାନେ ମତେ ପଚାରନ୍ତି କି ଆପଣଙ୍କ ଘର କୋଉଠି, ମୁଁ ଯେତେବେଳେ କୁହେ କି ମୁଁ ନବରଙ୍ଗପୁରରୁ, ଏମିତି ବି ମୋ ସହିତ ବହୁତ ଇନସିଡେଣ୍ଟ ହେଇଛି କି ଲୋକମାନଙ୍କୁ ନବରଙ୍ଗପୁର ଜିଲ୍ଲାର ନାଁ ବି ଜଣାନି, ମାନେ ସେମାନେ ଜାଣିପାରୁନାହାନ୍ତି କି ଏଇଟା ଅଛି କୋଉଠି। ମାନେ ଏଇଟା ଗୋଟେ ଲାଇକ ସେ ଟାଇମରେ ଟିକେ ମାନେ ଏମିତି ଖରାପ ଲାଗେ କି ନିଜ ଜିଲ୍ଲାକୁ ମାନେ ଲୋକମାନେ ଜାଣିପାରୁନାହାନ୍ତି, କିନ୍ତୁ ଯେହେତୁ ମୁଁ ନବରଙ୍ଗପୁର ଜିଲ୍ଲାର, ମତେ ଗୋଟେ ଜିନିଷ ଭଲ ଲାଗୁଛି ଆଉ ମତେ ଜେନୁଇନଲି ଖୁସି ଲାଗୁଛି କି ମୋର ଆଚିଭମେଣ୍ଟ ଯୋଗୁଁ, ମୋର ସବୁ ଆୱାର୍ଡ ଯୋଗୁଁ ମୋ ଜିଲ୍ଲାର ନାଁଟା ଉପରକୁ ଉଠିକି ଯାଉଛି ଆଉ ସମସ୍ତେ ଜାଣୁଛନ୍ତି କି ମୁଁ କୋଉ ଜିଲ୍ଲାରୁ ବିଲଙ୍ଗ କରୁଛି। ଆଉ ଏଇଟା ମତେ ସେଥିପାଇଁ ବି ବହୁତ ଗର୍ବ ଅନୁଭବ ହୁଏ କି ମୁଁ ଗୋଟେ ଏମିତି ଜିଲ୍ଲାର ଯୋଉଥିର ଲୋକମାନେ ବହୁତ ସରଳ ଆଉ ସିଧାସାଧା ଲୋକମାନେ, ତ ସେଇ ଜିଲ୍ଲାର ଗୋଟେ ଝିଅ ହେବାର ଯୋଉ ମୋର ଡ୍ୟୁଟି ଅଛି, ମୁଁ ସେଇଟା ଫୁଲଫିଲ୍ କରିବାକୁ ଟ୍ରାଏ କରୁଛି କି ମୋ ଜିଲ୍ଲାକୁ କେମିତି ବହୁତ ସାରା ଲୋକ ଜାଣନ୍ତୁ, ମୋ ଜିଲ୍ଲାର ଲୋକମାନଙ୍କୁ ମୋ ଉପରେ କେମିତି ଗର୍ବ ଅନୁଭବ ହବ, ସେଇଟା ହିଁ ମୁଁ ଚାହୁଁଛି। ଆଉ ଭଗବାନଙ୍କ ଦୟାରୁ ଆଉ ଗୁରୁଜନ ମାନଙ୍କ ଆଶୀର୍ବାଦରୁ ସେଇଟା ହେଇ ଆସିଛି, ଆଉ ମୁଁ ପ୍ରାର୍ଥନା କରିବି ଭଗବାନ କି ଆଗକୁ ବି ଏମିତି ହିଁ ଚାଲିଥାଉ।

ବର୍ତ୍ତମାନ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ସହରର ଝିଅ ବନିତା ଦାସଙ୍କ ସହିତ ବହୁତ କଥାବାର୍ତ୍ତା ହୋଇ ଜାଣିପାରିଲି ଯେ ଛାତ୍ର ଜୀବନରୁ ହିଁ ନିଜ ପାଇଁ, ସମାଜ ପାଇଁ ଏବଂ ଦେଶ ପାଇଁ କିଛି ଭଲ କାମ କରିବା। ସେ ଏକଥା ବି ବୁଝାଇ ପାରିଲେ ଯେ ପ୍ରଚେଷ୍ଟା ହିଁ ସଫଳତାର ଚାବିକାଠି। ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ବନିତା ଦାସଙ୍କୁ ଅନେକ ଅନେକ ସାଧୁବାଦ ଜଣାଉଛୁ। ସେ ଆହୁରି ଉନ୍ନତି କରନ୍ତୁ, ତାଙ୍କର ଚଲାପଥ କୁସୁମିତ ହେଉ।

ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଗାଁ କାହାଣୀ ଏବଂ ବିଶେଷ ପ୍ରସଙ୍ଗ ଶୁଣୁଥିଲେ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଆପଣଙ୍କ ମତାମତ ନିଶ୍ଚୟ ଜଣାଇବେ। ଆପଣଙ୍କ ମତାମତ ଜଣାଇବା ପାଇଁ ଆମର ମୋବାଇଲ ନମ୍ବରଟି ହେଲା 8252230328। ଏହି ନମ୍ବରରେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।

ବର୍ଣ୍ଣାଳୀରେ ଶୁଣିଲେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହଲାର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନାରେ ଥିଲେ ସଂଯୁକ୍ତା ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 8:30 ଶୁଣିବେ ପୀଠ ପରିକ୍ରମା। ଆଜି ଏଥିରେ ଶୁଣିବେ ଘଟଗାଁ ମାତାରାଣୀଙ୍କ ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ ସୁବାସ ଦାସ, ଶୈଳଭାମା ଏବଂ ଶକ୍ତି ମିଶ୍ର। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30 ପ୍ରଚାର କରିବୁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନା ମଲ୍ଲିକା। ଆଜି ଏଥିରେ ଶୁଣିବେ ଗୀତିକାର ଗାୟକ ଚଳଗଙ୍ଗ ବିଷୟଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05। ଦିନ 12:00, ଦିନ 2:15 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆଜି ଦିନ 11:00 ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍। କନ୍ଧବାସାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ପ୍ରଚାର କରିବୁ ଦିନ 12:30। କେତୋଟି ଭକ୍ତି ଗୀତ ଶୁଣିବେ ଦିନ 12:50। ଦିନ 1:10 ଶୁଣିବେ ଘର ଓଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଅସ୍ପୃଶ୍ୟତା ମୁକ୍ତ ସମାଜ ଘଟଣା ସମ୍ପର୍କରେ। ପରେ ଶୁଣିବେ ସାକ୍ଷାତକାର କିଶୋରୀ ଶକ୍ତି ଯୋଜନା ସମ୍ପର୍କରେ। ପରେ ରହିଛି ଅନ୍ୟ ଏକ ସାକ୍ଷାତକାର ପରିବାରରେ ବାକ୍ ସଂଯମର ଆବଶ୍ୟକତା ସମ୍ପର୍କରେ। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5:00। ଏଥିରେ ସମ୍ପାଦକୀୟରେ ଶୁଣିବେ ଜଳବାୟୁ ପରିବର୍ତ୍ତନରେ ପ୍ରଭାବ। ପରେ ଆଲୋଚନାରେ ଶୁଣିବେ ବନ୍ୟଜନ୍ତୁ ବଞ୍ଚିଲେ ପ୍ରକୃତି ବଞ୍ଚିବ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଏଆଇ ବା କୃତ୍ରିମ ବୁଦ୍ଧିମତା ବନାମ ଆଜିର ଯୁବ ସମାଜ। ଅପରାହ୍ନ 5:30 ଶୁଣିବେ ହ୍ୟାଲୋ ଚୈତ୍ୟଜନ କାର୍ଯ୍ୟକ୍ରମ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ ଆଜି ସକାଳ 8:30 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ଆକାଶବାଣୀ ଜୟପୁର।

ସେ ବିଭିନ୍ନ ରୂପରେ ଜୀବ ଓ ନିର୍ଜୀବ ମଧ୍ୟରେ ପ୍ରକାଶ ହୋଇଥାନ୍ତି। ତାଙ୍କର ଗୁଣାତ୍ମକ ଭାବକୁ ଆମେ ଦେବୀ ରୂପରେ ଶାକ୍ତ ପରମ୍ପରାକୁ ନେଇ ପୂଜା କରିଥାନ୍ତି। ମା ତାରିଣୀ ହେଉଛନ୍ତି କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ। ତାଙ୍କୁ କାଞ୍ଚିରୁ ରାଜା ଗୋବିନ୍ଦ ଭଞ୍ଜ କେନ୍ଦୁଝର ରାଜଉଆସକୁ ଆଣୁଥିବା ବେଳେ ବାଟରେ ଶାଳବଣର ଶୋଭାରେ ମା ଅଟକିଗଲେ। ଘଟ ରହିଯିବାରୁ ନାଁ ହେଲା ଘଟଗାଁ, ସେ ହେଲା ଶକ୍ତିପୀଠ। ଶାଳବଣର ସାହାଡ଼ା ଗଛ ମୂଳେ ମା ପୂଜା ପାଇଲେ। ରାଜାଠାରୁ

ଓଡ଼ିଶାରେ ଶକ୍ତି ପୂଜାର ପରମ୍ପରା ବହୁ ପ୍ରାଚୀନ। ହିନ୍ଦୁ ରୀତିନୀତିରେ ଏହା ଏକ ପ୍ରମୁଖ ପରମ୍ପରା। ସୃଷ୍ଟିରୁ ସଂହାର ଯାଏଁ ସବୁଠି ଥାଏ ସେହି ମାତୃଶକ୍ତିର ପୂଜା। ଶରତ ଋତୁରେ କାଶତଣ୍ଡିର ଆଲଟ ଚାମରରେ ସ୍ୱାଗତ କରାଯାଏ ମାଙ୍କୁ। ଶାରଦା ଭାବରେ ପାଳନ କରାଯାଏ ଦଶହରା। ଷୋଡ଼ଶ ଉପଚାରରେ ମାଙ୍କର ପୂଜା ହୁଏ। ଅନ୍ୟ ଶକ୍ତିପୀଠମାନଙ୍କ ଭଳି ଘଟଗାଁରେ ପୂଜା ପାଆନ୍ତି ମା ତାରିଣୀ। ତାଙ୍କରି ଦର୍ଶନ

0: ତେବେ ଆସନ୍ତୁ ଆମେ ଯିବା ସେଇ ଘଟଗାଁକୁ, ଆଉ ଜାଣିବା ଏଇ ପୂଜା ସମ୍ପର୍କରେ କଣ କହୁଛନ୍ତି ମନ୍ଦିରର ସମ୍ପାଦକ।
1: ମୁଁ ଅଜୟ କୁମାର ବେଜ, ତାରିଣୀ ମନ୍ଦିରର ସମ୍ପାଦକ। ଦଶହରା ପର୍ବରେ ମାଙ୍କ ମନ୍ଦିର ପରିସରରେ ଦେବୀଙ୍କର ମୃଣ୍ମୟ ମୂର୍ତ୍ତି ତିଆରି କରାଯାଏ, ଦଶହରା ପର୍ବ ପାଳନ କରାଯାଏ। ତତ୍ସହିତ ପୀଠରେ ମଧ୍ୟ ଦୁର୍ଗା ପୂଜା କରାଯାଏ। ମାଙ୍କ ପୀଠରେ ଦୁର୍ଗା ପୂଜା ସପ୍ତମୀ ଠାରୁ ଦଶହରା ପର୍ଯ୍ୟନ୍ତ ମାଙ୍କର ସୁନାବେଶ ହୁଏ ଏବଂ ଷୋଡ଼ଶ ଉପଚାରରେ ପୂଜା ମାଙ୍କର ଦେହୁରୀ ମାନେ କରିଥାନ୍ତି।
0: ହଁ ଆଜ୍ଞା, ସେଇ ଦେହୁରୀ ଭାଇଙ୍କ ଠାରୁ ପୂଜା ପାଇବେ ବୋଲି ସେ ଡକାଇ ଆଣିଥିଲେ ସେମାନଙ୍କୁ, ତାଙ୍କରି ପୂଜାରେ ସେ ସନ୍ତୁଷ୍ଟ।
2: ମୋ ନାଁ ହେଉଛି ଦୁର୍ଯ୍ୟଧନ ଦେହୁରୀ। ମାଙ୍କର ମନ୍ଦିର ଯୋଉ ଫେଡ଼ ପୂଜାରୀ ମୁଁ। ଦଶହରା ପର୍ବରେ ଯୋଉ ମାଙ୍କୁ ପୂଜା ପାଣି କରନ୍ତି ପର୍ବଣାରେ, ମାଙ୍କର ସବୁଦିନ ଯୋଉ ନୀତିଟା ଚାଲିଛି ସେଇ ନୀତିଟା ସକାଳେ ହେବ। ବାଜାକାରୀମାନେ ବାଜା ବାଜନ୍ତି, ତାପରେ ମାଙ୍କର ଷୋଡ଼ଶ ଉପଚାର ପୂଜାରେ ଆରମ୍ଭ ହେବ। ହଳଦୀ, ଗନ୍ଧ, ଅଁଳା, ବାସନା ତେଲ, ଆରିସି, ପାନିଆ, କୋକୁମ ସବୁ ମାଙ୍କ ଦେହରେ ଲଗା ହେବ। ତାପରେ ଭଲ ଶାଢ଼ୀ ପିନ୍ଧା ହେବ, ଶଙ୍ଖା ଦିଆଯିବ, ଧୂପ ଦୀପ କର୍ପୂର ଇଏ ସବୁ ଲାଗିଥିବ। ଆଉ ମାଙ୍କର 108 ମନ୍ଦାର, 108 ବେଲପତ୍ରୀ ଆଉ ମନ୍ଦାର ମାଳା ଗୋଟେ ପଡ଼ିବ। ଆଉ ସେତେବେଳେ ସମୟରେ ଦେହୁରୀ କ'ଣ ନା ନୂଆ ଲୁଗା ଆଉ ନୂଆ ଗାମୁଛା ଚଦର ସେ ଦେହରେ ପକେଇଥିବ, ନୂଆ ପଇତା ପିନ୍ଧିଥିବ, ମାଙ୍କ ଯେତେ ରକ୍ତଚନ୍ଦନ ତାଙ୍କୁ ଦିଆ ଯାଇଥିବ ଦେହୁରୀ ଯୋଗ ରକ୍ତଚନ୍ଦନ ପିନ୍ଧିଥିବ, ମାଙ୍କର ଯେତିକି ଭୂଷଣ ସେତିକି ଭୂଷଣରେ ଦେହୁରୀ ଥିବ। ଆଉ ଠାକୁରାଣୀଙ୍କୁ ମନ୍ତ୍ର ଉଚ୍ଚାରଣ କରିକି ପୂଜା ହେବ। ପୂଜା ହେଲେ ମୁଠି ଚାଉଳ ଦିଆଯିବ, ମୁଠି ଚାଉଳ ଗୁଆ ଦିଆଯିବ, ଏଇଟା ଅନନ୍ତ ଭଞ୍ଜ ନାଁରେ ଆଉ ସେଟା ବସିବ, ତାଙ୍କରି ଠାକୁର ତାଙ୍କ ନାଁରେ ସେଟା ବସିବ, ସେଇ ତାଙ୍କ ଗୋତ୍ର କହିକି ତାଙ୍କ ନାଁରେ ବସା ହେବ।
3: ଦଶହରା ସମୟରେ
2: ଆଉ ବଳି ଦିଆ ହଉନି, ପଶୁପତି ମନ୍ତ୍ର ପଢି ଦେଇକରି ତାକୁ ସମର୍ପୟା କରିଦେବ।
3: ବଳି ପ୍ରଥା ବନ୍ଦ ହେଇଥିଲେ ବି ମାଙ୍କ ପାଖରେ ସମର୍ପଣ କରାହେଇକି
2: ଛାଡି ଦିଆଯାଉଛି।
3: ଦଶହରା ସମୟରେ ଏଇ ଯୋଉ ପୂଜା ଆମର ହଉଛି,
2: ଆଜ୍ଞା,
3: ପୂଜା ପରମ୍ପରା ଭିତରେ,
2: ଆଜ୍ଞା,
3: ଷୋଡ଼ଶ ପୂଜାର ଦେବୀ ପୀଠ ମାନଙ୍କର ହଉଛି,
2: ଆଜ୍ଞା,
3: ସେ ପୂଜା ଆଉ ମା ତାରିଣୀଙ୍କ ପୂଜା ଭିତରେ କିଛି ଫରକ ଅଛି କି?
2: ନାଇଁ, ଯୋଉଟା ବ୍ରାହ୍ମଣ ମାନେ କରୁଛନ୍ତି ଦୁର୍ଗା ମନ୍ଦିର କରିକି ସେ ପୂଜାଟା ଚାଲିଛି ଅଲଗା, ଏ ପୂଜାଟା ଚାଲିଛି ଅଲଗା। କାହିଁକି ସେଠି ହୋମ ହଉଛି ଆଉ ଯଜ୍ଞ ହଉଛି, ସବୁ କାମ ଚାଲିଛି, ଘିଅ ପୋଡ଼ା ଆରମ୍ଭ କରି ପାଠ ମନ୍ତ୍ର ସବୁ ଚାଲିଛି।

0: ମାଆଙ୍କ ମତରେ ଏଠି ହୋମ ହଉଛି, ସବୁ ଚାଲିଛି ରୀତିମତ, ଏଠି ଭୁଲ ନାହିଁ ଟିକେ।
1: ମାଆଙ୍କର ଯୋଉ ସୁନାବେଶ ହୁଏ, ସୁନାରେ କଣ କଣ ଅଳଙ୍କାର ମାଆଙ୍କୁ ଦିଆଯାଏ?
0: ଇଏ ବାବୁ ବହୁତ ରକମ ସୁନାରେ ଚକ୍ଷୁ, ସୁନାରେ ଚିତା, ଆଉ ମାଆଙ୍କ ବେଗରେ ସୁନା ହାର ଦିଆଯିବ, ଆଉ ମାଆଙ୍କର ସୁନା ମୁଖରେ ଚଢିବ, ସୁନା ଆଖି ବି ଚଢିବ। ଏ ସବୁଦିନେ ମାଆଙ୍କର ସୁନାବେଶ ହଉଥିବ,
1: ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ମାଆଙ୍କର
0: ସୁନାବେଶ ହଉଥିବ। ଯେତେବେଳେ ସମୟରେ ମାଆଙ୍କୁ ନିର୍ଦ୍ଦିଷ୍ଟ ପୂଜା କରୁଥିବି, ଆତ୍ମାଟା ତା ଦେହରେ ରଖି ମୁଁ ପୂଜା କରିବି। ଯଦି ମାଆରେ ଆବିର୍ଭାବ ହବ, ମୋ ଉପରୁ ସୁଦୟା ହବ, ଏ ଯୋଉ ପାଣି ପଣା ଟିକେ ଦେବି, ଯେମିତି ମା ଯେମିତି ସନ୍ତୋଷରେ ଖାଇବେ,
1: ମନ ଭିତରେ ଭକ୍ତିଟା
0: ଭକ୍ତିଟା ବଡ,
1: ତାକୁ ନେଇକି ଆପଣ ପୂଜା କର।
2: ସେଇ ମାଙ୍କର କରୁଣା ଅପାର, ଦେହୁରୀ ଭାଇ ଯାହା ଜାଣିଛନ୍ତି ସେଇଥିରେ ଷୋଡ଼ଶ ଉପଚାରରେ ପୂଜା କରନ୍ତି। ସେ
0: ସଙ୍କଟ

ମନ୍ଦିରର ପହଡ଼ ପଡ଼େ ଦିନ ଗୋଟାଏ ବେଳେ, ପୁଣି ଅପରାହ୍ନ ତିନିଟା ବେଳେ ଦେଉଳ କବାଟ ଖୋଲିଲେ ମା ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ତାଙ୍କୁ କିଛି ମାଗିବା ଆଗରୁ ସେ ସବୁ ପରି

0: ଆସନ୍ତୁ ଆଉ ଜଣେ ଦେହୁରୀ ଭାଇଙ୍କୁ ଭେଟିବା।
1: ମୋ ମାଙ୍କ ପୂଜକ ହିମାଲ ଶେଖର ଦେହୁରୀ ଉପରଓଳି ପୂଜକ। ମାଙ୍କର ଯେମିତି ସ୍ନାନ ମାର୍ଜନା ସକାଳ ଟାଇମ୍ରେ ହେଉଛି, ଉପରଓଳି ମଧ୍ୟ ସେମିତି ସ୍ନାନ ମାର୍ଜନା ବେଶ ଏବଂ ନୀତି ପୂଜା ଯେଉଁଟା କୁଡ଼ି ପୂଜା କୁହାଯାଏ ତାକୁ ମଧ୍ୟ ଉପରଓଳିରେ ହେଉଛି। ଏବଂ ତାପରେ ଆମର ଉପରଓଳିର ପାଞ୍ଚଟା ବେଳେ କ୍ଷୀର ଚକୁଳି ଲାଗୁଛି। ତାପରେ ଶେଷ ପୂଜା ହେଉଛି ଆଳତୀ ସମୟ, ଯେଉଁଟାକି 7:50ରେ ଆଳତୀ ହେଉଛି। ଆଳତୀରେ ଶୁଖିଲା ଭୋଗ ଲାଗୁଛି ଏବଂ ଆଳତୀ ପରେ ମାଙ୍କର ପହଡ଼ ପଡ଼ୁଛି।
2: ଦଶହରା ସମୟରେ ଆମର ସ୍ୱତନ୍ତ୍ର ପୂଜା କ'ଣ କ'ଣ ହେଉଛି?
1: ସ୍ୱତନ୍ତ୍ର ପୂଜା ହେଲେ ମାଙ୍କର ବଡ଼ସିଆଁର ବେଶ ରହୁଛି, ତା ସାଙ୍ଗରେ ମାଙ୍କର ସୁନାବେଶ ଏବଂ ଏହି ସୁନାବେଶରେ ମାଙ୍କର ବିଭିନ୍ନ ପ୍ରକାର ଭୋଗ ସବୁ ଲାଗେ, ଯେଉଁଟାକି ଆପଣ ପଣା ଗୋଟେ ଜିନିଷ ରହିଛି ମାଙ୍କର, ସେ ପଣା ଉପରେ ମା ବେଶୀ ମାନେ ଖୁସି ହୁଅନ୍ତି, ତେଣୁ ମାଙ୍କୁ ସେଦିନ ମଧ୍ୟ ପଣା ମଧ୍ୟ ଦିଆଯାଏ।
2: ସେ ପଣାରେ ସବୁ କ'ଣ କ'ଣ ଆମର ମାଙ୍କ ପାଇଁ ସମର୍ପଣ କରାଯାଏ?
1: ମାଙ୍କ ପଣାରେ କ୍ଷୀର, ଦହି, ତାପରେ ମହୁ, ମିଠା ଭୋଗ, ଛେନା, ଗୁଡ଼ ଇତ୍ୟାଦି ମିଶିକିନା ଗୋଟେ ବଡ଼ ପଣାଟେ ହୁଏ ଆଉ। ସେ ପଣା ମାଙ୍କୁ ଦେଲେ ମା ଅତି ସନ୍ତୁଷ୍ଟ ହୁଅନ୍ତି। ସେ ତ ନଡ଼ିଆ ପ୍ରିୟ, ଅବଶ୍ୟ ମା ବହୁତ ନଡ଼ିଆ ଉପରେ ତାଙ୍କର ବେଶୀ ଗୁରୁତ୍ୱ ଥାଏ, ତେଣୁ ମା ନଡ଼ିଆ କଦଳୀରେ ବହୁତ ଭକ୍ତଙ୍କର ମନସ୍କାମନା ମଧ୍ୟ ପୂରଣ କରନ୍ତି।
0: ସଞ୍ଜ ନହିଁ ଆସେ, ପହଡ଼ ପଡ଼ିବା ଆଗରୁ ରାତ୍ରିର ପ୍ରଥମ ପ୍ରହରରେ କର୍ପୂର ଆଳତୀ ଦେଇ ମା ତାରିଣୀଙ୍କ ନିକଟରେ ଦେହୁରୀ ଭାଇ ହାତ ଯୋଡ଼ି ପ୍ରାର୍ଥନା କରନ୍ତି।

0: ଶକ୍ତି ଖୁବ୍ ବ୍ୟାପକ। ଏହାର ସୃଷ୍ଟି ହେଉଛି ଏହି ଜଗତ, ଆଉ ଏହି ଶକ୍ତିର ଆଦ୍ୟ ଓ ଶେଷ ଅଟନ୍ତି ଶକ୍ତିମୟୀ ମା। ନୀଳ ଆକାଶର ଶ୍ୱେତ ମେଘମାଳାର ଅପୂର୍ବ ସୌନ୍ଦର୍ଯ୍ୟରେ ଶାରଦୀୟ ପବିତ୍ର ବାତାବରଣରେ ପାଳିତ ହୁଏ ମାଙ୍କର ଦଶହରା ପର୍ବ। ମା ତାରିଣୀଙ୍କ ପୀଠକୁ ଆହୁରି ଆକର୍ଷଣୀୟ କରିବା ପାଇଁ ତଥା ଭକ୍ତମାନଙ୍କର ସୁବିଧା ପାଇଁ ସଜାଗ ହୁଏ ମନ୍ଦିର ପରିଷଦ।
1: ଏହି ସମୟ ମଧ୍ୟରେ ମାଙ୍କ ମନ୍ଦିର ପରିସରକୁ ଆଲୋକ ସଜା

0: ସହିତ ସୁନ୍ଦର ଭାବରେ ତୋରଣ ତିଆରି କରାଯାଇଥାଏ, ଯେପରି ବହୁତ ଆକର୍ଷଣୀୟ ଦେଖାଯିବ ଏବଂ ବହୁ ଭକ୍ତଙ୍କ ସମାଗମ ଏହି ସମୟରେ ହୋଇଥାଏ। ସେଥିପାଇଁ ଜିଲ୍ଲା ପ୍ରଶାସନ ପୋଲିସ ମାନଙ୍କର ସହାୟତା ନେବା ସହିତ ସ୍ୱେଚ୍ଛାସେବୀ ମାନଙ୍କର ମଧ୍ୟ ସହାୟତା ନିଆଯାଇଥାଏ, ଯେପରି ଭକ୍ତମାନେ ମାଙ୍କ ପୀଠରେ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିପାରିବେ। ଏବଂ ସେହି ସମୟ ମଧ୍ୟରେ ମହାଅଷ୍ଟମୀର ବ୍ରତ ମଧ୍ୟ ଅନେକ ସ୍ତ୍ରୀ ଲୋକମାନେ ଆସି ପାଳନ କରିଥାନ୍ତି। ଏହି ସମୟଟି ମାଙ୍କ ପରିବେଶ ବହୁତ ଉତ୍ସାହ ମୁଖର ହୋଇଥାଏ, ଲୋକ ମାଳ ମାଳ ସହିତ ଏବଂ ମାଙ୍କ ପାଖରେ ଭଜନ ଏ ପରିବେଶକୁ ବହୁତ ଆକର୍ଷଣୀୟ କରିଥାଏ। ବିଶେଷ କରି କେବଳ ଦର୍ଶନାର୍ଥ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଯାତ୍ରୀ ନିବାସ ଅତିଥି ନିବାସର ସୁବିଧା କରାଯାଇଛି। ଆମର ମନ୍ଦିର ସାମ୍ନାରେ ସୁଲଭ ଶୌଚାଳୟ ମଧ୍ୟ କରାଯାଇଛି, ଯାହାକି ଲୋକମାନେ ଯେତେ ରାତି ପାହାନ୍ତାରେ ଆସି ପହଞ୍ଚିଲେ ମଧ୍ୟ ସେମାନେ ଗାଧୁଆ ଗାଧୁଆ କରିପାରିବେ, ମାଙ୍କର ଦର୍ଶନ କରିପାରିବେ ଏବଂ ସକାଳୁ ଆଳତୀ ଦର୍ଶନ ବହୁତ ଆକର୍ଷଣୀୟ ହୋଇଥାଏ। ତେଣୁକରି ଲୋକମାନେ ରାତିରୁ ଆସି ମଧ୍ୟ ପହଞ୍ଚିଥାନ୍ତି, ତାଙ୍କର ସମସ୍ତ ପ୍ରକାର ସୁବିଧା ରହିବା ଖାଇବା ତେଣୁ ଲୋକଙ୍କ ଯିବା ଆସିବା ସମସ୍ତ ପ୍ରକାର ସୁବିଧା ଏଠି କରାଯାଇଅଛି।
1: ସେ ହେଉଛନ୍ତି ମା, ଜଗତ ଜନର ମା, ତାଙ୍କୁ ଥରେ ଡାକିଦେଲେ ସବୁ ଦୁଃଖ ଘୁଞ୍ଚିଯାଏ। ମାଙ୍କୁ ମନାସି ସାରା ରାଜ୍ୟରୁ ଏପରିକି ରାଜ୍ୟ ବାହାରୁ ଆସିଥାଏ ଅସୁମାରୀ ନଡ଼ିଆ। କାହିଁ କେତେ ଦୂରରୁ ଭକ୍ତମାନେ ଛୁଟି ଆସନ୍ତି ତାଙ୍କରି

0: ଶେଷ ହେଲା ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା। ଆଜିର ବିଷୟ ଥିଲା ଘଟଗାଁ ତାରିଣୀ। କାର୍ଯ୍ୟକ୍ରମଟି ଆକାଶବାଣୀ ପ୍ରଯୋଜନା ଜୟରାମ ମୁଣ୍ଡା, ଉପସ୍ଥାପନା ମମତା ମିଶ୍ର, ସହଯୋଗିତା ପ୍ରଫୁଲ୍ଲ କୁମାର ସାହୁ।
1: ଶୁଣିଲି ପୀଠ ପରିକ୍ରମା, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର

0: ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ସୁବାସ ଦାସ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

0: ମତେ ରାତିରେ SMS
1: KYC ଅପଡେଟ୍ କରନ୍ତୁ ନଚେତ୍ ଆକାଉଣ୍ଟ ବ୍ଲକ୍ ହେଇଯିବ। ଲିଙ୍କରେ କ୍ଲିକ୍ କରୁଛି, ବ୍ଲକ୍ ନ ହେଇଯାଉ।
2: ରୁହନ୍ତୁ, ଚେକ୍ କରିଛନ୍ତି, ଲିଙ୍କ ସୁରକ୍ଷିତ ଅଛି। ସେଣ୍ଡର ଆପଣଙ୍କ ବ୍ୟାଙ୍କ ହିଁ ତ। KYC ଅପଡେଟ୍ ପାଇଁ ଅଜଣା ଲିଙ୍କ ଖୋଲିବା ମାନେ ଅଜଣା ଲୋକଙ୍କ ପାଇଁ ନିଜ ଆକାଉଣ୍ଟର କବାଟ ଖୋଲିବା। ମିଛ ତତ୍ପରତାରେ ଫସନ୍ତୁ ନାହିଁ, ଆଉ ନକଲି KYC ଅପଡେଟ୍ ଲିଙ୍କରୁ ବଞ୍ଚନ୍ତୁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
5: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
6: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
7: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
8: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
7: ରେଡିଓରେ ବିଜ୍ଞାପନ ଦିଅନ୍ତୁ, ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
8: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ, ଆଉ ସମସ୍ତଙ୍କ ପାଖରେ।
7: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
8: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
9: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଇଠି ଆମ ଶ୍ରୋତାଙ୍କୁ କହି ରଖୁଛୁ, ଆଜି ସକାଳ 9:30 ଶୁଣିବେ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନ୍ନା ମଲ୍ଲିକା। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଆଜି ସକାଳ 10:30। ଆଜି ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ୍। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର, ସମୟ ସକାଳ 9:00। ଗୀତିଧାରାରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ସନମ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମେଲିନ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଭେଟି ଦେଉଛୁ ଖାସ୍ ଆପଣମାନଙ୍କ ପାଇଁ ଫୁଲ୍ ଅର୍ କାଣ୍ଟେ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନାଦିମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଖୁଦ୍ଦାର ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ରାହତ ଇନ୍ଦୋରୀ, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

ଗୀତିଧାରାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ, ଆଜି ସକାଳ 9:30 ଶୁଣିବେ ବିଶେଷ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନ୍ନା ମଲ୍ଲିକା। ଆଜି ଏଥିରେ ଶୁଣିବେ ଗୀତିକାର ଗାୟକ ଚଳଗଙ୍ଗ ବିଷୟଙ୍କ ସହ ସାକ୍ଷାତକାର। ଆଜି ପୂର୍ବାହ୍ନ 10:05 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 10:30 ପ୍ରଚାର କରିବୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଦିନ 11:00 ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। କନ୍ଧବାସାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ପ୍ରଚାର କରିବୁ ଆଜି ଦିନ 12:30। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନ୍ନା ମଲ୍ଲିକା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଅପର୍ଣ୍ଣା ପଟ୍ଟନାୟକ। ତାହେଲେ ଶୁଣିବା କାର୍ଯ୍ୟକ୍ରମ ବନ୍ନା ମଲ୍ଲିକା।

ନେଇ ଆମ ଆକାଶବାଣୀର ପ୍ରିୟ କାର୍ଯ୍ୟକ୍ରମ ବନମଲ୍ଲିକାର ଅଗଣାକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ଅପର୍ଣ୍ଣା ପଟ୍ଟନାୟକ। ନମସ୍କାର।

ଶ୍ରୋତାବନ୍ଧୁ, ଆଜି ବନମଲ୍ଲିକାର ଅଗଣାରେ ଏମିତି ଏକ ବନମଲ୍ଲିଙ୍କୁ ଭେଟିବା ଯାହାର ସୁଗନ୍ଧରେ ଏ ବନାଞ୍ଚଳ ସୁଗନ୍ଧିତ। ହଁ, ସେ ଏମିତି ଜଣେ ପ୍ରତିଭାଶାଳୀ ଗୀତିକାର ଓ ଗାୟକ ଯାହାର କଣ୍ଠରେ ଗୀତ ପାଏ ଜୀବନ ଆଉ କଲମରେ ଶବ୍ଦ ପାଏ ଭାବନା। ସେ ହେଉଛନ୍ତି ଏ ମାଟିର ଗର୍ବ ଓ ଗୌରବ, ଚୋଳଗଙ୍ଗ ବିଷୋଇ। ଆସନ୍ତୁ ଶ୍ରୋତାବନ୍ଧୁ, ତାଙ୍କ ସହ ବିତାଇବା କିଛି ଅନ୍ତରଙ୍ଗ ମୁହୂର୍ତ୍ତ ଆଉ ତାଙ୍କର ସଙ୍ଗୀତ ଯାତ୍ରା, ସୃଜନଶୀଳତା ଆଉ ଗୀତ ପଛର ଅନୁଭବରେ ସହଭାଗୀ ହେବା।

0: ନମସ୍କାର ସାର୍।
1: ନମସ୍କାର ମ୍ୟାଡ଼ାମ,
0: ଆମ ବର୍ଣ୍ଣମାଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଥ୍ୟାଙ୍କ ୟୁ ମ୍ୟାଡ଼ାମ।
0: ପ୍ରଥମେ ଆମ ଶ୍ରୋତା ବନ୍ଧୁଙ୍କ ପାଇଁ ଆପଣଙ୍କ ମୁହଁରେ ଆପଣଙ୍କର ପରିଚୟ।
1: ମୋ ନାମ ହେଲା ଚଳଗଙ୍ଗ ବିଷୟ। ମୁଁ ଗୋଟେ କୋରାପୁଟିଆ ଗୀତିକାର କଣ୍ଠଶିଳ୍ପୀ ବା ଗୋଟିଏ ଛୋଟ କବି ଭାବରେ ପରିଚିତ। ପେଶାରେ ମୁଁ ଜଣେ ଶିକ୍ଷକ, କିନ୍ତୁ ନିଶା ଗୀତ ଗାଇବା।
0: ଆପଣଙ୍କର ଏଇ ସଙ୍ଗୀତ ଯାତ୍ରାରେ ପ୍ରଥମେ କିଏ ଆସିଥିଲେ, ସୁର ନା ଶବ୍ଦ?
1: ପ୍ରଥମେ ଆସିଥିଲା ମ୍ୟାଡ଼ାମ ମୋତେ ଶବ୍ଦ। ମୁଁ ଷଷ୍ଠ କ୍ଲାସରେ ଯେତେବେଳେ ପଢୁଥିଲି ସେହି ସମୟରୁ ମୁଁ ଗୀତ ଲେଖିବା ଆରମ୍ଭ କରିଥିଲି। ମୋ ମନରେ ବହୁତ ଆଶା ଆକାଂକ୍ଷା ଥିଲା, ଗୀତ ଶୁଣୁଥିଲି ମୁଁ, କୋରାପୁଟିଆ ଗୀତ ଆଉ ଆମର ଓଡ଼ିଶାର ସୁପରିଚିତ ଆମର ସତ୍ୟ ଅଧିକାରୀ ସାର୍ଙ୍କ ଗୀତ ଶୁଣୁଥିଲି, ମୁଁ ଆକୃଷ୍ଟ ହଉଥିଲି। ଭାବୁଥିଲି ମୋତେ କେବେ ଗୋଟେ ଷ୍ଟୁଡିଓରେ ସୁଯୋଗ ମିଳତା କି ମୁଁ ଗୋଟେ ଗୀତ ଗାଇଥାନ୍ତି, କିନ୍ତୁ ବୟସ ତ ଛୋଟ ସେଇ ସମୟରେ ସେମିତି ମୋର ଜାରି ରହିଥିଲା। ଗୀତ ଲେଖି ଲେଖି ବହୁତ ଗୁଡ଼ାଏ ଗୀତ ଲେଖିଥିଲି। କାଳକ୍ରମେ ମୁଁ 2019 ମସିହାରେ ପ୍ରଥମ ଗୀତ ଷ୍ଟୁଡିଓରେ ଗାଇବାରେ ସକ୍ଷମ ହୋଇପାରିଥିଲି।
0: ଷଷ୍ଠ ଶ୍ରେଣୀର ପିଲାଟିଏ ଯେତେବେଳେ ଗୀତ ଲେଖିବାକୁ ଆରମ୍ଭ କରେ, କାହା ଉପରେ ପ୍ରଥମେ ଲେଖିବାକୁ ଆରମ୍ଭ କରିଥିଲେ?
1: ମୁଁ ପ୍ରଥମେ ପ୍ରକୃତି ଉପରେ ଗୀତ ଲେଖିବାକୁ ଆରମ୍ଭ କରିଥିଲି ମ୍ୟାଡ଼ାମ। ଆମ ପ୍ରକୃତି ଆମ କଲଚର ଉପରେ ନେଇକି ଗୀତ ଲେଖିବାକୁ ଆରମ୍ଭ କରିଥିଲି।
0: ସେଥିରୁ କିଛି ମନେ ଅଛି?
1: ନିଶ୍ଚିତ ଭାବରେ ମନେ ଅଛି ମ୍ୟାଡ଼ାମ।
0: ଆମକୁ କିଛି ଶୁଣାଇବେ ତାହେଲେ?
1: ଏଇ ଗୀତଟା ପ୍ରଥମେ ଲେଖିଥିଲି 2019 ମସିହା ଆମ ଯୋଉ କୋରାପୁଟ ପରବ ହୁଏ ସେ ପରବ ମଞ୍ଚରେ ଗାନ କରିବା ପାଇଁ ଗୀତଟା ଲେଖିଥିଲି। ଆସନ୍ତୁ ଶୁଣିବା ସେଇ ଗୀତଟିକୁ।

ୱାଓ, ବହୁତ ସୁନ୍ଦର। ଆପଣଙ୍କର ଗୀତ ଶୁଣୁ ଶୁଣୁ ଆପେ ଆପେ ପାଦରେ ତାଳ ପଡିଯାଉଛି। ଏଇ ତ ଆପଣ କହୁଥିଲେ ଯେ ଷଷ୍ଠ ଶ୍ରେଣୀରୁ ଲେଖିବା ଆରମ୍ଭ କଲେ ଏବଂ ପ୍ରକୃତି ଆପଣଙ୍କୁ ତାର ପ୍ରେରଣା ଦେଇଥିଲା, ତ ଏବେ ଏଇ ବୟସରେ ସେତେବେଳେ ଗୀତ ଲେଖନ୍ତି ଆପଣଙ୍କୁ ସବୁଠୁ ଅଧିକା

0: ପ୍ରେରଣା କେଉଁଠାରୁ ପାଇଲେ, ଜୀବନ, ପ୍ରକୃତି ନା ନିଜ ଅନୁଭୂତି?
1: ପ୍ରକୃତିକୁ ତ ବହୁତ ଭଲ ପାଏ, ତ ନିଜ ଅନୁଭୂତି ନହେଲେ ତ ପ୍ରକୃତି ପ୍ରେମ ଆସେ ନାହିଁ, ଏଇଟା ନିଶ୍ଚିତ କଥା।
0: ନିଜେ ଲେଖିଥିବା ଗୀତଟି ଯେତେବେଳେ ନିଜେ ଗାଇବାର ସୁଯୋଗ ପାଆନ୍ତି କେମିତି ଲାଗେ?
1: ବହୁତ ଖୁସି ମ୍ୟାଡମ। ମୁଁ ମାନେ ସ୍ୱପ୍ନରେ ଭାବିନଥିଲି ଯେ ମୁଁ ଗୋଟେ କଳାକାର ହେବି, ମୁଁ ଗୋଟେ ଷ୍ଟୁଡିଓରେ ଯାଇକି ଗୀତ ଗାଇବି। ମାନେ ବହୁତ ଚେଷ୍ଟା କରିଛି ମୁଁ ଏ ଷ୍ଟୁଡିଓରେ କେମିତି ଲୋକମାନେ ଗୀତ ଗାଆନ୍ତି, କେମିତି ମ୍ୟୁଜିକ୍ ବାଜେ। ମାନେ ନିଜକୁ ନିଜେ ଗୋଟେ ଇର୍ଷା ଲାଗୁଥାଏ ଯେ ମୁଁ ଏତେ ଗୀତ ଲେଖୁଛି କିନ୍ତୁ ମୋତେ ଗୋଟେ ଷ୍ଟୁଡିଓରେ ଗୀତ ଗାଇବା ପାଇଁ ସୁଯୋଗ ମିଳୁନି। ତ କାଳକ୍ରମରେ ମୋର ଜଣେ ଘନିଷ୍ଠ ସାଙ୍ଗ ଯିଏକି ମନୋଜ ବିଷୟ ବୋଲି ଜଣେ ଅଛନ୍ତି କୁନ୍ଦ୍ରାର, ତ ସିଏ ମୋତେ ସୁଯୋଗ ଦେଇଥିଲେ ପ୍ରଥମେ ଷ୍ଟୁଡିଓରେ ଗୀତ ଗାଇବା ପାଇଁ।
0: କୋଉ ଷ୍ଟୁଡିଓରେ ସାର ଗାଇଥିଲେ?
1: ବରିଗୁମା ପାଖରେ ଯୋଉ ପେରାହାଣ୍ଡି, ମୋ ରିଙ୍କୁ ଭାଇ ବୋଲିକି ଜଣେ ଅଛନ୍ତି ସେଠି, ସେ ରିଙ୍କୁ ଭାଇର ପେରାହାଣ୍ଡି ଷ୍ଟୁଡିଓରେ ମୁଁ ପ୍ରଥମେ ଗୀତ ଗାଇଥିଲି, ଯୋଉ ଗୀତ କି ପ୍ରଥମେ ମୋର ହିଟ୍ ହେଇଥିଲା। ସେ ଗୀତଟି ମ୍ୟାଡମ
0: ପ୍ରଥମେ ଗାଇଥିଲେ, ପ୍ରଥମେ ହିଟ୍ ହେଇଥିଲା
1: ମ୍ୟାଡମ।
0: ତ ଆପଣଙ୍କୁ କେମିତି ଲାଗିଥିଲା ଯେତେବେଳେ ହିଟ୍ ହେଇଗଲା? ଆପଣ ତ ଭାବିନଥିବେ ଯେ ଏତେ ଜୋରେ ହିଟ୍ ହବ ବୋଲି
1: ମ୍ୟାଡମ।
0: ଏତେ ବଡ ହିଟ୍ ହେଲା ସେତେବେଳେ କେମିତି ଫିଲ୍ କରିଥିଲେ?
1: ବହୁତ ଫିଲ୍ କରିଥିଲି ମ୍ୟାଡମ, ଯେହେତୁ ସେ ଗୀତଟା ମୋର ଏତେ ବଡ ପରବ ମଞ୍ଚରେ ପ୍ରଚାର ପ୍ରସାରିତ ହେଇଥିଲା, ଯାହାଫଳରେ କଲେକ୍ଟର ମ୍ୟାଡମ ଥିଲେ ଆଉ ଆମର କାଲଚୁରାଲର ଯୋଉ ମ୍ୟାଡମ ଥିଲେ ମୋତେ ପ୍ରାଇଜ ମଧ୍ୟ ଦେଇଥିଲେ, ଆୱାର୍ଡ ଦେଇଥିଲେ ସେଇ ପରବ ମଣ୍ଡପରେ। ସେଦିନ ମୋର ଜୀବନ ସ୍ୱାର୍ଥ ହେଇଗଲା ଭଳି ଲାଗିଥିଲା।
0: ଏଇ ଯୋଉ ଗୀତଟି ଆପଣ ଗାଇଥିଲେ ସେଇ ଗୀତଟିର କଥା କହୁଛନ୍ତି?
1: ସେଇ ଗୀତ ମ୍ୟାଡମ। ହଁ ମ୍ୟାଡମ।
0: ଆଚ୍ଛା, ଆଶା ଆସମାନ ଭାଙ୍ଗଡ଼ି ମାନ୍ଦା,
1: ଏଇଟା କଲଚରକୁ ନେଇକି ମାନେ କୋରାପୁଟିଆ ଧାଙ୍ଗଡ଼ି ମାନଙ୍କୁ ନେଇକି ସେଇ ଗୀତ, ସେ ତା ଉପରେ ଗୀତ ଲେଖା ହେଇଥିଲା। ମାନେ ଆମ ଆଦିବାସୀ ସଂସ୍କୃତି, ଆଦିବାସୀ ପରମ୍ପରାର ଲୋକମାନେ କୋଉ ପ୍ରକାର, କୋଉ ମାସରେ କୋଉ ପର୍ବ ପଡେ, ସେଇ ମାସରେ କାହାକୁ ପୂଜା କରନ୍ତି, ସେମାନେ କେମିତି ନାଚନ୍ତି, ଏଇ ସବୁକୁ ନେଇକି ସେ ଗୀତଟା ହେଇଛି ମ୍ୟାଡମ।

0: କହିବାଟା କେମିତି ଆରମ୍ଭ କଲେ, ପ୍ରଥମେ କେମିତି ଆରମ୍ଭ କଲେ, କୋଉଠୁ ମାନେ ମୋ କହିବା କଥା ହେଲା କେବେ ସେଇ ଆପଣଙ୍କୁ ଝୁଙ୍କ ଆସିଥିଲା ଯେ ନାଇଁ ମୁଁ ଗୀତ ଲେଖିବି ମୁଁ ଗାଇବି?
1: ହଁ ମ୍ୟାଡାମ ଶୁଣନ୍ତୁ, ଦେଶିଆ ଗୀତ କହିବାକୁ ଗଲେ ମୁଁ ବଚନ ହିଆଲ ଭାଇଙ୍କୁ ମୁଁ ବହୁତ ପସନ୍ଦ କରେ। ମୁଁ ପ୍ରଥମେ ବଚନ ହିଆଲ ଭାଇଙ୍କର କଣ୍ଠସ୍ୱର ଶୁଣିକି ମୁଁ ବହୁତ ଆକୃଷ୍ଟ ହୋଇଥିଲି। ଆଉ ଯେହେତୁ ଆମ କୋରାପୁଟିଆ ଲୋକ, ସିଏ ଯେତେବେଳେ ଗୀତ ଗାଇପାରୁଛନ୍ତି ମୁଁ କାହିଁକି ଗାଇପାରିବି ନାହିଁ, ତ ମୁଁ ତାଙ୍କୁ ବି ଯୋଗାଯୋଗ କରିଥିଲି। ସିଏ ମୋତେ ବହୁତ ମାନେ ସାହାଯ୍ୟ କରିଥିଲେ, କୋଉ ଟାଇପ୍ ଗୀତ ଲେଖିବୁ, କେମିତି ଲେଖିବୁ, କେତେ ପଦ ଲେଖିବୁ, ଗୀତରେ କଣ କଣ ଥାଏ ସେ ମୋତେ କହିଥିଲେ। ମୁଁ ଜାଣିନଥିଲି କି ଗୀତରେ ତିନିଟା ଜିନିଷ ଥାଏ, ପ୍ରଥମେ ଆଳାପ ଥାଏ, ତାପରେ ମୁକୁଡା ଥାଏ, ଏଇ ପ୍ରକାର ଗୀତ ସବୁ ସେ ମୋତେ ଶିଖେଇଥିଲେ। ତା ପରବର୍ତ୍ତୀ ସମୟରେ ମୁଁ ସେଇ ତାଙ୍କେ ଯୋଉ ଧାରଣା ଦେଇଥିଲେ ସେଇ ହିସାବରେ ମୁଁ ଗୀତ ଲେଖିବା ପାଇଁ ଷ୍ଟାର୍ଟ କରିଥିଲି। ଆଉ ତାଙ୍କୁ ପ୍ରଥମେ ଗୀତ ଦେଖେଇଥିଲି, ସେ ଗୀତଟି ବହୁତ ବଢିଆ ହେଇଛି ବୋଲି କହିଥିଲେ। ତାପରେ ସେଇ ଗୀତକୁ ନେଇକି ମୁଁ ରେକର୍ଡିଂ କରିଥିଲି ପେରାହାଣ୍ଡିରେ।
0: ଆପଣଙ୍କର ଗୀତ ତ ଆପଣ ନିଜେ ଲେଖିବା ସହିତ ଗୀତ ଗାଆନ୍ତି, ତେବେ ଆପଣଙ୍କର ଲେଖା ଅନ୍ୟ କାହା କଣ୍ଠରେ କେବେ ଶୁଣିଛନ୍ତି?
1: ବହୁତ ଜାଗାରେ ଶୁଣିଛି ମ୍ୟାଡମ, ମୁଁ ଥରେ
0: ଲାଗେ ସେତେବେଳେ ଅନ୍ୟ ଜଣେ ଗାଇଲା ବେଳେ।
1: ମୁଁ ଥରେ ବିଶାଖପାଟନା ଯାଉଥାଏ, ଜଣେ ପେସେଣ୍ଟ ଥିଲା ସେଇଠି ଦେଖିବା ପାଇଁ। ବିଶାଖପାଟନା ଗଲା ବେଳକୁ ଜଷ୍ଟ ସାଲୁର ପାସ୍ ହେଇଛି, ସେଇଠି ମୁଁ ଗାଡି ରଖିଛି। ସେଇ ସମୟରେ ମୋର ଗୋଟେ ଗୀତ ବାଜୁଥିଲା ସେଇଠି, ଗୋଲାପୀ ଗାଲ ବୋଲିକି ଗୀତଟା, ସେ ମୋ ପର୍ସନାଲ କୁ ନେଇକି ମୁଁ ଗୀତଟି ଲେଖିଥିଲି। ସେ ଗୀତକୁ ଶୁଣିକି ମୋତେ ବହୁତ ଖୁସି ଲାଗିଥିଲା, ଯାହା ହଉ ମୋ ଗୀତ ବି ଏରିଆରେ ବାଜି ପାରୁଛି ବୋଲି।
0: ତାହେଲେ ସେଇଥିରୁ ପଦ ଶୁଣିବା କଣ, ସେଇ ଗୀତଟି କେମିତି ଥିଲା?
1: ଗୀତ ନା ଥିଲା ଗୋଲାପୀ ଗାଲ। ନନିତର କୋଲିଆ କି ହାଏ, ନନିତର କୋଲିଆ କି ବିଜଲି ପରା ଚମକି ଗଲାନି, ମାରନ କିଏ ଗୋଡ଼ି ରେଲା ଗୋରିଆ ଗୋଡ଼ ଗଲା।

0: উপরে আছে, তেমনি মুই পাঠ্যকে প্রথমে প্রায়োরিটি দেইছি।
1: ବହୁତ ମାନେ ନିରାଟ ବାସ୍ତବ କଥା କହିଲେ। ଆଜିର ଯୁଗ ବି ସେୟା ହେଇଗଲାଣି, ମାନେ ପୁରା ଦୌଡର ଯୁଗ। ଆଉ ଦୌଡର ଯୁଗରେ ନିଜ ପିଲାଙ୍କୁ ପଛରେ ପଡିଯିବା କୌଣସି ବାପା ମା କେବେ ବି ଚାହିଁବେ ନାହିଁ। ତଥାପି ବି ପିଲାଙ୍କର କିଛି ସ୍ୱପ୍ନକୁ ସାକାର କରିବା ପାଇଁ ହେଲେ ଆମକୁ ବି ତାଙ୍କୁ ସପୋର୍ଟ ଦବାକୁ ହିଁ ପଡିବ। ତାଙ୍କ ସ୍ୱପ୍ନ ପଛରେ, ତାଙ୍କ ସମ୍ଭାବନା ପଛରେ ଆମକୁ କିଛିଟା ହିଁ ପ୍ରାୟୋରିଟି ଦେବାକୁ ହିଁ ପଡିବ।
0: ନିଶ୍ଚିତ ମ୍ୟାଡମ, ମୋର ମ୍ୟାଡମ ସେ ଗୀତ ନାଚ ପ୍ରତି ତାର ଆକୃଷ୍ଟ ନାହିଁ, ସେ ଖେଳ ପ୍ରତି ତାର ଟିକେ ଆକୃଷ୍ଟ। ଆଉ ଝିଅକୁ ଗୀତ ଗାଇବାର ତାର ଅଛି ଇଚ୍ଛା, ଯେହେତୁ ୟୁଟ୍ୟୁବରେ ଝିଅ ସହିତ ମୋର ଗୋଟେ ଗୀତଟା ଜାତୀୟ ସଙ୍ଗୀତର କଣ ଗୋଟେ ଗୀତ ଗୋଟେ ଗାଇଥିଲୁ ଆମେ, ସେଟା ବି ବହୁତ ବଢିଆ ହେଇଥିଲା, ବହୁତ ଲାଇକ ସବସ୍କ୍ରାଇବ ଆସିଥିଲା। ଆଉ ସେ ଗୀତ ଗାଇବା ପାଇଁ ତାକୁ ଇଚ୍ଛା, କିନ୍ତୁ ଏଇ ଗୀତ ଲାଇନରେ ଯଦି ପଶେଇବି ତାର ପାଠ ଏବେ ଖରାପ ହେବ ମ୍ୟାଡମ, ତେଣୁ ମୁଁ ତାର ଷ୍ଟଡି ପରେ ମୁଁ ତାକୁ ଗୀତ ଲାଇନକୁ ନେବା ପାଇଁ ଚାହିଁଛି। ସେ ବର୍ତ୍ତମାନ ଓଏସ୍ଏସ୍ସି କୋଚିଂ କରୁଛି ଜୟପୁରରେ। ମୋର ଗୋଟେ ପୁଅ ସିଏ ଭୁବନେଶ୍ୱରରେ ଅଛି, ବି ଫାର୍ମା କରୁଛି ସିଏ।
1: ଆପଣଙ୍କର ଏଇ ନିଶା କୁ ଆଉ ଟିକେ ଉଜ୍ଜୀବିତ କରିବା ପାଇଁ ପରିବାରକୁ କେମିତି ସପୋର୍ଟ ପାଆନ୍ତି?
0: ବହୁତ ବହୁତ ବହୁତ ସପୋର୍ଟ ଆସେ ମ୍ୟାଡମ, ମୋ ମିସେସ୍ ବି ମତେ ସପୋର୍ଟ କରନ୍ତି। ଆଉ ପରିବାର ବୋଲେ ତ ଆମେ ଚାରି ଜଣ, ବାପା ମା ମୋର ଆର ପାରିକୁ ପଳେଇଛନ୍ତି, ମୋ ବାପା ବି ଜଣେ ହେଲ୍ଥ ୱାର୍କର ଥିଲେ, ଜବ୍ କରୁଥିଲେ, ସେ ମତେ ବହୁତ ସାହାଯ୍ୟ କରୁଥିଲେ, ମା ବି ମୋର ବହୁତ ସାହାଯ୍ୟ କରୁଥିଲେ। ସାତ ଆଠ ବର୍ଷ ହବ ବାପା ମା ଆଉ ନାହାନ୍ତି, ତ ପରିବାର ବୋଇଲେ କେବଳ ଆମ ଚାରି ଜଣଙ୍କୁ ହିଁ ବୁଝାଏ।
1: ନିଜେ ଗୀତ ଲେଖନ୍ତି, ସୁର ଦିଅନ୍ତି, ଗାଆନ୍ତି, ତ କହୁଥିଲେ ତ ଅନୁଭୂତି ଆଉ ପ୍ରକୃତି ପୁଣି କଳା ସଂସ୍କୃତିକୁ ନେଇକି ବହୁତ ଗୀତ ଲେଖିଛନ୍ତି, ଆମେ ବି ଶୁଣୁଛୁ ବହୁତ ଗୀତ ଆପଣଙ୍କର। କେବେ ଯଦି ଆପଣଙ୍କ ପତ୍ନୀଙ୍କ ପାଇଁ କିଛି ଗାଇବାକୁ କୁହାଯାଏ, ପତ୍ନୀଙ୍କ ପାଇଁ କେବେ ଲେଖିଛନ୍ତି?
0: ନିଶ୍ଚିତ ମ୍ୟାଡମ,
1: ସେଇ ଗୀତ ରୂପରେ ଆମେ ଶୁଣିବା କଣ ପତ୍ନୀଙ୍କ ପାଇଁ ଲେଖିଛନ୍ତି।
0: ଗୀତଟିର ନାଁ ଥିଲା ସୁନାରି ଫୁଲ। ଏ ନାନି ମୋର ସୁନାରି ଫୁଲ, ଦେଖିବାକେ ତୁଇ ବଡ ଡଉଲ, ପିତା ବଜା ପରା ଗାଲ, ସପୁର ମୁହକେ କଜଲି ଆଖି, ସପୁର ମୁହକେ କଜଲି ଆଖି, ଚକମକେ ତୋର ବାଲ, ଆଶା ନାନି ଜାଟକେ ଜୁବେ ଟେକଲା ବାଦଲ, ଆଶା ନାନି ଜାଟକେ ଜୁବେ ଟେକଲା ବାଦଲ। ଏ ନାନି ମୋର ସୁନାରି ଫୁଲ, ଦେଖିବାକେ ତୁଇ ବଡ ଡଉଲ, ପିତା ବଜା ପରା ଗାଲ, ସପୁର ମୁହକେ କଜଲି ଆଖି, ସପୁର ମୁହକେ କଜଲି ଆଖି, ଚକମକେ ତୋର ବାଲ, ଆଶା ନାନି ଜାଟକେ ଜୁବେ ଟେକଲା ବାଦଲ, ଆଶା ନାନି ଜାଟକେ ଜୁବେ ଟେକଲା ବାଦଲ। ଏଟା ଅଛି ମ୍ୟାଡମ,
1: ବହୁତ ସୁନ୍ଦର। ଯଦି ଆପଣଙ୍କ ପତ୍ନୀ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଥାନ୍ତି, ତାହେଲେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ହିଁ ସେ ଅନୁଭବ କରୁଥିବେ ଯେ କିଭଳି ଭାବରେ ଆପଣଙ୍କର ତାଙ୍କ ପ୍ରତି ଭଲ ପାଇବା ରହିଛି।

0: ଆମେ କଥା ହଉଥିଲେ ଯେ ଆଧୁନିକ ଗୀତ ଆଜିକାଲି ଯୁଗ ରୁଚି ବି ବଦଳି ଯାଇଛି। ଆଜିକାଲି ଆମେ ଦେଖୁଛେ ଆମର ଯୁବପିଢ଼ିରେ କଥା କଥା କି ଇଂଲିଶ। ଆମେ ଏବେ ବି ଗୀତ କିଛି ଗୁଡାକ ବି ଶୁଣୁଛୁ ଆଦିବାସୀ ଗୀତର ସୁରରେ ଇଂରାଜୀରେ ବି କିଛି ମାନେ ଆଇ ଲଭ୍ ୟୁ କି ଏଇ ଟାଇପ୍ର କିଛି ଗୋଟେ ଥାଉଛି। ତ ଆପଣ କେମିତି ମାନେ ମନେ କରନ୍ତି?
1: ଦେଖନ୍ତୁ ମ୍ୟାଡମ, ବର୍ତ୍ତମାନର ଗୀତ ଆପଣ ଶୁଣନ୍ତୁ, ସେମାନେ ଲିରିକ୍ସ ର ମାନେ ପଏଣ୍ଟ ମିଶେଇବା ପାଇଁ ଯାହା ବି ଗୋଟେ ଶବ୍ଦ ୟୁଜ୍ କରାଉଛନ୍ତି, ମାନେ ସେ ଶବ୍ଦର ମିନିଂ ନଥାଏ। ଯୋଉଟା ଆପଣ ବର୍ତ୍ତମାନର ଯେକୌଣସି ଗୀତ ଆପଣ ଶୁଣନ୍ତୁ, ଗୀତ ଆପଣଙ୍କୁ ଶୁଣିବାକୁ ଭଲ ଲାଗିବ କିନ୍ତୁ ତାର ମିନିଂ ନଥିବ। ଆଗରୁ ଯୋଉ ଗୀତ ତିଆରି ହଉଥିଲା, ଆପଣ ଗୋଟେ ଗୀତ ଶୁଣିଲେ ତାର ମିନିଂ ଭାବିବା ପାଇଁ ଭାବି ଭାବିକି ଆମକୁ ମାନେ ନିଦ ହେଇଯାଉଥିଲା। ଏତେ ସୁନ୍ଦର ଗୋଟେ ଗୀତର ସାରାଂଶ ଏତେ ସୁନ୍ଦର ଥିଲା, ତାର ମିନିଂ ଏତେ ବଢିଆ ଥିଲା। କିନ୍ତୁ ବର୍ତ୍ତମାନର ଗୀତରେ ଦେଖନ୍ତୁ, ଆପଣଙ୍କର ହିନ୍ଦୀ ଇଂଲିଶ ବଙ୍ଗାଳୀ ଦୁନିଆ ଭାଷା ମିଶେଇକି ଯୋଉ ଗୀତ ଲେଖୁଛନ୍ତି, ତାର ନା ସଙ୍ଗୀତର ସ୍ୱର ଅଛି, ନା ସଙ୍ଗୀତର ଲୟ ଅଛି, ନା ସଙ୍ଗୀତର ତାଳ ଅଛି, କିଛି ନାହିଁ। ଖାଲି ଦୁନିଆ ଜିନିଷ ଲଗେଇକି ଗୀତ କରୁଥିଲୁ, ଯାହାଫଳରେ ଆସ୍ତେ ଆସ୍ତେ ଗୀତର ମାନେ କମି କମି ଗଲାଣି ଲୋକଙ୍କର ଗୀତ ପ୍ରତି ଇଚ୍ଛା ପ୍ରକାଶ କରିବା।
0: ତ ଏଇ ମନୋଭାବ ଆପଣ ଜଣେ ଗୀତିକାର ଆଉ ଜଣେ ଗାୟକ ଭାବରେ ଆପଣଙ୍କର ସୃଜନଶୀଳତା ପ୍ରତି କିଭଳି ପ୍ରଭାବିତ କରୁଛି କହିବେ?
1: ମୁଁ ଆଜି ପର୍ଯ୍ୟନ୍ତ ଯେତିକି ଗୀତ ଲେଖି ମିନିମମ ମୋର 200-300 ଗୀତ ଲେଖିଥିବି ମ୍ୟାଡମ, ଆପଣ ମୋର ଗୋଟିଏ ଗୀତରେ ବି ଦେଖିପାରିବେ ନାହିଁ କୋଉ ଗୀତରେ ଇଂଲିଶ କି ହିନ୍ଦୀ ୱାର୍ଡ। ମୁଁ ସବୁ ଓଡିଆରେ ଲେଖେ ଏବଂ ଦେଶିଆ, ଯେହେତୁ ଆମେ କୋରାପୁଟ ବୋଲି ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଛୁ, ଦେଶିଆ ଭାଷା ସମସ୍ତେ ପ୍ରାୟ ଜାଣନ୍ତି। ମୁଁ ଦେଶିଆ ଭାଷାରେ ଗୀତ ଲେଖେ ଏବଂ ଓଡିଆରେ ବି ଗୀତ ଲେଖେ। କିଛି ଦିନ ପୂର୍ବରୁ ଆପଣମାନଙ୍କୁ ଜାଣିଥିଲେ ଆମର ଯୋଉ କରୋନା ହେଇଥିଲା ମ୍ୟାଡମ, ତ ସେଇ କରୋନା ଟାଇମରେ ପ୍ରାୟ ପିଲାଙ୍କର ଯିଏ ପାଠ ପଢୁଥିଲେ ଏକ୍ଜାମ ହେଲା ନାହିଁ।

0: ଏକ୍ଜାମ ନ ହେଇକି କିନ୍ତୁ ରିଜଲ୍ଟ ବାହାରି ପଡ଼ିଲା ତ ସେଇ ରିଜଲ୍ଟରେ ଯେଉଁମାନେ 30% କି 20% ଆଣିଥାନ୍ତେ ସେମାନେ 90% 95% ରଖି ପାସ୍ କଲେ ଯେଉଁମାନେ 90% ଆଣିଥାନ୍ତେ ସେମାନେ ଫେଲ୍ ମଧ୍ୟ ହେଇଯାଇଛନ୍ତି ତ ତାକୁ ନେଇକି ମୁଁ ଗୋଟେ ଗୀତ ଲେଖିଥିଲି କିଛି ଶୁଣିବା ମ୍ୟାଡମ୍
1: ନିଶ୍ଚୟ ସାର୍ ଶୁଣନ୍ତୁ
0: ଗୀତର ଶୀର୍ଷକ ଥିଲା ହାଇଲାଇଟ୍

0: ବହୁତ ସୁନ୍ଦର ସମାଜର ପୁରା ଅତି ସୂକ୍ଷ୍ମତି ସୂକ୍ଷ୍ମ କଥାକୁ ଆପଣ ହାଇଲାଇଟ କରିଛନ୍ତି, ହାଇଲାଇଟ ଗୀତଟିରେ। ସେଟା ଜଣେ ନୂଆ ଗାୟକ ମାନେ ନୂତନ ପିଢ଼ିକୁ, ନୂଆ ଗାୟକ ନୂଆ ଗୀତିକାର ମାନଙ୍କୁ ଯିଏ ନିଜ ପରିଚୟ ତିଆରି କରିବାକୁ ଚାହୁଁଛନ୍ତି ଏଇ କ୍ଷେତ୍ରରେ, ସେମାନଙ୍କୁ ଆପଣ କଣ ପରାମର୍ଶ ଦେବେ?
1: ହଁ, ନିଶ୍ଚିତ ଭାବରେ ଯିଏ ନିଜେ ଗୀତ କରିବା ଚାହୁଁଛନ୍ତି ସେ ଯଦି ମତେ ପଚାରନ୍ତି, ମୁଁ ତ ପ୍ରଥମେ ତାଙ୍କୁ କହିବି ଭାଷା ଜ୍ଞାନ ପ୍ରତି ଦୃଷ୍ଟି ଦେବା ପାଇଁ। ଯେହେତୁ ବର୍ତ୍ତମାନର ଯୋଉ ଗୀତ, ଆମ କୋରାପୁଟିଆ ଗୀତ ଉପରେ ମୁଁ ଟିକେ କହିବି, କୋରାପୁଟିଆ ଗୀତ କହିବାକୁ ଗଲେ ବହୁତ ଅଶ୍ଳୀଳ ଭାଷା ବର୍ତ୍ତମାନ ୟୁଜ କରିକି ଗୀତ ଲେଖୁଛନ୍ତି, କିନ୍ତୁ ସେସବୁ ଲେଖିବା ଦ୍ୱାରା ପିଲା ଶୁଣିବା ଦ୍ୱାରା ପିଲାଙ୍କ ଉପରେ କୁପ୍ରଭାବ ପଡୁଛି। ତେଣୁ ମୁଁ ସମସ୍ତଙ୍କୁ ଗୋଟିଏ କଥା କହିବି କି ଗୀତ ଲେଖିବା ପାଇଁ ବହୁତ ଗୁଡ଼ାଏ ମାଧ୍ୟମ ଅଛି ଆଉ ବହୁତ ଗୁଡ଼ାଏ ଜିନିଷ ଅଛି। ସମସ୍ତଙ୍କୁ ଆବୃତ୍ତି କରିକି ସମସ୍ତଙ୍କୁ ଦୃଷ୍ଟିରେ ରଖିକି ଗୀତ ଲେଖିହେବ, ଆଉ ଅଶ୍ଳୀଳ ଭାଷା ନ କରିକି ଯଦି ଠିକ ଭାଷା ଗୋଟେ ଟପିକକୁ ନେଇକି ଆପଣ ଗୀତ ଲେଖିବେ ବୋଲେ ବହୁତ ସୁନ୍ଦର ହବ। ମ୍ୟାଡମ
0: ନିଶ୍ଚୟ ସତ କଥା କହିଲେ, କିଛି ଆମେ ଲେଖୁଛେ ସେ ଗୀତ ହଉ କି ନାଟକ ହେଉ କି ପ୍ରବନ୍ଧ ହଉ କି ଗଳ୍ପ ହେଉ, ଯାହା ବି ଲେଖୁଛେ ପ୍ରଥମେ ଆମକୁ ଭାଷା ଜ୍ଞାନ ରହିବା ଦରକାର। ଯୋଉ ଭାଷାରେ ଆମେ ଲେଖୁଛେ ସେଇ ଭାଷାରେ ଆମକୁ ସିଦ୍ଧ ହସ୍ତତା ଆଣିବା ଦରକାର, ନହେଲେ ତ ଆମେ ଲେଖିପାରିବାନି ନା। ଆଗକୁ ତ ଦଶହରା ଆସୁଛି, ଆମ ଶ୍ରୋତା ବନ୍ଧୁଙ୍କୁ ଦଶହରା ପାଇଁ କଣ ଗୀତ ଟିକେ ଶୁଣେଇବେ?
1: ନିଶ୍ଚିତ ମ୍ୟାଡମ, ଦଶହରା ପାଇଁ ମୁଁ ଗୋଟେ ଗୀତ ଲେଖିଛି, ଗୀତର ନାଁ ହେଲା ଦଶହରା ଜନ।

0: ପାନ ଖାଇକି ପାଟି ଲାଲ କରିବା ଆଉ ଦଶହରା ବି ଦେଖିବା। ଆପଣଙ୍କର ଗୋଟେ ଦିଆଲି ପରବ ଗୀତ ମଧ୍ୟ ବହୁତ ହିଟ କରିଥିଲା ଆମର ଶ୍ରୋତା ମନ୍ଧୁ ଚାହିଁବେ ସେଇଠି କେମିତି ଲେଖିବା ଆରମ୍ଭ କଲେ କେବେ ସେଇଟା ହୋଇଥିଲା।
1: ଏଇଠି ପରଜା ସମାଜର ଲୋକମାନେ ଦିଆଲି ପରବକୁ ବହୁତ ଆଡମ୍ବର ସହ ମାନନ୍ତି। ସେମାନେ ସେଇ ଦିଆଲି ପରବରେ କଣ ପ୍ରତ୍ୟେକ ପରବ ହେଲା ମାନେ ତା ରାତିରେ ଗୋଟେ ରିଞ୍ଜଡି ନାଚ ନାଚନ୍ତି। ତ ମୁଁ ସେଇ ରିଞ୍ଜଡି କୁ ଦେଖିକି ତାକୁ ମାନେ କଣ କୋଉ ଟାଇପ୍ ର ଗୀତ ଲେଖିଲେ ଏମାନଙ୍କୁ ଆକୃଷ୍ଟ ହବ, ତ ମୁଁ ଗୋଟେ ପରଜା ଭାଷାରେ ସେ ଗୀତଟା ଲେଖିଥିଲି ଆଉ ସେ ଗୀତ ବହୁତ ସୁନ୍ଦର ହେଇଥିଲା। ଯେହେତୁ ମୁଁ ପରଜା ଭାଷାରେ ଗୀତଟା ଲେଖିଥିଲି ବହୁତ ସୁନ୍ଦର ହେଇଥିଲା ସେ ଗୀତଟା।
0: ଶେଷରେ ଗୋଟିଏ କଥା କହିବି ସାର୍, ଆଗାମୀ ଦିନରେ ଆପଣଙ୍କ ସଙ୍ଗୀତ ଯାତ୍ରାକୁ ନେଇ କେଉଁ ସ୍ୱପ୍ନ ରହିଛି?
1: ଆଗାମୀ ଦିନରେ ନିଶ୍ଚିତ ଭାବରେ ମୁଁ ଗୋଟେ ଓଡିଆ ଗୀତ କିମ୍ବା ଆମ ଯୋଉ ବର୍ତ୍ତମାନ ଚାଲିଛି ଯୋଉ ଆଧୁନିକ ଗୀତ ମ୍ୟାଡମ୍, ସେଇ ଗୀତ ଟିକେ ମୁଁ ବର୍ତ୍ତମାନ କରିବା ପାଇଁ ଚାହୁଁଛି। ସେଇଟା ସମୟକୁ ଦେଖିବାକୁ ପଡୁଛି ଆଉ ଯେବେ ମୋତେ ସମୟ ମିଳିବ ମୁଁ ନିଶ୍ଚିତ ଭାବରେ ଭୁବନେଶ୍ୱରରେ ଯାଇକି ମୁଁ କିଛିଟା ଗୀତ ରେକର୍ଡିଂ କରିବାର ମୋର ସ୍ୱପ୍ନ ଅଛି। ଆଉ ଆମର ଏଠି ଯୋଉ ଗୋଟେ ମନ୍ଦିର

0: ମ୍ୟାଡାମ ଜଗନ୍ନାଥ ମନ୍ଦିର ଚନ୍ଦନ ଶ୍ରୀକ୍ଷେତ୍ର, ସେଇ ଚନ୍ଦନ ଶ୍ରୀକ୍ଷେତ୍ର ଉପରେ ମୁଁ 5-6ଟା ଖଣ୍ଡେ ଭଜନ ଲେଖିଛି, ଆଉ ସେଇ ଭଜନ ମଧ୍ୟ ମୋର ଆଗାମୀ ଦିନରେ ଆସିବ ସେଇଠୁ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ଆମକୁ ସମୟ ଦେଲେ, ଆପଣଙ୍କର କଥା, ଆପଣଙ୍କର ସଙ୍ଗୀତ ଯାତ୍ରା, ତା ସହିତ ଆପଣଙ୍କ ସ୍ୱପ୍ନ ମଧ୍ୟ ଆମ ଆଗରେ ବାଣ୍ଟିଲେ। ଆଶା କରୁଛୁ ଆପଣଙ୍କର ସ୍ୱପ୍ନ, ଆଗାମୀ ଦିନର ସ୍ୱପ୍ନ ନିଶ୍ଚିତ ସଫଳ ହେଉ, ଆପଣଙ୍କର ଏଇ ସଙ୍ଗୀତ ଯାତ୍ରା ଆହୁରି ଦୀର୍ଘ ହେଉ, ଆହୁରି ଯଶସ୍ୱୀ ହେଉ।
0: ଶେଷରେ ମୁଁ ଗୋଟେ କବିତା ଗୋଟେ ପାଠ କରିବା ପାଇଁ ଚାହୁଁଛି ମ୍ୟାଡମ।
1: ନିଶ୍ଚିତ ସାର୍, କୁହନ୍ତୁ।
0: ଦେଖନ୍ତୁ, ମୁଁ ସାଙ୍ଗସାଥି ପାଇଁ ଗୋଟେ କବିତା ଲେଖିଛି। ସେ କବିତା ଶୀର୍ଷକ ହେଲା ଚୋଳଗଙ୍ଗ ବିଷୟ। ଆସ ସାଙ୍ଗସାଥି କରିବା ମୌଜ ଅତି ଆପଣାର ହୋଇ, ମାନ ଅଭିମାନ କଳଙ୍କ ସମାନ, ଆମେ ପରା ଭାଇ ଭାଇ, ମନ ମତାନ୍ତର କାହିଁକି ରଖିବା, ଶିକ୍ଷିତ ସମାଜେ ରହି ସଂସାର ଭିତରେ ବଞ୍ଚିବାକୁ ହେଲେ ପଥର ପଡ଼ିଲେ ସହି, ପଥର ପଡ଼ିଲେ ସହି। ଶିକ୍ଷା କ୍ଷେତ୍ର ସ୍ଥଳେ ଜାଗାଟେ ପାଇଛୁ କେତେ ଯେ ପରୀକ୍ଷା ଦେଇ, ଶିକ୍ଷା କ୍ଷେତ୍ର ସ୍ଥଳେ ଜାଗାଟେ ପାଇଛୁ କେତେ ଯେ ପରୀକ୍ଷା ଦେଇ, ଟିକି ଟିକି ଜଳେ ସମୁଦ୍ର ଗଢିବା, ଆପ୍ରାଣ ଉଦ୍ୟମ ନେଇ, ଆପ୍ରାଣ ଉଦ୍ୟମ ନେଇ। ନାଚ ଗୀତ ହସ ଖୁସିର ପସରା, ନାଚ ଗୀତ ହସ ଖୁସିର ପସରା, ପିଲାଙ୍କ ଜୀବନେ ଦେଇ ଆସ ସାଙ୍ଗସାଥି ମୌଜ କରିବା, ଅତି ଆପଣାର ହୋଇ, ଅତି ଆପଣାର ହୋଇ, ଅତି ଆପଣାର ହୋଇ।
1: ବହୁତ ସୁନ୍ଦର, ବହୁତ ସୁନ୍ଦର ହେଇଛି ଏଇ କବିତା। ବହୁତ ବହୁତ ଧନ୍ୟବାଦ ସାର୍, ଆପଣଙ୍କୁ, ଆପଣ ଆମକୁ ସମୟ ଦେଲେ, ଆପଣଙ୍କର କବିତା ଗୀତ ସବୁ ଶୁଣିବାକୁ ସୁଯୋଗ ମିଳିଲା, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ରହୁଛୁ, ନମସ୍କାର।
0: ନମସ୍କାର ମ୍ୟାଡମ।

ହଁ ଶ୍ରୋତା ବନ୍ଧୁ, ଆଜିର ଅତିଥି ଚୋଳଗଙ୍ଗ ବିଷୟଙ୍କ ସହ ଅନ୍ତରଙ୍ଗ ଆଳାପରୁ ଏକଥା ସ୍ପଷ୍ଟ ହୁଏ ଯେ ଏକ ଗୀତର ଜନ୍ମରେ ଗୀତିକାରଙ୍କ ଭାବନା, ସୁରକାରଙ୍କ ସୃଜନଶୀଳତା ଓ ଗାୟକଙ୍କ କଣ୍ଠ ସମସ୍ତଙ୍କର ଅବଦାନ ରହିଥାଏ। ଶବ୍ଦ ଓ ସୁରର ମିଳନରେ ଗୀତ କାନଟପି ମନରେ ରହିଯାଏ, ହୃଦୟକୁ ଛୁଇଁଯାଏ। ଚୋଳଗଙ୍ଗ ବିଷୟଙ୍କ ସୃଜନଶୀଳତା ଏମିତି ଶ୍ରୋତାଙ୍କ ହୃଦୟରେ ସବୁବେଳେ ନୂଆ ଅନୁଭବ ଯୋଗାଉଥାଉ। ଏହି କାମନାର ସହ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ତେବେ ଯିବା ପୂର୍ବରୁ ଆପଣଙ୍କୁ ଅନୁରୋଧ, ଆଜିର କାର୍ଯ୍ୟକ୍ରମ ଆପଣଙ୍କ ହୃଦୟକୁ କେତେ ଛୁଇଁଛି ଆମକୁ ହ୍ୱାଟ୍ସଆପ୍ ମେସେଜ, ଭଏସ୍ ମେସେଜ ଜରିଆରେ ଜଣାନ୍ତୁ ନା। ଆପଣଙ୍କ ମତାମତ ଆମ ସମ୍ପର୍କ ସେତୁରେ ନିଶ୍ଚୟ ସ୍ଥାନିତ କରାଯିବ। ଆମ ସହ ଯୋଗାଯୋଗ କରିବା ପାଇଁ ଆମ ମୋବାଇଲ ନମ୍ବରଟି ହେଲା 825-220-3280। ମୋବାଇଲ ନମ୍ବରଟିକୁ ଆଉ ଥରେ କହି ରଖୁଛୁ, 825-220-3280। ପୁଣି ଆଉ ଏକ ନୂଆ ସୁବାସ ଆଉ ନୂଆ କାହାଣୀ ସହ ଭେଟିବାର ପ୍ରତିଶ୍ରୁତି ଦେଇ ରହୁଛୁ। ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣ ମାନେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥିରେ ଶୁଣନ୍ତୁ ଶର୍ମିଲି ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କିଶୋର କୁମାର, ଗୀତ ରଚନା ନିରଜ, ସଙ୍ଗୀତ ପରିଚାଳନା ସଚିନ ଦେବ ବର୍ମନ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ, ସଙ୍ଗୀତ ଏମିତି ଏକ ଭାଷା ଯାହା ପାଇଁ ଶବ୍ଦର ଆବଶ୍ୟକତା ନଥାଏ। କେବେ ଗୋଟିଏ ସୁର ମନକୁ ଖୁସି କରିଦିଏ, ଆଉ କେବେ ଗୋଟିଏ ଗୀତ ପୁରୁଣା ସ୍ମୃତିକୁ ଫେରାଇ ଆଣେ, ଆଉ କେବେ କେବେ ଗୋଟିଏ ସୁମଧୁର ଧୁନ୍ ନୀରବ ମନର କଥାକୁ ମଧ୍ୟ କହିଦିଏ। ସଙ୍ଗୀତର ସୁରରେ ରହିଛି ଭାବନା, ତାଳରେ ରହିଛି ଜୀବନର ଗତି, ଆଉ ଗୀତରେ ଶବ୍ଦରେ ଲୁଚି ରହିଛି ଆମ ମନର ଅନେକ ଅକୁହା କଥା। ତେବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ପରିଚୟ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ କିଶୋର କୁମାର, ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତ ପରିଚାଳନା ରାହୁଲ ଦେବ ବର୍ମନ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତବନ୍ଧୁ, କିଛି ଗୀତ ଶୁଣିଲେ ମନେପଡ଼େ ଜଣେ ନିଜର ମଣିଷ, କିଛି ସୁର ଶୁଣିଲେ ମନେପଡ଼େ ସେହି ପୁରୁଣା ଦିନ, ଆଉ କିଛି ଗୀତ ଶୁଣିଲେ ଆଖି ଆଗରେ ସେହି ସମୟର ସମ୍ପୂର୍ଣ୍ଣ ଚିତ୍ର ଭାସିଯାଏ। ସମ୍ପର୍କ ଠିକ୍ ସଙ୍ଗୀତ ଭଳି, ଦୁଇଟି ମନର ସୁର ମିଶିଲେ ଜୀବନରେ ଏକ ସୁନ୍ଦର ଗୀତ ତିଆରି ହୁଏ। କେବେ ଭଲ ପାଇବାର ସୁର, ଆଉ କେବେ ମତଭେଦର ତାଳ ଆସେ। ବର୍ତ୍ତମାନ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ସୀତା ଔର ଗୀତା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ କିଶୋର କୁମାର। ଗୀତ ରଚନା କରୁଛନ୍ତି ଗୁଲସନ ବାବ୍ରା, ସଙ୍ଗୀତ ପରିଚାଳନା ରାହୁଲ ଦେବ ବର୍ମନ।

ଜୀବନ ଚାଲିଥାଉ, ସମୟ ବଦଳିଯାଉ, କିନ୍ତୁ କିଛି ଗୀତ ଆଉ କିଛି ସ୍ମୃତି ସବୁବେଳେ ଆମ ହୃଦୟରେ ସେମିତି ହିଁ ରହିଯାଏ। ସେଥିପାଇଁ ବୋଧହୁଏ ସଙ୍ଗୀତ ଏତେ ନିଜର ଲାଗେ। ଏହା ଆମଠାରୁ କିଛି ମାଗେ ନାହିଁ ଶ୍ରୋତାବନ୍ଧୁ, କେବଳ ଆମ ମନର କଥାକୁ ନିଜ ସ୍ୱରରେ କହିଦିଏ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ପକିଛା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି କୈଫି ଆଜମୀ, ସଙ୍ଗୀତ ପରିଚାଳନା ଗୁଲାମ ମହମ୍ମଦ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 12ଟାରେ। ଏଇଠି ଆମ ଶ୍ରୋତାଙ୍କୁ କହି ରଖୁଛୁ, ଆଜି ଦିନ 11ଟାରେ ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ସମୟ ସକାଳ 10:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆଜିର ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅରୁଣା, ନମସ୍କାର। ଆକାଶବାଣୀର ଏହି ସୁନ୍ଦରମୟ ପରିବେଶ ଚାରିପଟେ ସବୁଜିମାରେ ପରିପୂର୍ଣ୍ଣ, ମନ୍ଦମନ୍ଦ ସମୀର ସହ ଫୁଲର ମନମତାଣିଆ ସୁଗନ୍ଧ, ଏପରି ଏକ ମନମୋହକ ପରିବେଶର ଷ୍ଟୁଡିଓ ଭିତରେ ବସିଲେ ଗୋଟିଏ କଥା ମନକୁ ଆସେ ଯେ ରେଡିଓର ସ୍ୱର ଆମେ କେବଳ ଶୁଣୁ ତାହା ନୁହେଁ, ଅନୁଭବ ମଧ୍ୟ କରୁ। ହୁଏତ ଏହା ରେଡିଓର ସବୁଠାରୁ ସୁନ୍ଦର କଥା। ଏଇଠି ସ୍ୱର ସହିତ କୌଣସି ରୂପ ନଥାଏ, ତଥାପି ଏକ ସୁନ୍ଦର ସମ୍ପର୍କ ଆପେ ଆପେ ତିଆରି ହୋଇଯାଏ, ସମସ୍ତେ ଅତି ନିଜର ନିଜର ଲାଗନ୍ତି। ଏହାର ବହୁତ କାରଣ ମଧ୍ୟ ରହିଛି। ଆମ ଆକାଶବାଣୀ ସହିତ ଯୋଡ଼ି ହୋଇ ଏମିତି ଅନେକ ସ୍ୱର, ଅନେକ ସ୍ମରଣୀୟ ଘଟଣାମାନ ଆଜି ମଧ୍ୟ ଶ୍ରୋତାମାନଙ୍କ ହୃଦୟରେ ଘର କରି ରହିଛି। ତାହେଲେ ଚାଲନ୍ତୁ ନା ସେହି ସ୍ମରଣୀୟ ମୁହୂର୍ତ୍ତ ସବୁକୁ ମନେ ପକାଇବା ସହ ଶୁଣିନେବା ଏହି ସୁନ୍ଦର ଗୀତଟି।

କୁହାଯାଏ ପ୍ରକୃତ ସୁଖୀ ସେହିମାନେ ଯେଉଁମାନେ ନିଜକୁ ସବୁ ସମୟରେ ସବୁ ପରିସ୍ଥିତିରେ ଖାପ ଖୁଆଇ ଚାଲନ୍ତି। ପ୍ରକୃତରେ ସେହିମାନେ ହିଁ ଜୀବନର ଚଲାପଥରେ ଖୁବ୍ ସହଜରେ ଆଗକୁ ମାଡ଼ି ଚାଲନ୍ତି। ଜୀବନର ଚଲାପଥରେ ଆଗେଇ ଯିବା ପାଇଁ ହେଲେ ଆମ ପାଖରେ ଧୈର୍ଯ୍ୟ ଓ ସହନଶୀଳତା ପରି ଗୁଣଗୁଡ଼ିକ ରହିବା ନିହାତି ଆବଶ୍ୟକ। ଆମେ ଯଦି ଟିକିଏ ଚିନ୍ତା କରିବା ତେବେ ଜାଣିପାରିବା। ପ୍ରଥମେ ଭଗବାନ ଶ୍ରୀକୃଷ୍ଣଙ୍କ କଥା ଭାବନ୍ତୁ ତ, ସେ ପିଲାବେଳରୁ ନିଜ ପିତାମାତାଙ୍କ ସ୍ନେହରୁ ବଞ୍ଚିତ ଥିଲେ। ରାଜପୁତ୍ର ହେଲେ ବି ଗୋପାଳମାନଙ୍କ ସହିତ ଗୋରୁ ଚରାଉଥିଲେ। କଂସ ନିଜର ମାମୁଁ ହେଲେ ବି ତାଙ୍କୁ ମାରିବା ପାଇଁ ଅନେକ ପ୍ରକାରର ଷଡ଼ଯନ୍ତ୍ର କରିଥିଲେ। ତାଙ୍କୁ ଲୋକମାନେ ଅପମାନ ଦେଲେ ମଧ୍ୟ ଏକ ସୁନ୍ଦର ହସ ସବୁବେଳେ ତାଙ୍କ ମୁହଁରେ ଫୁଟି ଉଠୁଥିଲା, ଆଉ ତାଙ୍କର ସେହି ମନମୋହକ ହସକୁ ଦେଖି ଅନେକ ଲୋକଙ୍କର ଦୁଃଖ ମଧ୍ୟ ଦୂରେଇ ଯାଉଥିଲା। ଏସବୁକୁ ଲକ୍ଷ୍ୟ କଲେ ଆମେ ଜାଣିପାରିବା, ଜୀବନର ପ୍ରତ୍ୟେକ ରାସ୍ତାରେ ଆମକୁ କିଛି ନା କିଛି ଶିକ୍ଷା ଗ୍ରହଣ କରିବାକୁ ହୁଏ। ଜୀବନରେ ଆସୁଥିବା ସବୁ ପ୍ରକାରର ଦୁଃଖ ଯନ୍ତ୍ରଣାର ସମ୍ମୁଖୀନ ହୋଇ କୌଣସି ପ୍ରତିକ୍ରିୟା ନ କରି ସେସବୁ ବିଷୟକୁ ହସି ହସି ପିଇବା କିଛି ସହଜ କଥା ନୁହେଁ। ହଁ ଶ୍ରୋତା ବନ୍ଧୁ, ଆମେ ତ ସାଧାରଣ ମଣିଷ, ସେଥିପାଇଁ କମ୍ସେ କମ୍ ଆମେ ସବୁବେଳେ ଧୈର୍ଯ୍ୟ ଧରି ରହିବାକୁ ଚେଷ୍ଟା କରିବା, ତାହେଲେ ନିଶ୍ଚୟ ଆମ ଜୀବନ ସୁଖମୟ ହୋଇପାରିବ।

ହଁ ଶ୍ରୋତା ବନ୍ଧୁ, ଆମର ଗୁରୁଜନମାନେ ଆମକୁ ସବୁବେଳେ ଧୈର୍ଯ୍ୟ ଧରି ରହିବା ପାଇଁ ଉପଦେଶ ଦେଇଥାନ୍ତି। ହଠାତ୍ କିଛି ଅସୁବିଧା ଆସିଲେ ଆମେ ବ୍ୟସ୍ତ ହୋଇପଡ଼ୁ। ବ୍ୟସ୍ତ ହେବା ତ ମଣିଷର ସ୍ୱଭାବ, କିନ୍ତୁ ସେହି ସମୟରେ ଆମ ପାଖରେ ଥିବା ଗୁରୁଜନମାନେ ସବୁବେଳେ ଆମକୁ କହନ୍ତି, ବ୍ୟସ୍ତ ହୁଅନି, କ'ଣ ହେଲା ତୁମର, ଶାନ୍ତିରେ ଟିକେ ବସ, ଧୈର୍ଯ୍ୟ ଧର, ସମସ୍ୟାର ସମାଧାନ ହୋଇଯିବ। ଏତେ କିଛି ବଡ଼ ଅସୁବିଧା ନୁହେଁ, ଏହାଠାରୁ ମଧ୍ୟ ଅନେକ ବଡ଼ ବଡ଼ ଘଟଣାର ସମ୍ମୁଖୀନ ତୁମକୁ ହେବାକୁ ପଡ଼ିବ। ଏମିତି ଅନେକ ଅନେକ କଥା କହିଥାନ୍ତି। ସତକଥା କହିବାକୁ ଗଲେ ସେ ସମୟରେ ଆମର ଗୁରୁଜନମାନଙ୍କ କଥା ମାନିବା ନିହାତି ଆବଶ୍ୟକ, ନା କ'ଣ କହୁଛନ୍ତି?

ହଁ ଶ୍ରୋତା ବନ୍ଧୁ, ଧୈର୍ଯ୍ୟର ସହିତ ନିଜ କାମ ନିଶ୍ଚୟ କରିବାକୁ ହେବ, ତାହେଲେ ଆମେ ଜୀବନ ପଥରେ ଆଗେଇ ଯିବା। ଏମିତି ପ୍ରତିଦିନ ନିଜର କର୍ତ୍ତବ୍ୟ ନିଜର କାମ କରିବା ସମୟରେ ଆମେ ତ ଚେଷ୍ଟା କରୁ ଧୀର ଓ ଶାନ୍ତ ମନରେ ରହିବା ପାଇଁ, ତଥାପି ଆମ ଅଜାଣତରେ ଆମର ବିନା ଇଚ୍ଛାରେ କ୍ରୋଧ ସବୁ ହଠାତ୍ ଆପେ ଆପେ ଆସି ଆମ ପାଖରେ ପହଞ୍ଚିଯାଆନ୍ତି। ଆମେ ମଧ୍ୟ କିଛି ନ ବୁଝି ନ ଶୁଝି ସେହି ଶବ୍ଦ ସବୁ ଉଚ୍ଚାରଣ କରିଦେଉ। ସତ କଥା କହିଲେ ଶ୍ରୋତା ବନ୍ଧୁ, ଏଥିରେ କ'ଣ ଆପଣ କେବେ ଶାନ୍ତିରେ ରହିପାରନ୍ତି? ବିଲକୁଲ ନୁହେଁ, ବରଂ ଅଧିକରୁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି। ସେଥିପାଇଁ ତ ଯେତେଦୂର ସମ୍ଭବ କ୍ରୋଧଠାରୁ ଦୂରେଇ ଯାଇ ଏକ ଶୃଙ୍ଖଳାଗତ ଜୀବନ ବିତାଇଲେ ଆମେ ନିଶ୍ଚୟ ଖୁସିରେ ରହିପାରିବା।

ରୋଷେୟାର ମନରେ ଥିବା ସବୁ ଭାବନାଗୁଡ଼ିକ ଆସି ସେ ତାର ଗୁରୁଦେବଙ୍କ ପାଖରେ ଜଣାଇଲା। ଆଉ କହିଲା, ଗୁରୁଦେବ, ମୁଁ ତ ମୋର କର୍ତ୍ତବ୍ୟ ଠିକ୍ ଭାବରେ କରିଛି। କାହିଁକି ମୋର ମା ମୋତେ ଏକା କରି ଏ ଦୁନିଆ ଛାଡ଼ି ଚାଲିଗଲା। ତାହା ଶୁଣି ଗୁରୁଦେବ କହିଲେ, ତୁମେ କେବେ ଚିନ୍ତା କରିଛ ଏହି କଠୋର ନିୟମ ପାଇଁ ଆଶ୍ରମରେ କେତେ ଖାଦ୍ୟ ନଷ୍ଟ ହୁଏ, ଆଉ ପ୍ରତିଦିନ କେତେ ଲୋକ ଉପବାସରେ ରହନ୍ତି? କାହାର ନା କାହାର କେବେ ନା କେବେ କିଛି ଅସୁବିଧା ଯୋଗୁଁ ଡେରି ହୋଇଯାଏ, ସେମାନେ ଜାଣିଶୁଣି ତାହା କରିନଥାନ୍ତି। ତାପରେ ଗୁରୁଦେବ ବୁଝାଇ କହିଲେ, ନିୟମ ଶୃଙ୍ଖଳା ଅପେକ୍ଷା ଦୟା, କରୁଣା, ପ୍ରେମ ହେଉଛି ଅଧିକ ମୂଲ୍ୟବାନ। ଜଣେ ଭୋକରେ ଥିବା ଲୋକକୁ ଖାଇବାକୁ ଦେବା ହେଉଛି ଅଧିକ ପୁଣ୍ୟର କାମ, ଖାଇବାକୁ ନ ଦେଇ ତାକୁ ଆଇନ ଶୃଙ୍ଖଳାର ଜ୍ଞାନ ଦେବା ହେଉଛି ମହାପାପ। ତୁମର ଏହି ଅହଙ୍କାର ଯୋଗୁଁ ତୁମ ମାଙ୍କର ମୃତ୍ୟୁ ଘଟିଲା। ଆଜିଠାରୁ ବିଳମ୍ବରେ ଆସୁଥିବା ଲୋକମାନଙ୍କୁ ଖାଇବାକୁ ଦେଇ ପୁଣ୍ୟ ଅର୍ଜନ କର। ସେହିଦିନଠାରୁ ରୋଷେୟା ତାର ଭୁଲ ବୁଝିପାରିଲା। ହଁ ଶ୍ରୋତା ବନ୍ଧୁ, ଆମେ ଯଦି ଦୟା, କ୍ଷମା, ପ୍ରେମ, କରୁଣାର ଭାବ ରଖି କାର୍ଯ୍ୟ କରିବା, ତାହେଲେ ନିଶ୍ଚୟ ତାର ପୁଣ୍ୟଫଳ କୌଣସି ନା କୌଣସି ରୂପରେ ଆମ ପାଖକୁ ଫେରିଆସିବ। କ'ଣ ସତ କହିଲି ନା?

ଆମେ ଅନ୍ୟମାନଙ୍କ ପ୍ରତି ଦୟା କ୍ଷମା ମନୋଭାବ ରଖିଲେ ନିଶ୍ଚୟ ଖୁସିରେ ରହିପାରିବା। ଏହି ଦୟା ମନୋଭାବ କେବଳ ମଣିଷ ପାଇଁ ନୁହେଁ, ସଂସାରର ପ୍ରତ୍ୟେକ ଜୀବଜନ୍ତୁଙ୍କ ପ୍ରତି ମଧ୍ୟ ଦେଖାଇବା ନିହାତି ଆବଶ୍ୟକ। ଜୀବଜନ୍ତୁମାନେ ସୁରକ୍ଷିତ ରହିଲେ ଆମ ପରିବେଶ ଠିକ୍ ରହିବ, ଆଉ ଆମେ ମଧ୍ୟ ଭଲରେ ରହିବା। ମୁଁ ଜୀବଜନ୍ତୁଙ୍କ କଥା କାହିଁକି କହିଲେ ଆପଣମାନେ ନିଶ୍ଚୟ ଜାଣିପାରୁଥିବେ। ହଁ ଶ୍ରୋତାବନ୍ଧୁ, ପ୍ରତିବର୍ଷ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ପାଳନ କରାଯାଏ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ। ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷିତ ଦେବା ପ୍ରତ୍ୟେକ ନାଗରିକମାନଙ୍କ କର୍ତ୍ତବ୍ୟ। ଏହି ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲରେ ଥିବା ଜୀବଜନ୍ତୁମାନଙ୍କର ସୁରକ୍ଷା ପ୍ରତି ସଚେତନ କରାଇବା। ଯଦି ବଣ ଜଙ୍ଗଲ ସୁରକ୍ଷିତ ରହିବ ଆଉ ସେଠାରେ ବସବାସ କରୁଥିବା ଜୀବଜନ୍ତୁମାନେ ସୁରକ୍ଷିତ ରହିବେ, ତେବେ ନିଶ୍ଚୟ ଆମ ଧରଣୀରାଣୀ

ଆମେ ଯେ କେବଳ ଏହି ସପ୍ତାହରେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ କରି ବନ୍ୟଜନ୍ତୁମାନେ କିପରି ସୁରକ୍ଷିତ ରହିପାରିବେ ସେ ବିଷୟରେ ଜନସଚେତନ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛୁ ତାହା ନୁହେଁ। ଏହି ସପ୍ତାହରେ ଆମେ ଅସ୍ପୃଶ୍ୟତା ନିରାକରଣ ସପ୍ତାହ ମଧ୍ୟ ପାଳନ କରୁଛୁ। ହଁ ଶ୍ରୋତା ବନ୍ଧୁ, ଅସ୍ପୃଶ୍ୟତା ମାନେ ଛୁଆଁ ଅଛୁଆଁ ଭେଦଭାବ, ଏକଥା ଭାବିଲା ବେଳକୁ ବହୁତ ଅଲଗା ଲାଗୁଛି ନା। ଭଗବାନ ଯେତେବେଳେ ସଂସାରରେ ମଣିଷର ସୃଷ୍ଟି କରିଥିଲେ ସେତେବେଳେ କେବଳ ନାରୀ ଓ ପୁରୁଷ ଏହିପରି ଦୁଇଟି ଜାତିର ସୃଷ୍ଟି କରିଥିଲେ, କିନ୍ତୁ କାଳକ୍ରମେ ତାହା ରାଜାମାନଙ୍କ ଶାସନ ସମୟରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଆଉ ଶୂଦ୍ର ଭାବରେ ଭାଗ ଭାଗ କରାଯାଇଥିଲା। ଏସବୁ ଜାତିଗୁଡ଼ିକ ବ୍ୟକ୍ତିର ଯୋଗ୍ୟତା ଅନୁସାରେ ଭାଗ କରାଯାଇଥିଲା, କିନ୍ତୁ କେମିତି କେଉଁଠି ତାହା ଧୀରେ ଧୀରେ ପୁରୁଷାନୁକ୍ରମିକ ରୂପରେ ଚାଲିଆସିଲା ଆଉ ପୁଣି ମନ ଭିତରେ ଅସ୍ପୃଶ୍ୟତାର ଭାବନା ମଧ୍ୟ ମାଡ଼ିଗଲା। ଏହାର ଦୂରୀକରଣ କରିବା ନିହାତି ଆବଶ୍ୟକ। ଆମେ ସମସ୍ତେ ଚେଷ୍ଟା କଲେ ନିଶ୍ଚୟ ଏପରି ମନୋଭାବଗୁଡ଼ିକୁ ଦୂର କରି ଗୋଟିଏ ସୁସ୍ଥ ଆଉ ସୁନ୍ଦର ସମାଜ ଗଠନ କରିପାରିବା, ନା କ'ଣ କହୁଛନ୍ତି? ତାହେଲେ ଏପରି ଏକ ସୁନ୍ଦର ମନୋଭାବ ସହିତ ଚାଲନ୍ତୁ ନା ଗୋଟିଏ ସୁନ୍ଦର ଗୀତ ଶୁଣିନେବା।

କୁହାଯାଏ, ଜୀବନରେ ଖୁସି ରହିବା ପାଇଁ ହେଲେ ସବୁଠାରୁ ସହଜ ରାସ୍ତା ହେଲା ନିଜର ବିଶ୍ୱାସ କେବେ ଛାଡ଼ିବା ନାହିଁ, କେବେ ଖୁସିରେ ରହିବା, କେବେ ହସି ହସି ରହିବା ଏବଂ ନିଜ ରାସ୍ତାରେ ଚାଲି ଚାଲି ଆଗକୁ ଯିବା। ଜୀବନର ପ୍ରତ୍ୟେକ ଦିନ ଆମକୁ କିଛି ନା କିଛି ନୂଆ ଶିଖିବାକୁ ମିଳିଥାଏ, କେବେ ସଫଳତା ମାଧ୍ୟମରେ ତ କେବେ ସଂଘର୍ଷ ମାଧ୍ୟମରେ ଆମେ ଶିଖିଥାଉ। କିନ୍ତୁ ଯିଏ ପ୍ରତ୍ୟେକ ପରିସ୍ଥିତିରେ ସକାରାତ୍ମକ ଚିନ୍ତାଧାରା ରଖିଥାଏ ସେ ଜୀବନର ପ୍ରକୃତ ଆନନ୍ଦକୁ ଅନୁଭବ କରିପାରେ। ଶ୍ରୋତାବନ୍ଧୁ, ମନେ ରଖନ୍ତୁ, ରାସ୍ତା କେବେ ହେଲେ ଶେଷ ହୁଏ ନାହିଁ, କିନ୍ତୁ ବେଳେବେଳେ ଲୋକମାନେ ନିଜର ସାହସ ହରାଇ ବସନ୍ତି। ଯଦି ଆମକୁ ପହଁରା ଶିଖିବାକୁ ପଡ଼େ ତାହେଲେ ପାଣି ଭିତରକୁ ଯିବାକୁ ହିଁ ପଡ଼ିବ, କୂଳରେ ବସି କେହି କୌଣସି ନଦୀ ପାର କରିପାରିବ ନାହିଁ। ହଁ ଶ୍ରୋତାବନ୍ଧୁ, ସେଥିପାଇଁ ସବୁବେଳେ ହସି ହସି ଆଗକୁ ଯିବା ପାଇଁ ଚେଷ୍ଟା କରନ୍ତୁ ଏବଂ ନିଜର ଶବ୍ଦ ଉପରେ ବିଶ୍ୱାସ ରଖନ୍ତୁ।

ଏତିକି କହିବି ଯେ ସମସ୍ତେ ସୁଖରେ ରୁହନ୍ତୁ, ଭଲରେ ରୁହନ୍ତୁ, ସମସ୍ତଙ୍କର ସହଯୋଗରେ ଜଗତର ମଙ୍ଗଳ ସାଧନ ହେଉ। ଶେଷରେ ଆଉ ଏକ ଦିନରେ କିଛି ନୂଆ କଥା ନେଇ ଆପଣମାନଙ୍କ ନିକଟରେ ପହଞ୍ଚିବାର ପ୍ରତିଶ୍ରୁତି ଦେଇ ରହୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅରୁଣା, ନମସ୍କାର।

ଶୁଣିଲେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍ ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଧଡ଼କନ୍ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ ଏବଂ ସାଥୀମାନେ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

0: ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦଲାଲ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ କବିତା କ୍ରିଷନ ମୂର୍ତ୍ତି। ଗୀତ ରଚନା ଅଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ବାପି ଲେହେରୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏଥର ଶୁଣନ୍ତୁ ବେଟା ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଫନା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ସୋନୁ ନିଗମ, ସୁନିଧି ଚୌହାନ ଏବଂ ସାଥୀମାନେ। ଗୀତ ରଚନା ପ୍ରସନ୍ନ ଯୋଶୀ। ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଦିଲ୍ ଚଳଚ୍ଚିତ୍ରର ଗୀତଟି। ଶିଳ୍ପୀମାନେ ହେଲେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ।

0: ନଦୀ ମାନେ
1: ସମୟ ଅନୁସାରେ ପାଣ୍ଡି ନଦୀ ମାନେ ଏନା କି ସାର୍ ସ୍କୁଲ୍ ତା ଟାଇମ୍ ତେ ଜାନେ ଏନ୍ତା କି ଲାଇ ପୁଟା ମାରସିନ କିନ ସାର୍ ଦଶ ଘଣ୍ଟା ତା ସାର୍ ଦଶ ଘଣ୍ଟା ତେ ହାନାଦି ମାନେ ମା ଲୋକ ରଚକା ସମୟ ସ୍କେ ପୁଞ୍ଜିଲା ଏ ସମୟ ତିସ୍କେ ପୁନାଦି ମାନେ
2: ଏଟା ତ କି ମାର ଲାଗ ନା ଯେ ମାନେ ଲାଇ ସେ କକାର ପଦାଣି ନିହିନି ଡ୍ରେସ୍ ପଡ଼ା ତୁର୍ବି ଖାନା ଏଇ ମିଥାନା କକାର ରଖା ପାଡ଼ତୁନ ଏନା କିଛି ମାଧ୍ୟମ ଅସୁବିଧା ତମି ପାଇଁ ତିନି ଜିକେଲା ମେଡ଼ା ହେଇନେ
1: ତମକେ ତାକେ ତ ବାଧା ଏ ଏମ୍ବା ତିନିରେ ଏବେ ପାଟା ଜାପିଲା ଅର କଥା ନାଇଁ ଏଚେ ବେଲେ ତା କକର ପଦାଣି ପାଣ୍ଡି ନାଇଁ ଚାରି ଇଆ ବାସ୍କେ ପୁନାଦି ମାନେ ଏନ୍ତା କି ତାମକେ ଏଇ ଇଆ ମିଥି ଯେଚ ନିୟୁ ତିସ୍କେ ଆଙ୍ଗାଉଲେ ତା ନିୟୁ ରୁବି ନାଇଁ ନିୟୁ ମିତ ନାଇଁ ଏମ୍ବାଟା ମଞ୍ଚ ତାରୁ ତାସ୍କେ ନିୟୁ ମିହାନା କିଣା କଟାନା ଗୋଟେ ଡ୍ରେସ୍ ପଟ ତିସ୍କେ ଆଇକି ସଫା ସୁତରା କିହାନା ନାହିଁ ପାଣ୍ଡି ସାର ଅଜିନେ
2: ହଁ ମାମା ଅଜିନେ ଆଜିକାଲି ତ ସ୍କୁଲ କାଣା ସ୍କେଲା ଡ୍ରେସ୍ ଜିକେ ହିଟ୍ କିଆ ହେଇନୁ ସ୍କୁଲ ପାଣି ଏ ବାତି କକାର ପୁନା ଅହାସ ମଇଲା ପତ୍ର କି ହିନରି ଏ ବାତି ସ୍କେଲା ମାର ସେ ନିକିନା ଦି ମାନେ କକାର ପଦାଣି ଅଲ ବାତି ସାର ଯତ୍ନ କି ନାଇ ମାନେ
1: ଗୋଟେ ସବୁବେଳେ ମାର ଅଣପିନ ୟା ବାତାଇ ବାଇ ଯେ ମା କକାର ପଦା ଏନି ନିହାନେରି ନିହି ପାଟ ଜାପିନେରି ଗୋଟେ ନକେ ତାକି ଏନିକି ନିହିଆଣରି ଇ ଅଣପୁ ଅଣପାନ ମାର ପାଟ ଜାପି ସାରେ ହାରେକା ଅଜିନେ ଏନ୍ତା କି ଇଚ୍ଛାରେ ଆଜିକାଲି ପାଟ ଜାପା ସାରେ ହୁଏ ଗୋଟେ ତଲିସା ପାଟ ଜାପାନ ମାର ମାଚାଏ ମାତ୍ର ଆଜିକାଲି ଇଚ୍ଛାରେ ପାଟା ନିହି ଜାପିନାଦି ମାନେ ଗୋଟେ ପାଟ ଜାପା ସାରେ ଅଜେ ଗୋଟେ ପାଟ ଜାପା ସାରେ ମାଙ୍ଗେ ତାକି ନକେ ତାକି ଗାଡ଼ୁ ଅସୁବିଧା ଆନେ ଏଦା ପାଇଥାଏ ଭାଇ ଏନିସ୍କେ ମା କକର ପଦାଣି ପାଟ ଜାପାଲି ପାଟ ଜାପିନାଦି ମାନେ ଶିକ୍ଷା ଉପରେ ହାଡ଼ାହାଲ ତାକି ମା ତଲେ ର ମାଷ୍ଟର ଆଜ୍ଞା ମାନେ ସେ ଏ ଆଜ୍ଞା ତାଙ୍କ ମାର ବେନ
3: ଜହର ଆଜ୍ଞା
2: ଜହର ଆଜ୍ଞା
3: ନିନୁ ନି ଦରୁ ଏନା କି ହିଁ ଜି ଟିକେ ବ୍ୟସ୍ତ ଆତେ ମା
2: ନା ଦରୁ କାମେଶ୍ୱର ଗୁଣ୍ଟା ନାଇଁ ଦରୁ ଢୁକାଗୁଡ଼ା ପୋଷ୍ଟ ଦରୁ କୁଡ଼ି ବ୍ଲକ ସିମଲିଗୁଡ଼ା ଜିଲ୍ଲା କୋରାପୁଟ ନାନୁ ମାଷ୍ଟର କାମା କିହି ମାଇଁ ନିଜ ବାସା ସା ଓଡ଼ିଆ ତଲେ ଜାଫି ମାଇଁ
3: ଇଚ୍ଛା ନିହିଁ ଜାଫି ଯାଇଁ ତିନିନୁ ପ୍ରଥମଟି ଏଚରେ କ୍ଲାସ୍ ଏବେ ପଢ଼ୁଖି ଜି
2: ନାନୁ ପ୍ରଥମ ଶ୍ରେଣୀ ଓଡ଼େ ପଞ୍ଚମ ଶ୍ରେଣୀ ଏବେ ପାଠଟା ଜାଫି ମାଇଁ
3: ଏନି ଏନିକି ଜାଫି ଯେ ଟିକେ ବ୍ୟସ୍ତ ମୁଁ
2: ମାମୁ ପାଚୁ ଓଡ଼େ କାହି ନାଇ ଚିତ୍ର ଜାଡ଼ାତି ଓଡ଼େ ପଟା କାଟି ଚିତ୍ର ତୋ ସା ପାଟା ଜାଫି ନମି
3: ଏ ବାତି ବାରରେ ମାନଚିତ୍ର ଅସ୍କେ କି ହାଁ ଜାଫି ରହିଦେରି ଓଡ଼େ ଇଲିଟି କୁଡୁଣା ବେଚା ରହିଦେରି ଲେଖି ଚିତ୍ର ୟା ସବୁ ଏଦିନ ପାଖି ଗୋରି କସ୍କା ବାରେ ମାନୁ ଏଦିନ ବା ଏନି କଥା ଏ ବା ତୋ ସି ପାଟା ଜାଫି ଜେରି ଓଡ଼େ ଏନି ନିକି ଜାଫି ଜେରି
2: ନାଇଁତି କ୍ରାମି ଗୋରି ଓଡ଼େ କସ୍କା ଚିତ୍ର ତୋ ସି ପାଟା ପଡ଼ କିହି ନମି
3: ବହି ଜାଫି ଜେରି ନି କଥା
2: କାଜା କିଲାସ ହାଛି ତାରି ମାମ୍ବୁ ପୁଷ୍ପନୀ ପାଚୁ ପୋଡ଼ ଆହାଲି ବେଶି ନ
3: ପୁଷ୍ପନୀ ପାଚୁ ଯେ ସାର୍ ଓଡ଼ିଆ ତଲେ ଗପ ଇନେରି ଚିତ୍ର ଗପ ହେଲେ କି ପୋଡ଼ ଖିଞ୍ଜେରି କଥା
2: ପୋଡ଼ ଖିନ
3: ତାହେଲେ ତଲେ ଓଡ଼େ ନା ନା ପୋଡ଼ ଖିଞ୍ଜେରି
2: ଓଡ଼େ ଏନିକି ଏଜିକି ହାଲି ପୁନେରି ଏ କୋଟି ଏ ଶହେ ପେ ପୁନେରି ମାମ୍ବୁ କିଲାୟା ଇ ଫୁଲା ପେଣକା ଇରା କୋଡ଼ିଆ ଚାଚାହା ଏଜିକି ହାଲି ଜାଫି ମାନମି
3: ଏବା ମିମ୍ବୁ ଚଚି ଇଞ୍ଜରେ କି କକାର ପୁରା ଚଚି ଇଞ୍ଜରେ କି ଏବେ ସରକାର ଟିଭି ଆଇଁ ଜେନୁ ଆଜ୍ଞା ଏବେ
2: ମାମ୍ବୁ ନିଜେ କକାର ଆଇଁ ଇରା ତାଦୁ ନିଜେ ଏନିକି ପୁନେରି
3: ଏଦା
2: ଗୋଡ଼ିକି ହାଲି ଓଡ଼େ ବାଲକା ଫୁଲା ପେଡ଼କା ଏନିକି ଗୋଟ ଖାତା ନେରି ପୁଞ୍ଜାଲି ତାକି ମାମ୍ବୁ ଏବାର ଆଇଁ ନିଜେ ତାପିକି ହିନମି ଓଡ଼େ ଇ ପୁଛି ସାରି ଏଚେକା ବାରେ ଗୋଟଖା ପୁଛି ସାରି ମାମ୍ବୁ ତା ତଲେ ମିଶାଣ ପେଡ଼ାଣ ଗୁଡ଼ାଣ ଓଡ଼େ ହରଣାବା ହରଣଇ ନାବା ଜାଫି
3: ନମି ତଲେ ପଣିକି ଆସିକି ଜାଫି
2: ପଣିକି ହବା ଜାଫି ନମି ଓଡ଼େ ପାଠଟା ମାନେ ଇ ତୃତୀୟଟି ଏ ପଞ୍ଚମ ଏପେ କକାରି ଇଂଲିଶ ପାଠଟା ବା ପଢ଼
3: ମାନେ
2: ମାନେ ଏବାର ଏନିଆ ହେଇନେରି ଇଂଲିଶ ପାଠଟା ଆଇଁ ମାମ୍ବୁ ଏଟ ଏ ଜେଡ଼େ ପେ ଜେଡ଼େ ପେ ମାମ୍ବୁ ବେଶୀ ନମି
3: ଏଟ ଏ ଜେଡ଼େ ପେ ବେଶୀ ଇଞ୍ଜରି ତାନେ ତଲେ ଏଦିନ ବା ଚିତ୍ର ଆସ୍କେ ତୋସି ଇଞ୍ଜରି
2: ହବ ବେଶୀ ନମି ଇଂଲିଶ ତଲେ ମନେ କର ନେ ଏ ପର ଆପୁ ଇଚିତାରି ଇ ଏବାର ପୁନେରି
3: ଏତେ ଏନାଇ ମାନେ

0: नहीं माने बी पर बॉल
1: बॉल
0: ओडे जेड पर जेब्रा
1: एले कि ए टी ए जेड घटल जहा जहा मानु एवं थी में बु पोड़ो खिंजरे निकता
0: किंबा ओडे मानु चित्र तले ओइकर वाले को हाल एवा मामू तोसी एवरा चिनो खिनो ओडे जो हजल तकी लेको की हा
1: जो हजार समय एनके पाठ साठ पढ़वाने रही ए बही थी इंग्लिश आपे कि ओडिया आपे कि गणित आपे ये वहां सब एनिक पुनेरी जो हजार पढ़वान रही ए वहां पढ़वा हाँ बात दूंजी और नेचु वंजल तक पंडीन जरी अच्छा बात इस रेवन जी जरे वहां
0: वंजीनो मी
1: एने निक पढ़वा तेरी पुछे रखी
0: एना ए वहां पुछी तारी ओडे मांबू तानी ओलगा पाटा मांबू आरंभ खाली मांबू आगो
1: ତାପରେ ଯାହା ଆତେ ପଢ ଆତେରି ସାର୍ କାଜା କ୍ଲାସ୍ ହାଚି ସାର୍ ଏବେ ଛଅ କ୍ଲାସ୍ ଟିଏ ସାତ କ୍ଲାସ୍ ଏବେ ହାଚି ସାର୍ ଯଦି ଅଲଗା ଗୋଟେ ବହି ପଢା ହେଲେ ଅଭ୍ୟାସ କିନ୍ଦରି ନିକତା ଗୋଟେ ମୁଁ ଗୀତ ନାଚ କକାର କି ହି ନେରି ନିଜେ କି ହିତି ରହିଦେରି କି ଏବେ ଏ କକାର କି ନିଜେ ନିଜେ କି ହେଲେ ପଢା ହେନେ କି
0: ଗୀତ ନାଚ ଆପେ କି ଚିତ୍ର ଆପେ ମାମୁ ତୋଲି କି ହି ନମି ତାପରେ ଏବା ମେସି ଓଡ଼େ ଅଭ୍ୟାସ କି ହାଲି ମାମୁ ଇ ଗୀତ ଆପେ ନାଚ ଗୀତ ହାଲି ତସ୍ତି ତାରି ମାତଲେ କି ହି ନାରି ମାତଲେ କି ହାୟା ଓଡ଼େ ଏବାର ମାମୁ ଅଭ୍ୟାସ ଆତରେ କାଏ ଏବାର କି ହାଲି ମାମୁ ଚେଷ୍ଟା କି ହି
1: ନଜାରି ତାପରେ ଏବାର ଉଣ ଜାପିନ୍ଦ୍ର ଯାହା ହଉ ମା କୁମି ଲୋକ ପାଇଁ ଇଚ୍ଛେ ନି ସୁବିଧା ସେ ମାନେ ହା ଏ ପାଠ ପଢା ହେଲି ଏଦି ବା ଯଦି ସବୁ ଲୋକ ଯଦି ବାହା ଯଦି ପଢୋତି ନିଜର ମାଷ୍ଟରଙ୍କ ହାତରେ ମଜରି ଫାଷ୍ଟ କୁବି ତେଲ ଯା ଫାସମା ଓଡ଼ିଆ ତେଲ ବେଶୀ ଇଞ୍ଜରି ନିକତା ହଁ ହଁ ମାର ଫାଷ୍ଟ ଆତି ହିଁ ବିଭିନ୍ନ ପ୍ରକାର ଚିତ୍ର କସ୍କା ମେଲକା ଜାଡ଼ାତି କୋଡି ମେଲୁ ଜାଡ଼ାତି କାନି ଏବା ସବୁ କେ ହାତି ଜାଫି ମାଞ୍ଜେରି ହଉ ଆଜ୍ଞା ବହୁତ ବଢିଆ ବ୍ୟସ୍ତାତି ଏନେ ନିକି ମା କୋକାର ପଦାଣି ପାଠ ପଢ଼ ଖିଜି ଏସବୁ ଦ୍ୱାରା ବେସାଲି ମାମୁ ବହୁତ ଧନ୍ୟବାଦ ଜହରା
0: ଜହରା
2: ଇ ଆଜ୍ଞା ତାଣ୍ଡି ତ ବେଚାଇ ଏନିକି ପାଠ ପଢ଼ ଘିନେରି ଏ ବିଷୟ ନିହିନିକି ବ୍ୟସ୍ତାତେସି ନେ ଏ ମଜା ମାର ରାହା ଶାରଦା ତାକି ପାଚୁରୁ ନାଣି ବେନ
3: ଗୋଟେ ଇ ପାଚତି ପାଚାମାନୁ ଅନୁମାନିଙ୍ଗା ଗୋଟେ ତମେ ତଣୁସ୍କା

0: ଶୁଣିଲେ କନ୍ଧବାସର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଇଠି ଶ୍ରୋତାମାନଙ୍କୁ କହି ରଖୁଛୁ, ଆଜି ରାତି 9:30 ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଆମେ। ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ, ବର୍ଣ୍ଣନା ରୀତା ବିଶ୍ୱାଳ, ଦେବିକା ମହାନ୍ତି ଏବଂ ସୁବାସ ନାୟକ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 10:00। ଏଥିରେ ଖେୟାଲ ପରିବେଷଣ କରିବେ ପ୍ରଭୁଦେବ ସର୍ଦ୍ଦାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। ଅପରାହ୍ନ 5:30 ପ୍ରଚାର କରିବୁ ହାଲୋ ଚୈତିଜନ କାର୍ଯ୍ୟକ୍ରମ। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5:00। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
5: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000ର ସବସିଡି ଦେଉଛନ୍ତି ଭାରତ ସରକାର। 30,00,000ରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟଘର.gov.in।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଅନୁରାଗ ସେନଙ୍କ ରଚନାରୁ। ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ଶେଖର ସେନ୍।

0: विपक्षी दलों ने विशेष गहन पुनरीक्षण एसआईआर प्रक्रिया में कथित अनियमितताओं और मुख्य निर्वाचन आयुक्त ज्ञानेश कुमार को हटाने की मांग को लेकर संसद भवन से निर्वाचन आयोग के मुख्यालय निर्वाचन सदन तक विरोध मार्च निकाला। कांग्रेस अध्यक्ष और राज्यसभा में विपक्ष के नेता मल्लिकार्जुन खड़गे, लोकसभा में विपक्ष के नेता राहुल गांधी और अन्य दलों के विपक्षी सांसदों ने संसद मार्ग पर धरना दिया। पश्चिम बंगाल, तमिलनाडु और पुदुच्चेरी की 5 विधानसभा सीटों तथा असम की 1 लोकसभा सीट पर उपचुनाव के लिए मतदान जारी है। तमिलनाडु की मदुरांतकम और दारापुरम विधानसभा सीटों, पुदुच्चेरी की तट्टानसावडी तथा पश्चिम बंगाल की रेजीनगर और नंदीग्राम सीटों पर वोट डाले जा रहे हैं। असम की नगांव लोकसभा सीट पर भी मतदान हो रहा है। मतगणना शुक्रवार को होगी। घरेलू शेयर बाजार के संवेदी सूचकांक के शुरुआती कारोबार में आज बढ़त देखी गई। ताजा समाचार मिलने तक सेंसेक्स 476 अंक बढ़कर 72,859 जबकि निफ्टी 132 अंक की वृद्धि के साथ 22,688 पर था। भारत और वेस्टइंडीज के बीच 5 मैचों की T20 श्रृंखला का पहला क्रिकेट मैच आज लखनऊ में खेला जाएगा। ये मुकाबला शाम 7 बजे से शुरू होगा। जापान एशियाई खेलों में स्वर्ण पदक जीतने वाली भारतीय हॉकी टीम के सदस्यों का आज सुबह अमृतसर हवाई अड्डे पहुंचने पर भव्य स्वागत किया गया। इसके साथ ही ये समाचार बुलेटिन समाप्त हुआ।
1: सुनिले हिंदी रे संवाद रिले करी प्रचार कलु आकाशवाणी दिल्ली रो श्रोतामने कार्यक्रम सुनछंती आकाशवाणी जयपुर केन्द्र रो आम केन्द्र कार्यक्रम प्रसारित हो मीडियम ओवे 204.5 मीटर तथा 1467 किलोहर्ज जोगे एफएम 103.6 मेगाहर्ज जोगे यह व्यतीत आपण मैंने मोबाइल फोन न्यूजन एआईआर आप मध्यम आम केन्द्र समस्त कार्यक्रम शुणिपार बर्तमान शुणु चाषवास कथा
2: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ଫୁଲକୋବି ଚାଷ ସମ୍ପର୍କରେ। ଫୁଲକୋବିରେ ଯଥେଷ୍ଟ ପରିମାଣରେ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର ଓ ଧାତବ ଲବଣ ରହିଛି। ଏହି ଫୁଲକୋବିକୁ ଆମେ ସବୁ ଋତୁରେ ମଧ୍ୟ ଚାଷ କରିପାରିବା। ଜଳବାୟୁ ଅନୁସାରେ ଫୁଲକୋବି କିସମକୁ 3 ଭାଗରେ ବିଭକ୍ତ କରାଯାଇଛି, ଯେପରିକି ସରଳ କିସମ, ବିଳମ୍ବ କିସମ ଓ ମଧ୍ୟମ କିସମ। ସରଳ କିସମରେ କମ୍ ଦିନରେ ଫୁଲ ଆସେ। ଫୁଲଗୁଡ଼ିକ ଛୋଟ ଆକାରର ହୋଇଥାଏ। ଏକର ପ୍ରତି ସରଳ କିସମ 200-300 ଗ୍ରାମ, ମଧ୍ୟମ ଓ ବିଳମ୍ବ କିସମ ପାଇଁ 150-200 ଗ୍ରାମ ମଞ୍ଜି ଦରକାର ହୁଏ। ମଞ୍ଜି ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ମଞ୍ଜିକୁ କାର୍ବୋଡାଜିମ୍ ଓ ଥିରାମ୍ ଦ୍ୱାରା ବିଶୋଧନ କରନ୍ତୁ। ଫୁଲକୋବି ଚାଷରେ ତଳି ଘରାରେ ମାଟିକୁ ଗୁଣ୍ଡ କରି 3 ମିଟର ଲମ୍ବ, 1 ମିଟର ଓସାର ଓ 15-20 ସେଣ୍ଟିମିଟର ଉଚ୍ଚତା ପଟି ତିଆରି କରନ୍ତୁ। ପ୍ରତି ପଟିରେ 30 କିଲୋଗ୍ରାମ କମ୍ପୋଷ୍ଟ, 100 ଗ୍ରାମ କ୍ଲୋରୋଫାଇରିଫସ୍ ଗୁଣ୍ଡ ମିଶାଇ 7 ଦିନ ଛାଡ଼ି ଦିଅନ୍ତୁ। 5-7 ସେଣ୍ଟିମିଟର ଦୂରତାରେ ଗାର ଟାଣି 0.5-1 ସେଣ୍ଟିମିଟର ଗଭୀରରେ ମଞ୍ଜି ପକାଇ ଗୁଣ୍ଡ ମାଟି ଦେଇ ଘୋଡ଼ାଇ ଦିଅନ୍ତୁ। ପଟାଳିକୁ ନଡ଼ା ଦ୍ୱାରା ଘୋଡ଼ାଇ ଦିଅନ୍ତୁ। ସକାଳ ଓ ସନ୍ଧ୍ୟାରେ ଝରା ମାଧ୍ୟମରେ ପାଣି ଦିଅନ୍ତୁ। ପ୍ରାୟ 4-5 ଦିନ ବେଳକୁ ଗଜା ବାହାରି ଆସିଲେ ନଡ଼ାକୁ ପଟାଳି ମଧ୍ୟରୁ ବାହାର କରିଦିଅନ୍ତୁ। ଯଦି ତଳିରେ ପୋକ ଲାଗିଛି ତାହେଲେ 1 ଲିଟର ପାଣିରେ 2 ମିଲିଲିଟର ମାଲାଥିଅନ୍ ପକାଇ ପାରନ୍ତି। 4 ସପ୍ତାହ ବେଳକୁ ତଳି 6-7 ପତ୍ର ହୋଇଯାଏ। ତଳି ଲଗାଇବାର 7 ଦିନ ପୂର୍ବରୁ ଜଳସେଚନ ନିୟନ୍ତ୍ରଣ କରି ଚାରାଗୁଡ଼ିକ ଲଗାନ୍ତୁ। ଜମିକୁ 4-5 ଓଡ଼ ଚାଷ କରି ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 10-25 ଟନ୍ କମ୍ପୋଷ୍ଟ, 10 କିଲୋଗ୍ରାମ କ୍ଲୋରୋଫାଇରିଫସ୍ ଗୁଣ୍ଡ ଓ ମୂଳସାର ଦେଇ ପଟାଳି କରନ୍ତୁ। ସରଳ କିସମ ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଓ ଗଛକୁ ଗଛ 30 ସେଣ୍ଟିମିଟର, ମଧ୍ୟମ କିସମ ଓ ବିଳମ୍ବ କିସମ ଧାଡ଼ିକୁ ଧାଡ଼ି 60-75 ସେଣ୍ଟିମିଟର ଓ ଗଛକୁ ଗଛ 40-50 ସେଣ୍ଟିମିଟର ବ୍ୟବଧାନରେ ରଖନ୍ତୁ। ଫୁଲକୋବି ଚାଷରେ 1 ଏକର ପ୍ରତି 50-60 କିଲୋଗ୍ରାମ ଯବକ୍ଷାରଜାନ, 20 କିଲୋଗ୍ରାମ ଫସ୍ଫରସ୍ ଓ 30 କିଲୋଗ୍ରାମ ପଟାସ୍ ଦିଅନ୍ତୁ। ଚାରା ଲଗାଇବା ସମୟରେ 30 କିଲୋଗ୍ରାମ ଯବକ୍ଷାରଜାନ, 20 କିଲୋଗ୍ରାମ ଫସ୍ଫରସ୍ ଓ 15 କିଲୋଗ୍ରାମ ପଟାସିୟମ୍ ସାର ଦେଇ ଗଛ ଲଗାନ୍ତୁ। 15-20 ଦିନ ପରେ 10 କିଲୋଗ୍ରାମ

0: ଯବକ୍ଷାରଚାନ ସାର ଦିଅନ୍ତୁ। ଗଛ ଲଗାଇବାର 25-30 ଦିନ ଭିତରେ ବାକି 15 କିଲୋଗ୍ରାମ ଯବକ୍ଷାରଚାନ ସାର, 15 କିଲୋଗ୍ରାମ ପଟାସ ଦେଇ ହୁଡ଼ା ଟେକନ୍ତୁ। ଫୁଲକୋବି ପାଇଁ ବୋରନ, ମଲିବିଡେନମ୍, ମ୍ୟାଗ୍ନେସିୟମ, ଜିଙ୍କ ଓ କ୍ୟାଲସିୟମ ଆଦି ଅଣୁସାର ଦରକାର ହୋଇଥାଏ। ଚାରା ମରିଯାଇ ଖାଲି ଥିବା ସ୍ଥାନରେ ନୂତନ ଚାରା 7-8 ଦିନ ମଧ୍ୟରେ ଲଗାନ୍ତୁ। 20-30 ଦିନରେ କୋଡ଼ାଖୋସା କରି ଘାସ ବାଛି ସାର ଦେଇ ହୁଡ଼ା ଟେକି ଦିଅନ୍ତୁ। ବତର ଓ ପାଗ ଦେଖି 7-10 ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ। ଧ୍ୟାନ ଦେବେ ଯେପରି ଚେରମୂଳରେ ପାଣି ଜମି ରହିବନି। ପାଣି କମିଲେ ମୂଳ ସଡ଼ା ରୋଗ ହେବାର ଆଶଙ୍କା ଅଧିକ ଥାଏ। ରୋଗ ହେଲେ ଗଛର ମୂଳ ଓ କାଣ୍ଡ ସଢ଼ିଯାଏ ଓ ଗଛ ମରିଯାଏ। ଏହି ରୋଗ ହେଲେ ବାଭିଷ୍ଟିନ୍ ବା କ୍ୟାପ୍ଟେନ୍ ବା ଥିରାମ ପ୍ରତି ଲିଟର ପାଣିରେ ମିଶାଇ ମାଟିରେ ସିଞ୍ଚନ କରନ୍ତୁ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
2: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ୱା, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
1: ଆକାଶବାଣୀ ଜୟପୁର, ଶୁଣନ୍ତୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କରିଛନ୍ତି ଆରତୀ ସାହୁ ଏବଂ ମମତା ବେଜ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର।

0: ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ। ଆଜି ପାଇଁ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ଆରତୀ ସାହୁ
1: ଆଉ ମୁଁ ମମତା ବେଜ।
0: ନମସ୍କାର।

0: ଅସ୍ପୃଶ୍ୟତା ମୁକ୍ତ ସମାଜ ଗଠନ।
1: ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ ସମସ୍ତ ମଣିଷ ସମାନ ଅଧିକାର, ସମ୍ମାନ ଓ ମର୍ଯ୍ୟାଦା ପାଇବାର ଅଧିକାରୀ। କିନ୍ତୁ ଜାତି ଭେଦ ଓ ସାମାଜିକ ଭେଦଭାବ ଯୋଗୁଁ ଦୀର୍ଘ ଦିନ ଧରି ସମାଜର କେତେକ ଲୋକ ଅସ୍ପୃଶ୍ୟତାର ଶିକାର ହୋଇଆସିଛନ୍ତି। ଏହା ଏକ ଅମାନବୀୟ ସାମାଜିକ ପ୍ରଥା। ଏହାକୁ ସମାନତା ଓ ଭାଇଚାରା ଉପରେ ଆଧାରିତ ସମାଜ ଗଠନ କରିବା ଆମର କର୍ତ୍ତବ୍ୟ।
0: ଜାତି କିମ୍ବା ସାମାଜିକ ପରିଚୟ ଆଧାରରେ କୌଣସି ବ୍ୟକ୍ତିଙ୍କୁ ନିମ୍ନ ଭାବିବା, ତାଙ୍କୁ ଛୁଇଁବାକୁ ମନା କରିବା, ମନ୍ଦିର, କୂଅ, ସାଧାରଣ ସ୍ଥାନ କିମ୍ବା ଅନ୍ୟ ସାମାଜିକ ସୁବିଧାରୁ ବଞ୍ଚିତ କରିବା ଭଳି ଭେଦଭାବକୁ ଅସ୍ପୃଶ୍ୟତା କୁହାଯାଏ। ଏହା ମଣିଷର ମର୍ଯ୍ୟାଦାକୁ ଆଘାତ କରେ।
1: ଅସ୍ପୃଶ୍ୟତା ଯୋଗୁଁ ସମାଜରେ ଭେଦଭାବ, ଅସମାନତା, ଘୃଣା ଓ ବିଭେଦ ସୃଷ୍ଟି ହୁଏ। ଏହା ଲୋକଙ୍କ ଶିକ୍ଷା, ରୋଜଗାର ଓ ସାମାଜିକ ଉନ୍ନତିରୁ ଦୂରେଇ ରଖେ। ଫଳରେ ସମାଜର ସାମଗ୍ରିକ ବିକାଶ ବାଧାପ୍ରାପ୍ତ ହୁଏ। ଅସ୍ପୃଶ୍ୟତା ମାନବିକତା ଓ ସାମାଜିକ ଏକତା ପାଇଁ ମଧ୍ୟ ଏକ ବଡ଼ ବାଧା।
0: ଅସ୍ପୃଶ୍ୟତା ମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ସମାନ ମର୍ଯ୍ୟାଦା ଓ ସମାନ ଅଧିକାର ଦେବା ଆବଶ୍ୟକ। ଜାତିଭିତ୍ତିକ ଭେଦଭାବ ଓ ଅସ୍ପୃଶ୍ୟତା ବିରୋଧରେ ସଚେତନତା ସୃଷ୍ଟି କରିବା ଦରକାର। ଶିକ୍ଷାର ସୁଯୋଗ ସମସ୍ତଙ୍କ ପାଇଁ ସମାନ ରହିବା ଦରକାର। ଧର୍ମ, ଜାତି ଓ ବର୍ଗ ନିର୍ବିଶେଷରେ ସମସ୍ତଙ୍କ ସହ ଭାଇଚାରା ଓ ସମ୍ମାନର ସହିତ ବ୍ୟବହାର କରିବା ଉଚିତ। ଅସ୍ପୃଶ୍ୟତା ବିରୋଧୀ ଆଇନଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ନିଶ୍ଚିତ କରିବା ଦରକାର। ସାମାଜିକ ଓ ଆର୍ଥିକ ଭାବେ ବଞ୍ଚିତ ଲୋକଙ୍କୁ ଶିକ୍ଷା, ରୋଜଗାର ଓ ଉନ୍ନତିର ସୁଯୋଗ ଦେବା ଆବଶ୍ୟକ।
1: ଅସ୍ପୃଶ୍ୟତା ଦୂର କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ। ଆମେ ଯଦି ଜାତିଭେଦକୁ ଭୁଲି ପରସ୍ପରକୁ ସମ୍ମାନ ଓ ସମାନତାର ଦୃଷ୍ଟିରେ ଦେଖିବା, ତେବେ ଏକ ସମାନ, ନ୍ୟାୟପୂର୍ଣ୍ଣ ଓ ଅସ୍ପୃଶ୍ୟତା ମୁକ୍ତ ସମାଜ ଗଠନ କରିପାରିବା। ଜାତି ନୁହେଁ, ମଣିଷକୁ ମଣିଷ ଭାବରେ ସମ୍ମାନ କରିବା ହିଁ ଏକ ସୁସ୍ଥ ସମାଜର ପରିଚୟ।
0: ଅସ୍ପୃଶ୍ୟତା ମୁକ୍ତ ସମାଜ ଗଠନରେ ଆମ୍ବେଦକରଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି।
1: ଆମ୍ବେଦକର ନିଜ ଜୀବନରେ ଜାତିଭେଦ ଓ ଅସ୍ପୃଶ୍ୟତାର ଅନୁଭବ କରିଥିଲେ, ତେଣୁ ସେ ଦଳିତ ଓ ବଞ୍ଚିତ ଲୋକଙ୍କ ଅଧିକାର ପାଇଁ ସଂଗଠିତ ଭାବେ ଆନ୍ଦୋଳନ କରିଥିଲେ। ଦଳିତମାନଙ୍କୁ ଧାର୍ମିକ ସ୍ଥାନରେ ପ୍ରବେଶରୁ ବଞ୍ଚିତ କରାଯିବା ବିରୋଧରେ ସେ ଆନ୍ଦୋଳନ କରିଥିଲେ। କାଳାରାମ ମନ୍ଦିର ପ୍ରବେଶ ଆନ୍ଦୋଳନ ଏହାର ଏକ ଉଦାହରଣ। ଶ୍ରୋତା ପୁଣି, ସୂର୍ଯ୍ୟ ସମସ୍ତଙ୍କୁ ଠିକ୍ ସେମିତି ହିଁ ଶକ୍ତି ଦିଅନ୍ତି, ଯେମିତିକି ଉଭୟ ପୁରୁଷ, ନାରୀ କୌଣସି ବି ଭେଦଭାବ ସେ ଦେଖନ୍ତି ନାହିଁ, ସୂର୍ଯ୍ୟ କିରଣ ଦେଇଥାନ୍ତି। ତ ଶ୍ରୋତା ପୁଣି, ଆମ ମନ ଭିତରେ ଜାତିଭେଦକୁ ନେଇକି କାହିଁକି ଏତେ ଭୁଲ ଚିନ୍ତାଧାରା, ଯେ ସେ ଛୋଟ ଜାତି, ଇଏ ବଡ଼ ଜାତି, ଆମ ମନରେ କାହିଁକି ସେ ଚିନ୍ତାଧାରା ଆସୁଛି ନା କଣ ମମତା?
0: ହଁ ଆରତୀ, ଏକଦମ ଠିକ୍ କଥା କହିଛ। ଯେତେବେଳେ ପ୍ରକୃତି ନିଜେ ମଣିଷମାନଙ୍କ ମଧ୍ୟରେ କୌଣସି ଭେଦଭାବ ରଖିନାହିଁ, ତ ଆମେ ସାମାନ୍ୟ ମଣିଷମାନେ କେମିତି ଏପରି ଭେଦଭାବ କରିପାରିବା?
1: ସମସ୍ତଙ୍କ ଦେହରେ ସେଇ ରକ୍ତ ବହୁଛି, ସେତେବେଳେ ତ କାହିଁ ଜାତିଭେଦ ଦେଖାଯାଉ ନାହିଁ। ଯେତେବେଳେ କି ଏଇ ଗ୍ରୁପ୍ର ବ୍ଲଡ୍ ଦରକାର, ସେଇ ଗ୍ରୁପ୍ର ବ୍ଲଡ୍ ଦରକାର ବୋଲି କୁହନ୍ତି, ସେତେବେଳେ ତ ଜାତିଭେଦ ଦେଖାଯାଏନି, ଅନ୍ୟ ସମୟରେ କାହିଁକି ଦେଖାଯାଏ ଜାତିଭେଦ? ଏହାକୁ ଆମ ମନରୁ ଦୂର କରିବା, ଆମେ ସମସ୍ତଙ୍କୁ ଭଲ ପାଇବା, ମଣିଷକୁ ଭଲ ପାଇବା, ଜାତିଭେଦଠୁ ଦୂରେଇ ରହିବା। ଆଉ ବି ଆପଣ ଜାଣିଥିବେ, ଯେମିତିକି ଆମର ଗାଁ ଗହଳିରେ ବିଶେଷ କରି ଦେଖିବେ, ଗାଁ ଗହଳିମାନଙ୍କରେ ସବୁ ମାନେ ଏଇଠି ଧୋବା ଲୋକ ରହିବେ, ସେଇଠି ବ୍ରାହ୍ମଣ ଲୋକ ରହିବେ, ସେଇଠି ଭଣ୍ଡାରୀ ଲୋକ ରହିବେ, ଏମିତି ସବୁ ସାହି ସାହି ହେଇକି ଭାଗ ହୋଇଯାଇଥାଏ, କେବଳ ସେଇ ଜାତିର ଲୋକ ସେଇଠି ରହିବେ। ଭୁଲରେ ଯଦି କିଏ ଯଦି ଆସିକି ଗୋଟେ ମାନେ ଧୋବା ଲୋକ ଯଦି ଆସିକି କେଉଁ କୂଅରୁ ପାଣି କାଢ଼ିଦେଲା ବ୍ରାହ୍ମଣ ଘର କୂଅରୁ, ମାନେ ତାକୁ ପୁରା ଜାତିରୁ ବାଛନ୍ତ କରିଦିଅନ୍ତି। ଏଇ ଚିନ୍ତାଧାରାଟା ଆଜି ବି ଅଛି, ସବୁ ଜାଗାରେ ନାହିଁ, ଏମିତି କେତେ ଜାଗାରେ ରହିଛି। କଣ ପାଇଁ ସେ ଜିନିଷ ଆମ ମନ ଭିତରେ ରଖିବା? ସମସ୍ତେ ସମାନ ଏଠି। ଏହି ଜାତିଭେଦରୁ ଆମେ ନିଜକୁ ଦୂରେଇ ନେବା, ସମସ୍ତଙ୍କୁ ଭଲ ପାଇବା।
0: ହଁ ଆରତୀ,

0: ଏହା କେବଳ ଆମେ ଗାଁ ଗହଳିରେ ଦେଖିବାକୁ ପାଉଛୁ ସେୟା ନୁହେଁ, ଆମେ ଆମର ସଭ୍ୟ ସମାଜ ଭିତରେ ମଧ୍ୟ ବେଳେବେଳେ ଏମିତି ଅସ୍ପୃଶ୍ୟତା ଭେଦଭାବ ଦେଖିବାକୁ ମିଳେ।
1: ତ ଶ୍ରୋତା ପୁଣି ଆପଣ ବିଚାର କରନ୍ତୁ କୋଉଟା ଠିକ ଆଉ କୋଉଟା ଭୁଲ। ଆମେ ଜାତିଭେଦକୁ ନେଇକି ଆମ ଭିତରେ ଆମେ ବିଶୃଙ୍ଖଳା ସୃଷ୍ଟି କରିବା ନା ସେମାନଙ୍କୁ ଆମେ ଆପଣେଇ ନେବା। ମମତା, କାଲି ମୁଁ ତମ ଝିଅକୁ ଦେଖିଲି, ସେ ଝିଅଟା ଏତେ ଡିମ୍ ହେଇକି କାହିଁକି ପଶୁଛି, ମାନେ ତାର ଶରୀରକୁ ଦେଖିଲେ ବି ଟିକେ ଦୁର୍ବଳ ଲାଗିଲା ମତେ। ଯେମିତି ଅନ୍ୟ ପିଲା ସ୍ମାର୍ଟ ଥାନ୍ତି, ସେତିକି ସ୍ମାର୍ଟ କାହିଁକି ନାହିଁ, ସେତେ ଚଞ୍ଚଳ କାହିଁକି ନାହିଁ, କିଛି ତା ଭିତରେ କିଛି ଅଭାବ ରହିଯାଉଛି କି?
0: ହଁ ଅପା, ବୋଧେ ହେଇଥାଇ ପାରେ, କିନ୍ତୁ ମୁଁ ତ କିଛି ଜାଣିପାରୁନି।
1: ଶୁଣ, କିଶୋରୀ ଶକ୍ତି ଯୋଜନା ହେଉଛି ICTS ଅଧୀନରେ କିଶୋରୀମାନଙ୍କର ସାମଗ୍ରିକ ବିକାଶ, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମ। ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ ଏହାର ଲକ୍ଷ୍ୟ 11 ବର୍ଷରୁ 18 ବର୍ଷ ବୟସର କିଶୋରୀ ଉଭୟ ବିଦ୍ୟାଳୟ ଯାଉଥିବା ଓ ବିଦ୍ୟାଳୟ ବାହାରେ ଥିବା ଝିଅମାନେ ଏହାର ଅନ୍ତର୍ଭୁକ୍ତ। ଏହାର ଉଦ୍ଦେଶ୍ୟ ହେଉଛି କିଶୋରୀମାନଙ୍କର ପୋଷଣ ଓ ସ୍ୱାସ୍ଥ୍ୟ ସ୍ଥିତିର ଉନ୍ନତି କରିବା, ପୋଷଣ ଓ ପରିବାର ଯତ୍ନ ବିଷୟରେ ସଚେତନତା ବଢ଼ାଇବା, ଜୀବନ କୌଶଳ ଓ ନିଷ୍ପତ୍ତି ନେବାର କ୍ଷମତା ବିକାଶ କରିବା, ଶିକ୍ଷା ଓ ଦକ୍ଷତା ବିକାଶର ସୁଯୋଗ ଦେବା, କିଶୋରୀମାନଙ୍କୁ ଆତ୍ମନିର୍ଭର ଓ ସମାଜର ଉତ୍ପାଦନଶୀଳ ସଦସ୍ୟ ଭାବେ ବିକଶିତ କରିବା, ପୋଷଣ ଓ ଲିଙ୍ଗଭିତ୍ତିକ ଅସମାନତାର ଚାଲିଥିବା ସମସ୍ୟାକୁ କମାଇବା। ଏବେ ତ ନିଶ୍ଚୟ ଜାଣିପାରୁଥିବ।
0: ହଁ ଅପା, ଜାଣିପାରିଲି। ଏସବୁରେ ମୁଁ ଝିଅକୁ ମଧ୍ୟ ନିୟୋଜିତ କରିବି।
1: ତାହେଲେ ଏହା ଉପରେ ଏକ ସୁନ୍ଦର ସାକ୍ଷାତକାରଟିଏ ଶୁଣିବା, ଯାହାର ବିଷୟ ରହିଛି କିଶୋରୀ ଶକ୍ତି ଯୋଜନା।

0: ମ୍ୟାଡାମ ନମସ୍କାର।
1: ନମସ୍କାର ମ୍ୟାଡାମ,
0: ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ। ମ୍ୟାଡାମ ଆପଣଙ୍କ ପରିଚୟ?
1: ମୋ ନାଁ ପ୍ରିୟମ୍ବଦା ସାହୁ, ମୁଁ ମହିଳା ସ୍ୱାସ୍ଥ୍ୟକର୍ମୀ ଅଛି।
0: ମ୍ୟାଡାମ ଆଜିର ବିଷୟ ରହିଛି କିଶୋରୀ ଶକ୍ତି ଯୋଜନା।
1: କିଶୋରୀ ଶକ୍ତି ଯୋଜନା ତ ବିଭିନ୍ନ ପ୍ରକାର, ପ୍ରଥମେ ଆମେ ଜାଣିବାକୁ ପଡିବ କିଶୋରୀ ଅବସ୍ଥାଟା କୋଉଟା, ସେଥିପାଇଁ କଣ ସମସ୍ୟା ଆସୁଛି, ସେମାନେ କେମିତି ସଫର ହଉଛନ୍ତି, ସେଥିପାଇଁ କିଛି ତାଙ୍କୁ ହେଲ୍ପ କରାଯାଉଛି କେମିତି, ସେଇଟା ହଉଛି କିଶୋରୀ ଶକ୍ତି। ଉଦାହରଣ ସ୍ୱରୂପ ଯୋଉ ଆମର 2014-15 ରୁ ଗୋଟେ ଜାତୀୟ ମିଶନ ଆମର ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କରିଛନ୍ତି, ସେଇଥିରେ କଣ ଆମେ 10-19 ବର୍ଷର ବର୍ଗର ପିଲାମାନଙ୍କୁ ନଉଛୁ, ପୁଅ ଆଉ ଝିଅ। ସେଇଠି ଦେଖାଯାଉଛି କଣ ବିଭିନ୍ନ ପ୍ରକାର ସମସ୍ୟା ଆସୁଛି 10-19 ବର୍ଷ ଭିତରେ। ଫିଜିକାଲ ଚେଞ୍ଜେସ ଟୁ ଲଗେଇ ଆମର ସୋସିଆଲ ଏନଭାରମେଣ୍ଟ କୁ ଲଗେଇ, ତାପରେ ତାଙ୍କର ସବୁ ପ୍ରକାର ବିଭିନ୍ନ ପ୍ରକାର ଧର କିଶୋରୀ ମାନଙ୍କର ମାସିକ ଋତୁସ୍ରାବ ହେଲା, ସେଇ ସମୟରେ ତାଙ୍କର ବହୁତ ସେମାନେ ଜାଣିନଥିବେ ହଠାତରେ ଫିଜିକାଲ ଚେଞ୍ଜେସ ହେଲା, ଏଇସବୁ ଜିନିଷ ଗୁଡାକ ଦୂରୀକରଣ କରିବା ପାଇଁ କିଶୋରୀ ଶକ୍ତିର ଆବଶ୍ୟକତା ନିଶ୍ଚିତ ଭାବରେ। ମାନେ କିଶୋରୀ ସ୍ୱାସ୍ଥ୍ୟ ପାଇଁ ବହୁତ ପ୍ରକାର ସରକାର ଯୋଜନା କରୁଛନ୍ତି। ଆମ ଗୋଟେ ପ୍ରଥମ କଥା କହିବି, ଆମେ ଗ୍ରାସ ରୁଟ ରୁ ଯଦି ଯିବା, ଆମର ତ୍ରୈମାସିକ କିଶୋରୀ ସ୍ୱାସ୍ଥ୍ୟ ମେଳା ଗୋଟେ କରାହଉଛି। ସେଠି କଣ କରାହଉଛି, ସେମାନଙ୍କର ସିଚୁଏସନ କୁ ଅବସ୍ଥାକୁ ସବୁ ଆମେ ଶୁଣୁଛେ, ତାଙ୍କ ସହିତ ଭଲ ଫ୍ରେଣ୍ଡଲି ମିଶୁଛେ, ମିଶିକିରି ଆମର କଣ କରାହେଇଛି ସେ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସେମାନଙ୍କର ଓଜନ ନିଆ ହଉଛି, ରକ୍ତ ପରୀକ୍ଷା କରାହଉଛି, ତାଙ୍କର ଏଇ ଯୋଉ ମେନ୍ସୁରାଲ ବିଷୟରେ ପର୍ସନାଲ ହାଇଜିନ ବିଷୟରେ କୁହାହଉଛି, ତାପରେ ଆର୍ଟିଆଇ ଏସ୍ଟିଆଇ କେମିତି, ଯୋଉ ରିପ୍ରଡକ୍ଟିଭ ଟ୍ରାକ୍ ଇନଫେକ୍ସନ, ସେକ୍ସୁଆଲ ଟ୍ରାକ୍ ଇନଫେକ୍ସନ ସେମାନେ କେମିତି ଜାଣିପାରିବେ, ସେମାନେ ଯେହେତୁ ଛୋଟ ଥିଲେ ଗୋଟେ ସଡନ ତାଙ୍କର ଫିଜିକାଲ ଚେଞ୍ଜେସ ଆସୁଛି ସେ ବିଷୟରେ ବି ଜାଣିପାରିବେ, ସେଇ ବିଷୟରେ କୁହାହଉଛି। ତାପରେ ଆମର କଣ ହେଇଛି, ଆମର ଯେତେବେଳେ ପିଓରୋଜି ଗୋଟେ ଅପ୍ରୁଭ କରୁଛେ, ଆଉ ଏଇଟା ହଉଛି କଣ ତ୍ରୈମାସିକ ଆମର କିଶୋରୀ ବାଳିକା ସେବା। ତାପରେ ଗୋଟେ ପିଓରୋଜି ଗୋଟେ ଆମେ ମନ୍ଥଲି କଣ କରୁଛେ, ଗୋଟେ ସ୍କୁଲ ଯିବା ପିଲା ନ ଯିବା ପିଲା ସରକାର ସେଟା କରିଛନ୍ତି, ସେ ତାଙ୍କ ସହିତ ସାଙ୍ଗ ହେବେ, ତାଙ୍କର ପ୍ରୋବ୍ଲେମ ଗୁଡାକ ଆଣିକି ଆମକୁ ମାସିକ ବୈଠକ ହୁଏ, ଆମର ଯୋଉ ପିଓରୋଜି ଗୋଟେ ଗୋଟେ କରାହେଇଛି, ସେଠୁ ଆମେ ମାସିକ ଯାହା ତାଙ୍କର ତଥ୍ୟ ସଂଗ୍ରହ କରୁ, କୋଉ ପିଲାର କଣ ସମସ୍ୟା ହେଲା ସେ ବିଷୟରେ ଆମର ଶ୍ରଦ୍ଧା ସେଣ୍ଟର, ଆଗେ ସେଟାକୁ ଶ୍ରଦ୍ଧା କ୍ଲିନିକ କହୁଥିଲେ, ସେଇ ତାଙ୍କର ସମସ୍ୟା ସମାଧାନ ପାଇଁ ଆମେ ଗୋଟେ ଶ୍ରଦ୍ଧା ସେଣ୍ଟରକୁ ଆମେ ପଠାଇଥାଉ। ସେଠି କଣ କରାଯାଏ, ସେମାନଙ୍କର ସବୁ ପ୍ରୋବ୍ଲେମ ଗୁଡାକ ସେଠି ସେମାନେ କୁହନ୍ତି, ସେମାନଙ୍କୁ କାଉନସେଲିଂ ମାଧ୍ୟମରେ ହଉ କି ମେଡିସିନ ମାଧ୍ୟମରେ

0: ପ୍ଲେଟ୍ କୋଉ କୌଣସି ମାଧ୍ୟମରେ ସେମାନଙ୍କୁ ହେଲ୍ଥ ସ୍ୱାସ୍ଥ୍ୟ ସୂଚନା ଦିଆଯାଏ। ତାପରେ ଆହୁରି ଅଛି ସେମାନଙ୍କର ଖାଦ୍ୟ ଠୁ ଲଗେଇ ଯେମିତି ଆଜିକାଲି ଦେଖୁଛନ୍ତି ଆମର ଅନେକ ଭାଇଲେନ୍ସ ହଉଛି, କେମିତି ଯୌନ ନିର୍ଯାତନାର ଶିକାର ହଉଛନ୍ତି, ସେମାନେ ସବୁ ଜାଣିନଥାନ୍ତି, ହଠାତ୍ ଫିଜିକାଲ ଚେଞ୍ଜେସ ହୁଏ। ସେଇ ବିଷୟରେ ସେମାନଙ୍କୁ ଜ୍ଞାନ ଦେବା ହଉଛି ସଦା ସେଣ୍ଟର, ସେଟା କ୍ଲିନିଂ କରିବା ନେବେ ସେଣ୍ଟର, ସେଟାକୁ ଆମେ ତାଙ୍କୁ ବୁଝେଇକି ସଲ୍ଭ କରିବାକୁ ଚେଷ୍ଟା କରିବା।
1: ଏଇ ଯୋଜନା ସବୁ ମାନେ ଗାଁ ଗାଁ ବୋଲିକି କୁହାଯାଏ ନା କଣ କେମିତି?
0: ଆମର ଯୋଉ ପିଓର ଯିବ, ମୁଁ ଫାର୍ଷ୍ଟ କହିବି ଆଡଲସେଣ୍ଟ ହେଲ୍ଥ ଟା କିଶୋରୀ ବାଳିକା ମେଳା ଯୋଉ, ସେଟା ଆମେ ପ୍ରତ୍ୟେକ ଗାଁକୁ ନେଇକି ଗୋଟେ ଦୁଇଟା ଗାଁକୁ ନେଇକି ଅଙ୍ଗନୱାଡି ସେଣ୍ଟରରେ ଆମେ କରୁ। ସେଇଠି କଣ ତାଙ୍କର ହାଇଟ୍ ୱେଟ୍ ସବୁ ମାପିବା ସହିତ ସେ କେମିତି ଗୋଟେ ଖୁସିର ବ୍ୟବହାର କରିବେ, ଖୁସି ବୋଇଲେ ଆମେ ଯୋଉ ନାପକିନ ଗୁଡାକ ପିରିୟଡ ଟାଇମରେ ବ୍ୟବହାର କରୁଛେ ତାକୁ କେମିତି ଡିସ୍ପୋଜାଲ କରିବେ, ଏଗୁଡାକ ଗାଁ ଲେବୁଲରେ ଆମେ ଅଙ୍ଗନୱାଡି ସେଣ୍ଟରରେ କରୁଛୁ। ପିଓଲୋଜିକଟର ମିଟିଂଟା ସେମିତି ପ୍ରତ୍ୟେକ ମାସ ଶେଷ ଗୁରୁବାର ଦିନ କରୁଛେ, ସେଟା ଆମ ଯୋଉ ଆମ ସବ୍ ସେଣ୍ଟରରେ କରାହଉଛି ସେଥିରୁ। ତାପରେ ଅଧିକା ବୋଲି ଗୋଟେ ପ୍ରୋଗ୍ରାମ ଅଛି, ଆମର ଅଙ୍ଗନୱାଡି ଦିଦି ମାନେ କରୁଛନ୍ତି ଏଇ କିଶୋରୀ ବାଳିକା ମାନଙ୍କୁ ନେଇକି, ସେଟା ପ୍ରତ୍ୟେକ ଶନିବାର କରାହଉଛି। ସେଇ ଶନିବାର କରା ହଉଛି ସେଥିରେ କେମିତି ସେମାନେ ଅଣସଂକ୍ରାମକ ରୋଗରୁ ରକ୍ଷା ପାଇବେ ସେ ଭିତରେ ଧ୍ୟାନ ଦିଆଯାଉଛି। ତାପରେ ଯୋଉ ଆମର ଲୌହ ବଟିକା ସପ୍ତାହକୁ ଦିଟା ଖାଇବେ, ପର୍ସନାଲ ହାଇଜିନ କେମିତି ନେବେ, ନ୍ୟୁଟ୍ରିସନ ପୁଷ୍ଟି ଓ ଖାଦ୍ୟ କେମିତି ସଠିକ ଖାଦ୍ୟ ଖାଇବେ, ତାଙ୍କର ଯୋଉ ବ୍ଲଡଟା ଲସ୍ ହଉଛି ସେ କେମିତି ଭରଣ ପୋଷଣ ହବ, ତାପରେ କେମିତି ତାଙ୍କେ ଓମେନ୍ସ ଭାଇଲେନ୍ସ କହିଲେ କିଶୋରୀ ମାନଙ୍କୁ ନିର୍ଯାତନା ଦିଆଯାଉଛି ସେ ନିଜକୁ ନିଜେ କେମିତି ପ୍ରୋଟେକ୍ଟ କରିପାରିବେ ସେ ବିଷୟରେ ବି ଆଲୋଚନା କରାଯାଏ। ଆହୁରି ଗୋଟେ ରହୁଛି ବଡ ମୁଖ୍ୟ ଆମ ପଲ୍ଲୀ ଗାଁ ମାନଙ୍କରେ ଅର୍ଲି ମ୍ୟାରେଜ, ପିଲାକୁ ଝିଅକୁ ହେଇନଥିବ 15 ବର୍ଷ 18 ବର୍ଷ ହେଇନଥିବ, ଏବେ ରିସେଣ୍ଟ ଗୋଟେ ଦେଖନ୍ତୁ ମୋର ଏରିଆରେ ଗୋଟେ 14 ବର୍ଷର ପିଲା ଗୋଟେ ପ୍ରେଗନେଣ୍ଟ ହେଇଛି, ସେ ମ୍ୟାରେଜ ହେଇକି ଆସିଲା। ଏଇସବୁ ଜିନିଷ ତାଙ୍କର କେମିତି ଫିଜିକାଲ ଗ୍ରୋଥ ହେଇନଥିବ, ସେମାନେ କେମିତି ପ୍ରୋବ୍ଲେମ ର ଫେସ୍ କରିବେ, ଯୋଉଟା ଆମର ଯୋଉ ଇଣ୍ଟରେଷ୍ଟଟା ଦରକାର ପିଲା ଗୋଟେ ରଖିବା ପାଇଁ ସେଟା ପୂର୍ଣ୍ଣାଙ୍ଗ ହେଇନଥିବ, ସେସବୁ ବିଷୟରେ ସେଠି ଆଲୋଚନା କରାଯାଏ। ଏଇଟା ମାସକୁ କରାହୁଏ, ସପ୍ତାହକୁ କରାହୁଏ, ଆମର ମମତା ଦିଦି ଆମେ ଯୋଉ ଟାଇମରେ ଗୋଟେ ଝିଅକୁ ପାଇଲୁ ତାକୁ ଆମେ କାଉନସେଲିଂ ମାଧ୍ୟମରେ ସେଟା କରିବୁ। ତାପରେ ଆମର କଣ ଏଠି ଯୋଉ ଲିଙ୍ଗ ଭିତ୍ତିକ ହିଂସା ଗୋଟେ ଅଛି, ଆମେ ସମସ୍ତେ ଜାଣିଛେ ପ୍ରତ୍ୟେକ ପରିବାରରେ ଝିଅକୁ ଆଉ ପୁଅକୁ ଟିକେ ନିଶ୍ଚିନ୍ତ ଭାବରେ ଅଲଗା ଦେଖନ୍ତି, ସେଠି ଆମେ କଣ କରିବା ପରିବାରକୁ ଯାଇ ବାପା ମାଙ୍କ ପ୍ୟାରେଣ୍ଟ ଯୋଉ କାଉନସେଲିଂ କରୁଛୁ, ସେଠି କାଉନସେଲିଂ କଲା ପରେ ଆମେ କଣ କରୁଛେ କେମିତି ଝିଅଟାକୁ ଯେତିକି ଖାଦ୍ୟ ଦରକାର ପୁଅଟାକୁ ଦରକାର, ଯେମିତି ଝିଅ ପୁଅ ଯେମିତି ଫିଲିଙ୍ଗସ ନ ରହିବ, ଯେହେତୁ ଝିଅଟା ପ୍ରତି ମାସରେ ମାସିକ ଋତୁସ୍ରାବ ହଉଛି ତାର କିଛି ବ୍ଲଡ ଲସ୍ ହଉଛି, ସେଠି ଆମେ ତାକୁ ସାପ୍ତାହିକ କେମିତି ଫଲିକ ଏସିଡ୍ ବଟିକା ଦବା, ସେ କେମିତି ଆଇଡିନ ଯୁକ୍ତ ଲୁଣ ଖାଇବ, ସେ କେମିତି ରକ୍ତହୀନତାର ଦୂରୀଭୂତ ରହିବ। ଏଇଠି ଆମର ଗୋଟେ ନିପ୍ ପ୍ରୋଗ୍ରାମ ଚାଲିଛି, ନ୍ୟାସନାଲ ଆଇରନ୍ ଇମ୍ପ୍ଲିମେଣ୍ଟେସନ ପ୍ରୋଗ୍ରାମ, ଯୋଉଟା କି ଜିରୋରୁ ସେଟା ଆରମ୍ଭ ହଉଛି, ଜିରୋରୁ ଆରମ୍ଭ ହଉଛି ମାନେ କଣ ଯେତେବେଳେ ଗର୍ଭ ରହୁଛି ସେଇ ଟାଇମରୁ ଆମେ ମାକୁ ଆଇରନ୍ ଦଉଛେ, ତାପରେ ଯେତେବେଳେ ଡେଲିଭରି ହଉଛି ତାର 6 ମାସ ପର୍ଯ୍ୟନ୍ତ ଆଇରନ୍ ଦଉଛେ, 6 ମାସରୁ ଆମେ 5 ବର୍ଷ ପର୍ଯ୍ୟନ୍ତ ସିରପ ଦଉଛେ, ସିରପ ଦେଲା ପରେ କଣ ହେଲା ପୁଣି 6 ରୁ 10 ତାଙ୍କର ଯୋଉ ହିମୋଗ୍ଲୋବିନ ଚେକିଂ କରାହଉଛି ପ୍ରତ୍ୟେକ ମାସରେ, ଆମେ ସେ ହିମୋଗ୍ଲୋବିନ ଟାକୁ କାଉଣ୍ଟ କରୁଛୁ, କାଉଣ୍ଟ କରିସାରିକି ଆମେ କଣ କରୁଛୁ ସେଇ ଅନୁସାରେ ଆମର ଥେରାପେଟିକ ଡୋଜ୍ ଆଉ ପ୍ରୋଫାଲିସ ଡୋଜ୍ ଯାହାର ଦେଖୁଛୁ ତାର ବ୍ଲଡ ଲେୟାର ରହୁଛି କାହାର ନର୍ମାଲ ଅଛି, କାହାର ଲେସ୍ ଦେନ୍ 8 ଗ୍ରାମ ଅଛି, ଆଉ 8 ରୁ 10.9 ଅଛି, ଏଇସବୁ କାଟାଗୋରି କରିକି କାହାକୁ ଥେରାପେଟିକ ଦିଆହବ, କାହାକୁ ବ୍ଲଡ ଟ୍ରାନ୍ସମିସନ ହବ, କାହାକୁ ଆମେ ନର୍ମାଲ ପ୍ରୋଫାଲିସ ଡୋଜ୍ ଦେବା, ଏଇସବୁ ଆମର ଡିଭାଇଡେଡ ହେଇକି ଅଛି। ସେଇଠି ଆମେ କଣ କଲେ ସ୍କୁଲ ଗୋଇଂ ପିଲାଙ୍କୁ ସୋମବାର ଦିଆହଉଛି, ଗୁରୁବାର ଦିଆହଉଛି ଟାବଲେଟ, ଯୋଉଟା ସ୍କୁଲ ମାନେ ଯାଉନାହାନ୍ତି ଆମେ ସେମାନଙ୍କୁ ଶୁକ୍ରବାର ଆଉ ମଙ୍ଗଳବାର ଅଙ୍ଗନୱାଡି ସେଣ୍ଟରରେ ଆମର ଯଦି ଭିଏଚଏନଡି ଥିବ ଆମେ ସେଠି ଦବୁ, ନହେଲେ ପ୍ରତ୍ୟେକ ଅଙ୍ଗନୱାଡି ସେଣ୍ଟରରେ ଆଶାଙ୍କ ଥ୍ରୋରେ ଆଉ ସେଟା ମଙ୍ଗଳବାର ଆଉ ଶୁକ୍ରବାର ଆରମ୍ଭ ଟିକା ଦିଆଯାଉଛି। ତାପରେ ଆମର ତ ଖୁସି ଏ ଯୋଉ ନାପକିନଟା ଖୁସି ବୋଲି ଯୋଉ ଆମର ଗଭର୍ଣ୍ଣମେଣ୍ଟ ସପ୍ଲାଏଟା ଅଛି, ସେଟା ତ ପୁରା ସମ୍ପୂର୍ଣ୍ଣ ମାଗଣାରେ ପୁରା ଆମର ଏବେ ଗତ ବର୍ଷଠୁ ଚାଲିଛି, ସେମାନେ ସେଟାକୁ କେମିତି ଡିସ୍ପୋଜାଲ କରିବେ। ଆଜିକାଲି ପିଲାମାନେ କଣ କରୁଛନ୍ତି ସେ ଯୋଉ ଖୁସିଟାକୁ ବ୍ୟବହାର କରିଦେଲା ପରେ ଓପନଲି ଫିଙ୍ଗି ଦଉଛନ୍ତି, ସେଟାକୁ ଆମେ ତାଙ୍କୁ କାଉନସେଲିଂ କରିବା, ଏଟା ପରିବେଶ ଦୂଷିତ ହଉଛି, ତାକୁ ତମେ କେମିତି ବ୍ୟବହାର କଲା ପରେ ପ୍ୟାଡ୍ଟା ତାକୁ କେମିତି ଜରିରେ ରଖିବ, ତାକୁ ଭଲ ଜାଗାରେ ପତିଦବ କିମ୍ବା ପୋଡ଼ିଦବ, ସେ ବିଷୟରେ ବି ଆମେ କାଉନସେଲିଂ କରିବାକୁ ପଡିବ। ତାପରେ ଆମେ କଣ କରୁଛେ ଯୋଉ ସଦା କ୍ଲିନିକ ଆମର କହିବାନି ତ ସଦା ସେଣ୍ଟର କରିବା, ସେଠି କେମିତି ଆମେ ବାର ବାର ଯାଇକି ସେମାନଙ୍କୁ କାଉନସେଲିଂ କରାହଉଛି, ତାଙ୍କ ମାଇଣ୍ଡକୁ

ସମ୍ପୂର୍ଣ୍ଣ ୱାସ୍ କରାଯାଉଛି, ଏକ୍ଜାମ୍ପଲ ମାଧ୍ୟମରେ ହଉ ଯେକୌଣସି ମାଧ୍ୟମରେ ଆମେ ତାଙ୍କ ମାଇଣ୍ଡ ଟାକୁ ଅଚେତ ମାନେ କାଉନସେଲିଂ ମାଧ୍ୟମରେ ତାଙ୍କୁ ଦୃଢୀଭୂତ କରୁଛେ। ସେମିତି ମାସିକ ଋତୁଚକ୍ରରେ କେମିତି ସ୍ୱଚ୍ଛତା ରଖିବେ, ସଫା ସୁତୁରା ରହିବେ, ସେଇ କିଶୋରୀ ସ୍ୱାସ୍ଥ୍ୟରେ କେମିତି ରୀତିମତ ଆସିବେ, ତାଙ୍କର ପ୍ରୋବ୍ଲେମ ଟାକୁ ଆମକୁ ସେୟାର କରିବେ, ଏଇଥିପାଇଁ ବି ଆମେ ତାଙ୍କୁ ଟ୍ରେନିଂ ମଧ୍ୟ ଦଉଛୁ। ଏମିତି କରିବ ସେମିତି କରିବ, 5 ଦିନିଆ ଟ୍ରେନିଂ ମଧ୍ୟ ଆମର ସରିଯାଇଛି। ତାପରେ ଆମର ଯିଏ ଟ୍ରେନିଂ ଦଉଛି ସେ ମଧ୍ୟ ମାନେ ସବୁ ପ୍ରକାର ଶିକ୍ଷାଦାନ କରିବା ପାଇଁ ସେ ତାର ଇଏ ଥିବ। ତାପରେ ଏଠି

0: ପ୍ରେଗନେନ୍ସି କହି ଯାଉଛନ୍ତି, ଏମିତି ବି କଥା ଗୁଡାକ ଆସୁଛି ଦେଖୁଛନ୍ତି ଆମେ ଯୋଉ ଟିଭି ମିଡିଆ ମାଧ୍ୟମରେ ଦେଖୁଛେ, ଯେମିତି ସ୍କୁଲ ପିଲାମାନେ ଗର୍ଭବତୀ ହେଇଯାଉଛନ୍ତି, ଏସବୁ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ। ମୁଖ୍ୟ କଥା ହଉଛି ମ୍ୟାଡମ, ଯେତେବେଳେ କିଶୋରୀ ଆଉ କିଶୋର ଅବସ୍ଥା ଆସୁଛି ସେଇ ଟାଇମ ଟା ଆମେ କଣ କରୁଛୁ, ସେମାନଙ୍କୁ ପ୍ରପର କାଉନସେଲିଂ ର ଅଭାବ ରହୁଛି। ସେଟା ପରିବାରରେ ହଉ, ସ୍କୁଲରେ ହଉ, ସାଙ୍ଗସାଥି ମେଳରେ ହଉ, କିମ୍ବା ଆମର ହେଲ୍ଥ ସିଷ୍ଟମ ରେ ହଉ, ସବୁଠି କିଛି ନା କିଛି ଲାକୁଣା ରହୁଛି। ସେଇ ଲାକୁଣା ଟାକୁ ଆମେ ଖୋଜି ବାହାର କରିବାକୁ ପଡିବ। ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ କେମିତି, ଧର ଉଦାହରଣ ସ୍ୱରୂପ ଗୋଟେ ପିଲାଟା ତାର ଛୋଟ ଅଛି, ତାକୁ କିଛି ବୟସ୍କ ଲୋକମାନେ ବୁଝି ପ୍ରବର୍ତ୍ତାଇ ଦଉଛନ୍ତି ଏଇ କାମ କଲେ ଆମକୁ ହବ, ସେଇ ଯୋଉ ଜିନିଷଟା ସିଏ କଣ କରୁଛି, ତାର ସମସ୍ୟା ସେ ନିଜେ ଟ୍ରେଡ କରୁଛି। ତା ଆରାମସେ କଣ କରିବ, ନିଜେ ଚୁପଚାପ ରହିବ, ସମସ୍ୟା କାହାକୁ କହିପାରୁନଥିବ, ଚୁପଚାପ ରହିବ, ସେଥି ଭିତରେ ବି ସେ ମେଣ୍ଟାଲି ଡିପ୍ରେସନ ଭିତରକୁ ଚାଲି ଯାଉଛି। ତାକୁ କେମିତି ଟୁ ୱେ କମ୍ୟୁନିକେସନ, ତାର ସମସ୍ୟାକୁ ଆମେ କେମିତି ବୁଝିବା ଶୁଣିବା, ତାପରେ ତାକୁ କେମିତି ଆମେ ସମାଧାନ କରିବା, ତାର ସମସ୍ୟାଟା ଶୁଣିଲେ ତ ଆମେ ସମାଧାନ କରିବା, ଆଉ ସେ ଓପନଲି ଆମକୁ କହିବ, ଯଦି ଆମକୁ ନ କହିବ ପ୍ୟୁରିଜିକେଟରକୁ କହିବ, ତା ସାଙ୍ଗସାଥୀକୁ କହିବ, ତା ବାପା ମାଙ୍କୁ କହିବ, ଏଇ ଛୋଟରୁ ଛୋଟ ଜିନିଷଟାକୁ ଆମେ, ମୁଁ ତ କହିବି ମୁଁ ଗୋଟେ ହେଲ୍ଥ ୱାର୍କର ହିସାବରେ ଏଇଟା ମୋର ପୁଙ୍ଖାନୁପୁଙ୍ଖ ଭାବରେ ତଦନୁପାତ କରିବାଟା ମୋ ମତରେ ଠିକ ହବ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ଆପଣଙ୍କ ଠାରୁ ବହୁତ କଥା ଆମେ ଜାଣିବାକୁ ପାଇଲୁ। ବହୁତ ବହୁତ ଧନ୍ୟବାଦ ଆଜି ଆମ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ, ରହିଲୁ, ନମସ୍କାର।
0: ନମସ୍କାର ମ୍ୟାଡମ।

0: ମମତା, ତମକୁ ଯଦି କିଏ ରାଗିକି କୁହେ ତମକୁ କେମିତି ଲାଗେ କୁହ ତ, ତମ ରିଆକ୍ସନ୍ କେମିତି ହୁଏ?
1: ମତେ ତ ବହୁତ ଖରାପ ଲାଗେ ଅପା, ଆଉ ମୁଁ ସେତେବେଳେ ମୁଁ ବି ରାଗରେ କିଛି ବି କହିଦିଏ।
0: ଶୁଣ, ରାଗଟା ମଣିଷର ଯେତେବେଳେ କ୍ରୋଧ ଆସେ, ମଣିଷ କ'ଣ କରେ କ'ଣ କୁହେ ସେ ନିଜେ ଜାଣିପାରେନି, କାହାକୁ କ'ଣ କୁହାଯାଏ ସେ ଜାଣିପାରେନି। ସବୁବେଳେ ମନେ ରଖିବ, ନିଜର କଥାବାର୍ତ୍ତା, ନିଜର କଥା ହେବା ଶୈଳୀ ସବୁବେଳେ ନିଜ ଉପରେ ରୁହେ। ତମେ ଯେମିତି କଥାବାର୍ତ୍ତା କରିବ, ଲୋକ ତମକୁ ସେମିତି ହିଁ କଥାବାର୍ତ୍ତା କରିବେ। ତମେ ଯଦି କାହାକୁ ରାଗିକି ମନ ଇଚ୍ଛା କଥାବାର୍ତ୍ତା କରିବ, ସିଏ ହିଁ ତମକୁ ମନ ଇଚ୍ଛା କଥାବାର୍ତ୍ତା କରିବାକୁ ବାଧ୍ୟ ହେବେ। ତେଣୁ ଆମେ ସମସ୍ତଙ୍କୁ ନମ୍ର ଭାବେ କଥାବାର୍ତ୍ତା କରିବା, ଧୀରସ୍ଥିର ଭାବେ କଥା କହିବା। ବୁଝିପାରିଲ ନା?
1: ହଁ ଅପା, ଏଇଟା ତ ଠିକ କଥା।
0: ପରିବାର ହେଉଛି ଆମ ଜୀବନର ପ୍ରଥମ ଶିକ୍ଷାର ସ୍ଥାନ। ପରିବାରରେ ଆମେ ଭଲ ପାଇବା, ସମ୍ମାନ, ସହଯୋଗ ଓ ମାନବିକତା ଶିଖୁ। ଏହି ସୁନ୍ଦର ସମ୍ପର୍କକୁ ଅତୁଟ ରଖିବାରେ ଆମର କଥାବାର୍ତ୍ତାର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବାକ୍ ସଂଯମ ଅର୍ଥ ହେଉଛି କଥା କହିବା ପୂର୍ବରୁ ଭାବିବା, ଅନ୍ୟକୁ ଆଘାତ ଦେବା ଭଳି କଥା ନ କହିବା ଏବଂ ରାଗ ସମୟରେ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା। କୁହାଯାଏ, ମିଠା କଥା ମନ ଜିତେ, କୋଠର କଥା ମନ ଭାଙ୍ଗେ। ସତ କଥା। ତେଣୁ ଆମେ କଥା କହିବା ସମୟରେ ଅନ୍ୟର ମନକୁ ମଧ୍ୟ ବୁଝିବା ଆବଶ୍ୟକ। ପରିବାରରେ ମତଭେଦ ହୋଇପାରେ, କିନ୍ତୁ ମତଭେଦକୁ ବିବାଦରେ ପରିଣତ ନ କରି ଶାନ୍ତି ଓ ସଂଯମିତ ଭାଷାରେ ଆଲୋଚନା କରିବା ହିଁ ଏକ ସୁସ୍ଥ ପରିବାରର ପରିଚୟ। ଏବେ ଆମେ ନିଜ ପିଲାଙ୍କୁ ବି ମନ ଇଚ୍ଛା କହିଦଉଛୁ, କାହିଁକି ପିଲା ଦୁଷ୍ଟ ହେଲେ ବି ଶୁଣିବେ, କିନ୍ତୁ ଆମେ ମା ମାନେ କ'ଣ ତାଙ୍କୁ ଟିକେ କଅଁଳେଇକି କହିବା, ବୁଝେଇକି କହିବା? ଆମେ ବି ଟିକେ କୋଉ ମୁଡ୍ରେ ଥାଉଛୁ, ମନ ଇଚ୍ଛା କହିଦଉଛୁ, କିନ୍ତୁ ପରେ ଭାବିଲା ବେଳକୁ କ'ଣ ଆମକୁ ଟାଇମ୍ ଲାଗୁଛି, ଏହି ପିଲାଟାକୁ ଆମେ ଏମିତି କହିଦେଲୁ କି? ତାହେଲେ ଶ୍ରୋତା ଭଉଣୀ, ଏହି ପରିବାରରେ ବାକ୍ ସଂଯମର ଆବଶ୍ୟକତା କିଭଳି ଭାବେ ରହିଛି, ଆସନ୍ତୁ ଏକ ସୁନ୍ଦର ସାକ୍ଷାତକାରଟିଏ ଶୁଣିବା।

0: ନମସ୍କାର ମ୍ୟାମ୍, ଆପଣଙ୍କୁ ଆମ
1: ନମସ୍କାର।
0: ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ପ୍ରଥମେ ଆପଣଙ୍କ
1: ହାଁ
0: ପରିଚୟ
1: ଜି,
0: ଜାଣିବା।
1: ମୁଁ କସ୍ତୁରୀ ଆଚାର୍ଯ୍ୟ ବିକ୍ରମଦେବ ୟୁନିଭର୍ସିଟିରେ ଲେକ୍ଚରସିପ୍ କରୁଛି, ବିଏଡ୍ ଡିପାର୍ଟମେଣ୍ଟରେ।
0: ଆଜ୍ଞା, ଆଜିର ଆମର କାର୍ଯ୍ୟକ୍ରମର ବିଷୟ ରହିଛି ପରିବାର ମଧ୍ୟରେ ବାକ୍ ସଂଯମର ଆବଶ୍ୟକତା କ'ଣ। ତାହେଲେ ପ୍ରଥମେ
1: ଆଜ୍ଞା
0: ଆମକୁ କୁହନ୍ତୁ, ବାକ୍ ସଂଯମ ମାନେ କ'ଣ?
1: ମ୍ୟାଡମ୍, ଦେଖନ୍ତୁ, ବାକ୍ ସଂଯମ ମାନେ ହଉଛି ଆମେ କିଛି କଥା କହୁଛୁ ଆଉ ଠିକ ସେହି ସମୟରେ ଆମର ଶବ୍ଦ, ସ୍ୱର ଓ ଭାବନା ଉପରେ ଗୋଟେ ପ୍ରକାର ନିୟନ୍ତ୍ରଣ ରଖିବା, ଯେମିତି କେବେ କାହାକୁ କେଉଁ କଥା ଆଉ କିପରି ଭାବରେ କହିବା ଉଚିତ, ସେଇ ସବୁ ବିଷୟରେ ଭାବିକି ଯଦି ଆମେ କଥା କହୁଛୁ ତ ତାକୁ ଆମେ ଜେନେରାଲି ବାକ୍ ସଂଯମ ବୋଲି କହୁ। କିନ୍ତୁ ମୋ ମତରେ ବାକ୍ ସଂଯମର ଅର୍ଥ ସବୁବେଳେ ଚୁପ୍ ରହିବା କିମ୍ବା ସବୁବେଳେ ଅନ୍ୟକୁ ପ୍ରଶ୍ରୟ ଦେବା ସେଭଳି ନୁହେଁ। କିନ୍ତୁ ଯଦି ନିଜର ମତାମତ କିମ୍ବା କିଛି ଅସୁବିଧା ହଉଛି ଆଉ ସେ ବିଷୟରେ କହିବାର ଆବଶ୍ୟକତା ଅଛି କିମ୍ବା ନିଜର ଅଧିକାର ବିଷୟରେ କହିବାକୁ ପଡୁଛି, ତେବେ ସେଇ ସମୟରେ ବାକ୍ ସଂଯମ ନ ରଖିବା ଉଚିତ। କିନ୍ତୁ ତଥାପି ଆମକୁ ଧ୍ୟାନ ଦେବାକୁ ପଡିବ, ଯେମିତି ଆମେ ଯାହା କହୁଛୁ ସେଇଟା କାହାକୁ ଅପମାନ କରିବା କିମ୍ବା ଗାଳି ଦେବା କିମ୍ବା ଧମକ ଦେବା କିମ୍ବା ଯେମିତି ମନରେ ଆଘାତ ନ ଦେବା ଭଳିଆ ଭାଷା ଆମେ ବ୍ୟବହାର କରିବା ତାକୁ ଆମେ ବାକ୍ ସଂଯମ ବୋଲି କହୁଛୁ। ବିଶେଷ କରି ପରିବାରରେ ୟାର ଗୋଟେ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ମାନେ ନିର୍ବାହ କରେ, କାହିଁକିନା ପରିବାରରେ ଯେଉଁ ସଦସ୍ୟମାନେ ରହନ୍ତି ଆମେ ଏକାଠି ରହୁଛୁ ଆଉ ଆମ ଭିତରେ ଗୋଟେ ନିବିଡ଼ ସମ୍ପର୍କ ଥାଏ, ତେଣୁ ପ୍ରତି ଛୋଟ ଛୋଟ କିଛି ବି ଗୋଟେ କଠୋର କଥା ମଧ୍ୟ ଏ ସମ୍ପର୍କକୁ ପ୍ରଭାବିତ କରିପାରେ, ତେଣୁ ବିଶେଷ କରି ଆମେ ଏଇଟାକୁ ଆମେ ବାକ୍ ସଂଯମ ବୋଲି ବୁଝୁ।
0: ତାହେଲେ ପରିବାରରେ ବାକ୍ ସଂଯମର ଆବଶ୍ୟକତା କାହିଁକି ରହିଛି?
1: ଦେଖନ୍ତୁ, ପରିବାର ଯେହେତୁ ମଣିଷର ପ୍ରଥମ ଶିକ୍ଷା ଓ ସାମାଜିକ ପରିବେଶ, ଯୋଉଠି କି ମା ବାପା, ଭାଇ ଭଉଣୀ, ସ୍ୱାମୀ ସ୍ତ୍ରୀ, ଶିଶୁ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଏକାଠି ରହନ୍ତି, ତେଣୁ ସମସ୍ତଙ୍କର ଚିନ୍ତାଧାରା, ଆବଶ୍ୟକତା ଓ ମତାମତ ସବୁ ସମୟରେ ସମାନ ନ ହୋଇପାରେ, ତେଣୁ ମତଭେଦ ମାନେ ହବା ବି ଗୋଟେ ସ୍ୱାଭାବିକ ବିଷୟ। ତେଣୁ ଯଦି ମତଭେଦକୁ ଶାନ୍ତ ଭାବରେ ଆଲୋଚନା କରାଯାଏ, ଏକାଠି ବସି ଏକତ୍ର ଆଲୋଚନା କରି ଯଦି ମତଭେଦ ଉପରେ ବିଚାର କରାଯାଏ ତେବେ ସମସ୍ୟାର ସମାଧାନ ହେଇପାରିବ। କିନ୍ତୁ ରାଗବଶତଃ କିଛି ଆମେ କଠୋର କଥା କହିଦେବା କିମ୍ବା ଗାଳି ଦେଇଦେବା କିମ୍ବା ଗୋଟେ ଅପମାନଜନକ ଭାଷା ବ୍ୟବହାର କରିଦେବା, ତେବେ ଛୋଟ ସମସ୍ୟା ମଧ୍ୟ ବଡ ବଡ ବିବାଦରେ ପରିଣତ ହୋଇପାରେ। ତେଣୁ ମୁଁ କହିବି, ବାକ୍ ସଂଯମ ରହିଲେ ପରିବାରରେ ପରସ୍ପର ପ୍ରତି ସମ୍ମାନ, ସ୍ନେହ, ବିଶ୍ୱାସ, ଏକତା ଓ ଶାନ୍ତି ବଢିଥାଏ। ତେଣୁ ଗୋଟେ ସୁସ୍ଥ ଓ ସୁଖୀ ପରିବାର ପାଇଁ ବାକ୍ ସଂଯମ ଅତ୍ୟନ୍ତ ଆବଶ୍ୟକ।
0: ତାହେଲେ ଗୋଟେ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଯଦି ବାକ୍ ସଂଯମ ନ ରହିବ ତାହେଲେ ପରିବାରରେ କଣ ସମସ୍ୟା ଦେଖାଦେଇପାରେ?
1: ବହୁତ ସମସ୍ୟା ଆସିପାରେ, କାହିଁକିନା ଛୋଟ ବଡ ଯଦି ମତଭେଦ ରହୁଛି ତେବେ ଆମେ ଯଦି କିଛି କଥା ଯଦି କଠୋର ଭାବରେ କହିଦେଉଛୁ କିମ୍ବା କିଛି ଖରାପ ଭାଷା ପ୍ରୟୋଗ କରୁଛୁ ତେବେ ସାମ୍ନାରେ ଯିଏ ଲୋକ ଅଛନ୍ତି ତାଙ୍କ ଭିତରେ ଦୁଃଖ, ରାଗ କିମ୍ବା ଅସନ୍ତୋଷ ବୃଦ୍ଧି କରିପାରେ। ତେଣୁ ଧୀରେ ଧୀରେ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଗୋଟେ ଦୂରତା ବି ବଢିପାରେ, ନିଜ ନିଜ ଭିତରେ ଯୋଉ ମାନେ ଗୋଟେ ବିଶ୍ୱାସ ଥାଏ ଯୋଉଟାକି ଆମେ କହୁ ଯେ ପରିବାର ଭିତରେ ସମସ୍ତଙ୍କ ଭିତରେ ଗୋଟେ ଅତୁଟ ବିଶ୍ୱାସ ରହିବା ଦରକାର, ତେଣୁ ସେ ବିଶ୍ୱାସ ବି କୋଉଠି ନା କୋଉଠି କମି ଯାଇପାରେ, କାହିଁକିନା ଆମ ପରିବାରରେ କେବଳ ଯେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ରହୁଛନ୍ତି କିମ୍ବା ଗୁରୁଜନ ମାନେ ରହୁଛନ୍ତି ସେମିତି ନୁହେଁ, ଛୋଟ ଛୋଟ ପିଲାମାନେ ବି ରହୁଛନ୍ତି। ଯେମିତିକି ଆମେ କହୁ ଯେ ପିଲାମାନେ ବଡମାନଙ୍କର ବ୍ୟବହାରକୁ ସେମାନେ ଅନୁକରଣ ପ୍ରିୟ, ତେଣୁ ଯଦି ଆମେ ପରିବାର ଭିତରେ ମତଭେଦ ରହୁଛି, ପରିବାର ଭିତରେ ଆମେ କଣ କହୁଛୁ ତା ଉପରେ ଯଦି ଆମର ବାକ୍ ସଂଯମତା ନାହିଁ, ତେଣୁ ପରସ୍ପର ଭିତରେ ଝଗଡା ହେଇପାରେ, ଯୋଉଟା କି ଶିଶୁମାନଙ୍କର ମାନସିକ ଅବସ୍ଥାକୁ ବହୁତ ଭାବରେ ପ୍ରଭାବିତ କରିପାରେ। ତେଣୁ ପରିବାର ଭିତରେ ଯଦି କୌଣସି ସମସ୍ୟା ହେଉଛି ରାଗରେ ତାକୁ ନ କହିକି ଶାନ୍ତ ଭାବରେ ଆଲୋଚନା କରିବା ଉଚିତ।
0: ତାହେଲେ ବାକ୍ ସଂଯମ ମାନେ କ'ଣ, ନିଜର ମତାମତ ପ୍ରକାଶ ନ କରିବା କି?
1: ନା ନା, ସେମିତି ନାହିଁ, କିନ୍ତୁ ଆମେ କୋଉଠି କହୁଛୁ ନିଜର ମତାମତକୁ ପୁରାପୁରି ଯେ ଆମେ ଦବେଇକି ରଖିବା ସେଇଟା ନାହିଁ, ପରସ୍ପରର ପ୍ରତି ସଦସ୍ୟମାନଙ୍କର ମତାମତ ରହିବାର ଅଧିକାର ଅଛି, ତେଣୁ ନିଜର ଆମେ ଯେତେବେଳେ ମତ ଉପସ୍ଥାପନ କରୁଛୁ ସେ ସମୟରେ ଆମର ଭାଷା ଓ ସ୍ୱର ପ୍ରତି ଯଦି ଆମେ ଧ୍ୟାନ ଦେବା, ଯେମିତିକି ଆମେ ଜଣକୁ କହିବା ଯେ ତମେ ଏଇଟା ଠିକ କାମ କଲନି, ତ ଯେମିତି ଆମେ କହୁ ଯେ ଖା ଭୁଞ୍ଜ ଗିଳ ଏତା ମାନେ କଥା, କିନ୍ତୁ ମାନେ ତାକୁ ଉପସ୍ଥାପନ କରିବାର ଶୈଳୀଟା ଅଲଗା, ଠିକ ସେମିତି

0: ଯଦି ଆମେ ଏମିତି କହିବା ଯେ ତମେ ଯୋଉ କାମଟା କରୁଛ ଏଟା ଠିକ ନୁହେଁ, ଆଉ ଏଇ ଭାବରେ ନ କରିକି ଯଦି କିଛି ଅନ୍ୟ ଉପାୟରେ କରିହବ ତାହେଲେ ଭଲ କଥା ହବ, ତାହେଲେ ନିଜ କଥା ଆମେ ସ୍ପଷ୍ଟ ଭାବରେ କହିବା, ତା ସହିତ ଅନ୍ୟର ସମ୍ମାନକୁ ଯେମିତି କିଛି ଆଞ୍ଚ ନ ଆସେ ସେ ପ୍ରତି ମଧ୍ୟ ଆମେ ଧ୍ୟାନ ଦେବା।
1: ତାହେଲେ ଆମେ ରାଗ ସମୟରେ ଆମର ବାକ୍ ସଂଯମ କେମିତି ରଖିବା?
0: ଦେଖନ୍ତୁ ମ୍ୟାଡମ, ଯେମିତି ଆମେ କହୁ ଯେ କ୍ରୋଧ ମଣିଷର ପ୍ରଧାନ ଶତ୍ରୁ, ଆଉ ମଣିଷ ଯେତେବେଳେ ରାଗିଯାଏ ସେତେବେଳେ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିପାରେ ନାହିଁ, ତେଣୁ ଆମେ ଯଦି ରାଗୁଛୁ କିଛି ଆମ କଥାରେ କିଛି ରାଗ ଲାଗିଛି କେହି ଜଣେ କିଛି କହିଦେଇଛନ୍ତି, ତେଣୁ ସେହି ସମୟରେ ଆମେ ତୁରନ୍ତ ଆମର ମତ ଉପସ୍ଥାପନ କରିବାନି। ପ୍ରଥମେ ଆମର କର୍ତ୍ତବ୍ୟ ଯେ ନିଜର ମନକୁ ଶାନ୍ତ କରିବା, କିଛି ସମୟ ଚୁପ୍ ରହିବା, କିମ୍ବା କିଛି ସମୟ ପାଇଁ ସେ ସ୍ଥାନରୁ ଆମେ ଦୂରେଇ ଯିବା। ଯେତେବେଳେ ଆମ ମନ ଶାନ୍ତ ହେଇଯିବ ଆଉ ସମସ୍ୟାର କାରଣ ଆମକୁ ବୁଝିବା ପଡିବ, ସେତେବେଳେ ଶାନ୍ତ ସ୍ୱରରେ ଗୋଟେ ସାବଲୀଳ ଢଙ୍ଗରେ ଆମେ ଆମର କଥାକୁ କିମ୍ବା ଆମର ମତାମତକୁ ଆମେ ଉପସ୍ଥାପନ କରିବା। ଏଇ ନୀତି ଆମେ ଅନୁସରଣ କରିପାରିବା ଯେତେବେଳେ ଆମକୁ ବିଶେଷ କରି ରାଗ ଲାଗୁଛି।
1: ଠିକ କହିଛନ୍ତି। ତାହେଲେ ପରିବାରରେ ପିତା ମାତାଙ୍କର ଭୂମିକା କଣ, ଆଉ ଆମ ପରିବାରରେ ଶିଶୁମାନଙ୍କ ସମ୍ମୁଖରେ ଆମକୁ ବାକ୍ ସଂଯମ କାହିଁକି ଅଧିକ ଜରୁରୀ?
0: ଦେଖନ୍ତୁ ମ୍ୟାଡମ, ମାନେ ଘର ଭିତରେ ଆମର ବହୁତ ପ୍ରକାର ସମସ୍ୟା ଉପୁଜେ, କେତେବେଳେ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହେଇପାରେ, କେତେବେଳେ ଗୁରୁଜନ ଲୋକମାନଙ୍କ ଭିତରେ ଝଗଡା ହେଇପାରେ, ତ ସେଇ ସମୟରେ ଯେହେତୁ ଆମେ ପ୍ରଥମେ କହିଲୁ ଯେ ମାତା ପିତା ଆଉ ଗୋଟେ ଘରର ଗୋଟେ ସୁସ୍ଥ ବାତାବରଣ ଗୋଟେ ଶିଶୁ ପାଇଁ ପ୍ରଥମ ଶିକ୍ଷକ କିମ୍ବା ପ୍ରଥମ ଶିକ୍ଷାନୁଷ୍ଠାନ ଭାବରେ କାମ କରେ, ମାନେ ଗୋଟେ ପିଲା ନିଜ ଘରୁ ହିଁ ଭାଷା ମାନେ ଆଚରଣ ସମ୍ମାନ ଶିଷ୍ଟାଚାର ଶିଖେ, ତାର ଶିକ୍ଷା ସଂସ୍କୃତି କେମିତି ରହିବ ସେଟା ପରିବାରର ଶିକ୍ଷା ଆଉ ବାତାବରଣ ଉପରେ ନିର୍ଭର କରେ, ତେଣୁ ମାତା ପିତା ହିସାବରେ ପ୍ରଥମେ ସେମାନେ ନିଜେ ବାକ୍ ସଂଯମ ପାଳନ କରିବା ଦରକାର। ଯଦି ପିଲା ଭୁଲ କରୁଛି ତାକୁ ଗାଳି ଦେବା କିମ୍ବା ଅନ୍ୟମାନଙ୍କ ଆଗରେ ଅପମାନ କରିବା ସେମିତି ନ କରିକି ଭୁଲଟି କାହିଁକି ହେଲା ତା ପଛରେ କାରଣ କଣ ସେ କେମିତି ତାକୁ ସୁଧାରି ପାରିବ, ଯଦି ଆମେ ଧୈର୍ଯ୍ୟର ସହିତ ପିଲାର କଥାକୁ ବି ଶୁଣିବା ଯେ କୋଉଠି କୋଉ କାରଣ ପାଇଁ ତା ଦ୍ୱାରା ଏ ଭୁଲଟି ହେଇଯାଇଛି, ଯଦି ଆମେ ନିଜେ ଉଦାହରଣ ମାନେ ସୃଷ୍ଟି କରିବା ପିଲାମାନଙ୍କ ଆଗରେ, ତେବେ ଶିଶୁମାନେ ସହଜରେ ବାକ୍ ସଂଯମ ଶିଖି ବି ପାରିବେ ଆଉ ନିଜର ଆଚରଣରେ ମଧ୍ୟ ତାକୁ ପ୍ରଦର୍ଶନ କରିପାରିବେ।
1: ଠିକ କହିଛନ୍ତି। ତାହେଲେ ଆମେ କିଛି କଥା କହିବା ପୂର୍ବରୁ ଭାବିବା ଦରକାର, ଏମିତି କାହିଁକି କୁହାଯାଏ?
0: କାହିଁକି ମ୍ୟାଡମ, ଯେମିତି କହନ୍ତି ଯେ ମାନେ ଧନୁରୁ ତୀର ବାହାରିଗଲେ ଆଉ ପାଟିରୁ କଥା ଥରେ ବାହାରିଗଲେ ସେଟା ଆଉ ଫେରିକି ଆସେନି, ତେଣୁ ଆମର ପ୍ରଥମ କର୍ତ୍ତବ୍ୟ ଯେତେବେଳେ ଆମେ କିଛି କହୁଛୁ ଭଲ ସମୟରେ ହେଉ କିମ୍ବା ଆମେ ରାଗିଛୁ ସେ ସମୟରେ ବି ହଉ, ଆମେ ଯାହା କହୁଛୁ କାହିଁକି କହୁଛୁ କଣ କହୁଛୁ ଆଉ କୋଉ ଲୋକଙ୍କୁ କହୁଛୁ କୋଉ ଜାଗାରେ କହୁଛୁ, ତ ସେଇଟା ନିଶ୍ଚିତ ଭାବରେ ବିଚାର କରିକି କହିବା ଉଚିତ। କାହିଁକି ନା ଯଦି ଆମେ ଭାବି ଚିନ୍ତିକି କଥା ନ କହିଲେ ଆମର ବାକ୍ ସଂଯମ ବି ମାନେ ବଜାୟ ରହିବନି ଆଉ ପରିବାର ଭିତରେ ଅନାବଶ୍ୟକ ବିବାଦ ବି ସୃଷ୍ଟି ହେଇପାରେ, ତେଣୁ ଆମେ କଥା କହିବା ପୂର୍ବରୁ ନିଶ୍ଚିତ ମାନେ ଥରେ ଦୁଇ ଥର ଆମେ ଭାବିକି କହିବା ଦରକାର।
1: ତାହେଲେ ପରିବାରରେ ଶୁଣିବା କାହିଁକି ଜରୁରୀ, ଆଉ ପରିବାରରେ ଯଦି କିଛି ମତଭେଦ ହେଲା ତାହାକୁ କେମିତି ସମାଧାନ କରିବେ?
0: ହଁ, ଯଦି କିଛି ମତଭେଦ ହଉଛି ମାନେ ଆମେ ମତଭେଦକୁ ସେତେବେଳେ ସମାଧାନ କରିପାରିବା ଯେତେବେଳେ ଆମେ ସାମ୍ନାରେ ଯିଏ ଲୋକ କହୁଛି ତାକୁ ଆମେ କହିବା ପାଇଁ ଗୋଟେ ସୁଯୋଗ ଦେବା। ଯଦି ଆମେ ଅନ୍ୟର କଥାକୁ ଶୁଣୁ ନାହିଁ, ତାର ଅବସ୍ଥା କଣ ତାର ସମସ୍ୟା କଣ ଯଦି ଆମେ ଶୁଣୁ ନାହିଁ, ତ ଆମେ ସେଇଠି ବିନା ଶୁଣିକି ଯଦି କିଛି ଆମର ନିଜସ୍ୱ ମତ ଉପସ୍ଥାପନ କରୁଛେ ତ ସେଇଟା ମେ ବି ଆମର ସାମ୍ନା ଲୋକକୁ ଭଲ ଲାଗି ନପାରେ, ମାନେ ଅଯଥା ବିବାଦ ସୃଷ୍ଟି ହେଇପାରେ, ତେଣୁ ପ୍ରଥମ କଥା ହେଲା ଯେ ଆମେ ଅନ୍ୟର କଥାକୁ ଧୈର୍ଯ୍ୟର ସହିତ ଶୁଣିବା ଆଉ ଯାହା ଆମେ ଶୁଣୁଛୁ ତାକୁ ଯେମିତି ଆମେ ଠିକ ଭାବରେ ବୁଝିପାରିବା, ତାପରେ ଯାଇକି ଆମେ ଯଦି କିଛି ବିବାଦ ହଉଛି ବି ତ ସେଠି ଯେତେବେଳେ ଦୁଇ ପକ୍ଷ ଶାନ୍ତ ହେଇଯିବେ, କାରଣ ବିବାଦ ସମୟରେ ଦୁଇ ପକ୍ଷରୁ ଝଗଡା ସୃଷ୍ଟି ହେଇଥାଏ, ତେଣୁ ଯେତେବେଳେ ସେମାନେ ଶାନ୍ତ ହେଇଯିବେ ତାପରେ ନିଜର ମତ ସ୍ପଷ୍ଟ କରିବା ସହିତ ଅନ୍ୟର କଥାକୁ ଆମେ ଶୁଣିବା ଆଉ ସମସ୍ୟାର କାରଣ କଣ ତାର ମୂଳ କାରଣ ତାକୁ ଖୋଜିବା, କେବଳ ବ୍ୟକ୍ତିକୁ ଯେ ଦୋଷ ଦେବା ସେଇଟା ନୁହେଁ, ତା ବଦଳରେ ସମସ୍ୟା ଉପରେ ଆଲୋଚନା କରିବା ଉଚିତ।
1: ତାହେଲେ ପରିବାରରେ ବୟସ୍କ ବୃଦ୍ଧ ମାନଙ୍କ ସହ ଆମେ କିପରି ବାକ୍ ସଂଯମ ରଖିବା?
0: ପରିବାର ମଧ୍ୟରେ ବୟସ୍କ ବୃଦ୍ଧ ମାନଙ୍କ ସହିତ ମାନେ ମୁଁ ତ କହିବି ଯେମିତି ଛୋଟ ପିଲା ସହିତ ଆମେ କଥା ହଉ ସେତେବେଳେ ବାକ୍ ସଂଯମ ରହିବା ଦରକାର, କାହିଁକିନା ପିଲା ପ୍ରତିଟି କଥା ମାନେ ଶୁଣୁଛି ଆଉ ତାର ମସ୍ତିଷ୍କ ଉପରେ ଆମର କଥାର ଗୋଟେ କୁପ୍ରଭାବ ହେଇପାରେ, ଆମର କଥା ଆମେ ଯେମିତି କହୁଛୁ ଆଉ ତାର ସୁପ୍ରଭାବ ବି ପଡିପାରେ, ତେଣୁ ଠିକ ସେମିତି ଯେମିତି ଆମେ କହୁ ଯେ ବୟସ୍କ ବ୍ୟକ୍ତିମାନେ ସେମାନେ ଛୋଟ ପିଲା ସହିତ ସମାନ, ତେଣୁ ଆମେ ଯେତେବେଳେ ବୟସ୍କ

0: ଲୋକଙ୍କୁ କମା କହୁଛୁ, ମେ ବି ସେମାନେ ଭୁଲ କହୁଥାଇ ପାରନ୍ତି କିମ୍ବା ଅନାବଶ୍ୟକ ଦୋଷାରୋପ କରୁଥାଇ ପାରନ୍ତି, କିନ୍ତୁ ସେହି ସମୟରେ ଆମେ ଉତ୍ତେଜିତ ନ ହୋଇକି ତାଙ୍କ କଥାକୁ ଆମେ ଧ୍ୟାନର ସହିତ ଶୁଣିବା ସହିତ ସେମାନଙ୍କୁ ଯଦି ଆମେ ଗୋଟେ ସ୍ନେହପୂର୍ଣ୍ଣ ବାତାବରଣ ସୃଷ୍ଟି କଲା ପରେ ତାଙ୍କୁ ଆମେ ବୁଝେଇବା, ତ ପରିସ୍ଥିତି ବେଶୀ ଗୁରୁତର ଆଡକୁ ନ ଯାଇକି ଗୋଟେ ପରିବାର ଭିତରେ, ଗୋଟେ ସାନ ବଡ଼ ମାନେ ଭିତରେ, କିମ୍ବା ଯୋଉମାନେ ୟଙ୍ଗ ଜେନେରେସନ ଅଛନ୍ତି ଆଉ ଯୋଉମାନେ ବୟସ୍କ ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ଗୋଟେ ସମାଧାନ ହେଇପାରିବ କିମ୍ବା ଗୋଟେ ବୁଝାମଣାର ବାତାବରଣ ଆମେ ସୃଷ୍ଟି କରିପାରିବା।
1: ଯଦି ପରିବାରରେ ଜଣେ ସଦସ୍ୟ ବାରମ୍ବାର କଠୋର ଭାଷା ବ୍ୟବହାର କରନ୍ତି, ସେଥିରେ ଆପଣ କଣ କହିବେ?
0: ସେଥିରେ ମୁଁ ତ କହିବି ମ୍ୟାଡମ, ଯଦି ଆମର ବହୁତ ଚେଷ୍ଟା ପରେ, ବାକ୍ ସଂଯମତା ରକ୍ଷା କଲା ପରେ, ଅନ୍ୟକୁ ଶୁଣିଲା ପରେ, ଶାନ୍ତ ଭାବରେ ନିଜର ମତ ଉପସ୍ଥାପନ କରିଲା ପରେ, ଯଦି ଜଣେ ବାରମ୍ବାର ଆମକୁ କଠୋର ଭାଷାରେ ଗାଳି ଗୁଲାସ କରୁଛି, ସେଠି ଆମେ ଯେମିତି କହୁ ଯେ ବହୁତ ଜିନିଷରେ ଆମେ କିଛି ଯୁକ୍ତି ନ କରିକି ସେ ଜିନିଷକୁ ଯଦି ଆମେ ଆଡେଇ ଦବା, ସେଠି ବି ପରିବାର ଭିତରେ କିଛି ପରିମାଣରେ ଗୋଟେ ଶାନ୍ତି ବାତାବରଣ ସୃଷ୍ଟି ହେଇପାରିବ। ଆଉ ମୁଁ ତ କହିବି ମ୍ୟାମ ଯେ ଯଦି ଜଣେ ବାରମ୍ବାର ଆମକୁ ମାନେ ଦୋଷାରୋପ କରୁଛି, ବାରମ୍ବାର ଆମକୁ କଠୋର ଭାଷା ପ୍ରୟୋଗ କରୁଛି, ତେବେ ତାର କର୍ମ, ତାର ମାନେ ବ୍ୟବହାର, ତାର ଆଚରଣ ତା ହାତରେ ଛାଡି ନିଜର କର୍ମ କର୍ତ୍ତବ୍ୟ ଆଉ ନିଜର ଭାଷାରେ, ନିଜର ବାକ୍ ସଂଯମତାରେ ଯେମିତି କୌଣସି ଆଞ୍ଚ ନ ଆସେ, ଆମେ ସେଥିପ୍ରତି ଧ୍ୟାନ ଦେବା।
1: ତାହେଲେ ଆଜିର ଯୋଉ ମୋବାଇଲ ଓ ସୋସିଆଲ ମିଡିଆ ଯୁଗରେ ବାକ୍ ସଂଯମ କିପରି ରଖିବା ଉଚିତ?
0: ହଁ, ଏବେ ଯେହେତୁ ମାନେ ସୋସିଆଲ ମିଡିଆର ମାନେ ବହୁଳ ପ୍ରୟୋଗ ହଉଛି, ତେଣୁ ଯୋଉଟା ମୁଁ କହିଲି, ଆମେ ଠିକ ଯେମିତି ସାମ୍ନାରେ ଥିଲା ବେଳେ ଆମେ ରାଗିଲା ବେଳେ କିଛି କହିବା କଥା ନୁହେଁ, ଠିକ ସେମିତି ଆମେ ସୋସିଆଲ ମିଡିଆରେ କିମ୍ବା ହ୍ୱାଟ୍ସଆପରେ କିଛି ଚାଟ୍ କରୁଛୁ କି ମେସେଞ୍ଜରରେ କିଛି ମେସେଜ ପଠଉଛୁ, ତ ସେତେବେଳେ ବି ଆମେ କଣ କରୁ ନା, ଯଦି ଆମେ ଫୋନରେ ବି ଆମର ମାନେ କନଭରସେସନ ଥାଏ ତାକୁ କାଟି ଦେଇକି ଆମେ ହ୍ୱାଟ୍ସଆପରେ ମେସେଜ କରିଦେଉ, କିନ୍ତୁ ସେଇଟା ବି ମାନେ ଏକା ମାନେ କଥା ହେଲା ଯେ ଆମେ ଯଦିଓ ମାନେ ମୁହଁରେ କହିଲୁନି କିନ୍ତୁ ଆମେ ତାକୁ ମେସେଜ ଥ୍ରୋରେ ଜଣେଇଲୁ ଯେ ଆମର ମାନେ ରାଗ କଣ କିମ୍ବା ଆମର ମାନେ ମତାମତ କଣ। ତେଣୁ ମୋର ଏଟା ସଜେସନ ଯେ ଆମେ ତୁରନ୍ତ ରାଗ ସମୟରେ ମେସେଜ ପଠେଇବାନି, କିମ୍ବା ଅନ୍ୟକୁ ଅପମାନ କରୁଥିବା କିଛି ମେସେଜ ହଉ, ଫଟୋ ହଉ କିମ୍ବା ଭିଡିଓ ହଉ, ସେମିତି ଆମେ କୌଣସି ସେୟାର କରିବାନି। ଯଦି କୌଣସି କଥା ଭୁଲ ବୁଝାଯାଇପାରେ, ଭାବିଲେ ମୁହାଁମୁହିଁ ଶାନ୍ତ ଭାବରେ କଥା ହେବାଟା ଭଲ, କାହିଁକି ନା ଆମେ ଯଦି ଭାଷାରେ ଆମର ମନର ଭାବନାକୁ ବ୍ୟକ୍ତ କରୁନାହୁଁ, ମେସେଜରେ କରୁଛୁ ନା, କୌଣସି ନା କୋଉଠି ଗୋଟେ ମିସଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ ହେବାର ଗୋଟେ ଆଶଙ୍କା ଥାଏ। ତେଣୁ ଆମେ ସାମ୍ନାସାମ୍ନି ଯଦି ମାନେ କଥାବାର୍ତ୍ତା କରିବା, ତ ଆମେ ସେ ମାନେ ପରିସ୍ଥିତିକୁ ଆଡେଇ ଦେଇପାରିବା।
1: ସେଥିରେ ପରିବାରରେ ବାକ୍ ସଂଯମର ଆବଶ୍ୟକତା, ଏ ବିଷୟରେ ଆପଣ କଣ କହିବେ?
0: ନିଶ୍ଚିତ ଭାବରେ ମ୍ୟାଡମ, ପରିବାରରେ ବାକ୍ ସଂଯମତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ, ଯେହେତୁ ଆମେ ପରସ୍ପର ସହିତ କଥା ହେବା, ପରସ୍ପର ସହିତ କମ୍ୟୁନିକେଟ କରିବା, ସେମାନଙ୍କର ହାଲଚାଲ ବୁଝିବା, ଏଟା ଗୋଟେ ମାନେ ଜରୁରୀ ପଦକ୍ଷେପ ଯଦି ଆମେ ସମାଜରେ ମାନେ ଗୋଟେ ଶାନ୍ତିରେ ରହିବାକୁ ଚାହୁଁଛୁ କିମ୍ବା ପରିବାରରେ ଗୋଟେ ସ୍ନେହପୂର୍ଣ୍ଣ ବାତାବରଣ ଆମକୁ ସୃଷ୍ଟି କରିବାର ଅଛି। ତେଣୁ ପରିବାର ମଧ୍ୟରେ ତ ବାକ୍ ସଂଯମତା ନିଶ୍ଚିତ ରହିବା ଦରକାର, କିନ୍ତୁ ଯେମିତି ମୁଁ କହିଲି ଯେ ସବୁ ସମୟରେ ଆମେ ବାକ୍ ସଂଯମତା ଯଦି ରଖିବା, ଯେମିତି ଆମେ କହୁଛେ ମୌନମ ସମ୍ମତି ଲକ୍ଷଣ, ତ ଯଦି ଆମେ ସବୁ କଥାରେ ମୌନ ରହିବା, ତ ସେଇଠି ଆମର କିଛି ଠିକ ପଦକ୍ଷେପ ବି ଅନ୍ୟକୁ ଭୁଲ ଲାଗୁଥାଇପାରେ, ତ ସେଇଠି ଆମେ ନିଜର ଭାଷାକୁ ସଂଯମତା ଆଣିବା ସହିତ, ନିଜର କଥାବାର୍ତ୍ତା ଶୈଳୀରେ ସଂଯମତା ଆଣିବା ସହିତ ଶାନ୍ତ ଭାବରେ ଯଦି ଆମେ ଅନ୍ୟକୁ ବୁଝେଇ ପାରୁଛୁ, ତ ସେଇଟା ବେଶୀ ଭଲ ରହିବ ବୋଲି ମୁଁ ଭାବୁଛି। ତେଣୁ ପରିବାର ମଧ୍ୟରେ ବାକ୍ ସଂଯମତା ସହିତ ନିଜର ମତାମତକୁ ଶାନ୍ତ ଭାବରେ ଉପସ୍ଥାପନ କରିବାର ବି ଆବଶ୍ୟକତା ରହିଛି।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ମ୍ୟାମ, ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ବହୁତ କିଛି ଶିଖିବାକୁ ମିଳିଲା। ଆଜିର କାର୍ଯ୍ୟକ୍ରମରେ ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ବହୁତ ଧନ୍ୟବାଦ।
0: ଆଜ୍ଞା ମ୍ୟାଡମ, ନମସ୍କାର।
1: ନମସ୍କାର।

0: ଶେଷରେ ଆଗାମୀକାଲିର ଆକର୍ଷଣ।
1: ଆଗାମୀକାଲି ବୁଧବାର ଘର ଘରଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି କପା ଚାଷ ମାଧ୍ୟମରେ ମହିଳାଙ୍କ ଆତ୍ମନିର୍ଭରତା ଉପରେ ଏକ ସାକ୍ଷାତକାର।
0: ଆଉ ଏକ ସାକ୍ଷାତକାର ରହିଛି ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ। ତାହେଲେ ଶ୍ରୋତା ଭଉଣୀ, ଏ ତ ଥିଲା ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା? ଆପଣ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ

0: ଏସଏମଏସ ଏବଂ ଇମେଲ ମାଧ୍ୟମରେ ନିଶ୍ଚୟ ଲେଖି ପଠାନ୍ତୁ। ଆମ ପାଖକୁ ଏସଏମଏସ କରିବା ପାଇଁ ନମ୍ବରଟି ହେଲା 8252203280। ଆଉ ଥରେ କହି ରଖୁଛୁ 8252203280। ଆମକୁ ଇମେଲ କରିବା ପାଇଁ ମେଲ ଆଡ୍ରେସଟି ହେଲା air.jaipur@gmail.com। ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ଆମକୁ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।
1: ଶୁଣିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ, ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଦିନ 1:50। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସେବା ଓ ଦୟା ମନୋଭାବ ରଖି କାର୍ଯ୍ୟ କରିବା ଲାଗି ଚିକିତ୍ସକମାନଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଲାଗି ଏକୀକୃତିକ ସାମୁଦ୍ରିକ ଇକୋସିଷ୍ଟମ ଉପରେ ଗୁରୁତ୍ୱ ଦେଉଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। 50 କୋଟିରୁ ଅଧିକ ଟେଲି ପରାମର୍ଶ ପ୍ରଦାନ କରି ରେକର୍ଡ ସ୍ଥାପନ କଲା ଇ ସଞ୍ଜୀବନୀ ସେବା। ଭିଭିଜି ରାମଜୀ ଅନ୍ତର୍ଗତ ଅନୁମୋଦିତ କାର୍ଯ୍ୟ ପ୍ରକାର 375କୁ ବୃଦ୍ଧି ଏବଂ ସମସ୍ତ ଫର୍ମାଟ୍ରୁ ଅଧିନାୟିକା ପଦରୁ ଅବ୍ୟାହତି ନେଲେ ଭାରତୀୟ ମହିଳା କ୍ରିକେଟ୍ ଖେଳାଳି ହରମନପ୍ରୀତ କୌର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚିକିତ୍ସକମାନଙ୍କୁ ସେବା ଏବଂ ଦୟା ମନୋଭାବ ରଖି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ହିମାଚଳ ପ୍ରଦେଶ ବିଳାସପୁରସ୍ଥିତ ସର୍ବଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଚିକିତ୍ସକମାନେ ଏମ୍ସ ଭଳି ପ୍ରତିଷ୍ଠାନର ଗରିମା ବୃଦ୍ଧି ଦିଗରେ କାର୍ଯ୍ୟ କରିବା ସହ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣା ହେବା ଆବଶ୍ୟକ। ରାଷ୍ଟ୍ରପତି କହିଛନ୍ତି, ଚିକିତ୍ସକମାନଙ୍କୁ ଈଶ୍ୱରଙ୍କ ପ୍ରତିନିଧି ଭାବେ ବିବେଚନା କରାଯାଏ, ତେଣୁ ଲୋକମାନଙ୍କ ସେବା କରିବା ସେମାନଙ୍କ ପ୍ରାଥମିକ ଲକ୍ଷ୍ୟ ହେବା ଉଚିତ। ରାଷ୍ଟ୍ରପତି କହିଛନ୍ତି, ଚିକିତ୍ସକମାନଙ୍କ ସହନଶୀଳ ତଥା କରୁଣାମୟ ବ୍ୟବହାର ରୋଗୀମାନଙ୍କୁ ସୁସ୍ଥତା ଲାଭ ଦିଗରେ ସହାୟକ ହୋଇଥାଏ।
3: ବର୍ତ୍ତମାନ ସମୟ ମେ ଚିକିତ୍ସା ପଦ୍ଧତି ଟେକ୍ନିକି ଓ ସ୍ୱାସ୍ଥ୍ୟ ସେବା କେ ସ୍ୱରୂପ ମେ ତେଜ ଗତି ସେ ପରିବର୍ତ୍ତନ ଆ ରହା ହେ। ଭବିଷ୍ୟ ମେ ଇସ୍ ପରିବର୍ତ୍ତନ କି ଗତି ଓର ଭି ତୀବ୍ର ହୋନେ କି ସମ୍ଭାବନା ହେ। ଏସେ ପରିସ୍ଥିତି ମେ ଆପନେ ଆପକୋ ସକ୍ଷମ ବନାଏ ରଖନେ କେ ଲିଏ आपके लाइफ लॉन्ग लर्नर बने रहना चाहिए। आप अपनी नॉलेज को रिसर्च का रूप दीजिए, रिसर्च के इनोवेशन में बदले और उस इनोवेशन में लोगों के जीवन को बेहतर बनाए।
2: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଭାରତ ନିଜର ସାମୁଦ୍ରିକ ଶକ୍ତି ଦୃଢ଼ କରିବା ସହ ଦେଶର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଲାଗି ଏକୀକୃତ ସାମୁଦ୍ରିକ ଇକୋସିଷ୍ଟମ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଆଜି ବିଶାଖାପାଟନମ୍ସ୍ଥିତ ହିନ୍ଦୁସ୍ତାନ ସିପ୍ୟାର୍ଡ ଲିମିଟେଡ୍ଠାରେ ଫ୍ଲିଟ୍ ସପୋର୍ଟ ସିପ୍ର ଜଳାବତରଣ କରିଛନ୍ତି।
4: ସେ ବିଲ୍ଡର୍ସ ଜାଣନ୍ତି ହେଁ କି କିଲ୍ କେବଳ ଜାହାଜ କା ଏକ ଷ୍ଟ୍ରକ୍ଚରାଲ କମ୍ପୋନେଣ୍ଟ ନହିଁ ହେ, କିଲ୍ ଉସ୍ ଜାହାଜ କି ଫାଉଣ୍ଡେସନ ହେ, କିଲ୍ ଉସ୍ ଜାହାଜ କି बैक बोन है। आज जो कील रखी गई है वह भारत की मैरिटाइम फ्यूचर की एक और मजबूत यह फाउंडेशन है, ऐसा मैं मानता हूं।
2: ଶ୍ରୀ ସିଂହ ଫ୍ଲିଟ୍ ସପୋର୍ଟ ସିପ୍ 5ର ଶିଳାନ୍ୟାସ କରିବା ସହ ଉନ୍ନତ ସ୍ଲିପ୍ୱେ 4 ଏବଂ 300 ଟନ୍ ଓଜନ ବିଶିଷ୍ଟ ଗୋଲିଆଥ୍ କ୍ରେନ୍ର ଉଦ୍ଘାଟନ କରିଛନ୍ତି। ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏହିସବୁ ବ୍ୟବସ୍ଥାଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ ଭାରତର ସାମୁଦ୍ରିକ ସାମରିକ କ୍ଷମତାକୁ ଦୃଢ଼ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
4: ହିନ୍ଦୁସ୍ତାନ ସିପ୍ୟାର୍ଡ ଲିମିଟେଡ୍ ଭାରତ କି ନେସନାଲ ମେରିଟାଇମ୍ କ୍ୟାପାବିଲିଟି କା କଷ୍ଟୋଡିଆନ ହେ। ପିଛଲେ 8 डिकेड से भी अधिक समय से एचएसएल ने देश की मैरिटाइम और डिफेंस रिक्वायरमेंट्स को पूरा करने में बहुत ही महत्वपूर्ण भूमिका का निर्वाह किया है।
2: से कहिछंती सूर्य नामक फ्लिट सपोर्ट शिप भारतीय नौसेनार शक्ति वृद्धि करिवो। 5ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ଗ୍ରହଣ ଚାଲିଛି। ତାମିଲନାଡୁର ମଦୁରନ୍ତକମ୍ ଏବଂ ଧରାପୁରମ୍ ଆସନରେ ପୂର୍ବାହ୍ନ 11:00 ସୁଦ୍ଧା 35.63%, ପୁଡୁଚେରୀର ଠତାୱାଡି ଏବଂ ପଶ୍ଚିମବଙ୍ଗର ରେଜିନଗରରେ 38.31% ଓ ନନ୍ଦୀଗ୍ରାମରେ 43.95% ମତଦାନ ହୋଇଥିବା ଜଣାପଡ଼ିଛି। ଆସାମର ନାଓଗାଁ ଲୋକସଭା ଆସନ ପାଇଁ ମଧ୍ୟ ଆଜି ମତଦାନ ଅନୁଷ୍ଠିତ ହେଉଛି। ଆସନ୍ତା ଶୁକ୍ରବାର ଏହି ଆସନଗୁଡ଼ିକରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।

ଜାତୀୟ ଟେଲିମେଡିସିନ୍ ସେବା ଇ ସଞ୍ଜୀବନୀ 50 କୋଟି ଟେଲି ପରାମର୍ଶ ପ୍ରଦାନ କରି ରେକର୍ଡ ସ୍ଥାପନ କରିଛି। ବୈଷୟିକ ଜ୍ଞାନକୌଶଳ ଜରିଆରେ ଲୋକମାନଙ୍କ ନିକଟରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା କ୍ଷେତ୍ରରେ ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର ସମସ୍ତ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏପର୍ଯ୍ୟନ୍ତ 50 କୋଟିରୁ ଅଧିକ ଟେଲିପରାମର୍ଶ କରାଯାଇଛି। ସୂଚନା ଅନୁଯାୟୀ ଦେଶର ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟେଲିମେଡିସିନ୍ର ଗୁରୁତ୍ୱ ବୃଦ୍ଧି ପାଇଛି। ବିଶେଷକରି ଗ୍ରାମାଞ୍ଚଳ, ଦୂରବର୍ତ୍ତୀ ଅଞ୍ଚଳ ଏବଂ ସ୍ୱାସ୍ଥ୍ୟସେବା ସୁବିଧାରୁ ବଞ୍ଚିତ ଥିବା ଅଞ୍ଚଳର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା କ୍ଷେତ୍ରରେ ଏହି ସେବା ଗୁରୁତ୍ୱ ବହନ କରୁଛି। ମନ୍ତ୍ରଣାଳୟ କହିଛି ଡିଜିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଇ ସଞ୍ଜୀବନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଦେଶର ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଟେଲିମେଡିସିନ୍ ସେବା ସବୁଠାରୁ ବଡ଼ ବ୍ୟବସ୍ଥା ଭାବେ ସଫଳତା ଲାଭ କରିଛି। ଏଥିରେ ଲୋକମାନେ ଡାକ୍ତରଖାନା କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ର ନ ଯାଇ ମଧ୍ୟ ଡାକ୍ତରଙ୍କ ପରାମର୍ଶ ପାଇପାରୁଛନ୍ତି। ଇ ସଞ୍ଜୀବନୀ ଅଧୀନରେ ଦେଶରେ 1,42,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, 19,000 ଅଧିକ ମେଡିକାଲ ହବ୍ ଏବଂ 901 ଅନ୍ଲାଇନ୍ ମେଡିକାଲ ଓପିଡି କାର୍ଯ୍ୟ କରୁଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ବିକଶିତ ଭାରତ, ଗ୍ରାମୀଣ ରୋଜଗାର ଏବଂ ଆଜୀବିକା ମିଶନ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧିନିୟମ 2025 ଅନ୍ତର୍ଗତ ଅନୁମୋଦିତ କାର୍ଯ୍ୟର ସୂଚୀ ପ୍ରକାଶ କରିଛନ୍ତି। ଏଥିରେ ଗ୍ରାମାଞ୍ଚଳ କାର୍ଯ୍ୟ ଢାଞ୍ଚା ଅନ୍ତର୍ଗତ 375 ଅନୁମୋଦିତ କାର୍ଯ୍ୟ ପ୍ରକାର ରହିଛି। ପୂର୍ବରୁ ଏହି ଯୋଜନାରେ 266 ପ୍ରକାର କାର୍ଯ୍ୟ ରହିଥିବାବେଳେ ଏବେ ଏହାକୁ 41% ବୃଦ୍ଧି କରାଯାଇଛି। ମୁଖ୍ୟତଃ 4 ଭାଗରେ ଏହାକୁ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଉଛି ଜଳ ସୁରକ୍ଷା, ମୁଖ୍ୟ ଗ୍ରାମୀଣ ଭିତ୍ତିଭୂମି ସଂରଚନା, ଆଜୀବିକା ସମ୍ପର୍କିତ ଜଟିଳ ପାଣିପାଗ ପରିସ୍ଥିତି ଏବଂ ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ ସ୍ୱତନ୍ତ୍ର ପଦକ୍ଷେପ। ଏହିସବୁ କାର୍ଯ୍ୟ ଗ୍ରାମସଭା ଦ୍ୱାରା ଅନୁମୋଦିତ ବିକଶିତ ଗ୍ରାମପଞ୍ଚାୟତ ଯୋଜନାରେ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯିବ। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଅନିୟମିତତା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବରଖାସ୍ତ କରିବା ଦାବିରେ ଆଜି ବିରୋଧୀ ଦଳମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂସଦ ଭବନରୁ ନିର୍ବାଚନ ସଦନ ଦେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ମୁଖ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା କରିବାବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଆକାଶବାଣୀ ଭବନ ନିକଟରେ ଅଟକାଇଥିଲେ। କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏବଂ ଅନ୍ୟ ବିରୋଧୀ ଦଳର ସାଂସଦମାନେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ରେ ଧାରଣାରେ ବସିଥିଲେ। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାଜଭୂଷଣ ଚୌଧୁରୀ କହିଛନ୍ତି ଭାରତ ଜନଭାଗିଦାରୀ ଏବଂ ସହଯୋଗ ସଂଘୀୟ ଭିତ୍ତିରେ ସବୁଠାରୁ ବୃହତ୍ ଜଳ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଜଳ ନବସୃଜନ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଡକ୍ଟର ଚୌଧୁରୀ କହିଛନ୍ତି ଜଳ ଆବଶ୍ୟକତା ଦେଖାଦେଉଥିବା ରାଜ୍ୟଗୁଡ଼ିକରେ ଗ୍ରାମୀଣ ବିକାଶ ପଦକ୍ଷେପ ଜରିଆରେ 1,58,00,000 ଭୂତଳ ଜଳ ସଂରଚନା ସୃଷ୍ଟି କରାଯାଇଛି। ମନ୍ତ୍ରୀ କହିଛନ୍ତି ଏହି ପଦକ୍ଷେପ ଜରିଆରେ 1,81,000 ଏକର ପରିମିତ ଜଳ ଉତ୍ସକୁ ଏଥିରେ ସାମିଲ କରାଯାଇଛି। ସେ କହିଛନ୍ତି ଦୃଢ଼ ଶାସନ ବ୍ୟବସ୍ଥା, ଗୋଷ୍ଠୀ ଭାଗିଦାରିତା, ପ୍ରଯୁକ୍ତିବିଦ୍ୟା ନବସୃଜନ ଏବଂ ସମ୍ମିଳିତ ଭାଗିଦାରିତା ଯୋଗୁଁ ଦେଶରେ ଜଳ ସଂରକ୍ଷଣ କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଘଟିଛି। ଏହି ଦୁଇଦିନିଆ ଜଳ ନବସୃଜନ ସମ୍ମିଳନୀରେ ସମନ୍ୱିତ ଜଳ ପରିଚାଳନା ପଦକ୍ଷେପଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। ଜଳ ସମ୍ପଦର ସଠିକ୍ ପରିଚାଳନା ଏବଂ ବ୍ୟବହାର ଉପରେ ଗୁରୁତ୍ୱ ଦେଇ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ସମାବେଶୀ ଜଳ ସଂରକ୍ଷଣ ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ମନଗଢ଼ା ସିସିଟିଭି ଫୁଟେଜ୍ ଅପ୍ଲୋଡ୍ କରି ପୁଲିସ୍ର ଭାବମୂର୍ତ୍ତି କ୍ଷୁଣ୍ଣ କରୁଥିବା ଅଭିଯୋଗରେ ଜଣେ ସାମ୍ବାଦିକଙ୍କୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି। ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିସିପି ମନଜିତ ସେହରାନ କହିଛନ୍ତି ଯେ ନୂଆଦିଲ୍ଲୀର ସାଇବର ଥାନାରେ ଏ ସମ୍ପର୍କରେ ଏକ ଏତଲା ରୁଜୁ ହୋଇଛି। ଅନୁସନ୍ଧାନ ସମୟରେ ଜଣାପଡ଼ିଛି ହରିୟାଣାର ଏହି ବ୍ୟକ୍ତି ଜଣକ ତାଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ କୃତ୍ରିମ ବୁଦ୍ଧିମତା କୌଶଳ ପ୍ରୟୋଗ କରି ମନଗଢ଼ା ଫୁଟେଜ୍ ତିଆରି କରୁଥିଲେ। ବିଦ୍ୟାଳୟଗୁଡ଼ିକ ପାଇଁ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଚିଠାନୀତି ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ଯୋଶୀ ଶିକ୍ଷା ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ଏ ସମ୍ପର୍କରେ ବିସ୍ତୃତ ବିଚାର ବିମର୍ଶ କରିଛନ୍ତି। ଏକ ଉପଯୋଗୀ ତଥା ସମାବେଶୀ ବିଦ୍ୟାଳୟ ପରିବେଶକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ହରମନପ୍ରୀତ କୌର ସମସ୍ତ 3 ଫର୍ମାଟ୍ରୁ ଅଧିନାୟିକା ପଦରୁ ଅବ୍ୟାହତି ନେଇଛନ୍ତି। 37 ହରମନପ୍ରୀତ ଗୁଆହାଟୀଠାରେ ଅନୁଷ୍ଠିତ ବିସିସିଆଇର ସମୀକ୍ଷା ବୈଠକ ପରେ ଏହି ନିଷ୍ପଭି ବିଷୟ ଘୋଷଣା କରିଛନ୍ତି। ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ଗତବର୍ଷ ଦିନିକିଆ ବିଶ୍ୱକପ୍ ଜିତିବା ସହ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲା। ଭାରତ ଓ ୱେଷ୍ଟଇଣ୍ଡିଜ୍ ପୁରୁଷ ଦଳ ମଧ୍ୟରେ 5 ଟି20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ

0: Nam. Polling underway for by-elections to 5 assembly constituencies in Tamil Nadu, Puducherry and West Bengal and 1 Lok Sabha seat in Assam. E-Sanjeevani crosses 50 crore teleconsultations, marking a milestone in India's digital healthcare initiative. World Bank raises India's GDP growth projection by 0.5% to 7.1% for the current fiscal. And India to take on West Indies in the first T20 match at Lucknow this evening. With that, we end the midday news.
1: ଶୁଣିଲେ ମିଡ୍ଡେ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଅଗ୍ନିପଥ ଚଳଚ୍ଚିତ୍ରରୁ। ସୋନୁ ନିଗମ ଗାଇଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ରଚନାରୁ। ସଙ୍ଗୀତ ପରିଚାଳନା ଅଜୟ ଅତୁଲ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଆଇ ହେଟ୍ ଲଭ୍ ଷ୍ଟୋରିଜ୍ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ସଫକ୍ ତମାନତ ଅଲ୍ଲୀ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ବିଶାଲ ଦଦଲାନୀ। ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଏବଂ ଶେଖର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ତୁମ୍ ମିଲେ ଚଳଚ୍ଚିତ୍ରରୁ ଗୀତଟି ଶିଳ୍ପୀ କେକେ ଗାଇଛନ୍ତି କୁମାର ଏବଂ ସୟିଦ କ୍ୱାଦ୍ରିଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଉଦ୍ୟୋଗୀ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ହାଲ୍ ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟର କରିବେ ସମୀକ୍ଷା। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ଅଧୀନରେ ଆଜିଠାରୁ ଆରମ୍ଭ ହୋଇଛି ଅନ୍ଲାଇନ୍ ଆବେଦନ, ଏବଂ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଜାରି ରହିଛି ପ୍ରତ୍ୟାହାର ପ୍ରକ୍ରିୟା। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 9 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଉଦ୍ୟୋଗୀ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଏସ୍ଏସ୍ଜି ସୁଧ ଫେରସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତିର 1,79,000 ଉର୍ଦ୍ଧ୍ୱ ଏସ୍ଏସ୍ଜିଙ୍କୁ ଏହି ପର୍ଯ୍ୟାୟରେ 99,22,00,000 ଟଙ୍କାର ସୁଧ ଅର୍ଥ ପ୍ରଦାନ କରାଯାଇଛି। 2025-26 ଆର୍ଥିକ ବର୍ଷରେ 380,763 ଏସ୍ଏସ୍ଜିଙ୍କୁ 24.31 କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ମହିଳାଙ୍କ ସ୍ୱପ୍ନ, ଉଦ୍ୟମ ଓ ଆତ୍ମନିର୍ଭରତାର ପରିକଳ୍ପନା ପାଇଁ ଏହି ନିବେଶ କରାଯାଉଛି। ଏସ୍ଏସ୍ଜି ମହିଳାମାନେ ଉଦ୍ୟୋଗୀ, ଉତ୍ପାଦକ, ରୋଜଗାର ସୃଷ୍ଟିକର୍ତ୍ତା ଏବଂ ନିଜ ପରିବାର ଓ ସମାଜର ଆର୍ଥିକ ପରିବର୍ତ୍ତନର ନେତୃତ୍ୱ ନେଉଥିବା ଶକ୍ତିଦାତ୍ରୀ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ଆମ ଏସ୍ଏସ୍ଜି ମାନେ ଋଣ ନେଉଥିବା ମହିଳା ନୁହନ୍ତି, ଏମାନେ ହେଉଛନ୍ତି ଉଦ୍ୟୋଗୀ, ଉତ୍ପାଦକ, ରୋଜଗାରର ସୃଷ୍ଟିକର୍ତ୍ତା, ନିଜ ପରିବାର ଏବଂ ସମାଜର ଆର୍ଥିକ ପରିବର୍ତ୍ତନର ନେତୃତ୍ୱ ନେଉଥିବା ଶକ୍ତିଦାତ୍ରୀମାନେ। ଲକ୍ଷ୍ୟ ଏସ୍ଏସ୍ଜିରୁ ଏଣ୍ଟରପ୍ରାଇଜେସ୍, ଏଣ୍ଟରପ୍ରାଇଜେସ୍ରୁ ମାର୍କେଟ୍ ଏବଂ ମାର୍କେଟ୍ରୁ ସଷ୍ଟେନେବୁଲ୍ ଇନକମ୍ ହେବା ଦରକାର। ଏଥିପାଇଁ ସହଜ ଏବଂ ସୁଲଭ ଋଣର ଅତ୍ୟନ୍ତ ଆବଶ୍ୟକ ଅଛି, ଏବଂ ଋଣର ସୁଧଭାର କମେଇବା ମାଧ୍ୟମରେ ଇଣ୍ଟରେଷ୍ଟ ସବ୍‌ଭେନ୍‌ସନ୍ ଆମ ମହିଳାଙ୍କ ପାଇଁ ଏକ ବଡ଼ ସାହାଯ୍ୟ ଏବଂ ସହଯୋଗ କରୁଛି।
0: ଏସ୍ଏସ୍ସିଙ୍କୁ ସାମର୍ଥ୍ୟ ଉଦ୍ୟୋଗୀ ଭାବେ ବିବେଚନା କରିବା ପାଇଁ ବ୍ୟାଙ୍କର୍ସକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ, ବିଭିନ୍ନ ଜିଲ୍ଲାର ଏସ୍ଏସ୍ଜି ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଅପରାହ୍ନରେ

0: ଭୁବନେଶ୍ୱରରେ ପହଞ୍ଚବେ। ଏହି ଅବସରରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ମନ୍ତ୍ରୀ ଶ୍ରୀ ସିଂ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନରେ ଜନସେବାକୁ ଆସନ୍ତାକାଲି 25 ବର୍ଷ ପୂରୁଛି। ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏବଂ ପରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନିରନ୍ତର ଜନସେବା କ୍ଷେତ୍ରରେ ବ୍ରତୀ ରହିଛନ୍ତି। ଏହି ଅବସରରେ ଆସନ୍ତାକାଲି ଦେଶବ୍ୟାପୀ ସେବାଜ୍ୟୋତି ଯାତ୍ରା ଓ ବିକଶିତ ଭାରତ ସଂକଳ୍ପ ସଭାମାନ ଆୟୋଜନ କରାଯିବ। ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ 30ଟିଯାକ ଜିଲ୍ଲାରେ ପ୍ରଭାରୀ ମନ୍ତ୍ରୀ ଏବଂ ସ୍ଥାନୀୟ ଜନପ୍ରତିନିଧି ଓ ସମାଜର ବିଭିନ୍ନ ବର୍ଗ ସମାରୋହରେ ଯୋଗଦେବେ। ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ସେବାଜ୍ୟୋତି ଛକ ଚିହ୍ନଟ କରାଯାଇ ପ୍ରତୀକାତ୍ମକ ବିକଶିତ ଭାରତ ସଂକଳ୍ପ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦେଶବ୍ୟାପୀ ଜାତୀୟ ଟେଲିମେଡିସିନ୍ ସେବା ଇ ସଞ୍ଜୀବନୀ 50 କୋଟି ଟେଲିପରାମର୍ଶ ଇତିମଧ୍ୟରେ ସମ୍ପୂର୍ଣ୍ଣ କରିଛି। ନାଗରିକଙ୍କୁ ଡିଜିଟାଲ୍ ମାଧ୍ୟମ ଉପଯୋଗ ଦ୍ୱାରା ସୁଲଭ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବାରେ ଏହି ସେବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହା ପ୍ରଭାବିତ ଢଙ୍ଗରେ କାର୍ଯ୍ୟକାରୀ ହେଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବାକୁ ପହଞ୍ଚାଇବାରେ ଏହି ପଦକ୍ଷେପ ଉପଯୋଗୀ ସାବ୍ୟସ୍ତ ହୋଇଛି। ଡିଜିଟାଲ୍ ସ୍ୱାସ୍ଥ୍ୟ ଇକୋସିଷ୍ଟମ୍ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଇ ସଞ୍ଜୀବନୀ ବିଶ୍ୱବ୍ୟାପୀ ସବୁଠାରୁ ବୃହତ୍ ଟେଲି ପରାମର୍ଶ ଭାବେ ମାନ୍ୟତା ଲାଭ କରିଛି। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି। ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଏଥିରେ ଯୋଗ ଦେଇଥିଲେ। ଗତମାସର ବିଭାଗୀୟ ଉଲ୍ଲେଖନୀୟ କାର୍ଯ୍ୟ ରାଜ୍ୟର ରାଜସ୍ୱ ଆଦାୟ ଏବଂ ବ୍ୟୟ ସ୍ଥିତି ସମୀକ୍ଷା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି। ନୟାଗଡ଼ ଜିଲ୍ଲାରେ 25ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ସ୍ଥିତି ରିପୋର୍ଟ ଉପସ୍ଥାପନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ଅଧୀନରେ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ର ପୁରୀରେ ରାଇ ଦାମୋଦର ବ୍ରତ ପାଇଁ ହବିଷ୍ୟାଳିମାନେ ଏହି ଆବେଦନ କରିପାରିବେ। ଚଳିତ ବର୍ଷ ବୃନ୍ଦାବତୀ ନିବାସ ପୌର କଲ୍ୟାଣ ମଣ୍ଡପ ଏବଂ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଦି 3ଟି ସ୍ଥାନରେ 2500 ହବିଷ୍ୟାଳିଙ୍କ ନିଃଶୁଳ୍କ ରହଣି ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଇଚ୍ଛୁକ ହବିଷ୍ୟାଳି ଇ ଡିଷ୍ଟ୍ରିକ୍ଟ .odisha.gov.in ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିବାକୁ କୁହାଯାଇଛି। ଧାର୍ଯ୍ୟ 2500 ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କରେ।
1: କନ୍ୟା ସନ୍ତାନଙ୍କ ସୁରକ୍ଷା ଶିକ୍ଷା ଓ ସଶକ୍ତିକରଣକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର 2015 ଜାନୁଆରୀ ମାସ 22 ତାରିଖରେ ହରିୟାଣାର ପାନିପଥରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଶୁଭାରମ୍ଭ କରିଥିଲେ। କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ଭେଦଭାବରେ ପରିବର୍ତ୍ତନ କନ୍ୟାଭୂଣ ହତ୍ୟାକୁ ରୋକିବା ସୁରକ୍ଷା ସୁନିଶ୍ଚିତ ଓ ଶିକ୍ଷାକୁ ପ୍ରୋହାହନ କରିବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। କନ୍ୟା ସନ୍ତାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବା ପରିପ୍ରେକ୍ଷୀରେ ନୟାଗଡ଼ ସମେତ ଦେଶର 100ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା କ୍ଷେତ୍ରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଶିକ୍ଷା ସ୍ୱାସ୍ଥ୍ୟ ଓ ପୁଲିସ୍ ବିଭାଗର ମିଳିତ ସହଯୋଗରେ ଯୋଜନା ଚାଲିଥିବା ବେଳେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। କମିଟି ପ୍ରତି 3 ମାସରେ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରୁଛି। ବର୍ତ୍ତମାନ ଜିଲ୍ଲାରେ 1000 ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା 855 ରହିଛି। ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଗ୍ରାମଗୁଡ଼ିକରେ ପୋଷ୍ଟର ଲଗାଯିବା ସହ ପ୍ରଚାରପତ୍ର ବଣ୍ଟନ କରାଯାଉଛି। ବିଦ୍ୟାଳୟ ସ୍ତରରେ ଲିଙ୍ଗଗତ ସମାନତା କିଶୋରୀ ସ୍ୱାସ୍ଥ୍ୟ ଆତ୍ମରକ୍ଷା ଓ ଝିଅମାନଙ୍କ ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଷ୍ଣୁପ୍ରିୟା ସେଠୀ ଆକାଶବାଣୀକୁ କହିଛନ୍ତି
2: ବେଟି ବଚାଓ ବେଟି ପଢ଼ା କାର୍ଯ୍ୟକ୍ରମରେ ସେକ୍ସ ରେସିଓ ଏବଂ ଚାଇଲ୍ଡ ମ୍ୟାରେଜ୍କୁ କମାଇବା ପାଇଁ ତୃଣମୂଳ ସ୍ତରରେ ସମସ୍ତେ ଲାଗିଛୁ। ଜିଲ୍ଲା ସ୍ତରରେ ବ୍ଲକ ସ୍ତରରେ କନ୍ଭର୍ଜେନ୍ସ ମିଟିଂ ସବୁ ହୋଇଛି, ଆଉ କମିଟି ବି ଫର୍ମେସନ୍ ହୋଇଛି। ସେଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ, ସେଥିରେ ସେମାନେ

0: ଆକ୍ସନ ପ୍ଲାନ ବି କରିଛନ୍ତି। ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରରେ ଯୋଉ ୱାର୍କସପ ହୋଇଛି ସେଥିରେ ସବୁ କିଶୋରୀ ବାଳିକା ଝିଅମାନଙ୍କୁ ଅନଲାଇନ ସେଫ୍ଟି, ସାଇବର ବୁଲିଂ, ସେକ୍ସ ରେସିଓ, ଇକୋନୋମିକ ରାଇଟ୍ସ, ପଲିଟିକାଲ ରାଇଟ୍ସ ଏହିସବୁ ଉପରେ ବିଭିନ୍ନ ପ୍ରକାର ରିସୋର୍ସ ପର୍ସନ ମାନଙ୍କର ମାଧ୍ୟମରେ ଆମେ ତାଙ୍କୁ ଟ୍ରେନିଂ ଦେଇଛୁ।
1: ବେଟି ବଚାଓ ବେଟି ପଢ଼ାଓ ଅଭିଯାନ କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଏହା ଶିଶୁକନ୍ୟାଙ୍କ ପ୍ରତି ସାମଗ୍ରିକ ଭାବେ ସାମାଜିକ ସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ମହତ ଉଦ୍ଦେଶ୍ୟ। ନୟାଗଡ଼ରୁ ବିଶ୍ୱନାଥ ପ୍ରତାପ ପଟ୍ଟନାୟକଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍କୃତିରେଖା ତାରିଣୀ।
2: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍ ଆସେସ୍ମେଣ୍ଟ ପରୀକ୍ଷାଫଳ ଆସନ୍ତା ଗୁରୁବାରଠାରୁ ଅନ୍ଲାଇନ୍ରେ ଅପ୍ଲୋଡ଼ କରାଯିବ। ଏହି ପ୍ରକ୍ରିୟା 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ହାଇସ୍କୁଲ୍ର ମୁଖ୍ୟ ତଥା ନୋଡାଲ୍ ସେଣ୍ଟରଗୁଡ଼ିକୁ ଏନେଇ ଅବଗତ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ସାଇଟ୍ www.bscodisha.ac.inରେ ସକାଳ 6ଟାରୁ ରାତି 8ଟା ପର୍ଯ୍ୟନ୍ତ ପରୀକ୍ଷାଫଳ ଅପ୍ଲୋଡିଂ ପାଇଁ ଲିଙ୍କ୍ ଉପଲବ୍ଧ ରହିବ ବୋଲି ବୋର୍ଡ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସାହାଣୀ କପ୍ ସିନିୟର ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯିବ। ଭୁବନେଶ୍ୱର ୟୁନିଟ୍ 1 ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଅପରାହ୍ନ 5ଟାରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ କଟକ ଓ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପରସ୍କରକୁ ଭେଟିବେ। ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି। ହରିୟାଣାରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ରହିଛି। ଏହା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଏବଂ ଆଖପାଖ ଅଞ୍ଚଳରୁ ଉତ୍ତର ବଙ୍ଗୋପସାଗରରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହାର ପ୍ରଭାବରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ଆଗାମୀ 2 ଦିନ ପର୍ଯ୍ୟନ୍ତ ରାଜ୍ୟର 37ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜ୍ୟ ସରକାରଙ୍କ ମହିଳାଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଏବଂ ଉଦ୍ୟୋଗୀ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ହାଲ୍ ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟର କରିବେ ସମୀକ୍ଷା। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ଅଧୀନରେ ଆଜିଠାରୁ ଆରମ୍ଭ ହୋଇଛି ଅନ୍ଲାଇନ୍ ଆବେଦନ। ଏବଂ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଜାରି ରହିଛି ପ୍ରତ୍ୟାହାର ପ୍ରକ୍ରିୟା। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 9ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଟିକେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5ଟାରେ। ଏଥିରେ ଆଲୋଚନାରେ ଶୁଣିବେ ବନ୍ୟଜନ୍ତୁ ବଞ୍ଚିଲେ ପ୍ରକୃତି ବଞ୍ଚିବ। ଅପରାହ୍ନ 5:30ରେ ପ୍ରଚାର କରିବ ହାଲୋ ଚୈତିଜନ କାର୍ଯ୍ୟକ୍ରମ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ଉଦୟ ଭାରତ, 6:55ରେ ଆଜିର ପ୍ରସଙ୍ଗ, ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ, ଏବଂ ରାତି 7:30ରେ ପ୍ରଚାର କରିବୁ କିଷାନବାଣୀ କାର୍ଯ୍ୟକ୍ରମ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:10ରେ। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30ରେ। ତଥ୍ୟ ସମ୍ବଳିତ ରୂପକ ଆମେ ପ୍ରଚାର କରିବୁ ରାତି 9:30ରେ। ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30ରେ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:57। ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣମାନେ ଶୁଣିପାରିବେ ଏଫ୍ଏମ୍ର 103.6 ମେଗାହର୍ସ ଯୋଗେ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ କାର୍ଯ୍ୟକ୍ରମ। ଅପରାହ୍ନ 5:00 ଆରମ୍ଭ କରିବ ଆଜିର ସାନ୍ଧ୍ୟ ଅଧିବେଶନ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ।

हर अदा मस्ताना सर से।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ ପାଞ୍ଚଟା। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 MHz ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଆସନ୍ତୁ ଶୁଣିବା ଯୁବ ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ବିଶେଷ ପ୍ରସ୍ତୁତି ଯୁବବାଣୀ କାର୍ଯ୍ୟକ୍ରମ।

0: ସନ୍ଧ୍ୟା ଆସିଛି ଦେଖ ସଜେଇ ଆକାଶ, ତାରା ହସୁଅଛି ହୋଇ ଉଲ୍ଲାସ, ଶୀତଳ ପବନର ଏଇ ମଧୁର ସ୍ୱର, ଯେତେ କଥା ଅଛି ସବୁ ହୃଦୟର।
1: ଆମ ଗାଁ ନଈ ଜଙ୍ଗଲ ମାଟି, ତା ସହ ଯୋଡ଼ା ଆମ ଜୀବନ କାହାଣୀ। ସକାଳର ସୂର୍ଯ୍ୟ, ସନ୍ଧ୍ୟାର

0: ପବନ ସେଥିରୁ ମିଳେ ମନକୁ ଶାନ୍ତିର ସ୍ପନ୍ଦନ।
1: ସବୁଜ କ୍ଷେତ ଗଛର ଛାଇ, ପୋଖରୀ ପାଣିରେ ଆକାଶ ଛାଇ, ପକ୍ଷୀର ଡାକ ମାଟିର ଗନ୍ଧ, ଆମ ଜଙ୍ଗଲ ପାହାଡ଼ ସବୁଠୁ ସୁନ୍ଦର ସମ୍ପଦ।
0: ଆଜି ଯେତେ ଆଗେ ଗଲେ ପଛେ ଆମେ ଖୋଲା ପକ୍ଷୀ ଆକାଶ ମନେ ପଡ଼େ ପ୍ରତିକ୍ଷଣେ। ଆସ ସଭିଏ ମିଶି ଶପଥ ନେବା ପରିବେଶକୁ ଆମର ସ୍ୱଚ୍ଛ ରଖିବା।
1: ଏ ସନ୍ଧ୍ୟା ହେଉ ସ୍ମୃତିର ଗୀତ, ପ୍ରତିଟି ମୁହୂର୍ତ୍ତେ ଆନନ୍ଦମେତ। ସ୍ନେହର ଶୁଭେଚ୍ଛା ସହିତ କରୁଛୁ ଆପଣ ସମସ୍ତଙ୍କୁ ସ୍ୱାଗତ। ତେବେ ସାଥୀ, ସବୁଦିନ ସନ୍ଧ୍ୟା ପରି ଆଜିର ମଧ୍ୟ ଏହି ସନ୍ଧାନ ଅଗଣାରେ ଆମେ ଆସି ଉପସ୍ଥିତ ହୋଇସାରିଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର
0: ଆଉ ମୁଁ ନରେନ୍ଦ୍ର ହରିଜନ।
2: ନମସ୍କାର।

0: ବିବାରେ ଲାଗିଛି।
1: ହଁ ଶ୍ରୋତା ବନ୍ଧୁ, ବରଫ ତରଳିବା ଓ ସମୁଦ୍ର ଜଳ ଉତ୍ତପ୍ତ ହୋଇ ପ୍ରସାରିତ ହେବା ଯୋଗୁଁ ସମୁଦ୍ର ଜଳସ୍ତର ବଢ଼ୁଛି। ଏହା ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଅଛି। ଅନିୟମିତ ବର୍ଷା, ମରୁଡ଼ି ଓ ଅତ୍ୟଧିକ ତାପମାତ୍ରା ଫଳରେ ଫସଲ ଉତ୍ପାଦନ କମି କମି ଯାଉଛି।
0: କେବଳ ଯେ ଫସଲ ଉତ୍ପାଦନ କମୁଛି ତାହା ନୁହଁ, ଉଦ୍ଭିଦ ଓ ପ୍ରାଣୀ ସେମାନଙ୍କର ବାସସ୍ଥାନ ହରାଉଛନ୍ତି, ଯାହାକି ପରିବେଶର ସନ୍ତୁଳନକୁ ପ୍ରଭାବିତ କରୁଛି। ତା ସହିତ ମାନବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ରହିଛି। କେତେବେଳେ ଅତ୍ୟଧିକ ଗରମ ହେଉଛି ତ କେତେବେଳେ ଅତ୍ୟଧିକ ଥଣ୍ଡା ହେଉଛି, ପୁଣି ବାୟୁ ପ୍ରଦୂଷଣ ତ ହେବାରେ ହିଁ ଲାଗିଛି, ଏବଂ ତା ସହିତ ମଶାବାହିତ ରୋଗ ଯେମିତିକି ଡେଙ୍ଗୁ, ମ୍ୟାଲେରିଆ, ଏସବୁ ମାନବ ସ୍ୱାସ୍ଥ୍ୟ ପ୍ରତି ପ୍ରକୃତରେ ଏକ ଗଭୀର ଚିନ୍ତାର ବିଷୟ ପାଲଟିଛି। ସାଥୀ, କେବଳ ଏହା ଫସଲ ଉତ୍ପାଦନ କମେଇବା କିମ୍ବା ଉଦ୍ଭିଦ ପ୍ରାଣୀମାନଙ୍କର ବାସସ୍ଥାନ ହରାଇବା କିମ୍ବା ମାନବ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ଏତିକିରେ ହିଁ ସୀମିତ ନୁହଁ, ତାହା ସହିତ ଏହା ଦେଶର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି। ଲୋକଙ୍କର ଜୀବିକା, ଘରବାଡ଼ି ଏବଂ ସାମାଜିକ ଜୀବନ ଏହାଦ୍ୱାରା ବହୁଳ ଭାବରେ ପ୍ରଭାବିତ ହେଉଛି, ଏବଂ ବିଶେଷ କରି ଗରିବ ଆଉ ଦୁର୍ବଳ ବର୍ଗର ଲୋକ ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି।
1: ଜଳବାୟୁ ପରିବର୍ତ୍ତନ କେବଳ ପରିବେଶ ଜନିତ ସମସ୍ୟା ତାହା ନୁହେଁ, ଏହା ଏକ ଗମ୍ଭୀର ସାମାଜିକ, ଆର୍ଥିକ ଓ ବିଶ୍ୱସ୍ତରୀୟ ସମସ୍ୟା। ଏହାର ପ୍ରଭାବ ଭବିଷ୍ୟତ ପିଢ଼ି ଉପରେ ମଧ୍ୟ ପଡ଼ିପାରେ। ତେଣୁ ସରକାର, ସମାଜ ଓ ପ୍ରତ୍ୟେକ ନାଗରିକ ମିଳିତ ଭାବେ ପରିବେଶ ସୁରକ୍ଷା କରିବା ଆବଶ୍ୟକ।
0: ହଁ ସାଥୀ, ତାହେଲେ ବନ୍ୟଜନ୍ତୁ, ଯାହାକି ଆମ ପ୍ରକୃତିର ଏକ ମୁଖ୍ୟ ଅମୂଲ୍ୟ ସମ୍ପଦ, ବନ୍ୟଜନ୍ତୁ ବଞ୍ଚି ରହିଲେ ପ୍ରକୃତି ମଧ୍ୟ ବଞ୍ଚି ରହିବ। ତେବେ ସାଥୀ, ଆମ ପ୍ରକୃତିକୁ ବଞ୍ଚାଇ ରଖିବାକୁ ହେଲେ ଏବଂ ଜଳବାୟୁ ପରିବର୍ତ୍ତନକୁ କିଛି ମାତ୍ରାରେ ମଧ୍ୟ ନିୟନ୍ତ୍ରିତ କରିବାକୁ ହେଲେ ବନ୍ୟଜନ୍ତୁ ଆମ ପାଇଁ ଏକ ଅମୂଲ୍ୟ ସମ୍ପଦ। ତେବେ ଚାଲନ୍ତୁ ଏ ସମ୍ପର୍କରେ ଶୁଣିବା ଏକ ସୁନ୍ଦର ଆଲୋଚନା, ଯାହାର ବିଷୟ ରହିଛି ବନ୍ୟଜନ୍ତୁ ବଞ୍ଚିଲେ ପ୍ରକୃତି ବଞ୍ଚିବ, ଯାହାକୁ ନେଇ ଆସିଛନ୍ତି ମାମା ମିଶ୍ର ଅପା।

0: ତାପରେ ସଚେତନ ବାର୍ତ୍ତା ଦଉଛନ୍ତି, ଆୱାରନେସ, ଯେତେ ଆମେ ଆୱାରନେସ ସ୍ପ୍ରେଡ କରିପାରିବା, କାହିଁକି ଆମର ଏମିତି ଆମର ସବୁ ଆନିମଲ ବିରିକା ଜୀବଜନ୍ତୁ ବିରିକା ସବୁ ଏତେ ରହୁନାହାନ୍ତି ବୋଲି ତ ଆମେ ଅଲଗା ଦେଶରୁ ଅନ୍ୟମାନଙ୍କ ପାଇଁ ଆଣୁଛେ ନା ସବୁ ସୌନ୍ଦର୍ଯ୍ୟ, ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିବା ପାଇଁ, କାହିଁକି ନା କାହିଁକି ଆମେ ସବୁ ବୃକ୍ଷରୋପଣ କରିବା ପାଇଁ ସରକାର କହୁଛନ୍ତି ବୃକ୍ଷ ଲଗାଓ, କାହିଁକି ସେ ବୃକ୍ଷ ଦ୍ଵାରା ହିଁ ସେମାନେ ଜୀବଜନ୍ତୁ ମାନେ ଔଷଧ ନିଜେ ବନେଇ ପାରନ୍ତି, ନିଜେ ୟୁଜ କରିପାରନ୍ତି, ତାପରେ ଫୁଡ୍ ବି ନେଇପାରନ୍ତି, ତାପରେ ଅକ୍ସିଜେନ୍ ବି ନେଇପାରନ୍ତି, ତ ଆମକୁ ଆମ ସ୍ୱାର୍ଥ ଛାଡିକି ଆମେ ଜୀବଜନ୍ତୁର ଭଲ ପାଇଁ ବି ଆମ ପ୍ରକୃତିର ଭଲ ପାଇଁ ଆମକୁ କିଛି କରିବାକୁ ପଡିବ, ଆୱାରନେସ୍ ଶୁଡ୍ ବି ମଷ୍ଟ, ତ ଆମେ ସବୁବେଳେ ଆୱାରନେସ୍ ସମସ୍ତଙ୍କୁ ମାନେ ଦବା ନିହାତି ଦରକାର। ଆଣ୍ଡ ଆଉ ଗୋଟେ କଥା ହେଲା, ଆଉ କାହିଁ ନା କାହିଁ ଯଦି ଆମର ଲାଇକ ଆମର ଯଦି ଆମର ଜୀବଜନ୍ତୁ ମାନେ ହାର୍ମ ହେବେ, ୱାଇଲ୍ଡ ଲାଇଫ୍ ହାର୍ମ ହବ, ତ ଆମର ପ୍ରକୃତି ବି ହାର୍ମ ହବ ବା ନେଚର ହାର୍ମ ହବ, ନେଚର ହାର୍ମ ହେଲେ ଆମ ହ୍ୟୁମାନ ରେ ବି ହ୍ୟୁମାନ ଉପରେ ବି ଆଫେକ୍ଟ ପଡିବ, ତ ମୁଁ ଏତିକି କହିବି ଇଫ୍ ୟୁ ୱିଲ୍ ପ୍ରୋଟେକ୍ଟ ୱାଇଲ୍ଡ ଲାଇଫ୍ ଦେନ୍ ୟୁ ୱିଲ୍ ପ୍ରୋଟେକ୍ଟ ନେଚର, ଇଫ୍ ୱିଲ୍ ପ୍ରୋଟେକ୍ଟ ନେଚର ଦେନ୍ ୟୁ ୱିଲ୍ ପ୍ରୋଟେକ୍ଟ ଆୱାର ଫ୍ୟୁଚର। ତ ମୋତେ ଆଉ ଥରେ ଜୟପୁର ଆକାଶବାଣୀକୁ ଥ୍ୟାଙ୍କ ୟୁ ମୋତେ ଏ ପ୍ରୋଗ୍ରାମରେ ସୁଯୋଗ ଦେବା ପାଇଁ, ଚାନ୍ସ ଦେବା ପାଇଁ।
1: ସାଥେ ଶୁଣୁଥିଲେ ଆଲୋଚନା, ବର୍ତ୍ତମାନ ଚାଲନ୍ତୁ ଶୁଣିବା କିଛି ବିଜ୍ଞାନ ବିଚିତ୍ର। ପ୍ରଥମେ ଶୁଣିବା ସିଭି ରମନଙ୍କ ସମ୍ପର୍କରେ। ସିଭି ରମନ ବା ଚନ୍ଦ୍ରଶେଖର ଭେଙ୍କଟ ରମନ ଭାରତର ଜଣେ ମହାନ ଭୌତିକ ବିଜ୍ଞାନୀ। ଆଲୋକ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ବିଶ୍ୱ ପ୍ରସିଦ୍ଧ। 1888 ମସିହା ନଭେମ୍ବର ମାସ 7 ତାରିଖରେ ତାମିଲନାଡୁର ତିରୁଚିରାପଲ୍ଲୀଠାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମୁଖ୍ୟ ଅବଦାନ ହେଉଛି ରମନ ଇଫେକ୍ଟ। 1928 ମସିହା ଫେବୃଆରୀ 28 ତାରିଖରେ ସେ ଆଲୋକର ବିଚ୍ଛୁରଣ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିଥିଲେ, ଯାହାକୁ ରମନ ଇଫେକ୍ଟ କୁହାଯାଏ। ଏହି ପ୍ରଭାବ ମାଧ୍ୟମରେ ଆଲୋକ କୌଣସି ପଦାର୍ଥ ଦେଇ ଗତି କରିବା ସମୟରେ ତାହାର ତରଙ୍ଗର ଦୈର୍ଘ୍ୟରେ ହେଉଥିବା ପରିବର୍ତ୍ତନକୁ ବୁଝାଏ। 1930 ମସିହାରେ ସେ ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ। ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଥିବା ସେ ପ୍ରଥମ ଏସୀୟ ଏବଂ ଭାରତୀୟ ଥିଲେ। ଏହା ବ୍ୟତୀତ 1939 ମସିହାରେ ନାଇଟହୁଡ୍ ଉପାଧି ପାଇଥିଲେ ଏବଂ 1954 ମସିହାରେ ଭାରତରତ୍ନ ପୁରସ୍କାର ପାଇଥିଲେ। ସିଭି ରମନ ଭାରତୀୟ ବିଜ୍ଞାନ ଜଗତର ଜଣେ ଉଜ୍ଜଳ ନକ୍ଷତ୍ର ଥିଲେ। ତାଙ୍କର ରମନ ପ୍ରଭାବ ଆବିଷ୍କାର ବିଜ୍ଞାନ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା।
2: ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ବିକ୍ରମ ସାରାଭାଇଙ୍କ ବିଷୟରେ। ଡକ୍ଟର ବିକ୍ରମ ଅମ୍ବାଲାଲ ସାରାଭାଇ ଭାରତର ଜଣେ ମହାନ ବୈଜ୍ଞାନିକ, ଶିଳ୍ପପତି ଓ ଶିକ୍ଷାବିତ୍ ଥିଲେ। ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବା ଫାଦର ଅଫ୍ ଇଣ୍ଡିଆନ୍ ସ୍ପେସ୍ ପ୍ରୋଗ୍ରାମ ବୋଲି କୁହାଯାଏ। ସେ 12 ଅଗଷ୍ଟ 1919 ମସିହାରେ ଗୁଜରାଟର ଅହମ୍ମଦାବାଦଠାରେ ଜନ୍ମଗ୍ରହଣ କରିଥିଲେ। ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ସେ ଭାରତୀୟ ମହାକାଶ କାର୍ଯ୍ୟକ୍ରମକୁ ନୂତନ ଦିଗ ଦେଇଥିଲେ। 1969 ମସିହାରେ ଭାରତର ମହାକାଶ ଗବେଷଣା ସଂସ୍ଥା, ଯାହାକୁ ଆମେ ଇସ୍ରୋ ବୋଲି କହିଥାଉ, ସେହି ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏହା ସହିତ ସେ ଥୁମ୍ବା ରକେଟ୍ ଉତ୍ପେକ୍ଷଣ କେନ୍ଦ୍ର ମଧ୍ୟ ସ୍ଥାପନ କରିଥିଲେ। ଡକ୍ଟର ବିକ୍ରମ ସାରାଭାଇ ବିଭିନ୍ନ ପୁରସ୍କାରରେ ସମ୍ମାନିତ ହୋଇଥିଲେ, ଯେମିତିକି 1962 ମସିହାରେ ଶାନ୍ତି ସ୍ୱରୂପ ଭଟନାଗର ପୁରସ୍କାର, 1966 ମସିହାରେ ପଦ୍ମଭୂଷଣ ପୁରସ୍କାର ଏବଂ 1972 ମସିହାରେ ମରଣୋତ୍ତର ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିଲେ।
1: ସାଥୀ, ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଏହା ଏକ ପ୍ରଯୁକ୍ତି ଯାହା ମଣିଷର ଚିନ୍ତା ବୁଝିବା, ନିଷ୍ପତ୍ତି ନେବା, ସମସ୍ୟାର ସମାଧାନ କରିବା, ଏମିତି ବହୁତ ଗୁଡ଼ିଏ କାର୍ଯ୍ୟକୁ କମ୍ପ୍ୟୁଟର ବା ମେସିନ୍ ଦ୍ୱାରା କରାଇ ଆମ ଜୀବନକୁ ପ୍ରକୃତରେ ବହୁତ ସହଜ ବନେଇ ଦେଇଛି। ତାହେଲେ ସାଥୀ, ଆପଣ ତ ଜାଣିଥିବେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ତାହେଲେ ଏଆଇର ମଧ୍ୟ କିଛି ଉପକାରିତା ରହିଛି ଏବଂ ତା ସହିତ ଅପକାରିତା ରହିଛି। ପ୍ରକୃତରେ କ'ଣ ଏଆଇ ଭବିଷ୍ୟତ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ, ନା ଦେଶକୁ ଆଗକୁ ନେବାରେ ଯୁବପିଢ଼ିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅପରଚ୍ୟୁନିଟି ସୃଷ୍ଟି କରିବ? ଆଗାମୀ ସମୟରେ ଏଆଇର ଭୂମିକା କ'ଣ ରହିବ ଯୁବପିଢ଼ିଙ୍କ ଭବିଷ୍ୟତ ନିର୍ମାଣରେ? ଏହା ପ୍ରକୃତରେ କ'ଣ ଏକ ଚିନ୍ତାଜନକ ବିଷୟ, ନା ପ୍ରକୃତରେ ଏହା ଆମ ପାଇଁ ଏକ ସୁଯୋଗ?
2: ତେବେ ଚାଲନ୍ତୁ ସାଥୀ, ଏ ସମ୍ପର୍କରେ ଆମେ ଅଧିକ ଜାଣିବା ଏବଂ ଶୁଣିବା ଗୋଟିଏ ସୁନ୍ଦର ସାକ୍ଷାତକାର। ସାକ୍ଷାତକାରର ବିଷୟବସ୍ତୁ ରହିଛି ଏଆଇ ବା କୃତ୍ରିମ ବୁଦ୍ଧିମତା ବନାମ ଆଜିର ଯୁବ ସମାଜ। ଏ ସମ୍ପର୍କରେ ଆମେ ଆଲୋଚନା କରିବା ସ୍ଥାନୀୟ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ଅଧ୍ୟାପକ ଫ୍ରାନ୍ସିସ୍ ବାର୍ଲା ସାର୍ଙ୍କ ସହିତ।
3: ହ୍ୟାଲୋ
4: ହ୍ୟାଲୋ
3: ସାର୍, ସ୍ୱାଗତ ଜଣାଉଛୁ ଆଜିର ଆମର କାର୍ଯ୍ୟକ୍ରମକୁ। ସାର୍, ଆପଣ ପ୍ରଥମେ ଆପଣଙ୍କର ପରିଚୟଟା ଦେବେ।
4: ମୋ ନାଁ ହେଉଛି ଫ୍ରାନ୍ସିସ୍ ବାର୍ଲା।
3: ଆଜ୍ଞା ସାର୍,
4: ମୁଁ ଦର୍ଶନ ବିଭାଗର ଅଧ୍ୟାପକ ଅଛି ବିକ୍ରମ ଦେବ ୟୁନିଭର୍ସିଟି ଜୟପୁରରେ। ଆଉ ଏଇ ଯୋଉ କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ଅଲ୍ ଇଣ୍ଡିଆ ରେଡିଓକୁ ଧନ୍ୟବାଦ ଜ୍ଞାପନ କରୁଛି।
3: ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ। ସାର୍, ଆଜିର ଆମର ଯୋଉ

0: ବିଷୟବସ୍ତୁ ରହିଛି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଯୁବଶକ୍ତି ଉପରେ ବା ଯୁବ ସମାଜ ଉପରେ କେମିତି ପ୍ରଭାବ ପକାଉଛି, ସାର୍ ଏ ସମ୍ପର୍କରେ ଆପଣ କଣ କହିବାକୁ ଚାହିଁବେ?
1: ଆଜିକାଲି ଯଦି ଦେଖିବା ଆମେ ଏଇଟାକୁ ଏକବିଂଶ ଶତାବ୍ଦୀରେ ଆମେ ବଞ୍ଚୁଛେ, ଆଉ ଏଇ ଶତାବ୍ଦୀର ସବୁଠୁ ଯୋଉ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଆମର ମାନବ ସମାଜରେ ଯାହା ପକାଉଛି ସେ ହେଉଛି ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଗୋଟେ ଏଇଟାକୁ ଆମେ ଗୋଟେ ଯନ୍ତ୍ର କହିପାରିବା କିମ୍ବା ଗୋଟେ ଟୁଲ୍ କହିପାରିବା, ଯାହା ସାହାଯ୍ୟରେ ଆମେ ଗୋଟେ କାମକୁ ଅତି ସହଜରେ କିମ୍ବା ବହୁତ ସରଳରେ ଗୋଟେ କାମକୁ ଯେତେବେଳେ ଆମେ କରିଥାଉ ଆଉ ସେଥିପାଇଁ। କିନ୍ତୁ ଯେକୌଣସି ଯନ୍ତ୍ରକୁ ଯେତେବେଳେ ଆମେ ବହୁଳ ଭାବରେ ବ୍ୟବହାର କରିଥାଉ ୟାର ଆମର ଗୋଟେ ପ୍ଲସ୍ ପଏଣ୍ଟ ଥାଇପାରେ କିମ୍ବା ମାଇନସ୍ ପଏଣ୍ଟ ବି ଅଛି। ତ ଏହାର ମାନେ ଭଲ ପ୍ରଭାବ ବି ଅଛି, ଖରାପ ପ୍ରଭାବ ବି ଅଛି ବୋଲିକି କହିପାରିବା। ଆଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିମ୍ବା ଏହାକୁ ଆମେ ଓଡ଼ିଆରେ କୃତ୍ରିମ ବୁଦ୍ଧିମତା ବୋଲିକିରି କହୁଛେ, ଆଉ କୃତ୍ରିମ ବୁଦ୍ଧିମତା ଏହା ଯେହେତୁ ଏଟା ଗୋଟେ ଯନ୍ତ୍ର, ଆଉ ଏହାର ଯୋଉ ପ୍ରଭାବ ଅଛି ଯୋଉଟାକି ଏବେ ଯୁବ ସମାଜ, ଖାସ କରିକି ଯେହେତୁ ଆପଣଙ୍କର କାର୍ଯ୍ୟକ୍ରମ ଯୁବ ସମାଜ ପାଇଁ ରହିଛି, ସେଥିପାଇଁ ଏଇ ଯୋଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଶେଷ କରିକି ଯୁବ ସମାଜକୁ ବହୁତ ଭାବରେ ପ୍ରଭାବିତ କରୁଛି। ଆମେ ଯେକୌଣସି କାର୍ଯ୍ୟକୁ ଅତି ସରଳ କିମ୍ବା ଅତି ସହଜରେ କରିପାରୁଛେ, କିନ୍ତୁ ୟାର ବି ଯୋଉ ଖରାପ ଦିଗ ହେଲା କିମ୍ବା ତାକୁ ଆମେ କହିପାରିବା ୟାର ଯୋଉ ନେଗେଟିଭ ଆସ୍ପେକ୍ଟ, ତାହା ହେଉଛି ଯେ ଏଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଯେତେବେଳେ ଆମେ ଯଦି ଅତ୍ୟଧିକ ନିର୍ଭର ହେବା ତାହେଲେ ଆମର ଯୋଉ ନ୍ୟାଚୁରାଲ ଯୋଉ ପ୍ରାକୃତିକ ଯୋଉ ଏବିଲିଟି ଅଛି, କ୍ଷମତା ଅଛି, ସେ କ୍ଷମତାକୁ ଆମେ ହରେଇ ବସୁଛୁ।
0: ସାର୍ ଯୋଉ ବିଲ୍ ଗେଟ୍ସ ନିଜେ କହିଛନ୍ତି କି ଏଆଇ ଯୋଗୁଁ ବିଲିୟନ୍ ପିପୁଲ ୱିଲ୍ ଲସ୍ ଦେୟାର ଜବ୍, ମାନେ ବହୁତ ଗୁଡ଼ିଏ ଲୋକ ତାଙ୍କର ଜବ୍ ଏଆଇ ଯୋଗୁଁ ହରଉଛନ୍ତି। ତ ଏଆଇଟା ଏଇ ଦୃଷ୍ଟିରୁ ଯଦି ଦେଖିବା ଏହା ଆମ ପାଇଁ ଗୋଟେ ଚ୍ୟାଲେଞ୍ଜ କ୍ରିଏଟ୍ କରୁଛି ନା ଅପରଚ୍ୟୁନିଟି? ସାର୍
1: ନାଇଁ ଦେଖନ୍ତୁ, ଯେକୌଣସି ଟେକ୍ନୋଲୋଜି ଯେତେବେଳେ ୟାକୁ ଉଦ୍ଭାବନ କରାଯାଏ, ମାନେ ଏବେ ପ୍ରଥମ ଟେକ୍ନୋଲୋଜି ନୁହେଁ, ୟା ପୂର୍ବରୁ ବହୁତ ଗୁଡ଼ା ଟେକ୍ନୋଲୋଜି, ଯେମିତି ଆପଣ କହିବେ ରେଲୱେ ଯେତେବେଳେ କିମ୍ବା ରେଡିଓ, ଟେଲିଭିଜନ, କମ୍ପ୍ୟୁଟର, ପ୍ରତ୍ୟେକ ଯୋଉ ଟେକ୍ନୋଲୋଜି ଆସେ ଏଇଟା ନିହାତି ଭାବରେ ସମାଜର ମଙ୍ଗଳ ପାଇଁ ହିଁ ଉଦ୍ଭାବନ କରାଯାଏ। ଆଉ ବିଲ୍ ଗେଟ୍ସଙ୍କର ଯେତେବେଳେ ଆପଣ ପଚାରୁଛନ୍ତି ପ୍ରଶ୍ନ ଯେ ଏଇଟା ନିହାତି ଭାବରେ କି ମିଲିୟନ ଯୋଉ ଚାକିରି ନେଇଯିବ, କିନ୍ତୁ ସେ ମିଲିୟନ ତା ବଦଳରେ ମିଲିୟନ ଚାକିରି ବି ସେ ସୁଯୋଗ ଦେଇପାରିବ। ଆମେ ଏତିକି ହେବା ଯେ ଆମର ଯୋଉ ସମାଜଟା ଦିନକୁ ଦିନ ପରିବର୍ତ୍ତନ ହେଉଛି, ଆମର ଯୋଉ ପାରମ୍ପରିକ ଯୋଉ କାର୍ଯ୍ୟ ଅଛି, ମାନେ ପାରମ୍ପରିକ ଯୋଉ ବୃତ୍ତି କିମ୍ବା ପାରମ୍ପରିକ ଯୋଉ ଆମେ ପ୍ରଫେସନ କହୁଛୁ, ସେ ପ୍ରଫେସନଟା ଅଦରକାରୀ ହେଇଯାଇପାରେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆମକୁ ଗୋଟେ ନୂଆ ସୁଯୋଗ, ନୂଆ ବୃତ୍ତି, ନୂଆ ପ୍ରଫେସନ କ୍ରିଏଟ୍ କରିପାରିବ, ଏଇଟା ହେଲା ମୋର ଉତ୍ତର।
0: ଆଜ୍ଞା ସାର୍, ତାହେଲେ ଯଦି ଦେଖିବା ଏଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଏହା ପ୍ରକୃତରେ ଆମେରିକାନ ଗାଇମାକ ନା ଏଇଟା ଗୋଟେ ରିଏଲରେ ଗୋଟେ ଟେକ୍ନୋଲୋଜି ଯାହାକି ଆମକୁ ନିହାତି ଦରକାର?
1: ମାନେ ସମୟ ସହିତ ଆମକୁ ଦେଖନ୍ତୁ, ସମୟ ସହିତ ଆମକୁ ପରିବର୍ତ୍ତନ ହେବାକୁ ପଡିବ। ସେଟା ଟେକ୍ନୋଲୋଜିଟା କୌଣସି ଦେଶର ଯୋଉ ପରିସୀମା ଭିତରେ ସୀମିତ ରହେ ନାହିଁ, କୌଣସି ଭୌଗୋଳିକ ସୀମାବଦ୍ଧ କରିପାରିବ ନା ଟେକ୍ନୋଲୋଜି। ଗୋଟେ ଯଦି ଗୋଟେ ଟେକ୍ନୋଲୋଜି ଆମେରିକାରେ ଉଦ୍ଭାବନ ହେଉଛି, ସେ ଟେକ୍ନୋଲୋଜିଟା ନିହାତି ଭାବରେ ସାରା ବିଶ୍ୱକୁ ସେ ଟେକ୍ନୋଲୋଜିଟା ବ୍ୟାପିବ। ତ ପ୍ରତ୍ୟେକ ଟେକ୍ନୋଲୋଜି ମନୁଷ୍ୟର କିମ୍ବା ସମାଜର ମଙ୍ଗଳ ପାଇଁ ହିଁ ଉଦ୍ଭାବନ କରାଯାଇଥାଏ, କିନ୍ତୁ ବାସ୍ତବିକ କଥା ହେଲା ସେ ଟେକ୍ନୋଲୋଜିକୁ ଆମେ କେମିତି ବ୍ୟବହାର କରିବା। ଆମେ ତାର ସୁବ୍ୟବହାର ବି ଅଛି, କୁବ୍ୟବହାର ବି ଅଛି। ପ୍ରତ୍ୟେକ ଯଦି ଆମେ ଯେମିତି ଅଛି ଯେ ଆମେ ଯୋଉ ଏଟମ୍ ବମ୍ କଥା କୁହାଯାଉଛି, ନ୍ୟୁକ୍ଲିୟର ବମ୍, ତ ଏହାକୁ ଆମେ ଏନର୍ଜି ଉତ୍ପାଦନରେ ବି ଆମେ ବ୍ୟବହାର କରିପାରିବା, କିମ୍ବା ସେ ଏଟମ୍ ବମ୍କୁ ଆମେ ଗୋଟେ ବମ୍, ସେ ଏଟମ୍କୁ ଆମେ ଗୋଟେ ବମ୍ ଆକାରରେ ବି ବ୍ୟବହାର କରିକି ଆମେ ମାନବ ସଭ୍ୟତାକୁ ଧ୍ୱଂସ କରିଦେଇପାରିବା।
0: ଆଜ୍ଞା ସାର୍, ଠିକ କଥା କହିଲେ। ତାହେଲେ ସାର୍, ଏଇ ଯୋଉ ଏଆଇ ଉପରେ ଆପଣ ଦେଖୁଥିବେ ଆଜିକା ସମୟରେ ଯୁବ ସମାଜ ପ୍ରତ୍ୟେକ କ୍ଷେତ୍ରରେ ଏଆଇ ଉପରେ ଡିପେଣ୍ଡ ହେବାରେ ଲାଗିଛନ୍ତି, ତାହେଲେ କୋଉଠି ନା କୋଉଠି ଏହା ସୃଜନଶୀଳତାକୁ କମେଇ ଦଉଛି କି ସାର୍?
1: ରାଇଟ୍, ଆପଣଙ୍କର ମୁଁ ଏକମତ କି ଆମର ଗୋଟେ ଥାଏ ଯୋଉ ପ୍ରାକୃତିକ ସୃଜନଶୀଳତା, ଏହାକୁ ଆମକୁ ଏଟାକୁ ପ୍ରକୃତିରୁ ଏଇ ସୃଜନଶୀଳତାକୁ ଆମେ ପାଇଥାଉ। ଯେତେବେଳେ ଆମେ ଜନ୍ମ ହଉ, ଛୋଟବେଳେ ଆମେ ଯୋଉ ଚାଲିବା ଶିଖିଥାଉ, ଦୌଡ଼ିବା ଶିଖିଥାଉ, ଏଇଟା ଗୋଟେ ପ୍ରାକୃତିକ ଅଟେ। ଆଉ ଆମର ଯୋଉ ବୁଦ୍ଧିର ବିକାଶ ବି ସେଟା ଗୋଟେ ପ୍ରାକୃତିକ ଭାବରେ ହିଁ ବିକଶିତ ହେଇଥାଏ। ଆଉ ଯେତେବେଳେ ଆମେ ଗୋଟେ ଏଆଇ ଉପରେ ଏଆଇକୁ ବ୍ୟବହାର କରୁଛେ, ସେତେବେଳେ କଣ ହଉଛୁ, ଆମର ଯୋଉ ପ୍ରାକୃତିକ ବିଚାର କରିବାର ଯୋଉ କ୍ଷମତା ହୁଏ, ସେ କ୍ଷମତାଟା ହ୍ରାସ ପାଉଛି। କଣ ପାଇଁ, ଯେ ଆମେ ଯୋଉ ପ୍ରାକୃତିକ ଭାବରେ ଯୋଉ ଜିନିଷକୁ ଆମେ ବୁଦ୍ଧି ଖଟେଇକି କିମ୍ବା ବୁଦ୍ଧି ବ୍ୟବହାର

0: କରିକିରି ଯୋଉ ଏହାର ଯୋଉ ସମାଧାନ ବାହାର କରିବା ପାରିବା କଥା, ସେଇଟା ଆମେ ଏଆଇ ସାହାଯ୍ୟ ଯେତେବେଳେ ଆମେ କରୁଛେ, ସେତେବେଳେ ଆମର ଯୋଉ ପ୍ରାକୃତିକ ବୁଦ୍ଧିମତା ଅଛି କିମ୍ବା ଯୋଉ ସୃଜନଶୀଳତା ଯୋଉଟା କହୁଛନ୍ତି, ସେ ସୃଜନଶୀଳତାର ହ୍ରାସ ହଉଛି।
1: ଆଜ୍ଞା ସାର୍, ଠିକ କହିଲେ। ତାହେଲେ ସାର୍ ଆପଣ କେମିତି ଦେଖୁଛନ୍ତି, ଏଆଇ ପ୍ରକୃତରେ ମଡର୍ଣ୍ଣାଇଜେସନ ର ଗୋଟେ ପାର୍ଟ ନା ଆପଣଙ୍କ ହିସାବରେ କଣ ସାର୍?
0: ଦେଖନ୍ତୁ, ଏଆଇ କୁ ଆମେ ଜଷ୍ଟ ଗୋଟେ ଟୁଲ୍ ଆକାରରେ ଆମେ ଭାବିବା, ଯେମିତି ଆପଣ ଗୋଟେ ଜାଗାକୁ ଯାତ୍ରା କଲା ବେଳକୁ ଯେମିତି ଗୋଟେ ମୋଟର ସାଇକେଲ କିମ୍ବା ଗୋଟେ କାର୍ ର ବ୍ୟବହାର କରୁଛନ୍ତି, ଯେ ସେଟାକୁ ଆପଣଙ୍କୁ ଅତି ସହଜରେ ଗୋଟେ ଜାଗାରୁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ପହଞ୍ଚି ପାରୁଛନ୍ତି, ଆମେ ସେଇଭଳିଆ ଯଦି ଆମେ ଏଇ ଯୋଉ ଏଆଇ କୁ ଆମେ କେବଳ ଗୋଟେ ଟୁଲ୍ ଆକାରରେ ଦେଖିବା, ଆଉ ୟାର ଯୋଉ ବ୍ୟବହାର ଅଛି ଆମେ ଯଦି ସେଇଟାକୁ କେବଳ ଟୁଲ୍ ଆକାରରେ ବ୍ୟବହାର କରିବା, ଆଉ ୟା ଉପରେ ଅତ୍ୟଧିକ ଯୋଉ ନିର୍ଭରଶୀଳତା କହୁଛୁ କଣ ପାଇଁ, ଆଉ ଗୋଟେ ଜିନିଷ ମୁଁ ଏଇ ଜାଗାରେ ଯୋଡ଼ିବା ପାଇଁ ଚାହୁଁଛି, ଯେ ଏଆଇ ଏମିତିକା ଗୋଟେ ଯନ୍ତ୍ର ଯୋଉ କି ସେ ନିଜେ ନିଜେ ଡିସିଜନ ନେଇପାରେ, ନିଜେ ନିଜେ ଡିସିଜନ ନେଇପାରେ ମାନେ ଆମେ ଯେତେବେଳେ ଗୋଟେ ଏଆଇ କୁ ପଚାରୁଛୁ କି ଏହା କଲେ କଣ ହବ, ତ ସେ ଏଆଇ ଆମକୁ ସେ ନିଷ୍ପତ୍ତି, ଏଆଇ ଦ୍ଵାରା ଆମେ ନିଷ୍ପତ୍ତି ନେଉଛୁ। ତ ଏମିତି କଲେ କଣ ହବ ଯେ ଆମେ ଏଇ ଯୋଉ ଏଆଇ ଅତ୍ୟଧିକ ଯେତେବେଳେ ଆମେ ଏଆଇ ଉପରେ ନିର୍ଭର କରିବା, ଏଆଇ ଆମକୁ ମେନିପୁଲେଟ କରିପାରିବ କିମ୍ବା ତାକୁ ଆମେ ଆମେ କହିବା ପକ୍ଷପାତ କରିବାର ସମ୍ଭାବନା ଅଛି। ତ ଏଆଇ କୁ ଯେମିତି ଆପଣଙ୍କର ପ୍ରଶ୍ନର ଉତ୍ତର ହଉଛି ଯେ ଏଆଇ କୁ ଆମେ କେବଳ ଗୋଟେ ଟୁଲ୍ ମାନେ ଟୁଲ୍ ହିସାବରେ କିମ୍ବା ଗୋଟେ କେବଳ ଯନ୍ତ୍ର ହିସାବରେ ଆମେ ଯଦି ବ୍ୟବହାର କରିବା, ତାହେଲେ ୟାର ଆମେ ସଦୁପଯୋଗ ପାଇପାରିବା। ଆଉ ଯଦି ୟାକୁ ଯଦି ଆମେ ଯଦି ମାନେ ଅଧିକ ନିର୍ଭରଶୀଳ ହେବା କିମ୍ବା ଅଧିକ ୟାକୁ ଯଦି ଆମେ କୁ କାର୍ଯ୍ୟରେ ଯଦି ଯଦି ଲଗେଇବା ପାଇଁ ଚାହିଁବା, ତାହେଲେ ସେଟା ନିହାତି ଭାବରେ ଗୋଟେ ଅଭିଶାପ ହେବ।
1: ଠିକ କହିଲେ ସାର୍। ତାହେଲେ ସାର୍ ଆଜିକା ସମୟରେ ଶିକ୍ଷା ବ୍ୟବସ୍ଥାରେ ତାହେଲେ ଡିଜିଟାଲ ଲିଟରେସିର ମଧ୍ୟ ପଢିବାର ଆବଶ୍ୟକତା ରହିଛି, ଏ ଦୃଷ୍ଟିରୁ ଯଦି ଦେଖିବା, ତାହେଲେ ଡିଜିଟାଲ ଲିଟରେସି କଣ ନିହାତି ଜରୁରୀ ଏଆଇ ଯୁଗରେ?
0: ଦେଖନ୍ତୁ, ଆମର ଯୋଉ ଶିକ୍ଷା ବ୍ୟବସ୍ଥା ଅଛି କିମ୍ବା ଶିକ୍ଷା ପ୍ରଣାଳୀ ଅଛି, ପ୍ରତ୍ୟେକ ସମାଜ ମାନେ ପରିବର୍ତ୍ତନ ଧାରାରେ ହିଁ ଚାଲିଥାଏ। ତ ସେମିତି ଆମେ ଯଦି ଏଇ ଯୋଉ ଏଜୁକେସନ ସିଷ୍ଟମ ଅଛି, ଆମେ ଆପଣ ଜାଣିଛେ ଭାରତୀୟ ଯୋଉ ଶିକ୍ଷା ବ୍ୟବସ୍ଥା ଅଛି ଯୋଉଟାକି ସମୟର ସହିତ ସେଟାର ପରିବର୍ତ୍ତନ ଆବଶ୍ୟକ ହୁଏ, ତ ଯେତେବେଳେ ଯେକୌଣସି ଶିକ୍ଷା ବ୍ୟବସ୍ଥାକୁ ଯେତେବେଳେ ଆମେ ବହୁଳ ଭାବରେ ପ୍ରଚାର ପ୍ରସାର କରିବା, ତାହେଲେ ଗୋଟେ ଯନ୍ତ୍ରର ଆବଶ୍ୟକତା ଅଛି କିମ୍ବା ଗୋଟେ ଟୁଲ୍ସ ର ଆବଶ୍ୟକତା ଅଛି। ଆମେ ଏବେ ଦେଖନ୍ତୁ ଯେ ଭାରତ ବର୍ଷରେ ଯଦି ଆମେ ଦେଖିବା ଯେ ଏଇ ଶିକ୍ଷା ଅନୁଷ୍ଠାନ କିମ୍ବା ଶିକ୍ଷା ବ୍ୟବସ୍ଥାର ଯୋଉ ଭିତ୍ତିଭୂମିର ଘୋର ଅସୁବିଧା ଅଛି, ଆଉ ଡିଜିଟାଲ ଲିଟେରେସି ଯୋଉ କଥା କୁହାଯାଉଛି, ୟା ମାଧ୍ୟମରେ ଆମେ ସମସ୍ତଙ୍କୁ ସମାନ ଭାବରେ ଶିକ୍ଷିତ କରାଇପାରିବା, ଆଉ ଏଇଟା କେବଳ ଡିଜିଟାଲ ପଦ୍ଧତି ଦ୍ଵାରା କିମ୍ବା ଆମେ ଏଆଇ ଦ୍ଵାରା ସେଟା ହେଇପାରିବ। ତ ସେଥିପାଇଁ ଆମକୁ ଯଦି ସମସ୍ତଙ୍କୁ ଶିକ୍ଷିତ କରାଇବାର ଅଛି, ମନେ କରନ୍ତୁ ସମାଜକୁ ଯଦି ଆମେ ଶିକ୍ଷିତ କରାଇବାର ଅଛି, ତାହେଲେ ନିହାତି ଆମେ ଯୋଉ ପାରମ୍ପରିକ ଯୋଉ ଜ୍ଞାନ କୌଶଳ ଥିଲା, ତାଠୁ ଆମେ ଗୋଟେ ଆଧୁନିକ ବୈଜ୍ଞାନିକ ଜ୍ଞାନ କୌଶଳକୁ ଆମକୁ ଆପଣେଇବାକୁ ପଡିବ, ତାହେଲେ ଯାଇକିରି ଆମେ ସମସ୍ତଙ୍କୁ ଏଇ ଯୋଉ ଶିକ୍ଷାକୁ ପହଞ୍ଚେଇ ପାରିବା। ତ ସେଥିପାଇଁ ଏବେ ଯୋଉ ଭାରତ ବର୍ଷରେ କିମ୍ବା ଆମର ଯୋଉ ଓଡ଼ିଶା କ୍ଷେତ୍ରରେ ବି ଆମର ଡିଜିଟାଲ ଶିକ୍ଷାର ବହୁତ ଆବଶ୍ୟକତା ଅଛି, ତା ଦ୍ଵାରା ହିଁ ଆମେ ଶିକ୍ଷାକୁ ବହୁଳ ଭାବରେ ପ୍ରଚାର ପ୍ରସାର କରାଇ ପାରିବା।
1: ଆଜ୍ଞା, ତାହେଲେ ସାର୍ ଏହି ଦୃଷ୍ଟିରେ ଯଦି ଆମେ ଦେଖିବା, ଏଆଇ କୁ ଆମେ ନିଜର କମ୍ପିଟିଟର ଭାବିବା ନା କୋଲାବୋରେଟର ଭାବିବା ସାର୍?
0: ଏଇଟାର ସିଧାସଳଖ ଉତ୍ତର ହେଉଛି, ଏଟାକୁ ଆମେ କମ୍ପିଟିଟର କେବେ ଭାବିବା ନାହିଁ, ଏଟାକୁ ଗୋଟେ କୋଲାବୋରେଟର ଭାବରେ ଭାବିବା, ୟାକୁ ଆମେ ଗୋଟେ ଆମର ନିଜର ସାଥୀ ବୋଲିକିରି ଭାବିବା, ତାହେଲେ ଏଟା ନିହାତି ଭାବରେ ଆମର ମାନବ ସମାଜକୁ ନିହାତି ଭାବରେ ୟାଦ୍ଵାରା ଉପକୃତ ହେବେ। ଆଉ ଆଉ ଗୋଟେ ଜଷ୍ଟ ଏଇ ଜାଗାରେ ମୁଁ ଏଡ୍ କରିବା ପାଇଁ ଚାହୁଁଛି ଯେ ଏଆଇ ଦ୍ଵାରା ଯେମିତି ଆମେ କହୁଛେ ଯେ ଏବେ ଗୋଟେ କନସେପ୍ଟ ଆସେ ଯେତେବେଳେ ଆମେ ଏଜୁକେସନ କିମ୍ବା ଶିକ୍ଷାକୁ ଆଲୋଚନା କରୁ, ଏଇଟା କୁହାଯାଏ ଯେ ପର୍ସନାଲାଇଜଡ୍ ଲର୍ଣ୍ଣିଂ। ପର୍ସନାଲାଇଜଡ୍ ଲର୍ଣ୍ଣିଂଟା ହେଉଛି ଏଟାକୁ ବ୍ୟକ୍ତିଗତ ଶିକ୍ଷା କୁହାଯାଏ। ଯେମିତି ଗୋଟେ କ୍ଲାସରୁମ୍ରେ ଗୁଡ଼ାଏ ଛାତ୍ର ଥାନ୍ତି ଆଉ ଗୋଟେ ଟିଚର ଥାଏ, ପ୍ରତ୍ୟେକ ଯୋଉ ଛାତ୍ର ଅଛନ୍ତି କିମ୍ବା ଛାତ୍ରୀ ଅଛନ୍ତି, ସମସ୍ତଙ୍କର ଗୁଣ କିମ୍ବା ସମସ୍ତଙ୍କର ଯୋଉ ଦକ୍ଷତା ପ୍ରତିଭା ଅଲଗା ଅଲଗା ଅଛି, କିନ୍ତୁ ଗୋଟେ ଯେତେବେଳେ ଶିକ୍ଷକ କଣ ହଉଛି, ସେ ଯେତେବେଳେ ଗୋଟେ ଶିକ୍ଷକ ସମସ୍ତଙ୍କୁ ଗୋଟେ ପ୍ରକାରର ସେ ଶିକ୍ଷା ଦିଏ, ଯୋଉଦ୍ୱାରା କି ସେଟା ବ୍ୟାପକ ହେବ ନାହିଁ। କିନ୍ତୁ ଏଆଇ କଣ ହୁଏ, ଏଆଇ ଦ୍ଵାରା ଆମେ ଗୋଟେ ପର୍ସନାଲାଇଜ ଟିଚିଂ ଆମେ ଶିକ୍ଷା ଦେଇପାରିବା, ଯେଉଁ ଛାତ୍ରକୁ ଯୋଉ ପ୍ରକାରର ଶିକ୍ଷାର ଆବଶ୍ୟକ ଅଛି ସେଇ ପ୍ରକାରର ଆମେ ଶିକ୍ଷା ପ୍ରଦାନ କରିପାରିବା, ଯୋଉଟାକି ଏଆଇ ଦ୍ଵାରା ସମ୍ଭବ ହେଇପାରିବ।

0: ଆଜ୍ଞା ସାର୍, ତାହେଲେ ସାର୍ ଆଜିର ଏଇ ସମାଜରେ ଯୋଉଠି କି ଏଆଇ ବହୁତ ପ୍ରଗତି କରିସାରିଛି ଆଉ ଭବିଷ୍ୟତରେ ମଧ୍ୟ ଆହୁରି ଆଗକୁ ବଢିବ, ଟେକ୍ନୋଲୋଜି ଆହୁରି ଆଗକୁ ଆଡଭାନ୍ସଡ୍ ହବ, ତାହେଲେ ଏହି ଦୃଷ୍ଟିରୁ ଡିଗ୍ରୀ ଆମ ପାଇଁ ଅଧିକା ଜରୁରୀ ନା ସ୍କିଲ୍ ଆମ ପାଇଁ ଅଧିକା ଜରୁରୀ?
1: ନିହାତି ଭାବରେ ଆପଣଙ୍କର ଏଇ ଯୋଉ ପ୍ରଶ୍ନଟା ବହୁତ ମାନେ ବହୁତ ସୁନ୍ଦର ପ୍ରଶ୍ନ କି ବର୍ତ୍ତମାନ ଦୁନିଆରେ କିମ୍ବା ବର୍ତ୍ତମାନ ସମାଜରେ ଆଉ ସେ ଡିଗ୍ରୀର କୌଣସି ଭାଲ୍ୟୁ ରହିବ ନାହିଁ। ବର୍ତ୍ତମାନ ସମାଜରେ ଆପଣ ଯେତେ ସ୍କିଲ୍ଡ ହେବେ, ଯେତେ ଆପଣ କୌଶଳ ଯୋଉ ଗେନ୍ କରିବେ, ଆପଣ ସେତିକି ସେତେ ଆପଣଙ୍କର ଯୋଉ ଜବ୍ ମାର୍କେଟରେ ଆପଣଙ୍କର ଦରକାର କିମ୍ବା ଆବଶ୍ୟକତା ବଢିବ। ଆଉ ଏଇ ଯୋଉ ଡିଗ୍ରୀ କଥା କୁହାଯାଉଛି, ସେ ଡିଗ୍ରୀ ଡିଗ୍ରୀଟା ଅଦରକାରୀ ହେଇଯିବ ଦିନକୁ ଦିନ। ସେଥିପାଇଁ ଆମକୁ ଡିଗ୍ରୀ ଅପେକ୍ଷା ନିଜର ଯୋଉ ସ୍କିଲ୍ ଅଛି ସେ ସ୍କିଲ୍ ଉପରେ ଧ୍ୟାନ ଦେବାକୁ ପଡିବ।
0: ଆଜ୍ଞା ସାର୍, ତାହେଲେ ସାର୍ ଏଆଇ କୁ ନେଇକି କଣ ବାର୍ତ୍ତା ଦେବେ ଆପଣ ଯୁବ ସମାଜକୁ?
1: ମୋର ଏତିକି ବାର୍ତ୍ତା ଅଛି ଯେ ଏଆଇ କୁ ଆପଣ ମାନେ କେବେ ବି ତାକୁ ନେଗେଟିଭଲି ବ୍ୟବହାର କରିବା ଉଚିତ ନୁହଁ। ଏହାକୁ କେବଳ ଆମେ ଗୋଟେ ସକାରାତ୍ମକ ଭାବରେ ବ୍ୟବହାର କରିବା କଥା ଆଉ ମାନବ କଲ୍ୟାଣ ପାଇଁ ବ୍ୟବହାର କରିବା କଥା, ନିଜର ଯୋଉ ସ୍କିଲ୍ ଇମ୍ପ୍ରୁଭ କରିବା ପାଇଁ ବ୍ୟବହାର କରିବା କଥା। ଆଉ ଏଇ ଏଆଇ ଦ୍ଵାରା ନିହାତି ଆମେ ଏ ଯୋଉ ସମାଜ ଆମର ଯୋଉ ଅନୁମୋଦିତ ସମାଜକୁ ଆମେ ଗୋଟେ ବିକଶିତ ସମାଜରେ ଗଠନ କରିପାରିବା। କିନ୍ତୁ ଏହାକୁ ମୁଁ ସେଇଆ କହୁଛି ଯେ ଯୁବ ସମାଜ, ଯେହେତୁ ଏଇ ଯୋଉ କାର୍ଯ୍ୟକ୍ରମଟା ଆପଣଙ୍କର ଯୁବ ସମାଜ ପାଇଁ ଅଛି, ତ ସେଥିପାଇଁ ୟାର ଯୋଉ ସକାରାତ୍ମକ ଦିଗ ଅଛି ସେ ଦିଗ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ। ଆଉ ସମସ୍ତେ ଆଜି ଆପଣ ଯଦି ଦେଖିବେ ଯେକୌଣସି ରାଷ୍ଟ୍ର ଯଦି ଆଗକୁ ଯାଉଛି କିମ୍ବା ଏବେ ଏହି ସମୟର ସବୁଠୁ ଯୋଉ ଗୁରୁତ୍ୱପୂର୍ଣ୍ଣ ବା ଯୋଉ ବିଷୟବସ୍ତୁ ହଉଛି ସେଇଟା ହଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ତ ଏଇ ଯୋଉ ଯୁବ ସମାଜ ଏଇ ଯୋଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୁ ଯଦି ସକାରାତ୍ମକ ଭାବରେ ଗୋଟେ ପଜିଟିଭ ୱେରେ ଯଦି ଏହାର ଯଦି ବ୍ୟବହାର କରିବ ନିଜର ଶିକ୍ଷା କ୍ଷେତ୍ରରେ, ନିଜର ଭବିଷ୍ୟତ ପାଇଁ କ୍ଷେତ୍ରରେ, ନିଜର ପର୍ସନାଲିଟି ଡେଭଲପମେଣ୍ଟ ପାଇଁ ହଉ, ନିଜର କ୍ୟାରିୟର ପାଇଁ ହଉ, ତାହେଲେ ନିହାତି ଭାବରେ ଇଏ ବହୁତ ମାତ୍ରାରେ ଗୋଟେ ଜଣକୁ ସାହାଯ୍ୟ କରିପାରିବ।
0: ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ ସାର୍, ବହୁତ ସୁନ୍ଦର କହିଲେ, ଆପଣଙ୍କଠୁ ଆମେ ବହୁତ କିଛି ଜାଣିବାକୁ ପାଇଲୁ, ଆମକୁ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
2: ତେବେ ସାଥୀ, ଏହା ସହିତ ଆମେ ଆସି ପହଞ୍ଚି ଯାଇଛେ କାର୍ଯ୍ୟକ୍ରମର ଶେଷ ସୋପାନରେ। ତେବେ ଚାଲନ୍ତୁ ବର୍ତ୍ତମାନ ଶୁଣିନେବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
3: ସାଥୀ, ଆଗାମୀକାଲି ବୁଧବାର ସମ୍ଭାର କାର୍ଯ୍ୟକ୍ରମରେ ଶୁଣିବେ କଥାରେ ଗୀତରେ ଏବଂ ଗୋଟିଏ ସୁନ୍ଦର ସାକ୍ଷାତକାର ଯାହାର ବିଷୟବସ୍ତୁ ରହୁଛି ବନ୍ୟଜନ୍ତୁ ସୁରକ୍ଷାରେ ଯୁବପିଢ଼ିର ଭୂମିକା।
2: ତେବେ ସାଥୀ, ସମୟ ତ ହୋଇସାରିଛି, କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ପଡ଼ିବ। ତେବେ ସାଥୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ସେ ସମ୍ପର୍କରେ ଆପଣମାନେ ଆପଣମାନଙ୍କର ସୁଚିନ୍ତିତ ମତାମତ ଆମକୁ ନିଶ୍ଚୟ ଜଣାଇବେ। ଆପଣମାନେ ଆପଣମାନଙ୍କର ମତାମତ ଆମକୁ ମେସେଜ, ଭଏସ୍ ମେସେଜ ବା ଇମେଲ ମାଧ୍ୟମରେ ଜଣାଇପାରିବେ। ଆମକୁ ମେସେଜ କରିବାର ନମ୍ବରଟି ହେଉଛି 8252203280 ଏବଂ ଆମର ଇମେଲ ଆଇଡିଟି ହେଉଛି airjaipur@gmail.com। ତେବେ ସାଥୀ, ପୁଣି ଥରେ ଏପରି ଏକ ସୁନ୍ଦର ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର ସନ୍ଧ୍ୟାର ଅଗଣାରୁ ଆମେ ବିଦାୟ ନେଉଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର
3: ଆଉ ମୁଁ ନରେନ୍ଦ୍ର ହରିଜନ।
4: ନମସ୍କାର।

ଶେଷ ହେଲା ଯୁବଶ୍ରୋତାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର। ଉପସ୍ଥାପନାରେ ଅଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ରାଜୁ ପ୍ରଧାନୀ।

0: ଜୁହାର କରିଦେଲିନି
1: ପାନିର
0: ଦିନ ସରଲା ଦଶରା ଖେଟି ଗଲାନି ହେଲେ ଦଶରା କେ ଯେମିତି ସବୁ କାମ କରବା ଲୋକ ମନ କେ କାଇ ହେଲେ ବୋନସ ମିଲସି କି ନାଇ ଜନ୍ତି ଗଲେ ମିଶା ଦଶରା କାଜେ ଦବୁ ଦିଆ କାଇ ବୋଲ ଭାଇ ଆମେ ମିଶା କହିଲୁନି କି ନାଇଁ ଦଶରା କରଚ ଦେ ବୋଲିକିରି ହେଲେ ସବୁ ସେମିତି କାଏ ଏବେ ଆମେ ଆମର ଭାଇ ଭଉଣୀ ମନକେ ବୋନସ ଦେଲୁନି

0: ବୋଲେ କିଛି ନାହିଁ ଆଜ୍ଞା, ସବୁ ସମାନ, ପିଲା ଟୋକି ଜାତି ଛୁଆ ଅଛୁଆଁ ଭେଦଭାବ ନାହିଁ। ଆମର ମହାତ୍ମା ଗାନ୍ଧୀ କହିଥିଲେ ପରା, କୌଣସି ଛୁଆ ଅଛୁଆଁ ଭେଦଭାବ ନାହିଁ, ସବୁ ଏକ, ଜାତି ଭାଇ ସବୁ ଏକ। ତେଣୁ ଆମେ ସମସ୍ତେ ସମାନ, ଏକ ଏକତ୍ରିତ ହେଇକିରି ଆମେ ପାଠ ପଢିବା, ଆମେ ଭବିଷ୍ୟତର ନାଗରିକ ହେଇ ଗଢି ତୋଳିବା, ଗଢି ଉଠିବା।
1: ହେଲେ ସେଟା ଆମେ ପିଲାମାନଙ୍କୁ ଶିଖାଇଲୁନି ନାଇଁ କି, ଯେ ଭେଦଭାବ ଯୋଉଟା ଅଛେ ଆରେ ସେଟା ମାନେ ନ କରି ମିଳିମିଶି ସବୁ ପଢ଼ବା,
0: ମିଳିମିଶି ଚଳବାର ଗୋଟି ଥାନେ। ଆମର ଏବେ କାର୍ଯ୍ୟକ୍ରମ ଏମଡିଏମ ମିଡ୍ ଡେ ମିଲ୍ ଯୋଉ ମଧ୍ୟାହ୍ନ ଭୋଜନ ଦିଆ ହଉଛି, ଗୋଟେ ଥାନେ ଲମ୍ବାରେ ବସିକିରି ଖାଇଲେନି କି ନାଇଁ। ଛୁଆ ଅଛୁଆଁ ଭେଦଭାବ ନ ରହୁ, କୌଣସି ପ୍ରକାର ଛୁଆ ଅଛୁଆଁ ଭେଦଭାବ ରହିବ ନାହିଁ, ଜାତି ଭେଦ ରହିବ ନାହିଁ, ସମସ୍ତେ ଆମେ ଏକ ସମାଜରେ ଚଳିବା, ଭାଇ ଭାଇ ଭାଇ ଭଉଣୀ ମିଶିକିରି ଏକ ହୋଇ ଚଳିବା, ଗୋଟେ କ୍ଲାସରେ ରହିକି ପାଠ ପଢିବା।
1: ସେମିତି ହେଲେ ସେ ଆମର ଭିତରେ ଏକତା ହେଇସି, ଗୋଟେ ଗାଁ ଗୋଟେ ଜିଲ୍ଲା ଗୋଟେ ରାଇଜ ଗୋଟେ ଭାରତ ଦେଶ ହେଇକିରି ଆମେ ସବୁ ମିଳିମିଶି ଆମର ଦେଶ
0: ରହିବା ଚଳିବା ମିଳିମିଶି।
1: ସଞ୍ଜୀବ ବାବୁ ମାଷ୍ଟର ହେଲା ଚେସ୍ ବୋଲେ ତମେ ଆମକୁ ଶିଖେବାସ କି
0: ନାଇଁ କାର୍ଯ୍ୟକ୍ରମ ଏମିତି ପାଠ ପଢ଼ବା ବିଷୟରେ ପଚାରେ କାଇବା ଭଲ ଲାଗିଲାନି,
1: ପଚାରବି ପଚାରବୁ ଆହୁରି ତମର ଅଲଗା ମିଶା ଆମେ କାଇଟା ହେଲେ
0: ସାକ୍ଷାତକାର କରେ କାଇ ଆମର ରଞ୍ଜନ ଆଜ୍ଞା ରିଟାୟାରମେଣ୍ଟ କଲା ବହୁତ ଦୁଃଖ ଲାଗିଲା ଆହୁରି ନହେଲେ ରଞ୍ଜନ ଆଜ୍ଞା ସାଙ୍ଗେ ଆମର ବାଗଦେରିଆ ମାମା ନାଇଁ କି ମନୋଜ ପାତ୍ର ସେମାନେ ସାଙ୍ଗେ ମିଶା ମୁଇଁ ପର୍ସନାଲ ନମ୍ବର ସାଙ୍ଗେ କାଟା ଦେଲି ନିଆପା,
1: ଯେ
0: ସେମାନେ କହିତେ ଲାଗେ ଗୋଟେ ଦିନ ତମର ସାକ୍ଷାତକାର କରିବୁ ସ୍କୁଲ ଉପରେ ଗୋଟେ ଆମେ ସାକ୍ଷାତକାର ନବୁ ଆହୁରି ବାଜାଇବି ବୋଲି ମୁଁ କହିଲି ଠିକ ଅଛି ମାମା କେବେ କୁହା ମୁଇଁ କାର୍ଯ୍ୟ କରିବି ବୋଲି।
1: ହେଲେ ସଞ୍ଜୀବ ବାବୁ ଆମର କାର୍ଯ୍ୟକ୍ରମ ସବୁ ଶୁଣିଲା ଆସିନି ଅଲପ ସେ ବିଷୟ ମିଶା କହି ଦିଆ କାଇ
0: କାର୍ଯ୍ୟକ୍ରମ ତ ଭଲ ଲାଗିଲାନି ଆଜି ଅଛେ ରେଡିଓ କେ ପଚାରୁ ଆରେ ଆମର ତ ହାଲ ଚଳିଛି ଜନ ତ ଆଜି ଏଟା ମଙ୍ଗଳବାର ପ୍ରଚାର କଲାନି
1: ସେଟା
0: ତ ଦୁଃଖରୁ କାଇଟା କାର୍ଯ୍ୟକ୍ରମ କେନ୍ତା ଲାଗିଲାନି ଭଲ କି ନାଇଁ ଭଲ କି ଭଲ କେନ୍ତା କଲେ ଭଲ ଲାଗେ ନାହିଁ ବୋଲେ ଶ୍ରୋତା ବନ୍ଧୁ ମାନେ ମତାମତ ଦେଲାନି ଭଲ ଲାଗେ ନାହିଁ ବୋଲେ କେନ୍ତା କଲେ ଆପଣ ମାନେ ଆହୁରି କାର୍ଯ୍ୟକ୍ରମ ଭଲ ହବା ବୋଲି ଏଟା ପଚାରିଲା ଆସୁନି ଆରେ କାର୍ଯ୍ୟକ୍ରମ ତ ସବୁ ଭଲ ଲାଗିଲାନି ଆପଣ ମାମା ଆରି ଆମର ମାମା ଅଲପ କଥା ହଉ କାଇ ମାମା କେନ୍ତା ମାମା
2: ହଁ ହଁ ଭଲ ଲାଗା ସଞ୍ଜୀବ ବାବୁ କୁହ ତମେ କାଇ ସବୁ ତ କଥା ବାର୍ତ୍ତା
0: ନାଇଁ ଆମର ଆଞ୍ଚୁର ଠାନୁ ଆମେ ଜମାଇବା ସାଙ୍ଗେ ତ କଥା ହେଲୁନି ହେଲେ ମାମା କେନ୍ତା ସିମରା ହେଇ ବସିଦେଲା
2: ନାଇଁ ତମର କଥାବାର୍ତ୍ତା ମୁଇଁ ଶୁଣିଲିନି ବାଟେ ବଡ଼ ସାରଦା
0: ହଉ କାର୍ଯ୍ୟକ୍ରମ ତ ଭଲ ଲାଗିଲାନି ଭେଟଘାଟ ମାନେ ଆରି କାଇସେ ଆମର ସାକ୍ଷାତକାର ମାନେ ନାଟକ ଦେଲାସିନି ସପ୍ତାହେ ସେଟା ଭଲ ଲାଗିଲାନି ଆରି ସବୁ କାର୍ଯ୍ୟକ୍ରମ ଭଲ ଲାଗିଲାନି
1: ଆପଲେ ଧନ୍ୟବାଦ ଲାଗ ସଞ୍ଜୀବ ବାବୁ ତମେ ଏମିତି ଆମ କଲ କରତେ ରୁହା ଆମକେ ଫୋନ କରତେ ରୁହା ହେଲେ ରହିଲୁନି ତେବେ ଜୁହାର ଲାଗ
0: ଜୁହାର ମାମାକେ ମିଶା ଜୁହାର ରହିଲିନି ଜୁହାର ଜୁହାର
2: ହ୍ୟାଲୋ ଚୈତି ଜନ
3: ହ୍ୟାଲୋ ସାର ଜୁହାର ସାର
2: ଜୁହାର ଜୁହାର ଜୁହାର ଜୁହାର କେ କହିଲାସନି କନ୍ତିନି କହିଲାସନି ବାବୁ
3: ଆଜ୍ଞା ସାର ମୁଁ ଜୀବନ ନୁନ କହିଲିନି ସାର କଳାହାଣ୍ଡି ଜିଲ୍ଲା
2: ଜୀବନ ବାବୁ ଘରେ ଏକା ଚାଷ କି ଭୁବନେଶ୍ୱର ଚାଷ ହେଲେ
3: ସାର ଏବେ ସାର କେମିତି ଅଛନ୍ତି ସାର
2: ହଁ ଆମେ ତ ବଡ଼େ ନିକ ଅଛୁ ଏତେ ଆଜି ତମର ସଙ୍ଗେ କଥାବାର୍ତ୍ତା ହେବୁ ବୋଲି କରି ଜାଗି ଦେଇଲୁ ଏ ଫୋନ ଉଠାଇଲୁ ତମର ସଙ୍ଗେ କଥାବାର୍ତ୍ତା ହେଲୁନି ଆରେ ଜୀବନ ଲାଲ ବାବୁ
3: ଆଜ୍ଞା
2: ହଁ ଗୋଟେ କଥା କୁହ ଆଜିକାଲି ଜନ ଆଜିକାଲି ଜନ ଡଙ୍ଗର ପାର ମନକେ ଲୋକମନ ଜୟ ଲଗାଇ ଦେଲାଇନି ସେ ଜୟ ଲଗାଇ ଦେଲେ ସେ ବନ୍ୟ ଜନ୍ତୁ ମନକେ କାଇ ଅସୁବିଧା ହେଲାନି ଆରେ ଆମକେ କାଇ ଅସୁବିଧା ହେଲାନି ସେ ଉପରେ ଅଲୁପ କୁହ
3: ଆଜ୍ଞା ଦେଖନ୍ତୁ ପ୍ରଥମେ ଆଜିକାଲି ହଁ ନିଶ୍ଚିତ ଭାବରେ ଆପଣ ଯୋଉ କଥା କହିଲେ କିଛି ଲୋକ ମଧ୍ୟରେ ଜୟ ଲଗାଇ ଦେଉଛନ୍ତି ଆଉ ଆଉ ମାନେ ଏମିତି ଗ୍ରୀଷ୍ମ ଋତୁରେ ମଧ୍ୟ ଜୁଏଲ ଲାଗିଯାଉଛି ସାର ତ ମାନେ ଯେତେବେଳେ ଜଙ୍ଗଲରେ ଲାଗୁଛି ଆମର ଯୋଉ ବନ୍ୟ ଜୀବ ମାନେ ଅଛନ୍ତି ସେମାନେ ଜଲି ମରି ଯାଉଛନ୍ତି ସେମାନଙ୍କର ଗୋଟେ ମାନେ ଜୀବନ ହାନି ହେଉଛି ତାପରେ ଆମକୁ ମଧ୍ୟ ଅସୁବିଧା ହେଉଛି ମାନେ ଦେଖନ୍ତୁ ପରିବେଶ ପୁରା ନଷ୍ଟ ହେଉଛି ଫଳରେ ଯାହା ଯାହା ମୂଲ୍ୟବାନ ଔଷଧ ଯାହା ବି ସବୁ ଅଛି
1: ହଁ ଏଲେ କାଇଟା ହଁ କହିତେ ହେଲା ସେଲେ ଅଲପ ଆମର ଜୀବ ଜନ୍ତୁ ବିଷୟରେ ସେଟା କହି ଦିଆ କାଇ

0: ହଁ ବିଲକୁଲ, ଜଙ୍ଗଲରେ ଯେତେବେଳେ ନିଆଁ ଲାଗୁଛି ଆମର ଯୋଉ ବନ୍ୟା ଜୀବମାନେ ଅଛନ୍ତି ସେମାନଙ୍କର ମାନେ ଜୀବନ ହାନି କରୁଛି, ଆପଣ ଦେଖୁଛନ୍ତି ଅଧିକାଂଶ ଜୀବଜନ୍ତୁ ମାନେ ମରିଯାଉଛନ୍ତି। ତାପରେ ଜଙ୍ଗଲରେ ଆପଣ ଜାଣିଥିବେ ଯେ ଯାହା ବି ସବୁ ମୂଲ୍ୟବାନ ଔଷଧ ମାନେ ଯାହା ବି ସବୁ ଥାଏ, ଯାହାର ମାନେ ଚେର ଛାଲ ତତ୍ର ଫୁଲରୁ ମାନେ ଆୟୁର୍ବେଦିକ ଔଷଧ ଯୋଉ ପ୍ରସ୍ତୁତ କରାଯାଏ, ତାର ମଧ୍ୟ ଅଭାବ ଦେଖିବାକୁ ମିଳୁଛି ବର୍ତ୍ତମାନ ଜଙ୍ଗଲରେ। ଆଉ ସେମିତି ଔଷଧ ବୃକ୍ଷ ସବୁ ମିଳୁନି, ତାର ବହୁତ
1: ବୋଲେ କାଇଟା ବୋଲେ ଆମେ ଜୀବ ଜନ୍ତୁ ରକ୍ଷା କରିବାର ଅଛି, ଆରି ଆମର ପରିବେଶ କେ ମିଶା ଆମର ଜଙ୍ଗଲ କେ ମିଶା ବଞ୍ଚାଇବାର ଅଛି। ଏଲେ ଜୀବନ ଲାଲ ବାବୁ ଆମର କାର୍ଯ୍ୟକ୍ରମ ବିଷୟ ମିଶା ଅଲପ କହି ଦିଆ, କାଇ କାଇ କାଇ କାର୍ଯ୍ୟକ୍ରମ ଭଲ ଲାଗିଲା, ଆରି କେନ୍ତା କରଲେ ଭଲ ଲାଗସି ତମକେ?
0: ହଁ ସବୁ ଭଲ ଲାଗୁଛି, କାର୍ଯ୍ୟକ୍ରମ ସବୁ ଯାହା ପ୍ରଚାର କରୁଛନ୍ତି। ତ ଗୋଟେ କଥା ଏଠି କହିବି, ଆପଣ ମାନେ ଯାହା ବି ସବୁ ମାନେ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରୁଛନ୍ତି, ହଁ ଯାହା ବି ସବୁ ପ୍ରଚାର କରୁଛନ୍ତି ସବୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି, ମୋର କିଛି ଅଭିଯୋଗ ନାହିଁ ଆପଣଙ୍କ କାର୍ଯ୍ୟକ୍ରମ।
1: ଆଲେ ଧନ୍ୟବାଦ ଲାଗ, ଆରେ କାଇ କାଇ କାର୍ଯ୍ୟକ୍ରମ କଲେ ଭଲ ଲାଗସି ତମକେ?
0: ନାଇଁ କିଛି ତ ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଯଦି ଆଗକୁ ଆବଶ୍ୟକ ହୁଏ ତାହେଲେ ନିଶ୍ଚୟ ଆମେ ମତାମତ ରଖିବୁ ଆପଣଙ୍କର ଏ କାର୍ଯ୍ୟକ୍ରମ ସମ୍ପର୍କରେ।
1: ଧନ୍ୟବାଦ ଲାଗ ଜୀବନଲାଲ ବାବୁ, ଏମିତି ସେ ଆମକେ ଫୋନ କରତେ ରୁହେ ତେବେ ତେବେ ଜୁହାର ଲାଗ।
2: ଜୁହାର ଲାଗ,
0: ଜୁହାର।
2: ହ୍ୟାଲୋ ଚୈତ୍ୟ ଜନ, ହଁ ହଁ ଜୁହାର ଜୁହାର, କେ କହିଲାସନି କେମିତି ଆନି କହିଲାସନି ବାବୁ? ନବୀନ ବାବୁ ଆଜିକାଲି ଆମର ଅକ୍ଟୋବର 2 ତାରିଖ ନି ବୋଲେ 2 ତାରିଖ ନି ତମର 2 ତାରିଖ ନି ଆମର ଅସ୍ପୃଶ୍ୟତା ସପ୍ତାହ ଚାଲିଲା ଅଛେ, ଯେନ୍ ଦିନେ ମହାତ୍ମା ଗାନ୍ଧୀ ଜନ୍ମ ହେଲା ସେଦିନ ତାନୁ। ତ ସେ ଉପରେ ତମେ କାଇଟା ଜାନା ପଦେ କଦେ କୁହାଲେ?
3: ଆମର ମହାତ୍ମା ଗାନ୍ଧୀ ହେଲେ
1: ନବୀନ ବାବୁ କାର୍ଯ୍ୟକ୍ରମ ମନ କେମିତି ଲାଗଲା ନିହେଲେ ଅଲପ କହି ଦିଆ କାଇ?
3: କାର୍ଯ୍ୟକ୍ରମ ତ ସଫଳ ଲାଗଲାନି ବାପା, କାଇଟ ବୋଲେ ଶୁକ୍ରବାର ଦିନ ଗୋଟେ ଅଖିଲ ବାବୁ ସାକ୍ଷାତ ଶୁଣିଲି ବେଶୀ ବଢିଆ ଲାଗଲା। ଆହୁରି କାଲିର କାର୍ଯ୍ୟକ୍ରମ ଇଏ ଆମର ଫରେଷ୍ଟ ବାବୁ ଗୋଟେ କହିଲେ ବନ୍ୟ ମହୋତ୍ସବ ଚାଲିଲା ସିନା କି ସେ ଉପରେ ବନ ଜଙ୍ଗଲ ସୁରକ୍ଷା କରିବାଟା ବସାଇବାଟା କାଲି ତମେ ବଢିଆ ଲାଗଲା। ଆହୁରି ତ ସେ 5 ଦିନ ତମେ ଶୁଣିଲି ଚେଡ଼ା ଯେ
1: ଧନ୍ୟବାଦ ଲାଗ, ଏମିତି ସେ ଫୋନ କରତେ ରୁହ ଆମକେ ଆରି ରହିଲୁ ତେବେ ଜୁହାର ଲାଗ।
3: ହ୍ୟାଲୋ
1: ଚୈତି ଜନ, ହଁ କେ କହିଲାସନି? ଜୁହାର ଜୁହାର,
4: ଭଲ ପାଉଛି ଭଲ ପାଉଛି, ଲୁକି ଲୁକି ମୁଁ ତତେ ଏବେ ଧନ ମନ କଥା କହି ନ ପାରେ, ତତେ ତତେ ଆଉ କିଏ ଚାହିଁ ଦେଲେ ସହି ନ ପାରେ ସଜନୀ, ଫିଲ୍ ମାଇ ଲଭ୍ ହାଇ ହାଇ ରେ ମୋର ସଜନୀ, ଦିବାନା ମୁଇଁ ଦିବାନା ମୁଇଁ ଦିବାନା ଆଇ ଲଭ୍ ୟୁ ମୋର ସଜନୀ। ନମସ୍କାର, ଗୁଡ ଇଭିନିଂ, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି।
1: ଆଲେ ପୃଷ୍ଟି ବାବୁ, ନିକ ଆଚାସ ନିକ ଭଲ ଆଚାସ କି?
4: ଭଲ ଲାଗିଲା ଗୀତ,
1: ତମର ଗୀତ ମିଶା ଭଲ ଆଚେ, ତମେ କେମିତି ଆଚାସ ବୋଲିନି?
4: ମୁଁ ବହୁତ ବଢିଆ ଅଛି, ଆମେ ବହୁତ ଚିନ୍ତା ସତ୍ୟ
1: ଆମର କାର୍ଯ୍ୟକ୍ରମ ମନ ଶୁଣିଲାସ ନି?
4: ଆମର କାର୍ଯ୍ୟକ୍ରମ ବହୁତ ଭଲ ହଉଛି, ବହୁତ ବଢିଆ ସହଜ ଆସୁଛି, ଆଉ ସବୁ ପ୍ରୋଗ୍ରାମ ଭଲ ଲାଗୁଛି, ନାଚ ପାଠ ନାଚ ଆଉ ଆପଣ ଯୋଉ ଆସିବା ଯୋଉ ପ୍ରସାଦ ହଉଛି ସେଟା ବି ବହୁତ ଭଲ ଲାଗୁଛି, ଆଉ ତା ସହିତ ମୁଙ୍ଗଫଲି ଯୋଉ ଆମର କିଷାନ ବାଣୀ ଦଉଛି ସେଟା ବି ବହୁତ ଭଲ ଲାଗୁଛି, ଆଉ ମୋ ପସନ୍ଦ ଯୋଉ କାର୍ଯ୍ୟକ୍ରମ ଆମର ଯେ ଭଉଣୀ ଜଣେ କରୁଛନ୍ତି ସେଇଟା ବି ବହୁତ ବଢିଆ ହଉଛି, ଗୀତ ଶ୍ରୋତା ମାନେ ଫୋନରେ କହୁଛନ୍ତି ତାଙ୍କ କଥା ଜାଣିହଉଛି, ତାଙ୍କ ବିଷୟରେ ଜାଣିହଉଛି, ତାଙ୍କ ଗୀତ ବହୁତ ବଢିଆ ଲାଗୁଛି।
1: ଏବେ ତମେ

0: କାର୍ଯ୍ୟକ୍ରମ ହେଲାନି ଚୈତି ଜନ ଆମର ଆଦିବାସୀ କାର୍ଯ୍ୟକ୍ରମ ହେଲେ ଏବେ ତମେ ଯେମିତି ଗୀତ ଗାଇଲା ସେମିତି ଆମର ଆଦିବାସୀ ଗୀତ ଆମେ ବଜାଇଲୁନି ହଁ ହାଟକେ ବଜାଇଲୁନି ସାରଦା ଲାଗବା ଗୀତ ଲେଖି ଭିତରେ ଆରି ମିଶା ସେ ଗୀତ ମିଶା ଖଣ୍ଡେ ଶିଖିକରି ଆରି ଗୋଟେ ଦିନ ଏମିତି ଗାଇବା ସେ ହଁ ଘେତୁ ରଖିକି ଗାଇବା ବଢିଆ ଲାଗଲାନି ତମେ ଗୀତ ଗାଇଲେ ଆଲେ ଧନ୍ୟବାଦ ଲାଗ ଏତେ ସେ ଆମକେ ଫୋନ କରତେ ରୁହ ଆମେ ପୃଷ୍ଟି ବାବୁ
1: ଆଜ୍ଞା ରହୁଛି ନମସ୍କାର
0: ଯିବାର ଲାଗ
1: ଯିବାର ଲାଗ
2: ହ୍ୟାଲୋ ଚୈତି ଜନ
3: ଆଜ୍ଞା ମୁଁ ଉଗ୍ରସନ ପଟେଲ କହୁଛି ଆଜ୍ଞା ସୁରପୁର ଭାଣ୍ଡି ଜିଲ୍ଲା
2: ଉଗ୍ରସନ ବାବୁ ନିକ ଆଚାସ କି
3: ଭଲ ଅଛ ଆଜ୍ଞା ଆପଣ ଭଲ ଅଛୁ
2: ହଁ ଆମେ ବଡେ ନିକ ଅଛୁ ଜାଗିଲୁ ଅଛୁ ତମର ଫୋନ ମନ କେ ଆରି
0: ହେଲେ ଉଗ୍ରସେନ ବାବୁ ଜୁହାର ଲାଗ ହେଲେ ଆଜିକାଲି ଚାଷ ବାସ କେମିତି ଚାଲିଲା ଅଛି ତମର
3: ଚାଷ ମାନେ ଭଲ ଅଛି ଆଜ୍ଞା ଆମର ଯେ ଆଠ ଧାନ ଯେ ନେଇଥିଲା ଛୋଟ ଧାନ ସବୁ ଲଗେଇ ଦିନ ଧାନ ସେଟା କାଟି ଦେଲୁ ନ ଆରୁ ଏହା ସେନୁ ଧାନ ରେ ଟିକେ ରୋଗ ଟିକେ ଲାଗୁଛନ ଆଜ୍ଞା ପତା ଟିକେ ଦେଖା ଦେଖା କରବାକେ ପଡୁଛି
0: ହେଲେ ତମର ଜମି ଲଗେ ଗାଁ ଲଗେ ଜଙ୍ଗଲ ଅଛି କାହିଁକି
3: ହଁ ଆଜ୍ଞା ଆମର ଜମି କି ଲାଗିଗଲା ଏଟା ଜଙ୍ଗଲ ଅଛି
0: ହେଲେ ତମର ଜଙ୍ଗଲ ଅଛି ଯେ ଜଙ୍ଗଲ ଜୀବଜନ୍ତୁ କାଇଟା ହେଲେ ଅଛତ କି ନାଇଁ ଆଜିକାଲି
3: ପହିଲା ଯେନ୍ ଜୀବଜନ୍ତୁ ଥିଲେ ସେଟା ଆଉ ଦେଖା ନି ଦେବାର ନ କୁଲିଆ ହେଲା ବାରା ହେଲା ଏସବୁ ନେଇ ନ ଆଜ୍ଞା
0: ତମେ କାଇଟା ହେଲେ ଦେଖିଲା ଚାଷ କି ନାଇଁ ଏବେ ଜୀବଜନ୍ତୁ ମନେ ଯେମିତି ଠେକୁଆ ସାନ ସାନ ମୂଷା ମନ ଅଛେ ବନ ମୂଷା ମୟୂର ଇଟା ମନ ସବୁ ଅଛେ କି ନାଇଁ ଆରେ ଆଜିକାଲି
3: ହଁ ଆମେ ଦେଖିଛୁ ଆଜ୍ଞା ଆମେ ଯଦି ଛଅ ସାତ ବର୍ଷ ତଳର କଥା କହେମା ବୋଲେ ଏସବୁ ଜିନିଷ ଥିଲେ ଆଜ୍ଞା କିନ୍ତୁ ଧୀରେ ଧୀରେ ଏହା ଛୁ ସେ ଜିନିଷ ନାଇଁ ନ ଯେ ହିସାବରେ ଜଙ୍ଗଲ ଥିଲା କିମ୍ବା ସେ ଜୀବଜନ୍ତୁ ଲଗ ଯେ ଖାଇବା ଲାଗି ମାନେ ଯେ ଗଜମରା ଥିଲା ଆଜ୍ଞା ସେଟା ନାଇଁ ନ ଆରୁ ସେ ଜୀବଜନ୍ତୁ ବି ନାଇଁ ନ ଆଜ୍ଞା ଲୋକେ ମାରି ମୁରା କନା ହେଲା କି ଗଜି ପଦା ହେଲା ବୋଲେ ତାଙ୍କର ଜୀବଜନ୍ତୁ ସବୁ ନେଇ ଲୋପ ପାଇଯାଇଛନ୍ତି ଏହା ଯଦି
0: କେନ୍ତା କରଲେ ଆରି ଗଛ ପତର ଜଙ୍ଗଲ ଆରେ ଆମର ଜୀବଜନ୍ତୁ ସବୁ ବଢବା ହେଲେ ଉଗ୍ରସେନ ବାବୁ କାଇ କରବାର ଅଛି ଆମେ ସବୁ ଲୋକ ମାନେ ମିଶିକରି
3: ଏଇଟା ତ ସରକାର ବି ନିହାତି ଧ୍ୟାନ ଦଉଛନ ବିଭିନ୍ନ ଜାଗାରେ ବନୀକରଣ କରାହଉଛି ଲୋକମାନେ ବି ଗଛ ଜଗଉଛନ ଯଦି ଆମେ ଗଛ ଫୁଟ କାଟବାଟା ଟିକେ ବନ୍ଦ କରମା ଆଉ ନିହାତି ଟିକେ ଜୀବଜନ୍ତୁ ଧ୍ୟାନ ଦେବା ବୋଲେ ହେବା ଲୋକ ମାରିକିନା ଖାଇ ଦଉଛନ ଆଉ ମାନେ ଇଲେକ୍ଟ୍ରିକ ତାର ଲଗେଇକିନା ବି ମାରି ଦଉଛନ ବୋଲେ ନିହାତି ସେ ଜିନିଷ ବନ୍ଦ କରମା ବୋଲେ ହେଇପାରବା ଆଉ ସବୁ ଜିନିଷ ଆମେ ସରକାର କିଛି ଦୋଷ ଦେମା କିମ୍ବା ତା ଉପରେ ନିର୍ଭର କରି ନେଇପାରେ କିଛି ଜିନିଷ ଆମେ ନିଜେ କଲେ ବି ଭଲ ହେବା ଆଉ ମୁଁ ବି ଦେଖୁଛି ଆଜ୍ଞା କି ଆମେ ବି ବିଭିନ୍ନ ଜାଗାରେ ଲୋକମାନେ ବି ଗଛ ଖୁଟ ଲଗଉଛନ ଆଉ ନିହାତି ଆଜ୍ଞା ଗଛ ଖୁଟ ଜିନିଷ କଟୁଥିଲା ଏହା ଆମେ ଏତିକି ନିହାତି ସୁଧାର ହେଲା ନ ଆଉ ବିଭିନ୍ନ ଦୂରଦର୍ଶନରେ ହେଲା ପ୍ରସାର ଭାରତୀରେ ଆମେ ସବୁ ବିଜ୍ଞାପନ ଦେଖୁଛୁ ଲୋକେ ନିହାତି ସଚେତନ ହଉଛନ
0: ସେମିତି ଆମେ କରବାର ଅଛି ଚେଷ୍ଟା ନେଇକି
3: ଆଜ୍ଞା
2: ହେଲେ ଉଗ୍ରସେନ ବାବୁ ଆମର ଆମର ଚୈତି ଜନର କାର୍ଯ୍ୟକ୍ରମ ମନ କେମିତି ଲାଗଲାନି ସେ ଉପରେ କୁହ
3: ବହୁତ ବଢିଆ ଲାଗୁଛି ଆଜ୍ଞା ବିଭିନ୍ନ ସବୁ ଯେନ୍ ଟପିକ ନେଇକରି ଆପଣ ଆଲୋଚନା କରୁଛନ ଠିକ ସମୟରେ ଦେଖିଗଲା ଆଜ୍ଞା ଠିକ ମାନେ କାର୍ଯ୍ୟକ୍ରମ ପ୍ରଚାର କରୁଛନ ସେ ବିଷୟରେ ନେଇକରା ତ ବହୁତ ଭଲ ଲାଗୁଛି ଏବଂ ଆଉ ଗୋଟେ କଥା ଆଜ୍ଞା କି ଆମକୁ ଗୋଟେ ନୂଆ ଗୋଟେ ଭାଷାରେ ବି ଶିଖିବା ବି ମିଳୁଛି ଆମେ ଭାରତରେ ଆମ ଓଡ଼ିଶା ଯେତେ ସବୁ ଭାଷା ଅଛି ଆମେ ଶିଖିବା ପାଉଛୁ ଆପଣଙ୍କ ଭାଷା ଗୋଟେ ଭଲ ଲାଗ୍ସି ଆମକୁ ନିହାତି ଭଲ ଲାଗ୍ସି ଆଜ୍ଞା
2: ଆରି କାଇ ନୂଆ ନୂଆ କାର୍ଯ୍ୟକ୍ରମ କଲେ ଭଲ ଲାଗ୍ତା କି କେନ୍ତା
3: ମୁଁ ଆପଣ ମାନେ ଗୋଟେ ନାଟକ ବି ପ୍ରଚାର କରୁଥିଲି ଆପଣଙ୍କ ଦେଶିଆ ଭାଷାର ଟିକେ ବୋଧେ ଶୁଣିବାକୁ ନାଇଁ ମିଲବାର ନ ହେନ୍ତା ଯଦି ମାସ ଥରେ ଦୁଇ ଥର ଯଦି ନାଟକ ବି ରଖେ ବୋଲେ ଭଲ ହେତା ଆଉ ଏଇ ଯେ ନାଟକଟା ଆଜ୍ଞା ଆମର ଲୋକ କଥା ଉପରେ ନିମା ରଖିଲେ ଭଲ ହେତା ଆଜ୍ଞା ପହିଲା ଯେ ସବୁ ଲୋକ କଥା ଉପରେ ଯେଉଁ ସବୁ ନାଟକ ଥିଲା ପଚାର କଲେ ବଢିଆ ହେତା
2: ଆମେ ଚେଷ୍ଟା କରିବୁ ଆମେ କାଇଟା ବୋଲେ ଲୋକେ ସଚେତନ କରିବା ପାଇଁ ସେମିତି ନାଟକ ମନେ ନେଲୁନି ଗୋଟେ ଗୋଟେ ବିଷୟ ଲଗେ ଆର ସବୁ ମାସେ ବାଜିଲାନି ତମେ ସେଟା ଶୁଣିପାରସ ନାଇଁ ବି ଆରି ଏଥର ଚେଷ୍ଟା କରବୁ ତ ଚେଷ୍ଟା କରା ତମେ ମିଶା ଶୁଣବାକେ ଆଲେ ତେବେ ରହିଲୁନି ଉଗ୍ରସେନ ବାବୁ ଜୁହାର ଲାଗ ହାଲୋ ଚୈତି ଜନ
4: ହାଲୋ ଚୈତି ଜନ ଜୁହାର ଲାଗ ମାମା
2: ଜୁହାର ଜୁହାର ଜୁହାର କେ କୈଲାସନି ବାବୁ କନ୍ତି ଅନି କୈଲାସନି
4: ମୁଁ ପଙ୍କଜ ମିଶ୍ର କହିଲି ମାମା ଜୟପୁର ନେ
2: ଆଲେ ପଙ୍କଜ ବାବୁ ନିକ ଆଚାସ
4: ମେହମାନ ଅଛି
2: ଆରି କନ୍ତି ଅଫିସ ଆଚାସ କି ଆରି ଘରେ ଆଜି ଗାନ୍ଧୀ ମହାପ୍ରଭୁ ଜନ୍ମ ହେଲେ ସେଦିନ ଆଠ ତାରିଖ ଯାଏ ତ ଏ ଛୁଆ ଅଛୁଆ ଏ ଅସ୍ପୃଶ୍ୟତା ବିଷୟରେ ତମେ କାଇଟା ଜାନାସ ଏଟା
4: ବୋଲେ ଛୁଆ ଛୁଇଁ ମନୋଭାବ ଜନ ଅଛି ଆମର ସମାଜ ଲଗେ ସେ ବଡ଼ ଲଗଟେ ସାନ ଲଗଟେ ଅମକ ସେ ଧମକ ତାକେ ସାମ୍ନା ରୋଗ ଆସେ ତାକେ ଛୁଆ ନାହିଁ ତାକେ ଅମକ ଆସେ ସେ ଇଏ କରା ଏଟା କେ ଅସ୍ପୃଶ୍ୟତା ବୋଲିକିରି କହିବା
2: ଆରି ଜାତି ନୀତି ପାଟା ମିଶା ଅଛି କାହିଁକି

0: ହଏ ରାତି ନୀତି ମିଶା ଅଛେ ଯେ ସେଟା କାନ୍ଦି ମାତ୍ର କହିଦେଲା ତମ ଲୋକ ସମାନ ଯେଉଁ ସବୁ ଲୋକ ସମାନ ରହ ଭୋଟ ସାନକେ ମିଶା ନାହିଁ ସବୁ ଭଗବାନ ର ସନ୍ତାନ ବୋଲିକିରି ସେ ଆମକେ ସେ ଅସ୍ପୃଶ୍ୟତା ନିବାରଣ ବିଷୟରେ ଆମକେ କହିଦେଲା ଗାନ୍ଧୀ ମାତ୍ର
1: ଏ ସପ୍ତାହ ପାଳନ
0: ମାନିକିରି ଚଲବାକେ ପଡ଼ୁଛି
1: ଆରେ
0: ଆମେ ଏତେ ଭେଦଭାବ ରଖବୁ ଗୋଟେ ଲୋକ ରହିକିରି ଆମେ ଗୋଟେ ପ୍ରସାଦ ଲଗେଇ ଆମେ ଭୋଟ ସାନ ବୋଲିକିରି ଭାବୁ ବୋଲି ସେଟା ନା ହେ ସେମିତି ମିଶା ହେବାର ନାହିଁ ସବୁକେ ସମାନ ଭାବବା ସବୁ ଲୋକ ସମାନ ସବୁ ଲୋକ ଭିତରେ ଭଗବାନ ଅଛେ
1: ଏଟା
0: ଆମେ ଭାବବାକେ ପଡ଼ୁଛି
1: ସେଟା ଏକା ଏ ଛୁଆଁ ଅଛୁଆଁ ଭେଦଭାବ ଜଣାଚେ ଆର ତାନୁ ଦୂରେଇ ରହିବାର ବୋଲେ କାଇଟା ଏ ସପ୍ତାହ ପାଳନ କଲୁନି ଏ ସପ୍ତାହର ଉଦ୍ଦେଶ୍ୟ ଏକା ସେଟା ଛୁଆଁ ଅଛୁଆଁ
0: ହେଲେ
1: କୁହ ଆମର କାର୍ଯ୍ୟକ୍ରମ ମନ କେମିତି ଲାଗଲାନି
0: ପ୍ରୋଗ୍ରାମ ମନ ତ ବଢିଆ ନିମନ ଲାଗଲାନି ମାମା ଆରି କାଲି ମିଶା ଗୋଟେ ସାକ୍ଷାତକାର ଗୋଟେ ବଢିଆଟା ଆଣିଦେଲା ବନ୍ୟଜନ୍ତୁ ଉପରେ ବନ୍ୟଜନ୍ତୁ ସୁରକ୍ଷା ହେଲେ କାଇ ମାନେ ସିଷ୍ଟମ କେମିତି ରହିଛି ଇକୋ ସିଷ୍ଟମ କାଇସେ ହେଲାନି ଆମର ଜଳବାୟୁ ଲୋକ ତାର ଭୂମିକା ଅଛେ ତାଙ୍କର ଗୋଟେ ଯୋଗଦାନ ଅଛେ ଆମେ ବଞ୍ଚବାର ଲୋକ ମିଶା ଜଙ୍ଗଲର ଅବଦାନ ଅଛେ
1: ସେମିତି
0: ଆମର ବନ୍ୟଜନ୍ତୁ ମନର ମିଶା ଅବଦାନ ଅଛେ ସେଟା ଗୋଟେ ବଢିଆ ଲାଗିଲା କାଲି ପ୍ରୋଗ୍ରାମ ଗୋଟେ ଶୁଣିତେ ରହିଲି ମୁଁ
1: କାଲି
0: ତ ସାଧା ଲାଗିବା ଗୀତ ମନ ମିଶା ପ୍ରଚାର କଲାସିନି ଆରି କଲାସିନି ରେଡିଓ କେ ପଚାରୁ ସେଟା ମିଶା ବଢିଆ ଲାଗିଲାନି ଆରି ରକମ ରକମର ସାକ୍ଷାତକାର ମନ ଆରି ନାଟ ମନ ମିଶା ବାଜାଇଲାସିନି ସଚେତନ କରବା ନାଟ ମନ ଅଛେ ଆରି ଆମର ସାମାଜିକ ନାଟ ମନ ଅଛେ ତୋରତେ ତ ବାଜାଇଲାସିନି ତୋରତେ ନିମାନ ଲାଗିଲାନି ଆରି
1: ଆର କାମର ପାଇଁ ଶୁଣବାର ଲୋକ କା ଭଗବାନ ଇଏ ପଙ୍କଜ ବାବୁ ଆରେ
0: ହଇ ହଇ ଭାଇ ଶୁଣୁଛି ବୁଧବାର ଆସେ ସେ ଜିନିଷ କାମ ଲଗେଇବାର ଆସେ କି ନାହିଁ
1: ହଇ ହଇ ହଇ
0: ଆରେ ଆମେ ଖାଲି ଶୁଣିଦେବୁ ଆରେ ତୁମେ ପଢ଼ିଦେବୁ ବୋଲି ସେଟା ନ ହଏ
1: ନ ହଏ ନାହିଁ ଆର
0: ଏବେ ଯେମିତି ତମେ ପଚାରିଲା ଅସ୍ପୃଶ୍ୟତା ନିବାରଣ ସପ୍ତାହ ଚାଲିଲା ଅଛି ସେଟା କାଇଟା ଖାଲି କହିଦେଲେ ନ ହଏ ତାକେ କାମ ଲଗେଇ ଲଗେଇବାର ଅଛି
1: ଲଗେଇବାର ଅଛି ହଇ ହଇ
0: ସେଟା ଆମେ ଶୁଣିଲୁନି ଖାଲି ସେ କହିଦେଲାନି ସେ କଥା ନାହିଁ ତାହିଁ ଜାଣବାର ଶିଖିବାର ବିଷୟ ମନ ସରତେ ବାଦଲାନି ସେ ରେଡିଓ ଲାଗେ ପ୍ରୋଗ୍ରାମ ଲାଗେ
1: ଆଲେ ତମର ସଙ୍ଗେ କଥା ହେଇକରି ବଡ଼ନି କଲା ଗଲା ଏମିତି ସବୁବେଳେ ଫୋନ କରିଥିବା ଆହୁରି ଗୋଟେ ଦିନ କଥାବାର୍ତ୍ତା ହଉ ତେବେ ରହିଲିନି ବାବୁ ଜୁହାର ଲାଗ
0: ଜୁହାର ମାମା
2: ହଁ ଏ ଲେଖାଟା ଭାଇ ବୋନି ମନକେ ମଜା ଗୋଟେ ଗୀତ ଗୋଟେ ଶୁଣାଇ ଦଉ କି କେନ୍ତା ବୋଲିନି
1: ଗୀତ ବୋଇଲେ ତ ଶାରଦା ଆଗା ଆପା ଆର କୁଆ କହି ନାଇଁ
3: ଚୈତିଜହ୍ନ କାର୍ଯ୍ୟକ୍ରମର ପରବର୍ତ୍ତୀ ଭାଗ ଶୁଣିପାରିବେ ସନ୍ଧ୍ୟା 6:05। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
4: ନମସ୍କାର ଆକାଶବାଣୀ ସମାଚାର କେ ସାଥ ମୈଁ ମୁନିଶ ଶର୍ମା। मंत्रिमंडल ने एकीकृत परिवहन और लॉजिस्टिक्स प्राधिकरण के गठन को मंजूरी दे दी है। नई दिल्ली में आज केंद्रीय मंत्रिमंडल की बैठक के बाद मीडिया को जानकारी देते हुए सूचना और प्रसारण मंत्री अश्विनी वैष्णव ने कहा कि इससे परिवहन और लॉजिस्टिक्स क्षेत्र में अनुसंधान, योजना, मूल्यांकन, निगरानी और प्रभाव आकलन को मजबूती मिलेगी। श्री वैष्णव ने कहा कि यह देश में एकीकृत परिवहन और लॉजिस्टिक्स योजना के लिए शीर्ष संस्था के रूप में काम करेगा।
5: देश में जिस तरह से जीडीपी बढ़ रही है 7%-8% के बीच में, लॉजिस्टिक्स की रिक्वायरमेंट लगातार बढ़ रही है। देश में बहुत सारे हाईवे बन रहे हैं, रेलवे लाइन्स बन रही है, वाटरवे बने, पोर्ट्स नए बन रहे हैं, एयरपोर्ट्स नए बन रहे हैं। इन सब का एक यूनिफाइड तरह से प्लानिंग हो उसके लिए पीएम गतिशक्ति पोर्टल प्रधानमंत्री जी ने कुछ वर्षों पहले लागू किया था। अब भविष्य की जरूरतों को देखते हुए जो प्लानिंग बनानी हो उस सबको स्टडी करने के लिए एक इंटीग्रेटेड ट्रांसपोर्ट एंड लॉजिस्टिक्स अथॉरिटी का निर्माण किया जाएगा।
4: श्री वैष्णव ने बताया कि मंत्रिमंडल ने छोटे और मझौले उद्यमों में पूंजी निवेश के लिए 10,000 करोड़ रुपए के स्मॉल एंड मीडियम एंटरप्राइजेस ग्रोथ फंड की स्थापना को भी मंजूरी दी है। मंत्रिमंडल ने प्रधानमंत्री नरेंद्र मोदी को सरकार के प्रमुख के रूप में 25 वर्ष पूरे करने पर बधाई देते हुए एक प्रस्ताव पारित किया है। श्री मोदी ने 7 अक्टूबर 2001 को पहली बार गुजरात के मुख्यमंत्री के रूप में कार्यभार संभाला था और वर्ष 2014 में प्रधानमंत्री बने थे। कल वे सरकार के प्रमुख के रूप में 25 वर्ष पूरे करेंगे। श्री वैष्णव ने कहा कि प्रधानमंत्री मोदी ने ऐसा इतिहास बनाया है

0: ହେଲେ କାର୍ଯ୍ୟକ୍ରମ ମାନେ କାଇଟା ମାନେ ସବୁ ଭଲ ଲାଗିଲାନି
1: ମୋତେ ସବୁଠାରୁ ଭଲ ରେଡିଓକୁ ପଚାରୁ ଶବ୍ଦ ଲାଗିବା ଗୀତ ଲୋକ ଗୀତ ମାନେ ଏମିତି ବଜାଇ ଦେଲା ଯୋଉଟା ନାଚ କରିକି ଫାଇଦେଲି
0: ହେଲେ ଭଲ କଥା ହେଲେ ତମର ବେପାର ବାଟ କେମିତି ଚାଲିଲା ଯେ କି ଚାଷବାସ କରଲାସନି
1: ଚାଷବାସ ମିଶା କଲିନି ବେପାର ବାଟ ମିଶା କଲିନି
0: ଆରେ ପାନି ଜବର ମାରିଦେଲା ବୋଲିକି ନା ଦୁଃଖ କରଲାସନି ଯେ
1: ନାଇଁ ନାଇଁ ଦୁଃଖ ତ ନା ହେ ଆମେ ମିଲିଟ୍ରି ଲୋକ ଦୁଃଖ କରିବୁ କୋନ ଜିନିଷ ଦୁଃଖ ନା କରୁ ଆମେ ଯେତିକି ଦୁଃଖ କଷ୍ଟ ହେଲେ ଆମେ ସହିଯିବୁ କିଛି ଫରକ ନା ପଡେ ଆମକୁ
0: ହେଲେ ହାତେ ତ ନାଇଁ ଇଟା ପାନି ମାରବାଟା
1: ପାନି ନା ମାରିଲେ ବେଡ଼ା କୁଡା ଚାଷ ମିଶା କେନ୍ତା ହେଇଛି କେଡ଼େ ବେଲେ ବେଶୀ ମାରିଦେଇଛି କେଡ଼େ ବେଲେ କମ ହେଇଛି ମାତିଲା ଲୋକର ପରେ ଆଜ୍ଞା କେଡ଼େ ବେଲେ କୁଆଡେ ବେଶୀ ମାତି ଦେବା କୁଆଡେ କମ ମାରି ଦେବା
0: ମାତ୍ର ମାତବା ନିକ ନାଇଁ ନାଇଁ କି ଗାଗଡ଼ କାଜେ
1: ନା ନିକ ତ ନାଇଁ
0: ହେଲେ ବେପାର ବାଟ ଭଲ ଚାଲିଲା ଅଛେ ତମର
1: ହେଲେ
0: ଆମର ଲୋକ ବାକ ଆମର ଜଣ ଆଦିବାସୀ ଲୋକ ମାନେ ନାଚ ସେମାନେ ଦଶହରା କେ କଣ୍ଟେ ଜବର ମନାଇବେ ନି କି ବୋଲେ ଡାବୁଡୁ କେନ୍ତା
1: ଦଶହରା ଗୋଟେ ହେଲା ତାପରେ ଗୁମ୍ଚା ଗୋଟେ ହେଲା ଇ ଦୁଇଟା ହଉଛି ବଡ ଯାତ୍ରା ଆମର ଦେଶିଆ ଲୋକେ ଆରେ ଇଟା ବେଶୀ ସରକାର ମାନବା ଗାଁ ଜାଗାର ପିଲା ଟକି ଡକରା ଡକରି ଭେଣ୍ଡିଆ ସବୁ ମିଶିକି ରହିବେ ମାନେ କୁହନ୍ତି ଗୋଡ଼ର ଜାଗା ନା ମିଳେ
2: ହଁ ନୃସିଂ ବାବୁ କାଇଟା ଏବେ ତ ଦଶହରା ଆଇଲାନି ହେଲେ ଆମର ଡମା ହେପା ନାଇ କି ମୋତେ ଉଦାର ମାଗିଲା ଲକ୍ଷ ଟଙ୍କା ଗୋଟେ ଦେଇରରେ ମେଟା ସୁନା ଗେନ୍ ବି ତୋର ବୋଲା ହେଲେ ମୁଇଁ କହିଲି ଆମେ ତ ସେ ଗରିବ ଲୋକ ମୋର ଲୋକ ଆର କୁହନ୍ତି ଡାବୁ ମୋର ପକେଟ ମୁନା ମିଶା ଫାଟଲା ଅଛେ ତ ସେଟା ନୃସିଂ ବାବୁ ତମ ବେପାର ବାଟ କରବା ଲୋକ ଗୋଟେ ଦେଇରୁଆ ଲକ୍ଷ ଟଙ୍କା ପରା ଆମର ଡମା ହେପା ସୁନା ଗେନ୍ ଶିଖୁନି
1: ଏବେ କାଇ ବୋଲି ଗୋଟେ କଥା କହିଲି ତମେ ମମି କହିଲି ଆମର ବି ସେଟା ନଥିବା ଜୀବନ ବଡ ହିନି ମାନେ କାକେ ବାବୁ କାକେ ଧନ ବୋଲି
0: କି ସେ ଆଗତୁ କହିଦେଲା ଆର କେ ଆଜିକାଲି ଦେଇଛି ଉଦାର ଆର କେ ନ ଦେନି ନିଜେ ସେ କମାଇବାର ନାଇଁ କି
1: ନାଇଁ ନାଇଁ କମେଇବାନି ଉଦାର ପାଣି ମିଶା ଦବା ନା ଦେଲେ କେମିତି ହେଇଛି ଲୋକର ବିଶ୍ୱାସ ଉପରେ ଜଗବାର ଅଛି ସେଟା ଗୋଟେ କହିବା କଥା କହିଲୁ କି ଚିନ୍ତା ନାଇଁ ଡମା ତୋ ଲୋଡ଼ା ବୋଲି 50,000 ଦେବି
0: ସାରଦା ଲାଗିଗଲା କାଇ ନରସିଂ ବାବୁ ଦେବି ବୋଲା ସେତିକି
1: ଲୋକେ ବୋଲୁ ସିନା ଗୋଟେ 50,000 ଦେବି ଡମା ବାପା
2: ନରସିଂ ବାବୁ ଆଜି କାଇଟା ମୋର ମନ ଉନା ଉନା ଉନା ଉନା ରହିଲା ଘରେ ମାଇଜି ସହ ଲାଗା ଯା ଟିକେ କରାଇଲି ଲାଗଲାନି ଭାଇ ଭଉଣୀ ମନ ସଙ୍ଗେ କଥା ହେବାର ଅଛେ ତୁ ଏମିତି ଚିମ୍ରା ହେଇକରି ବସି ଲେଇସି କି ବୋଲା ତାର
1: ପଛେ
2: ତମର ସଙ୍ଗେ କଥା ହେଲା ପଛେ ମୁଇଁ ସାରଦା ହେଇଗଲି ଏମିତି ସବୁବେଳେ ଆମର ସଙ୍ଗେ ଆମର ଲୋକ ଫୋନ କରିଥିବା ତମେ କଥାବାର୍ତ୍ତା ହେଇଥିବା ଆଲେ ବାବୁ ରହିଲୁନି ତେବେ ଜୁହାର ଲାଗ
0: ଜବର ଫୋନ କରା ଏବେ ତମର ସାଙ୍ଗେ ଜବର କଥା ହେଇପାରୁ ସତେ କି
2: ନାଇଁ ମୁଇଁ ଗୋଟେ କଥା ଭାବିଲିନି ଆପା ତୁ ତ ଏବେ ଯିବି ଛନିକ ଯିବି ଏବେ ଛନିକ ବୈଠକ ବସିକରି ତନ୍ଦ୍ରା ତନ୍ଦ୍ରା ତନ୍ଦ୍ରା ତନ୍ଦ୍ରା ହେଇଥିଲି ସେଟା ଆଗ ହେଇଥିଲିନି ଏବେ ଆହୁରି ଅଧିକ ବେଳେ ଯାକୁ ବସବାର ଅଛି କେନ୍ତା କରୁଛୁ
0: ଜୁଆର
2: ମୋର ମୋଟ ଦରକାର
0: ମୋଟ ଆଠ ଦଲା ଅଛେ ଜୁଆଳେ
2: ଜୁ।

0: ଶୁଣୁଥିଲେ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଜହ୍ନରେ ହ୍ୟାଲୋ ଚୈତିଜହ୍ନ। ଉପସ୍ଥାପନା କରିଥିଲେ ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ରାଜୁ ପ୍ରଧାନୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଛୋଟିଆ ବିରତି ପରେ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ନାରଦ କହିଲେ, ଗୃହସ୍ଥ ସାଧୁସଙ୍ଗ କରି ପରିବାର ଲୋକଙ୍କ ମନରେ ଆନନ୍ଦ ଦେଇ ଆତ୍ମସନ୍ତୋଷ ଲାଭ କରିବ, ପଶୁପକ୍ଷୀଙ୍କୁ ପୁତ୍ର ପ୍ରାୟ ମଣିବ, ଅତି କଷ୍ଟ ଅତି ଲୋଭ ଏବଂ ପରପୀଡ଼ା ତ୍ୟାଗ କରିବ। ନାରୀ ଅର୍ଦ୍ଧାଙ୍ଗିନୀ ହୋଇଥିବାରୁ ଜୀବନରେ ଏକ ପତ୍ନୀ ବ୍ରତ ଗ୍ରହଣ କରିବ। ଦେବତା।

0: ଶୁଣିଲେ ଅତିବଳି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 218ତମ ଭାଗ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଉପସ୍ଥାପନାରେ ବାଉରୀବନ୍ଧୁ ସ୍ୱାଇଁ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉଦୟ ଭାରତ।
2: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

0: ଭାରତର ସାମାଜିକ ବ୍ୟବସ୍ଥାରେ ଶିଶୁ କନ୍ୟାମାନଙ୍କ ପ୍ରତି ସମ୍ମାନ ଏବଂ ସମ୍ମାନ ଅଧିକାର ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଅବସରରେ ଆଜି ରହିଛି ଆଲୋଚନା, ବେଟି ବଚାଓ ବେଟି ପଢ଼ାଓ ଯୋଜନା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ବୀଣାପାଣି ଚୌଧୁରୀ।
1: ସମାଜ ପୁନର୍ଗଠନରେ ମହିଳାଙ୍କ ଭୂମିକା ଓ ଗୁରୁତ୍ୱକୁ ଉପଲବ୍ଧି କରି ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି January 22, 2015 ବେଟି ବଚାଓ ବେଟି ପଢ଼ାଓ ଯୋଜନା କାର୍ଯ୍ୟକାରୀ କରିଥିଲେ। 2011 ଜନଗଣନା ଡାଟା ଅନୁସାରେ ଭାରତର ପ୍ରତି 1000 ବାଳକ

ମାନଙ୍କର ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଦିଗରେ ତ୍ୱରାନ୍ୱିତ କରିଥିଲେ। କନ୍ୟା ଜନ୍ମହାର କମ୍ ଥିବା ଦେଶର 100 ଜିଲ୍ଲାରେ କାର୍ଯ୍ୟକାରୀ କରିଥିଲେ ଏହି ଅଭିନବ ପ୍ରୟାସ, ଯାହା ଦେଶ ପାଇଁ ବା ନାରୀ ଜାତି ପାଇଁ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କେନ୍ଦ୍ର ସରକାର 100% ଆର୍ଥିକ ସହାୟତା ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ସାଫଲ୍ୟମଣ୍ଡିତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟ ରଖାଯାଇଥିଲା ବା କାର୍ଯ୍ୟକାରୀ କରାଯାଇଥିଲା। ମହିଳା ଶିଶୁ ସୁରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ମାନବ ସମ୍ବଳ ମନ୍ତ୍ରାଳୟ ମିଳିତ ଭାବରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ, ଯେପରି ଅଧିକରୁ ଅଧିକ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିବ ତାହାର ପଦକ୍ଷେପ ନିଆଯାଇଥିଲା। କେବଳ ସହରରେ ନୁହେଁ, ଗ୍ରାମରେ, ସହରରେ, ଘରେ ଘରେ ଏହାର ପଦକ୍ଷେପକୁ ରୂପାୟନ କରାଯାଇଥିଲା। ଯେମିତିକି ଜିଲ୍ଲା ହଉ କି ବ୍ଲକ ସ୍ତରରେ ହଉ, ରାଜ୍ୟ ସ୍ତରରେ ବହୁତ କର୍ମ ନିଯୁକ୍ତି ବା କର୍ମ ନିର୍ବାହ କରୁଥିଲେ, ସେଥିପାଇଁ ସ୍ୱତନ୍ତ୍ର ଯୋଉ ବିଭାଗ ଖୋଲିଥିଲା ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ, ସେଥିରେ ସଚିବ ଥିଲେ, କିଛି ରାଜମନ୍ତ୍ରୀ ଥିଲେ, ଏବଂ ତାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ସ୍ତରରେ ଡିପିଓ, ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ ଅଫିସର, ବ୍ଲକ ସ୍ତରରେ ଆଇସିଡିଏସ୍ ଅଫିସର, ଏମାନେ ପ୍ରତ୍ୟେକ କ୍ଷେତ୍ରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ଏମାନେ ରିପୋର୍ଟ କରିଥାନ୍ତି। ଗ୍ରାମ ସ୍ତରରେ ଯେମିତି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛନ୍ତି ଏବଂ ଆଶାକର୍ମୀ ମଧ୍ୟ କାର୍ଯ୍ୟକୁ ରୂପାୟନ କରିଛନ୍ତି, ଶିଶୁରୁ ବୃଦ୍ଧା ପର୍ଯ୍ୟନ୍ତ ମହିଳା କେମିତି ସୁରକ୍ଷିତ ରହିବ ଏବଂ ସଶକ୍ତିକରଣ ହେବ ତାହାର ଉନ୍ନତି ପାଇଁ ସରକାର ସବୁବେଳେ ପଦକ୍ଷେପ ନେଉଛନ୍ତି। ଯୋଉ ପ୍ରାଚୀନ ଯୁଗରେ ମଧ୍ୟ ମହିଳାମାନେ ଗୁରୁକୁଳ ଆଶ୍ରମରେ ଅଧ୍ୟୟନ କରି, ଯଥା ଗାର୍ଗୀ, ମୈତ୍ରୀ, ଲୋପାମୁଦ୍ରା ଭଳି ବିଦୁଷୀ ମହିଳାମାନେ ବା ଶାସ୍ତ୍ରବିତ୍ମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ଆସନ ଗ୍ରହଣ କରୁଥିଲେ, ଯାହାକି ଗାନ୍ଧୀ ନାରୀ ଶିକ୍ଷା ପ୍ରତି ଯୋଉ ପ୍ରୋତ୍ସାହନ ଦେଇଛନ୍ତି ବା ଯୋଉ ବାର୍ତ୍ତା ଦେଇଛନ୍ତି ଯେ ପରିବାରର ମହିଳା ଯେତେ ଶିକ୍ଷିତ ହେବ ତାର ଗାଁ ଓ ଦେଶ ସେତେ ବିକଶିତ ହେବ। ମହିଳା ଶିକ୍ଷିତ ହେଲେ ଦେଶ ବିକଶିତ ହେବ, ସଙ୍ଗେ ସଙ୍ଗେ ପରିବାର ଓ ସମାଜ ଶୃଙ୍ଖଳିତ ହୋଇପାରିବ। ସେଥିପାଇଁ ତ ଶାସ୍ତ୍ରରେ କୁହାଯାଇଥିଲା, ଯତ୍ର ନାର୍ଯ୍ୟସ୍ତୁ ପର୍ଯ୍ୟନ୍ତ ତତ୍ର ରମନ୍ତି ଦେବତା, ନାରୀମାନଙ୍କୁ ଯୋଉଠି ସମ୍ମାନ ଦିଆଯାଇଛି ସେଠି ଦେବତାମାନେ ମଧ୍ୟ ବିଚରଣ କରନ୍ତି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ନାରୀକୁ ସମ୍ମାନ ଦେବା ଦରକାର, ଯାହାକି ଆମର ସମାଜ ଶୃଙ୍ଖଳିତ ହୋଇପାରିବ। ଖାଲି ଗାନ୍ଧୀ ତ କରିନଥିଲେ, ଗାନ୍ଧୀଙ୍କ ସହିତ ରାମକୃଷ୍ଣ ପରମହଂସ, ବିବେକାନନ୍ଦ, ରବୀନ୍ଦ୍ରନାଥ ଟାଗୋର ଆଦି ନାରୀ ଶିକ୍ଷା ଓ ବିକାଶ ପାଇଁ ଯଥା ପଦକ୍ଷେପ ନେଇଥିଲେ। ବହୁତ ନାରୀମାନଙ୍କ ପାଇଁ କେନ୍ଦ୍ର ଖୋଲାଯାଇଥିଲା, ଶିକ୍ଷା କେନ୍ଦ୍ର, ସାମାଜିକ କେନ୍ଦ୍ର, ସେଥିରେ ଆମର ଯୋଉ ବିଦେଶୀ ପ୍ରାଚୀନ କାଳରେ ଥିଲେ, ଆଧୁନିକ କାଳରେ ଅଛନ୍ତି ଏବଂ ମଧ୍ୟ ପ୍ରାଚୀନରେ ମଧ୍ୟ ଥିଲେ, ତାହା ବହୁତ ଜ୍ୱଳନ୍ତ ଉଦାହରଣ ଆମର ଇତିହାସରେ ଓ ସମାଜରେ ରହିଛି। ଓଡ଼ିଶା ସେଥିରୁ କୌଣସି ଗୁଣରେ କମ୍ ନାହିଁ। ଏପରି ଚେତନା ଲକ୍ଷ୍ମୀପୁରାଣୀ ମଧ୍ୟ ଏକ ଉଦାହରଣ ନିଆଯାଇପାରେ। 16 ଶତାବ୍ଦୀରେ ବଳରାମ ଦାସ ଯୋଉ ଲକ୍ଷ୍ମୀପୁରାଣ ଲେଖିଥିଲେ, ଏହା ନାରୀ ସଶକ୍ତିକରଣ, ନାରୀ ଜାଗରଣ ପାଇଁ ଏକ ବଳିଷ୍ଠ ଉଦାହରଣ। ଅନେକ ନାରୀ କବି ଆମ ଓଡ଼ିଶାରେ ଏବଂ ଭାରତ ବର୍ଷରେ ଓଡ଼ିଶାର ସଂସ୍କୃତି ପରମ୍ପରାକୁ ତାଙ୍କ ଲେଖନୀ ମୁନରେ ଚଳଚଞ୍ଚଳ କରିଛନ୍ତି। ସମାଜସେବୀ ଦେଶ ସ୍ୱାଧୀନତାରେ ମଧ୍ୟ ନିଜର ଦକ୍ଷତାକୁ ପ୍ରତିପାଦନ କରିଛନ୍ତି, ନିଜ ଜୀବନକୁ ବାଜି ଲଗେଇ ଦେଇଛନ୍ତି। ଭାରତୀୟ ସଂସ୍କୃତି ପରମ୍ପରା ସମାଜର ଯୋଉ ମହାନତା ବିଶ୍ୱ ଦରବାରରେ ସଦା ସର୍ବଦା ବନ୍ଦିତ। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାର ବହୁତ କିଛି ପଦକ୍ଷେପ ନେଇଛନ୍ତି, ମାନେ ନାରୀ ସଶକ୍ତ, ଯୌତୁକ ବିରୋଧୀ ନିୟମ, ଶିକ୍ଷିତ କରିବା, ପୁଷ୍ଟିକରଣ ଉନ୍ନତି କରିବା, ଏକ ପାରିପାର୍ଶ୍ୱିକ ସୁରକ୍ଷା ଯୋଗାଇ ଦେବା, ବାଧ୍ୟତାମୂଳକ ବିବାହ ପଞ୍ଜୀକରଣ ମାଧ୍ୟମରେ ବାଲ୍ୟ ବିବାହ ଉଚ୍ଛେଦ କରିବା, ଶିଶୁ କନ୍ୟାର ଜନ୍ମଦିନ ଉତ୍ସବ ପାଳନ କରିବା, କନ୍ୟାକୁ ଶିକ୍ଷିତ କରିବାକୁ ପ୍ରାଧାନ୍ୟ ଦେବା, ଏବଂ ଏସବୁ ସଦସ୍ୟମାନଙ୍କର ଯୋଉ ପ୍ରସ୍ତାବ କ୍ରମେ ଦରକାର ସ୍ଥଳେ ପ୍ରେରଣା ଅର୍ଥକ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ସେ ପ୍ରୋତ୍ସାହନ ଦେଇଛନ୍ତି। ଲିଙ୍ଗ ନିରୂପଣ ଓ ଭ୍ରୂଣ ହତ୍ୟା, ଗର୍ଭପାତ ସହ ଜଡିତ ଥିବା ଦୋଷୀକୁ କଠୋର ଦଣ୍ଡବିଧାନ ଏହି ଯୋଜନାର ଅନ୍ତର୍ଭୁକ୍ତ। ଶିଶୁ କନ୍ୟା ମାନଙ୍କ ପ୍ରତି ଓ ମହିଳାମାନଙ୍କ ମୁହଁରେ ଚେନ୍ନାଇ ହସ ଫୁଟାଇବା ପାଇଁ ସରକାର ଶିଶୁ କନ୍ୟାକୁ ସୁରକ୍ଷା ଏବଂ ପ୍ରୋତ୍ସାହନ ଦେବା ପାଇଁ ବେଟି ବଚାଓ ବେଟି ପଢାଅ ଓ ଯୋଜନା କରିଥିଲେ। ସେତିକିରେ ତ ସୀମିତ ହୋଇ ରହିନାହିଁ, ବେଟିକୁ କିପରି ସାମାଜିକ ସ୍ରୋତରେ ସାମିଲ କରିବା ପାଇଁ ବହୁତ ଗୁଡିଏ ଆମେଣ୍ଡମେଣ୍ଟ ମଧ୍ୟ ପରିବର୍ତ୍ତନ କରାଯାଇଛି, ଯୋଉଟାକି ମହିଳାମାନଙ୍କୁ ବହୁତ କିଛି
ତାର ଉଜ୍ଜଳ ଭବିଷ୍ୟତ କାର୍ଯ୍ୟରେ ପରିଣତ ହେଇପାରିବ ତାକୁ ଦୃଷ୍ଟିରେ ରଖି ଏହିସବୁ ପଦକ୍ଷେପ ନିଆଯାଇଥିଲା। ବାଳିକା ଜନ୍ମକୁ ପ୍ରୋତ୍ସାହିତ କରାହେଇଥିଲା। ଲିଙ୍ଗଭେଦ ଭାବନାକୁ ଦୂରୀକରଣ କରିବା, ବାଳିକାମାନଙ୍କ ବଞ୍ଚିବାର

ଦରକାର ଓ ସୁରକ୍ଷା ପ୍ରଦାନ ଦରକାର। ବାଳିକା ମାନଙ୍କୁ ଶିକ୍ଷାର ସୁଯୋଗ ଦେବା, ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବା। ସାଇବର ଅପରାଧ ସେଲ, ତଥ୍ୟ ପ୍ରଦର୍ଶକ, ଅଭିଭାବକ ଅନ୍ୟମାନଙ୍କୁ ପୁରସ୍କାର ରାଶି ତାହା ମଧ୍ୟ ଘୋଷଣା କରିଛନ୍ତି। ବିଭିନ୍ନ ପ୍ରକାର ସେଲ ଖୋଲିଛନ୍ତି, ବିଭାଗ ରଖିଛନ୍ତି, କେମିତି ନାରୀ ସୁରକ୍ଷିତ ହୋଇପାରିବ ଏବଂ ସମୂହ ସ୍ରୋତରେ ସାମିଲ ହୋଇପାରିବ। ନାରୀ ଆଜି ତା ନିଜ ଯୋଗ୍ୟତା ବଳରେ ନିଜକୁ ସ୍ବାବଲମ୍ବୀ କରିପାରିଛି। ସେ ଉଡିବାରେ ହେଉ, ବୁଡିବାରେ ହେଉ, ବା ତଳ ବିଭାଗର ସୁରକ୍ଷା କର୍ମୀ ହେଉ, ସବୁଥିରେ ନିଜର ଦକ୍ଷତାକୁ ପ୍ରତିପାଦନ କରିପାରିଛି। ନିଜର ଶକ୍ତି, ନିଜର ଦକ୍ଷତା, ନିଜର ସାହସ ବଳରେ ସେ ପୁରୁଷ ସହିତ ସମକକ୍ଷ ହୋଇପାରିଛି। ଏପରିକି ପୁରୁଷକୁ ପଛରେ ପକାଇ ବହୁ ଉର୍ଦ୍ଧକୁ ସେ ଯାଇପାରିଛି। ଆମ ଭାରତ ବର୍ଷରେ ମହିଳା ପ୍ରଧାନମନ୍ତ୍ରୀ, ମହିଳା ରାଷ୍ଟ୍ରପତି, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ କୋଉଠି ନା କୋଉଠି ସୁଯୋଗ ଦିଆଯାଇଛି। ଝିଅମାନଙ୍କ ପ୍ରତି ଅବହେଳା ନ କରି ସେମାନଙ୍କୁ ଅଗ୍ରାଧିକାର ଦିଆଯାଇ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ, ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।

0: ଶୁଣୁଥିଲେ ଆଲୋଚନା ବେଟି ବଚାଓ ବେଟି ପଢାଓ ଯୋଜନା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ବୀଣାପାଣି ଚୌଧୁରୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଉଦୟ ଭାରତ। ଉପସ୍ଥାପନାରେ ଥିଲେ ବାହୁରୀ ବନ୍ଧୁ ସ୍ୱାଇଁ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରତିରକ୍ଷା କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ପ୍ରମୁଖ ରଣନୈତିକ ସହଭାଗୀ ଭାବେ ଉଭା ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। କୋରାପୁଟ ହାଲ୍ଠାରେ ଦ୍ୱିତୀୟ ଶକ୍ତି ଇଞ୍ଜିନ୍ ଉତ୍ପାଦନ ଲାଇନ୍ର କଲେ ଉଦ୍ଘାଟନ। କେନ୍ଦ୍ର କ୍ୟାବିନେଟ୍ରେ ଏକୀକୃତ ପରିବହନ ଓ ଲଜିଷ୍ଟିକ୍ ପ୍ରାଧିକରଣ ଗଠନକୁ ମଞ୍ଜୁରୀ। ପ୍ରଧାନମନ୍ତ୍ରୀଙ୍କ 25 ବର୍ଷର ନେତୃତ୍ୱ ପୂରଣ ଅବସରରେ ଅଭିନନ୍ଦନ ଜଣାଇ ପ୍ରସ୍ତାବ ପାରିତ। ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲାଗି ନିର୍ବାଚନ ଆୟୋଗଙ୍କ ବୈଠକ ଏବଂ ମହାକାଶ ଅଧ୍ୟୟନ ପାଇଁ ପଦାର୍ଥ ବିଜ୍ଞାନରେ ଫ୍ରାନ୍ସିସ୍ ହାଲଜିନ୍ଙ୍କୁ ମିଳିବ ନୋବେଲ ପୁରସ୍କାର। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ରଣନୈତିକ ଶିଳ୍ପ କେନ୍ଦ୍ର ଭାବେ ଉଭା ହେଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଦିନିକିଆ ଓଡ଼ିଶା ଗସ୍ତରେ ଆସି କୋରାପୁଟ ସୁନାବେଡ଼ାର ହାଲ୍ଠାରେ ଦ୍ୱିତୀୟ ଶକ୍ତି ଇଞ୍ଜିନ୍ ଉତ୍ପାଦନ ଲାଇନ୍ର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତୀୟ ସେନାକୁ ସଶକ୍ତ କରିବା ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ହାଲ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହାଲ୍ କୋରାପୁଟକୁ ଏରୋସ୍ପେସ୍ର କେନ୍ଦ୍ରସ୍ଥଳ କରି ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍, ବିଶ୍ୱବିଦ୍ୟାଳୟ ଓ ଦକ୍ଷ ଯୁବପିଢ଼ିଙ୍କୁ ଏହା ସହ ସଂଯୋଗ କରି ରାଜ୍ୟକୁ ଭାରତର ଏରୋସ୍ପେସ୍ ପ୍ରତିରକ୍ଷା ଉତ୍ପାଦନର ଶକ୍ତିକେନ୍ଦ୍ର କରିବା ଦିଗରେ ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ପ୍ରଯୁକ୍ତିବିଦ୍ୟାକୁ ଆହୁରି ସୁଦୃଢ଼ କରିବାକୁ ହେବ। ସେନାକୁ ମଜବୁତ କରିବାରେ ହାଲ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ପ୍ରଚ୍ଛଦପଟରେ ଅନେକ ପିଢ଼ିର ଯନ୍ତ୍ରୀ, ବୈଜ୍ଞାନିକ ଓ କର୍ମଚାରୀଙ୍କ ନିଷ୍ଠା ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
1: और एचसीएल द्वारा प्रोडक्शन कैपेसिटी बढ़ाने की दिशा में महत्वपूर्ण कदम उठाए जा रहे हैं। और सबसे महत्वपूर्ण बात यह है कि उड़ीसा में पहले से ही महत्वपूर्ण नेशनल डिफेंस और स्ट्रेटेजिक इंफ्रास्ट्रक्चर मौजूद है। शादीपुर में डीआरडीओ का इंटीग्रेटेड टेस्ट रेंज, अनेक मिसाइल और वेपन ट्रायल्स का एक महत्वपूर्ण केंद्र रहा है। और 2026 में भी उड़ीसा में कई मिसाइल सहित कई महत्वपूर्ण डिफेंस टेस्टिंग एक्टिविटीज सफलतापूर्वक संपन्न हुई हैं। यह है उड़ीसा की धरती का करिश्मा।
0: କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ପ୍ରକଳ୍ପ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବ। ଏଥିସହିତ ବିଶ୍ୱସ୍ତରରେ ଦେଶର ସାମର୍ଥ୍ୟକୁ ଏକ ନୂତନ ପରିଚୟ ପ୍ରଦାନ କରିବାରେ ସହାୟକ ହେବ।

0: ଏହି ସଫଳତା ପାଇଁ ହାଲ୍ର ସମସ୍ତ ବୈଜ୍ଞାନିକ ଇଞ୍ଜିନିୟର ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି। ଏହି ଅବସରରେ ହାଲ୍ରେ ନିର୍ମିତ 2000ତମ ଇଞ୍ଜିନ୍କୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏକୀକୃତ ପରିବହନ ଓ ଲଜିଷ୍ଟିକ୍ ପ୍ରାଧିକରଣ ଗଠନକୁ ମଞ୍ଜୁରୀ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ପରିବହନ ଓ ଲଜିଷ୍ଟିକ୍ କ୍ଷେତ୍ରରେ ଅନୁସନ୍ଧାନ ଯୋଜନା ତଦାରଖ ଏବଂ ପ୍ରଭାବ ଆକଳନକୁ ଆହୁରି ସୁଦୃଢ଼ କରାଯାଇପାରିବ। ଏହାସହ କ୍ୟାବିନେଟ୍ରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ଇକ୍ୱିଟି ନିବେଶ ପାଇଁ 10,000 କୋଟି ଟଙ୍କାର ସ୍କଲ୍ ଏବଂ ମିଡିୟମ୍ ଏଣ୍ଟରପ୍ରାଇଜେସ୍ ଗ୍ରୋଥ୍ ଫଣ୍ଡର ସ୍ଥାପନକୁ ମଧ୍ୟ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ବର୍ଷର ନେତୃତ୍ୱ ପୂରଣ ଅବସରରେ ଅଭିନନ୍ଦନ ଜଣାଇ ଏକ ପ୍ରସ୍ତାବ ପାରିତ ହୋଇଛି। ଏ ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରସ୍ତାବରେ 10ଟି ପ୍ରମୁଖ ଦିଗକୁ ଉଲ୍ଲେଖ କରାଯାଇଛି।
1: इस कैबिनेट के रेजोल्यूशन की आपके सामने रखूंगा। पहली बात है, गुजरात से भारत तक विकास की सोच का विस्तार। जिस तरह से गुजरात में माननीय प्रधानमंत्री जी ने अपने कार्यक्रमों के माध्यम से, नीतियों के माध्यम से कई ऐसे परिवर्तन किए जिसके लिए दुनिया भर में माननीय प्रधानमंत्री जी को जो काम उन्होंने किए वो सारे काम आगे जाके देश के लिए एक बड़ी टेम्पलेट बने। तो
0: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ 2027 ପାଇଁ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଅଧ୍ୟକ୍ଷତା କରି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ନିଜସ୍ୱ ମତାମତ ଓ ପରାମର୍ଶ ଉପରେ ଆଲୋଚନା କରିଥିଲେ। ଆସନ୍ତା 26 ତାରିଖରେ ରାଜ୍ୟରେ ଆରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ସମ୍ପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ରାଜନୈତିକ ଦଳକୁ ନିଜର ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କୁ ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରଗୁଡ଼ିକରେ ନିୟୋଜିତ କରିବା ସହ ସର୍ଭେ ସମୟରେ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବାକୁ ଆୟୋଗ ପକ୍ଷରୁ ଅନୁରୋଧ କରାଯାଇଛି।
2: ଦିଦି, ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
3: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି, ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
4: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରାଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହବ? ସମ୍ପୂର୍ଣ୍ଣ ମାଗଣା ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ।
0: ପଦାର୍ଥ ବିଜ୍ଞାନରେ 2026 ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ମହାକାଶରୁ ଆସୁଥିବା ଅତ୍ୟଧିକ ଶକ୍ତିଶାଳୀ ନ୍ୟୁଟ୍ରିନୋ ଚିହ୍ନଟ ଏବଂ ଅଧ୍ୟୟନରେ ନିର୍ଣ୍ଣାୟକ ଅବଦାନ ପାଇଁ ବେଲ୍ଜିଆନ୍ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନ୍ଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ବର୍ତ୍ତମାନ ବୈଜ୍ଞାନିକ ହାଲଜେନ୍ ୱିସ୍କନ୍ସିନ୍ ମାଡିସନ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ରାଜ୍ୟରେ ଆସନ୍ତା 15 ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ, ପର୍ବପର୍ବାଣୀ ସମୟରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ନିଶାମୁକ୍ତ ଓଡ଼ିଶା ଅଭିଯାନ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ପୁଲିସ୍ ମୁଖ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ନିର୍ବାଚନ ସମୟରେ ସମନ୍ୱୟ ବଜାୟ ରଖିବା ପାଇଁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ ଏବଂ କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ବୈଠକ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ସାଇବର ପୁଲିସ୍ ଷ୍ଟେସନ୍ଗୁଡ଼ିକର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ସମ୍ଭଲପୁର ଏବଂ ସ୍ଥାନୀୟ ଅଞ୍ଚଳର ଜାତୀୟ ରାଜପଥ ଭିଭିଭୂମିର ବିକାଶ, ଯାତାୟତକୁ ସୁଗମ କରିବା ତଥା ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖିଛନ୍ତି। ସମ୍ଭଲପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଉଥିବା ଶିଳ୍ପ, ଖଣିଜ ଏବଂ ଆର୍ଥିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ସମ୍ଭଲପୁର କଟକ ଜାତୀୟ ରାଜପଥ 55ର 4 ଲେନ୍କୁ 6 ଲେନ୍ରେ ସମ୍ପ୍ରସାରଣ କରିବାକୁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି। ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ଜିନ୍ଦଲ ରୋଡ୍, ଚରପଡ଼ା, ଜେରାଙ୍ଗ ଏବଂ ଚାରମାଳଠାରେ 4ଟି ଅଣ୍ଡରପାସ୍ ନିର୍ମାଣ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

0: ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ଓଡ଼ିଶା ମାଟିର ପୁଅ ବୀର ଯବାନ ଭୁଡ଼ି ତେଜାଙ୍କ ମୃତ୍ୟୁ ହୋଇଛି। ସେ 15 ଆସାମ ରାଇଫଲ୍ସର ରାଇଫଲ୍ମ୍ୟାନ୍ ଭାବରେ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶାର ମାଟିର ପୁଅ ଭାବେ ଦେଶମାତୃକା ସେବାରେ ତାଙ୍କର ଏହି ସର୍ବୋଚ୍ଚ ବଳିଦାନ ଓ ନିଷ୍ଠା ସର୍ବଦା ଚିରସ୍କରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କାମ୍ପୋଡ଼ା ପଞ୍ଚାୟତସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 2,50,00,000 ଟଙ୍କା ଅନୁଦାନ ମିଳିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭାଗୃହଠାରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ସେବା ସେତୁ ଅଭିଯାନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ 2026 ଅବସରରେ ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗ ସରୋଜ କୁମାର ପ୍ରଧାନଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ନିରୀକ୍ଷଣ କମିଟି ଓ ଶିଶୁ ଶ୍ରମ ଟାସ୍କଫୋର୍ସର ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହିଳାଙ୍କ ପାଇଁ ନିରାପଦ ଏବଂ ସମ୍ମାନଜନକ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡଠାରେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନରେ ପରିବେଶ ସୁରକ୍ଷାକୁ ସାମିଲ କରି ଫ୍ରି ଦ ଟ୍ରି ଅଭିଯାନ ଆରମ୍ଭ ହୋଇଛି। ଯାଜପୁରସ୍ଥିତ ମା' ବିରଜାଙ୍କ ରଥଯାତ୍ରା ଏବଂ ଆଗାମୀ ପାର୍ବଣରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୁଲିସ୍ ବାହିନୀରେ କାର୍ଯ୍ୟରତ କନେଷ୍ଟବଳଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତା ପାଇଁ କଟକସ୍ଥିତ ରିଜର୍ଭ ପୁଲିସ୍ ଗ୍ରାଉଣ୍ଡଠାରେ 71ତମ ବୃତ୍ତିଗତ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ପ୍ରତିରକ୍ଷା କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ପ୍ରମୁଖ ରଣନୈତିକ ସହଭାଗୀ ଭାବେ ଉଭା ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ। କୋରାପୁଟ ହାଲ୍ଠାରେ ଦ୍ୱିତୀୟ ଶକ୍ତି ଇଞ୍ଜିନ୍ ଉତ୍ପାଦନ ଲାଇନ୍ର କଲେ ଉଦ୍ଘାଟନ। କେନ୍ଦ୍ର କ୍ୟାବିନେଟ୍ରେ ଏକୀକୃତ ପରିବହନ ଓ ଲଜିଷ୍ଟିକ୍ ପ୍ରାଧିକରଣ ଗଠନକୁ ମଞ୍ଜୁରୀ ଏବଂ ମହାକାଶ ଅଧ୍ୟୟନ ପାଇଁ ପଦାର୍ଥ ବିଜ୍ଞାନରେ ଫ୍ରାନ୍ସିସ୍ ହାଲ୍ଜିନ୍ଙ୍କୁ ମିଳିବ ନୋବେଲ ପୁରସ୍କାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଗମ କରିଛି ଇ ସଞ୍ଜୀବନୀ ପୋର୍ଟାଲ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ଭାରତର ଜାତୀୟ ଟେଲିମେଡିସିନ୍ ସେବା ଇ ସଞ୍ଜୀବନୀ ନାଗରିକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଗମ ଏବଂ ସୁଲଭ କରିପାରିଛି। ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଉପଯୋଗ ମାଧ୍ୟମରେ କାର୍ଯ୍ୟକ୍ଷମ ହୋଇଥିବା ଏହି ବ୍ୟବସ୍ଥା ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଇତିମଧ୍ୟରେ ଏହି ଅଭିଯାନ ଅଧୀନରେ 50 କୋଟିରୁ ଅଧିକ ଟେଲିପରାମର୍ଶ ପ୍ରଦାନ ସହ ଏକ ରେକର୍ଡ ସ୍ଥାପିତ ହୋଇଛି। ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱର ଏହା ସର୍ବବୃହତ ଟେଲିମେଡିସିନ୍ ବ୍ୟବସ୍ଥା ଭାବେ ଉଭା ହୋଇଛି। ଦେଶର ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଦୂରରେ ଥାଇ ସ୍ୱାସ୍ଥ୍ୟସେବା ବୃତ୍ତିଧାରୀଙ୍କଠାରୁ ଏହି ବ୍ୟବସ୍ଥା ମାଧ୍ୟମରେ ନାଗରିକ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ପାଇପାରୁଛନ୍ତି। ଏହାଦ୍ୱାରା ସାର୍ବଜନୀନ ସ୍ୱାସ୍ଥ୍ୟସେବାର ପରିସର ଅଧିକ ବ୍ୟାପକ ହୋଇପାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସମସ୍ତ 36ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତମାସ 15 ତାରିଖ ସୁଦ୍ଧା ଟେଲି ପରାମର୍ଶ 50,92,730 ହୋଇଥିଲା। ଦେଶରେ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳ ଓ ଦୁର୍ଗମ ସ୍ଥାନ ଏବଂ ସ୍ୱାସ୍ଥ୍ୟସେବା ସୁବିଧାରୁ ବଞ୍ଚିତ ହେଉଥିବା ଲୋକଙ୍କ ପାଖରେ ପହଞ୍ଚିବା ଅଧିକ ସୁଗମ ହୋଇପାରୁଛି। ଏହାଦ୍ୱାରା ଡାକ୍ତରଖାନା କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନ ଯାଇ ମଧ୍ୟ ରୋଗୀ ଡାକ୍ତରଙ୍କ ପରାମର୍ଶ ପାଇପାରୁଛନ୍ତି। ଇ ସଞ୍ଜୀବନୀ ବ୍ୟବସ୍ଥା ଆରମ୍ଭ ହେବା ଦିନଠାରୁ ବ୍ୟାପକ ପ୍ରସାର ଲାଭ କରିଛି। ଏବେ ଦେଶବ୍ୟାପୀ 1,42,000ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, 19,000ରୁ ଅଧିକ ମେଡିକାଲ ଏବଂ 901ଟି ଅନ୍ଲାଇନ୍ ଓପିଡି କାର୍ଯ୍ୟକ୍ଷମ ହୋଇଛି। ଏଥିରେ 2,41,923 ପଞ୍ଜୀକୃତ ସ୍ୱାସ୍ଥ୍ୟସେବା ବୃତ୍ତିଧାରୀ ସାମିଲ ଅଛନ୍ତି। ଇଂରାଜୀ ଏବଂ 14ଟି ଭାରତୀୟ ଭାଷା ସମେତ 15ଟି ଭାଷାରେ ଏହି ପ୍ଲାଟଫର୍ମରେ ପରାମର୍ଶ ପ୍ରଦାନ କରାଯାଉଛି। ପ୍ରତ୍ୟେକ ଦିନ ପ୍ରାୟ 2.5ରୁ 3 ଲକ୍ଷ ଟେଲି ପରାମର୍ଶ ଦିଆଯାଉଛି। ଏକ ଆକଳନ ଅନୁଯାୟୀ ଗୋଟିଏ ଦିନରେ ପରାମର୍ଶ ସର୍ବାଧିକ 6,30,315 ପହଞ୍ଚିଛି।

0: ଦେଶବ୍ୟାପୀ ଟେଲିମେଡିସିନ୍ ସେବା ବୃଦ୍ଧି ପାଉଥିବା ଗ୍ରହଣୀୟତାକୁ ଏହା ପ୍ରମାଣ କରୁଛି। ସେବା ଗ୍ରହଣକାରୀଙ୍କ ମଧ୍ୟରେ 57.14% ମହିଳା ରହିଥିବା ବେଳେ 46 ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ନାଗରିକଙ୍କ ହାର 40.15% ରହିଛି। 60 ବର୍ଷ ଏବଂ ତାଠାରୁ ବରିଷ୍ଠ ନାଗରିକଙ୍କ ହାର 16.25% ରହିଛି। ଇ ସଞ୍ଜୀବନୀ ସେବାର ଗୁଣବତ୍ତାକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ନେଇ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମନ୍ୱୟ ମାଧ୍ୟମରେ ଅଧିକ ବିକଶିତ କରାଯାଇଛି। କୃତ୍ରିମ ବୁଦ୍ଧିମତା ଚାଳିତ କ୍ଲିନିକାଲ ନିଷ୍ପତ୍ତି ଦ୍ୱାରା ଏ କ୍ଷେତ୍ରରେ ନିରନ୍ତରତା ବଜାୟ ରହିପାରୁଛି। ଏହି ନବସୃଜନକୁ ଇ ଗଭର୍ଣ୍ଣାନ୍ସ 2026 ପାଇଁ ଜାତୀୟ ପୁରସ୍କାର ଅଧୀନରେ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଜାତୀୟ ସ୍ତରରେ ଏହି ପଦକ୍ଷେପର ସର୍ବାଧିକ ସ୍ୱୀକୃତିକୁ ଏହା ପ୍ରତିପାଦନ କରୁଛି। ସ୍ୱାସ୍ଥ୍ୟସେବା ପ୍ରଦାନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଇ ସଞ୍ଜୀବନୀ ପ୍ଲାଟଫର୍ମକୁ ତ୍ୱରିତ ସହାୟତା ବ୍ୟବସ୍ଥାକୁ 112 ସହିତ ସମନ୍ୱିତ କରାଯାଇଛି। ଏହାଦ୍ୱାରା ଆବଶ୍ୟକ କ୍ଷେତ୍ରରେ ରୋଗୀଙ୍କୁ ଜରୁରୀ ସହାୟତା ପ୍ରଦାନ ସମ୍ଭବ ହୋଇପାରୁଛି। ପ୍ରମୁଖ ସରକାରୀ ଚିକିତ୍ସା ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ଦ୍ୱାରା ମଧ୍ୟ ଓପିଡି ପରାମର୍ଶ ସେବା ପ୍ରଦାନ କରାଯାଉଛି। ସେଥିମଧ୍ୟରେ ଏମ୍ସ ଯୋଧପୁର, ଏମ୍ସ ଜମ୍ମୁ ଓ ଏମ୍ସ ପାଟନାର ମନୋନୀତ ବିଶେଷଜ୍ଞ ସାମିଲ ଅଛନ୍ତି। ଏହାଦ୍ୱାରା ଗୁଣବତ୍ତା ସମ୍ପନ୍ନ ଚିକିତ୍ସା ସେବା ପ୍ରଦାନ ଅଧିକ ତ୍ୱରାନ୍ୱିତ ହୋଇଛି। ଏଥିରେ ଅନ୍ୟାନ୍ୟ ଏମ୍ସ, ଜିପମ୍ର ପିଜିଆଇ, ଏମ୍ଆଇଆର୍, ଚଣ୍ଡୀଗଡ଼ ଭଳି ପ୍ରତିଷ୍ଠାନକୁ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହାଦ୍ୱାରା ଟେଲିପରାମର୍ଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତରତା ଅଧିକ ସୁଦୃଢ଼ ହେବ। ଆଧୁନିକ କମ୍ପ୍ୟୁଟିଂ ବିକାଶ କେନ୍ଦ୍ର ସି ଡାକ ଦ୍ୱାରା ବିକଶିତ ହୋଇଥିବା ଏହି ଇ ସଞ୍ଜୀବନୀ ପ୍ଲାଟଫର୍ମ ମେକ୍ ଇନ୍ ଇଣ୍ଡିଆ ଡିଜିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଟେଲିପରାମର୍ଶ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ସମାଧାନ ଲକ୍ଷ୍ୟ ନେଇ ଏହି ପ୍ଲାଟଫର୍ମକୁ ଅଧିକରୁ ଅଧିକ ବିକଶିତ କରାଯାଉଛି। ଆତ୍ମନିର୍ଭର ଭାରତ ଓ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହା ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟୁଛି। ପ୍ରାଥମିକ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ସେବା ପ୍ରଦାନ ପ୍ଲାଟଫର୍ମର ପରିସୀମାକୁ ଅଧିକ ବ୍ୟାପକ କରିଚାଲିଛି। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଟେଲିପରାମର୍ଶ ଏକ ସୁଲଭ ତଥା ସୁଗମ ସ୍ୱାସ୍ଥ୍ୟସେବା ପ୍ଲାଟଫର୍ମ ପାଲଟୁଛି। ସହଜ ପହଞ୍ଚ ଯୋଗୁଁ ଏହା ଅଧିକରୁ ଅଧିକ ଗ୍ରହଣୀୟ ହୋଇପାରୁଛି। ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ଦ୍ୱାର ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ। ପ୍ରଥମେ ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ଶୁଣିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ।

କଣ୍ଠଦାନ କରିଛନ୍ତି ନିବେଦିତା ଏବଂ ସରିନ୍। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ। ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

ହେଲା ମୋତେ ପ୍ରେମଚର ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଶୁଣିବା। ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ବସନ୍ତରାଜ ସାମଲଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ଶ୍ରୀକାନ୍ତ ଗୌତମଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ମନ୍ମଥ ମିଶ୍ର। କଥାଚିତ୍ର ପରଶୁରାମ।

0: ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶରେ ଏକ ସମନ୍ୱିତ ଗମନାଗମନ ଓ ଲଜିଷ୍ଟିକ୍ସ ପ୍ରାଧିକରଣ ସ୍ଥାପନ ସମ୍ପର୍କିତ ପ୍ରସ୍ତାବକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି 25 ବର୍ଷ ପୂର୍ଣ୍ଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ଏକ ସଂକଳ୍ପ ପାରିତ। ଭାରତୀୟ ସେନାକୁ ସଶକ୍ତ କରିବା ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ସୁନାବେଡ଼ାସ୍ଥିତ ହାଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ଲାଗି ଫ୍ରାନ୍ସିସ୍ ହାଲଜେନ୍ ପାଇବେ ନୋବେଲ ପୁରସ୍କାର। ଏବଂ ଲକ୍ଷ୍ନୌ T20ରେ ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଦେଶର ଏକ ସମନ୍ୱିତ ଗମନାଗମନ ଓ ଲଜିଷ୍ଟିକ୍ସ ପ୍ରାଧିକରଣ ସ୍ଥାପନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରାଧିକରଣ ମାଧ୍ୟମରେ ଗମନାଗମନ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଗବେଷଣା, ଯୋଜନା, ମୂଲ୍ୟାଙ୍କନ, ନିରୀକ୍ଷଣ ଓ ପ୍ରଭାବ ଆକଳନ ଆଦି କାର୍ଯ୍ୟକୁ ଅଧିକ ସଶକ୍ତ କରାଯାଇପାରିବ। ଦେଶର ସମନ୍ୱିତ ଗମନାଗମନ ଓ ଲଜିଷ୍ଟିକ୍ସ ଯୋଜନା କ୍ଷେତ୍ରରେ ଏହା ସର୍ବୋଚ୍ଚ ସଂସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ଦେଶର ଜିଡିପି ପ୍ରାୟ 7-8% ହାରରେ ବୃଦ୍ଧି ପାଉଥିବା ବେଳେ ଲଜିଷ୍ଟିକ୍ସ କ୍ଷେତ୍ର ଉପରେ ଚାହିଦା ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମ ବର୍ଦ୍ଧିଷ୍ଣୁ ଚାହିଦାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଅନେକ ଜାତୀୟ ରାଜପଥ, ରେଳପଥ, ଜଳପଥ, ବିମାନ ବନ୍ଦର ଏବଂ ନୂତନ ବନ୍ଦରମାନ ବିକଶିତ କରାଯାଉଛି। ସମନ୍ୱିତ ଗମନାଗମନ ଲଜିଷ୍ଟିକ୍ସ ପ୍ରାଧିକରଣ ଆଗାମୀ 10 ବର୍ଷ ଲାଗି ଏ କ୍ଷେତ୍ରର ଏକ ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ଦେଶ ମେ ଜିସ୍ ତରହ ସେ ଜିଡିପି ବଢ଼ ରହି ହେ 7-8% କେ ବିଚ ମେ ଲଜିଷ୍ଟିକ୍ସ କି ରିକ୍ୱାୟାରମେଣ୍ଟ ଲଗାତାର ବଢ଼ ରହି ହେ। ଦେଶ ମେ ବହୁତ ସାରା ହାଇୱେ ବନ ରହେ, ରେଲୱେ ଲାଇନ୍ସ ବନ ରହି ହେ, ୱାଟରୱେ ବନେ, ପୋର୍ଟସ ନୟେ ବନ ରହେ, ଏୟାରପୋର୍ଟସ ନୟେ ବନ ରହେ। ଇନ୍ ସବ କା ଏକ ୟୁନିଫାଇଡ୍ ତରହ ସେ ପ୍ଲାନିଙ୍ଗ ହୋ, ଉସକେ ଲିଏ ପିଏମ୍ ଗତିଶକ୍ତି ପୋର୍ଟାଲ ପ୍ରଧାନମନ୍ତ୍ରୀ ଜୀ ନେ କୁଛ ବର୍ଷ ପହଲେ ଲାଗୁ କିଆ ଥା। ଅବ ଭବିଷ୍ୟ କି ଜରୁରତୋଁ କୋ ଦେଖତେ ହୁଏ ଜୋ ପ୍ଲାନିଙ୍ଗ ବନାନୀ ହୋ, ଉସ ସବକୁ ଷ୍ଟଡି କରନେ କେ ଲିଏ ଏକ ଇଣ୍ଟିଗ୍ରେଟେଡ ଟ୍ରାନ୍ସପୋର୍ଟ ଆଣ୍ଡ ଲଜିଷ୍ଟିକ୍ସ ଅଥରିଟି କା ନିର୍ମାଣ କିଆ ଯାଏଗା।
1: କେନ୍ଦ୍ର କ୍ୟାବିନେଟ୍ର ଅନ୍ୟ ଏକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଦେଶରେ ଏମ୍ଏସ୍ଏମ୍ଇ ଉଦ୍ୟୋଗରେ ଇକ୍ୱିଟି ନିବେଶ ଲାଗି 10,000 କୋଟି ଟଙ୍କାର ଏକ ପାଣ୍ଠି ସ୍ଥାପନ କରାଯିବ। ଏହା ମାଧ୍ୟମରେ

0: ଏହି ଧରଣର ଉଦ୍ୟୋଗଗୁଡ଼ିକୁ ନିଜର ବ୍ୟବସାୟ କାର୍ଯ୍ୟ ସମ୍ପ୍ରସାରଣ କରିବା ଲାଗି ଦୀର୍ଘକାଳୀନ ସୂତ୍ରରେ ପୁଞ୍ଜି ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: 10,000 କରୋଡ ରୁପିସ୍ କା ଏମ୍ଏସ୍ଏମ୍ଇ ଗ୍ରୋଥ ଫଣ୍ଡ କ୍ରିଏଟ୍ କିଆ ଜାଏଗା। ୟେ ଗ୍ରୋଥ ଫଣ୍ଡ ଏମ୍ଏସ୍ଏମ୍ଇ ଅର୍ ଫିନାନ୍ସ ମିନିଷ୍ଟ୍ରି କେ ସହଯୋଗ ସେ ଚଲେଗା। ଲଙ୍ଗ ଟର୍ମ ଇକ୍ୱିଟି କ୍ୟାପିଟାଲ ପ୍ରୋଭାଇଡ କରନା ୟେ ଗ୍ରୋଥ ଫଣ୍ଡ କା ମେଜର ଅବଜେକ୍ଟ। ପ୍ରଫେସନାଲି ମ୍ୟାନେଜ ହୋଗା ଜିସ୍ ତରହ ସେ ଗ୍ରୋଥ କା ପୋଟେନ୍ସିଆଲ ହୋ ଜିନ୍ ଏମ୍ଏସ୍ଏମ୍ଇଜ୍ ମେ ଉନ୍ ଏମ୍ଏସ୍ଏମ୍ଇଜ୍ କୁ ଇସ୍ମେ ସିଲେକ୍ଟ କିଆ ଜାଏଗା। ଏମ୍ଏସ୍ଏମ୍ଇ ମିନିଷ୍ଟ୍ରି प्लस स्टेट गवर्नमेंट्स प्लस इंडस्ट्री बॉडीज प्लस बैंक्स इन सब का इनपुट लेके एमएसएमई ग्रोथ फंड को संचालित किया जाएगा।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷ ପୂର୍ଣ୍ଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ରେ ତାଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଏକ ସଂକଳ୍ପ ପାରିତ ହୋଇଛି। ଶ୍ରୀ ମୋଦି 2001 ଅକ୍ଟୋବର 7 ତାରିଖରେ ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ 2014 ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଆସନ୍ତାକାଲି ସରକାରଙ୍କ ମୁଖ୍ୟ ଭାବେ ସେ 25 ବର୍ଷ ପୂର୍ଣ୍ଣ କରିବେ। କ୍ୟାବିନେଟ୍ର ଏହି ନିଷ୍ପତ୍ତି ସମ୍ପର୍କରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଗତ 25 ବର୍ଷର କାର୍ଯ୍ୟକାଳ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଶକ୍ତ କରିବାରେ ସହାୟକ ହୋଇଛି। ଏକ ସାଧାରଣ ପରିବାରରୁ ଆସିଥିବା ବ୍ୟକ୍ତି ଦେଶସେବା ପ୍ରତି ନିଜକୁ ଉତ୍ସର୍ଗ କରି ଆଜି ପର୍ଯ୍ୟନ୍ତ ଏହାକୁ ଜାରି ରଖିବାରେ ସଫଳ ହୋଇଛନ୍ତି। ଏହା ଗଣତନ୍ତ୍ରର ପରିପକ୍ୱତାର ଏକ ପ୍ରମୁଖ ଉଦାହରଣ ଭାବେ ନିଆଯାଇପାରେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ ଇତିହାସ ସୃଷ୍ଟି କରିଛନ୍ତି ତାହା ଗଣତାନ୍ତ୍ରିକ ଦେଶରେ ଅନନ୍ୟ। ବିଶ୍ୱରେ ଖୁବ୍ କମ୍ ସଂଖ୍ୟକ ଦେଶ ଅଛି ଯେଉଁଠାରେ କି ଜନସାଧାରଣ ବାରମ୍ବାର ଜଣେ ନେତାଙ୍କ ପ୍ରତି ତାଙ୍କର ସମର୍ଥନ ବାରମ୍ବାର ଜାହିର କରିଆସିଛନ୍ତି। ଶ୍ରୀ ମୋଦିଙ୍କର କାର୍ଯ୍ୟଶୈଳୀ, ଉତ୍ତମ ନୀତି ଓ ମନୋଭାବ ସହିତ ସମସ୍ତ କ୍ଷେତ୍ରରେ ସ୍ୱଚ୍ଛତା ଲାଗି ଦେଶର ଜନସାଧାରଣ ତାଙ୍କୁ ଏହି ସମର୍ଥନ ଦେଇ ଆସିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶ ପ୍ରଥମ ନୀତି ସହିତ ଦେଶ ସେବା ଓ ଜନସେବା କରିଆସିଛନ୍ତି। ଏହି ଅବସରରେ ଆଜି କ୍ୟାବିନେଟ୍ରେ ପାରିତ ହୋଇଥିବା ସଂକଳ୍ପର 10 ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି,
1: ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ 25 ବର୍ଷ ପୁରେ କରେ ହେଡ୍ ଅଫ୍ ଦି ଗଭର୍ଣ୍ଣମେଣ୍ଟ କେ ରୂପ ମେ ଅର୍ ୟେ ଯୋ ନିରନ୍ତର ସେବା ଦେଶ କି ହେ ଇସ୍କେ ଲିଏ କ୍ୟାବିନେଟ୍ ନେ ଅଭିନନ୍ଦନ କିଆ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ କା ଅର୍ ଏକ ପ୍ରସ୍ତାବ ପାରିତ କିଆ। ମେଁ 10 ପ୍ରମୁଖ ବାତେଁ ଇସ୍ କ୍ୟାବିନେଟ୍ କେ ରେଜୋଲ୍ୟୁସନ୍ କି ଆପକେ ସାମନେ ରଖୁଙ୍ଗା। ପହଲି ବାତ ହେ गुजरात से भारत तक विकास की सोच का विस्तार। जिस तरह से गुजरात में माननीय प्रधानमंत्री जी ने अपने कार्यक्रमों के माध्यम से, नीतियों के माध्यम से कई ऐसे परिवर्तन किए जिसके लिए दुनिया भर में माननीय प्रधानमंत्री जी को जो काम उन्होंने किए वो सारे काम आगे जाके देश के लिए एक बड़ी टेम्पलेट बने। तो गुजरात मॉडल को दुनिया भर में पहचाना गया, सराहा गया और भारत भर में उसकी इम्प्लीमेंटेशन हुई।
0: ଭାରତୀୟ ସେନାକୁ ସଶକ୍ତ କରିବା ଏବଂ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ହାଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି କୋରାପୁଟ ସୁନାବେଡ଼ାର ହାଲ୍ଠାରେ ଦ୍ୱିତୀୟ ଶକ୍ତି ଇଞ୍ଜିନ୍ ଉତ୍ପାଦନ ଲାଇନ୍ର ଉଦ୍ଘାଟନ କରି ସେ ଏହା କହିଛନ୍ତି। ଶ୍ରୀ ସିଂ କହିଛନ୍ତି, ସୁନାବେଡ଼ାର ହାଲ୍ ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ତଥା ଦେଶର ଏରୋସ୍ପେସ୍ ପ୍ରପଲ୍ସନ୍ ଇକୋସିଷ୍ଟମ୍ର କେନ୍ଦ୍ରବିନ୍ଦୁ ପାଲଟିଛି। କୋରାପୁଟର ଏହି କେନ୍ଦ୍ର ଏବଂ ବିଶାଖାପାଟଣାର ଡିଫେନ୍ସ ଓ ନାଭାଲ ଇକୋସିଷ୍ଟମ୍ ମିଳିତ ଭାବେ ପୂର୍ବ ଭାରତ ଲାଗି ଏକ ନୂତନ ଉଦ୍ୟୋଗିକ ଓ ରଣନୀତିକ ପରିଚୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଶ୍ରୀ ସିଂ କହିଛନ୍ତି, ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବା ସହ ଏହାର ଆସ୍ଥା ନିରନ୍ତର ଭାବେ ବୃଦ୍ଧି ପାଉଛି। ନିଜର ଭୌଗୋଳିକ ସ୍ଥିତି, ସୁଦୀର୍ଘ ସମୁଦ୍ର ଉପକୂଳ, ବିଭିନ୍ନ ପ୍ରମୁଖ ବନ୍ଦର, ବିପୁଳ ଖଣିଜ ସମ୍ପଦ, ଉନ୍ନତ ଇଞ୍ଜିନିୟରିଂ ଦକ୍ଷତା, ଶିଳ୍ପାଞ୍ଚଳ ଭିତ୍ତିଭୂମି ଓ କୁଶଳୀ ମାନବ ସମ୍ବଳର ଏକ ସଶକ୍ତ ଭିତ୍ତି ମାଧ୍ୟମରେ ଦେଶର ପ୍ରତିରକ୍ଷା ଉତ୍ପାଦନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶା ଏକ ନୂତନ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ସିଂ ସୁନାବେଡ଼ା ହାଲ୍ର ନିର୍ମିତ 2000ତମ ଇଞ୍ଜିନ୍କୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଛନ୍ତି। ଏହି ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଅଭିଭାଷଣ ରଖି ରାଜ୍ୟରେ ଆଉ ଏକ ପ୍ରତିରକ୍ଷା ନିର୍ମାଣ ୟୁନିଟ୍ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରି ସେ କହିଛନ୍ତି, ଆଜି ଓଡ଼ିଶାରେ ମେଟାଲ୍ଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଏକ ସମୃଦ୍ଧ ଇକୋସିଷ୍ଟମ୍ ତିଆରି ହୋଇପାରିଛି। ଏହା ମାଧ୍ୟମରେ ରାଜ୍ୟରେ ଏକ ନୂତନ ଶିଳ୍ପ ବିପ୍ଳବର ଅଭ୍ୟୁଦୟ ହୋଇଛି। ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ପ୍ରତିରକ୍ଷା ହବ୍ ଭାବେ ଗଢ଼ିତୋଳିବା ଲାଗି ରାଜ୍ୟ ସରକାର ବଦ୍ଧପରିକର ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ

0: 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଦେଶର ଆର୍ଥିକ ବ୍ୟବସ୍ଥାରେ ସଂସ୍କାର ଆଣିଥିବା ୟୁପିଆଇ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଭାରତର ଡିଜିଟାଲ୍ ନେଣଦେଣ ଇକୋସିଷ୍ଟମରେ ଏକ ଉଲ୍ଲେଖନୀୟ ରୂପାନ୍ତରୀକରଣ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କ ଲାଗି ଏକ ସହଜ ଓ ସୁରକ୍ଷିତ ଆର୍ଥିକ ନେଣଦେଣ ବ୍ୟବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ବିକଶିତ କରାଯାଇଛି, ଯାହାକି ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଡିଜିଟାଲ୍ ନେଣଦେଣ ବ୍ୟବସ୍ଥାରେ ଏକ ବିପ୍ଳବ ଭାବେ ଉଭା ହୋଇଛି। ଭାରତ ବ୍ୟତୀତ ବିଶ୍ୱର 11 ଦେଶରେ ବର୍ତ୍ତମାନ ୟୁପିଆଇ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ 2026 ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ୟୁପିଆଇ ଏଣିକି ଘରୋଇ ସୀମା ଭିତରେ ବାନ୍ଧି ହୋଇ ରହିନାହିଁ। କିଛିଦିନ ଆଗରୁ ଭାରତୀୟ ବ୍ୟାଙ୍କ ଆକାଉଣ୍ଟରୁ ବିଦେଶକୁ ପ୍ରତ୍ୟକ୍ଷ ଭାବେ ଅର୍ଥ ହସ୍ତାନ୍ତର କରିବା ପ୍ରକ୍ରିୟାକୁ ବିଶ୍ୱାସ କରି ହେଉନଥିଲା, ମାତ୍ର ବର୍ତ୍ତମାନ ଏହା ବାସ୍ତବରେ ପରିଣତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: यूपीआई से 2400 करोड़ से ज्यादा ट्रांजेक्शन हुए हैं, यानी हम यहाँ जितनी देर से बैठे हैं सिर्फ 10 मिनट में ही औसतन 50 लाख से ज्यादा यूपीआई ट्रांजेक्शन देश भर में हो चुके होंगे। यूपीआई केवल टैक्स स्टोरी नहीं है, ये एक सिविलाइजेशनल स्टोरी है।
0: ବେଲଜିୟମ୍ ଜନ୍ମିତ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନ୍ ପଦାର୍ଥ ବିଜ୍ଞାନ ଲାଗି ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ। 82 ବୟସ୍କ ହାଲଜେନ୍ ଆଇସ୍ କ୍ୟୁବ୍ ନ୍ୟୁଟ୍ରିନୋ ଅବ୍ଜରଭେଟୋରୀ ଲାଗି ନିଜର ଅବଦାନ ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ଆଷ୍ଟ୍ରୋଫିଜିକାଲ୍ ନ୍ୟୁଟ୍ରିନୋ ଆବିଷ୍କାର ଲାଗି ଏହି ପୁରସ୍କାର ପାଇବେ। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ 5-ଟିକିଆ T20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଆଜିର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପଭି ନେଇଛି। ସମ୍ଭାଦଟି ପ୍ରସ୍ତୁତ ହେବା ସମୟରେ ୱେଷ୍ଟଇଣ୍ଡିଜ୍ 3 ଓଭରରେ କୌଣସି ୱିକେଟ୍ ନ ହରାଇ 28 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଦେଶରେ ଏକ ସମନ୍ୱିତ ଗମନାଗମନ ଓ ଲଜିଷ୍ଟିକ୍ସ ପ୍ରାଧିକରଣ ସ୍ଥାପନ ସମ୍ପର୍କିତ ପ୍ରସ୍ତାବକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି 25 ପୂର୍ଣ୍ଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ଏକ ସଂକଳ୍ପ ପାରିତ। ଏବଂ ଲକ୍ଷ୍ନୌ T20ରେ ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଲା ଭାରତ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। କୋରାପୁଟ ଜିଲ୍ଲାର ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ କୋରାପୁଟ ଜିଲ୍ଲାରେ ଏସ୍ଆଇଆର୍ 2026ର ସମଗ୍ର ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏସ୍ଆଇଆର୍ 2026 ପ୍ରକ୍ରିୟା ଗତ ମେ ମାସ 20 ଆରମ୍ଭ ହୋଇଥିବାବେଳେ ଘରକୁ ଘର ଯାଇ ଗଣନା କାର୍ଯ୍ୟ ମେ 30 ଜୁନ୍ 28 ପର୍ଯ୍ୟନ୍ତ କରାଯାଇଥିଲା। ଜୁଲାଇ 5 ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଥିଲା। କୋରାପୁଟ ଜିଲ୍ଲାର 5 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 9,04,134 ଜଣ ଭୋଟର ଥିଲେ। ଏ ସମ୍ପର୍କରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି,
4: ସମସ୍ତଙ୍କ ପାର୍ଟିସିପେସନରେ ଏକ୍ସରସାଇଜ ବହୁତ ମାନେ ଆପଣ କହିପାରିବ ବହୁତ ସ୍ମୁଥଲି ଆର୍ ପିସ୍ଫୁଲି କମ୍ପ୍ଲିଟ୍ ହେଇସାରିଛି। ଆପଣ ଯଦି ଦେଖିଥିବେ କି ଡ୍ରାଫ୍ଟ ରୋଲ୍ରେ ଆମର ପାଖାପାଖି 9,04,134 ଭୋଟର୍ସ ଯୋଉ ଆମେ ପବ୍ଲିଶ କରିଥିଲୁ। ତାପରେ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ ହିୟରିଂରେ ଆମର ଅନ୍ମ୍ୟାପ୍ ଟାଇପ୍ରେ ଯୋଉ ଇଲେକ୍ଟର ଥିଲେ 42,87 ଇଲେକ୍ଟର ଅର୍ ଯୋଉମାନେ ଆନାମୋଲି ଯୋଉମାନଙ୍କ ନାଁରେ ମିସ୍ମ୍ୟାଚ୍ ଅଛି କାହାର ବୟସରେ ଅଛି ସିମିଲାର ଡେମୋଗ୍ରାଫିକାଲି ସିମିଲାର ଏଣ୍ଟ୍ରି ହେଇଯାଇଛି ଏମିତି ଯୋଉ ଆନାମୋଲିସ୍ ଥିଲା ୟା କାହା କିଏ ମୋବାଇଲ ନମ୍ବର ଚେଞ୍ଜ କରିବାରେ ନାଁ ଚେଞ୍ଜ କରିବାରେ ଚାହୁଁଛନ୍ତି ଏମିତି 169,404 ଭୋଟର ଥିଲେ। ଏମିତି ମିଶିକି ଆମର ପାଖାପାଖି 212,281 ଭୋଟର୍ସ ମାନଙ୍କୁ ଆମେ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ ହିୟରିଂ ଯେତେ ଟାଇମ୍ ଲାଇନ୍ କମିଶନ ଦେଇଥିଲା ତା ଭିତରେ କମ୍ପ୍ଲିଟ୍ କରିସାରିଛୁ। ଯୋଉ ଆମର ଡ୍ରାଫ୍ଟ ରୋଲ୍ ପବ୍ଲିକେସନ୍ ହେଲା ପରେ ନୂଆ ଭୋଟର୍ସ ହିସାବରେ ଫର୍ମ 6 5,685 ଭୋଟର୍ ଆମର ଆଡ୍ ହେଇଛନ୍ତି। ସେମିତି କିଛି ଭୋଟର୍ ଯୋଉ ଡେଟ୍ ଅଲରେଡି ଇନରୋଲ୍ ହେଇଗଲେ ସିଫ୍ଟିଂ ହେଇଗଲେ ଆଉ ଡେମୋଗ୍ରାଫିକାଲି ସିମିଲାର ଇଣ୍ଟ୍ରେଷ୍ଟ ଥିଲା ସେମିତି 1,255 ଭୋଟର୍ସ ଆସିଛନ୍ତି ତାଙ୍କୁ ଡିଲିଟ୍ କରିକି ଯଦି ଆମେ ଦେଖିବା ତ ନେଟ୍ ଆଡିସନ୍ 4,000 ଉର୍ଦ୍ଧ ଭୋଟର୍ରେ ହେଇସାରିଛି। ଆଉ ଆଜି ଯୋଉ ଫାଇନାଲ୍ ରୋଲ୍

0: ପବ୍ଲିଶ ହେଇଛି, ସେଠି ଆମର କୋରାପୁଟ ଜିଲ୍ଲାରେ 9,08,564 ଭୋଟର୍ସ ଅଛନ୍ତି। ଆର୍ ତା ଭିତରେ ଭଲ ଟ୍ରେଣ୍ଡ ଯେମିତି ଆମର ପପୁଲେସନ ରେଟ୍ ଅଛି, ସେକ୍ସ ରେସିଓ ଅଛି, ସେଇ ହିସାବରେ ଆମର ଫିମେଲ ଭୋଟର ପାଖାପାଖି 4,66,919 ଅଛନ୍ତି, ଯୋଉଟା କି 51.39% ଆମର ଟୋଟାଲ ଭୋଟର୍ସ ଅଛନ୍ତି। ଯୋଉ ବି ଫାଇନାଲ ରୋଡ୍ ପବ୍ଲିଶ ହେଲା ପରେ ଯାହାର ବି କିଛି କ୍ଲେମ୍ସ ଅବଜେକ୍ସନ ହିୟରିଂ ଥିବ, ସେଟା ନେକ୍ସଟ 15 ଡେଜ୍ ଭିତରେ ଇଲେକ୍ସନ କମିଶନ ଏବେ ଡିକ୍ଲେୟାର କରିବ। ସେ ଫର୍ଷ୍ଟ ଆପିଲେଟ୍ ଅଥରିଟି ଡିଷ୍ଟ୍ରିକ୍ ଇଲେକ୍ସନ ଅଫିସର ମାନେ କଲେକ୍ଟର ପାଖରେ ଆସିପାରିବ।
1: ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କୋରାପୁଟରେ ସାମୁହିକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଛି। ପରିବେଶ ସଚେତନତା ଅଭିଯାନ 2026ର ଅଂଶ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୋରାପୁଟ ଓ କୋରାପୁଟ ପୌରପାଳିକାର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବ୍ୟବହାର ଏଡ଼ାଇବା, ଉତ୍ସସ୍ଥଳରେ ଓଦା ଓ ଶୁଖିଲା ବର୍ଜ୍ୟ ପୃଥକୀକରଣ, ଘରୋଇ କମ୍ପୋଷ୍ଟ ପ୍ରସ୍ତୁତି ଓ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟ ପରିଚାଳନା ଉପରେ ସଚେତନ କରାଯାଇଥିଲା। ଜିଲ୍ଲା ସଦର ମହକୁମାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ନାରାୟଣପାଟଣା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶୁଣାଣିରେ ମୋଟ 107 ଅଭିଯୋଗ ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ 58 ଗୋଷ୍ଠୀଗତ ଓ 49 ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଦିବ୍ୟାଙ୍ଗଜନକ ଅଧିକାର ଓ ସୁବିଧା ସମ୍ପର୍କରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ତଥା ଏକ ସମାବେଶୀ ଓ ବାଧାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଦିବ୍ୟାଙ୍ଗଜନକ ଅଧିକାର ଓ ସୁବିଧା ସମ୍ପର୍କରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ତଥା ଏକ ସମାବେଶୀ ଓ ବାଧାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଦିବ୍ୟାଙ୍ଗଜନକ ଅଧିକାର ଆଇନ 2016 ଉପରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ସଚେତନତା ଓ କ୍ୱିଜ୍ କାର୍ଯ୍ୟକ୍ରମ ଡିଏଭି ମହାବିଦ୍ୟାଳୟ କୋରାପୁଟଠାରେ ଅନୁଷ୍ଠିତ ହୋଇଛି। ପରିବେଶ ସଚେତନତା ଅଭିଯାନ 2026ର ଅଂଶ ଭାବେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୋରାପୁଟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏମ୍ଏସ୍ ନାଲ୍କୋ ଦାମନଯୋଡ଼ିର ସହଯୋଗରେ ଦାମନଯୋଡ଼ିସ୍ଥିତ ନାଲ୍କୋ ସମ୍ମିଳନୀ କକ୍ଷଠାରେ ପରିବେଶ ଅନୁକୂଳ ବ୍ୟାଗ୍ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୃଷି ବିଭାଗ ତରଫରୁ କୋରାପୁଟସ୍ଥିତ ବ୍ରାଉନ୍ ଭ୍ୟାଲି ଇଷ୍ଟେଟ୍ ସହଯୋଗରେ ଦି କଫି ଜର୍ଣ୍ଣି ଶୀର୍ଷକ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। କଫି ଚାଷ, ପ୍ରକ୍ରିୟାକରଣ, ରୋଷ୍ଟିଂ, ବ୍ରୁଇଂ, ମୂଲ୍ୟବର୍ଦ୍ଧନ, ବିପଣନ ଏବଂ କଫି ଉତ୍ପାଦନ ସହ ଜଡ଼ିତ ଉଦୀୟମାନ ବଜାର ସୁଯୋଗ ଆଦି ବିଷୟ ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ।

0: କେତେ ଆଉ ଦେବି ସେ ପଇସା? ହଉ କେତେବେଳେ ଆସୁଛି ଆସୁ, ଏଇଠି ଅନ୍ଧାର କରି ବସିଥାଏ ଆଉ।
1: ଆଗେ ବଲ୍ଟା ଜଳେଇ ଦିଏ, କଣ ଅନ୍ଧାରିଆ ଅନ୍ଧାରିଆ ଦିଶୁଛି। ଆରେ ଜେମା ବାପା ନମସ୍କାର, ଅନ୍ଧାରରେ କାଇଁ ବସିଥିଲ?
0: ଅନ୍ଧାର ଆଉ କରିବିନି, କଣ ବଲ୍କୁ ଜଳେଇକି ବସିଥିବି? ଜାଣିଛ ଟି କେତେ ପଇସା ଆସୁଛି ଏ ବିଜୁଳି? ମ ତମେ ଯୋଉ କଣ କହୁଛ
1: ବିଲ, ବିଜୁଳି ବିଲ?
0: ହଁ ନବଘନ ଭାଇ କହିଛନ୍ତି, ଆମେ ଯେତି ବିଜୁଳି ଏମିତି ଖର୍ଚ୍ଚ କରୁଥିବା,
1: ଆଜ୍ଞା
0: ଦିନ ଆସିବ ଆମ ପାଖରେ ଶକ୍ତି ଟିକିଏ ନଥିବ, ଶକ୍ତି ଟିକିଏ ଆମେ ସଞ୍ଚୟ କରିବା କି ନାହିଁ?
1: ଏଇଠି କଣ ଟିକେ ସଞ୍ଚୟ କଲେ ଆଉ ସଞ୍ଚୟ ହବ? ବାପା
0: ଟିକିଏ ଟିକେ କରି ସିନା ସଞ୍ଚୟ କଲେ ଆମେ ଶକ୍ତି ଟିକେ ସଞ୍ଚୟ ରଖିବା।

0: ବିଜୁଳି ଏମିତି ଖର୍ଚ୍ଚ କରୁଥିବା ଦିନ ଆସିବ ଆମ ପାଖରେ ଶକ୍ତି ଟିକିଏ ନଥିବ, ଶକ୍ତି ଟିକିଏ ଆମେ ସଞ୍ଚୟ କରିବା କି ନାହିଁ?
1: ଏଇଠି କଣ ଟିକେ ସଞ୍ଚୟ କଲେ ଆଉ ସଞ୍ଚୟ ହବ?
0: ଟିକିଏ ଟିକେ କରି ସିନା ସଞ୍ଚୟ କଲେ ଆମେ ଶକ୍ତି ଟିକେ ସଞ୍ଚୟ ରଖିବା, ହେଲେ ତୁମେ ତ ଜମା ବୁଝିବା ପିଲା ନୁହଁ। ଯଦି ସେ ଘରେ ବସିଛ ଆଉ ଗୋଟେ ଘରକୁ ଆସିଲ, ସେ ଘର ଫ୍ୟାନ ବନ୍ଦ କରିବ, ବଲ ବନ୍ଦ କରିବ। ଆମେ ଯଦି ବନ୍ଦ ବାନ୍ଦ କରୁଥିବା ନିୟମିତ ଭାବରେ, ଆମର ସେଇ ଯୋଉ ବିଲ ଏତେ ଆଉ ଆସିବନି, ଶକ୍ତି ଟିକେ ସଞ୍ଚୟ ହେଇକି ରହିବ।
1: ସେଇଟା ବାପା ସତ କଥା, କିନ୍ତୁ ଆହୁରି ସରକାରଙ୍କର ବହୁତ ଯୋଜନା ବି ସବୁ ବାହାରିଲାଣି।
0: କୋଉ ଯୋଜନା କହିଲ?
1: ସେ ଯୋଜନା ସବୁ ବହୁତ ଭଲ ଭଲ ଯୋଜନା ସରକାର ସବୁ ଦେଲେଣି। ସେଇ ଯୋଜନା ଅନୁସାରେ ଆମେ ଯଦି ବିଜୁଳି ବଞ୍ଚେଇବା, ଆଉ ଆମର ବିଲ କଣ, ବିଲ ପୁରା ଅଧାରୁ କମ ଆହୁରି ଆସିବ।
0: ଆରେ ନିତ୍ୟା, ଟିକେ କହିଲ କହିଲ ସେ କଣ ସେ ଯୋଜନାଟା?
1: ତା ଭିତରେ ଗୋଟେ ଭଲ ଯୋଜନାଟା ଅପା ମୁଁ ଜାଣିଛି, ତା ନାଁ ହଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା।
0: ଆ ସେ ଯୋଜନା କୋଉ ମାନେ ପାଇବେ, କେତେ କଣ ପଇସା ପଡିବ, ସରକାର କଣ ଆମ ପାଇଁ ସୁବିଧା ସୁଯୋଗ ରଖିଛନ୍ତି, ଟିକେ କହୁନ।
1: ସେଇଟା ବାପା ସବୁ ଆମର ଘରୋଇ ପରିବାର ମାନଙ୍କ ପାଇଁ ମୋ ସେଇଟା 300 ୟୁନିଟ ପର୍ଯ୍ୟନ୍ତ ଯେମିତି ସମସ୍ତେ ମାଗଣାରେ ବିଜୁଳି ଉତ୍ପାଦନ କରନ୍ତୁ, ଏଇଟା ହେଲା ସରକାରଙ୍କ ଲକ୍ଷ୍ୟ ସେଇ ଯୋଜନାରେ।
0: ହେଲେ ନିତ୍ୟା, ଏ ଯୋଉ ଆମେ 300 ୟୁନିଟ ପର୍ଯ୍ୟନ୍ତ ଉତ୍ପାଦନ କଲେ ସୂର୍ଯ୍ୟ କିରଣରୁ, ତାହେଲେ ଆମେ ପ୍ରାକୃତିକ ଉପାୟରେ ପାଇଲେ ଆମର ଆଉ ବେଶୀ ଖର୍ଚ୍ଚ ବାର୍ଚ୍ଚ ନାହିଁ। ତଥାପି ଆମେ ଯଦି ଏଇ ସୂର୍ଯ୍ୟ ଘର ଯୋଜନାରେ ସାମିଲ ହଉଛନ୍ତି, କଣ କେତେ ପଇସା ଖର୍ଚ୍ଚ ହବ କି?
1: କିଛି ଖର୍ଚ୍ଚ ନାହିଁ ମୋ ବାପା।
0: ଆଉ
1: ଆହୁରି ସରକାର ଆମକୁ ସବସିଡି ଦବ, ସେଇଟା ବା ପୁରା ଲାଭ ଆମର।
0: କେତେ କଣ ଦଉଛନ୍ତି ବା?
1: ବୁଝେଇକି କହିଦଉଛି,
0: ହଉ ଟିକେ କହିଲ।
1: ସରକାରୀ ସବସିଡି ଯଦି ଗୋଟେ କିଲୋ ୱାଟ ଯାଏ ନଉଛନ୍ତି, ତାହେଲେ 30,000 ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ।
0: ତାହେଲେ ବଢିଆ କଥା, ଆଉ କଣ ସୁବିଧା ଅଛି ବା?
1: 2 କିଲୋ ୱାଟ ପର୍ଯ୍ୟନ୍ତ ନେଲେ 60,000 ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ।
0: ଓହୋ ହୋ ହୋ,
1: ଆଉ ଯଦି 3 କିଲୋ ୱାଟ ନେଲ, ବହୁତ ସାରା ଲାଇଟ ବିଜୁଳି ପଙ୍ଖା ସବୁ ଚାଲିବ, ଏସି ବି ଚାଲିବ ତମର, ତା ଉପରେ ସେ ସରକାର ତମକୁ 80,000 ପର୍ଯ୍ୟନ୍ତ ସବସିଡି ଦଉଛି।
0: ଏତେ କଥା ମୁଁ କଣ ଜାଣିଥିଲି ରେ ପୁଅ, ଆଉ ଏତେ ସୁବିଧା ସୁଯୋଗ ରହିଛି। ଯା ହଉ, ପାଠ ପଢୁଆ ପିଲାଟି ଏତେ କଥା ଜାଣୁଛୁ, ଭାରି ଭଲ ଲାଗୁଛି।
1: ଆହୁରି ବି ତା ଦେହରେ ଅଛି,
0: କଣ ଟିକେ
1: ବିଲ୍ଟା ଯୋଉ ବିଲ୍ଟା ବା କମିଯିବ।
0: ସେଇଥିପାଇଁ ତ ସରକାର ଏତେ ସୁବିଧା ସୁଯୋଗ ଆମକୁ ଦଉଛନ୍ତି। ଯା ହଉ, ଆମ ମାନଙ୍କ ପାଇଁ ସରକାର ସବୁ ସୁବିଧା ସୁଯୋଗ କରୁଛନ୍ତି, ଆମେ କେମିତି କଣ ସେ ସୁବିଧା ସୁଯୋଗ ପାଇବା ସେ ବିଷୟରେ ଜାଣିବା, ସେ କଥା ସିନା ଜାଣିଲେ ଜିଣିବା, ଯୋଜନାରେ ସାମିଲ ହବା, କେମିତି କଣ ହବା? ମ
1: ଗୋଟେ ଫର୍ମ ପୂରଣ କରିବାକୁ ପଡିବ ବାପା।
0: ସେ କାଗଜ ସବୁ ଦେଇଥିବେ ତ?
1: ସେଇଟା ଅଛି ଅଫିସରେ, ତାର ୱେବସାଇଟ ଅଛି, ସେଇ ୱେବସାଇଟରେ ତମେ ଯିବ, ତମ ନାଁ ଗାଁ ଠିକଣା ସବୁ ଭର୍ତ୍ତି କରିବ, ତମ ରୋଜଗାର ଭର୍ତ୍ତି କରିବ, ତାପରେ ସରକାରଙ୍କ ଲୋକ ଆସିକି ତମ ଛାତରେ କି ତମେ ଯୋଉଠି କହିବ ତମକୁ ଗ୍ରିଡ ଲଗେଇ ଦେଇ ଯିବେ।
0: ହଉ ହେଲା, ଯେ ଯାହା କହିବା ଅନୁସାରେ ସେଇ ଯୋଉ ଫର୍ମ ଯୋଉ ପୂରଣ କଲେ, ସିଏ କୋଉଠି କଣ ସବୁ ଲୋକ ଯୋଗାଯୋଗ କରିବେ, କେମିତି କଣ ପାଇବେ, ଯୋଉ କହୁଥିଲ ୱେବସାଇଟ, ଇଂଲିଶ କଥା କହୁଛ ସବୁ, ଆ ଟିକେ କହିଦଉନ ଶ୍ରୋତା ବନ୍ଧୁ ମାନେ କୋଉଠି ପାଇବେ, କେମିତି କଣ ଆପ୍ଲାଏ କରିବେ, ଟିକେ କୁହ।
1: ନିଶ୍ଚିତ ନିଶ୍ଚିତ ବାପା, ତା ପାଇଁ ଆମକୁ ଅଫିସିଆଲ ୱେବସାଇଟ ଯିବାକୁ ପଡିବ।
0: ସେଇ ୱେବସାଇଟ ଟା କଣ?
1: ସେଇଟା ହଉଛି PM Suryaghar.gov.in। ତାପରେ ହଉଛି ନିଜ ରାଜ୍ୟ ଆଉ ବିଦ୍ୟୁତ ବିତରଣ କମ୍ପାନୀଟାକୁ ଆମକୁ ବାଛିବାକୁ ପଡିବ। ତାପରେ ପରେ ଯୋଉ ଉପଭୋକ୍ତା ନମ୍ବର ଥିବ ଆମର, ସେଇଟାକୁ ପଞ୍ଜୀକରଣ କରିବାକୁ ପଡିବ ଦେଇକି। ତାପରେ ଅନୁମୋଦନ ହବ ସୋଲାର ପ୍ୟାନେଲ ଲଗେଇବା ପାଇଁ, ଅନୁମୋଦିତ ହେଲା ପରେ ଯାଇକି ଯାଞ୍ଚ ଓ ଆବଶ୍ୟକ ପ୍ରକ୍ରିୟା ପରେ ସବସିଡିଟା ଆମକୁ ମିଳିବ।
0: ଏ ନିତିଆଟି ମୋର ପାଠ ସାଠ ପଢିକି ଏତେ କଥା ଜାଣିଗଲାଣି, ସରକାର ସୁବିଧା ସୁଯୋଗ ସବୁ ଜାଣିଲାଣି, ଆଉ କଣ ଆମର ଅସୁବିଧା? ହେଲେ ନିତ୍ୟା, ଏତେ କଥା ହେଲେଣି, ସନ୍ଧ୍ୟା ବେଳ ବୈଠକ ଘର ବସିକି ପଲ୍ଲୀ ଗୀତଟିଏ ଶୁଣିବା
1: ଶୁଣିବା ନିହାତି।

0: ନିତ୍ୟା।
1: ହଁ ବା,
0: ଏତେ ଭଲ ଭଲ କଥା କହିଲ, ତା ସହିତ ପଲ୍ଲି ଗୀତଟିଏ, ଗାଁର ଗୀତଟିଏ ଶୁଣିଲ, ତାପରେ ପୁଣି ପେଟ ପାଟଣାରେ ଭଲ କଥା ଆଜି ଅଛି ବା। ତୁମରି ପରି ଜଣେ ଭଲ ପାଠ ପଢୁଆ ପିଲା କେମିତି କଣ ଚାଷବାସ କରୁଛନ୍ତି, କେତେ ପଇସା ରୋଜଗାର କରୁଛନ୍ତି, ଶିକ୍ଷିତ ଯୁବ ଚାଷୀ ଚିନ୍ତାମଣି ପ୍ରଧାନ।
1: ଆଚ୍ଛା, ଦେଖିଲ ସେଇ ଚିନ୍ତାମଣି ବାବୁ ଆସିଗଲେଣି ନା କଣ?
0: ହଁ, ଏଇ ଚିନ୍ତାମଣି ଭାଇ ଆସିଗଲେଣି।
1: ହଉ ଅପା, ତମେ ତାଙ୍କ ସହିତ କଥା ହୁଅ, ମୁଁ ଏଠି ବସି ତମ ଦି ଜଣଙ୍କ କଥା ଶୁଣୁଛି।
0: ହଉ ତାହେଲେ ଭାଇ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
0: ଭାଇ, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
2: ଆମ ଘର ହଉଛି ମାନେ ଜଗତସିଂହପୁର ଜିଲ୍ଲାର ଏସୱାମ ବ୍ଲକ ଅଧୀନସ୍ଥ ଗୋଡା ପଞ୍ଚାୟତର କୁଅଁର ବେଦୀ ଗ୍ରାମରେ ମୁଁ ଚାଷ କରେ। ଆଜ୍ଞା,
0: କାହିଁକି ଚାଷକୁ ମନ ବଳେଇଲେ?
2: ଆମେ ହଉଛି ଚାଷୀ ପରିବାର। ମୋ ଜେଜେ ଚାଷ କରୁଥିଲେ, ମୋ ବାପା ଚାଷ କରୁଥିଲେ, ତେଣୁ ଜେଜେ ଆଉ ବାପାଙ୍କର ଉପଦେଶ ଥିଲା ଯେ କି ବାପାରେ ହିଡ଼ ମାଟି ହିଡ଼ରେ ନଦିଲେ ପେଟ ଅପୋଷା ରହିବ ନାହିଁ। ସେଇ ବାଣୀ, ସେଇ ଦୃଷ୍ଟିଟା ମୋ ହୃଦୟକୁ ଛୁଇଁ ପାରିଥିଲା। ମୁଁ ଚାଷରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରିକି ମୋ ପରିବାରର ପ୍ରତିପୋଷଣ କରିପାରୁଛି।
0: କେତେ ଜମି ଅଛି ଆପଣଙ୍କର? କଣ କଣ ସବୁ ଚାଷ କରନ୍ତି ଆପଣଙ୍କ ସେ ଅଞ୍ଚଳରେ? କଣ ସବୁ ଚାଷ କରାଯାଉଛି ସେ ବିଷୟଟି କୁହନ୍ତୁ।
2: ମୋର 5 ଏକର ଜମି ଅଛି, 6 ଗୁଣ୍ଠର ଗୋଟେ ଧିଅ ଅଛି। ମୁଁ ପନିପରିବା ଚାଷ କରେ ବର୍ଷା ଦିନେ। ବର୍ଷା ଦିନେ ଧାନ ଚାଷ ସହିତ ମୁଁ ବିରି ଚାଷ କରେ। ପରିବା ଚାଷ ହଉଛି ଯେ କି ବାଇଗଣ ହଉଛି, ଭେଣ୍ଡି ହଉଛି, କଲରା ହଉଛି, କାକୁଡି ହଉଛି, ଆଉ ବିଭିନ୍ନ ପ୍ରକାର ଯୋଉ ଆମର ଅଛି ନାଉକୁ କରାଯାଉଛି ବର୍ଷା ଦିନ ପାଇଁ।
0: ଏଇ ଯୋଉ ବର୍ଷା ଦିନ ସେ ଢିଆ ଭରେ ଅଛି
2: ବର୍ତ୍ତମାନ? ଅଛି ଆଜ୍ଞା।
0: ଛଚିନ୍ଦ୍ରା ବି ଥିବ?
2: ଛଚିନ୍ଦ୍ରା ଅଛି, ଜହ୍ନି ବି ଚାଷ କରାଯାଉଛି,
0: ଆଉ କଖାରୁ ବି ଥିବ?
2: କଖାରୁ ସମସ୍ତ ପରିମାଣର ଅଛି, ଆଉ ବିଶେଷ ଭାବରେ କଖାରୁ ତ ଆମର ପ୍ରାୟ ମୋର କୋଠାଘର ଚାଳ ଘର ପ୍ରାୟ 5-6 ବକରା ଅଛି, ତା ଉପରେ ହଉଛି କଖାରୁ ମାଡିକିରି ବହୁତ ଫଳ ଫଳିଛି ବର୍ଷ। ଯେତେବେଳେ ସକାଳୁ ଉଠି ସାରିଲା ପରେ ଆପଣ ଆପଣଙ୍କ ବାଡିକୁ ଯିବେ, କଖାରୁ ଅଛି, କାକୁଡି ଅଛି, କି ଜହ୍ନି ଅଛି, ବିଭିନ୍ନ ବାଇଗଣ ଅଛି, ଭେଣ୍ଡି ଅଛି, ପ୍ରତ୍ୟେକ ଦିନ ତୋଳା ହଉଛି। ନିଜ ପରିବାର ସଜ ପନିପରିବା ଖାଇବା ସହିତ ଅବଶିଷ୍ଟ ପରିବା ବଜାରକୁ ବିକ୍ରି କରିବା ପାଇଁ ପଠାଇ ଦେଉଛି, ବା ବେପାରୀମାନେ ଆସି ମଧ୍ୟ ନିଜ ଘର ପାଖରୁ ନେଇ ଯାଉଛନ୍ତି, ଆମେ ମଧ୍ୟ ନେଇକି ବଜାରରେ ସିଧା ବେପାରୀମାନଙ୍କୁ ଡାଇରେକ୍ଟ ଦେଇ ଆସୁଛୁ।
0: ଆଜ୍ଞା, ବର୍ଷା ଦିନିଆ ପନିପରିବା ଚାଷ କରିଥିଲେ ସେଥିରୁ କେତେ କଣ ଲାଭ ପାଇଛନ୍ତି?
2: ବର୍ତ୍ତମାନ ବର୍ଷା ଦିନ ଚାଷରେ ଆମେ ମୋର ବାଇଗଣରେ ପ୍ରତ୍ୟେକ ସପ୍ତାହରେ ମୋର ହଉଛି ବୁଧବାର ଆଉ ରବିବାର ମୁଁ 30 କିଲୋ ବାଇଗଣ ଘର ପାଇଁ ଖର୍ଚ୍ଚ ପରେ 30 କିଲୋ ବାଇଗଣ ମୁଁ ନିଜେ ହଉଛି ବିକ୍ରି କରିପାରେ, ଯାହାର ଦାମ ବର୍ତ୍ତମାନ 35-40 ଟଙ୍କା ବେପାରୀମାନଙ୍କୁ ଦିଆଯାଉଛି। ଭେଣ୍ଡି ମଧ୍ୟ ସେହିପରି 30-40 କିଲୋ, କାକୁଡି ମଧ୍ୟ 10-20 କିଲୋ ଏକ୍ସଟ୍ରା।

0: ନିଜେ ଆମ ପ୍ରଥମ ଲକ୍ଷ୍ୟରେ ହେଲା ଆମେ ମାଛ ତେଲ ମାଛରେ ଭାଜିବୁ। ଆମର ଯେଉଁ ପରିବାରର ଅଛି ଆମ ଭାଇମାନଙ୍କର ମାନେ ସହଯୋଗ ଅଛି, ଆମେ ଖାଇବା ସହିତ ଆମେ ସେଇ ପନିପରିବା ବିକି ଆମର ଅଲଗା ଜିନିଷ ମଧ୍ୟ ଆଣିପାରିବା। କଲରା ବିକ୍ରି କରିପାରୁଛୁ ଯିଏକି ଆମେ ସେ 10-15 କିଲୋ କାକୁଡ଼ି, କଲରା, ଭେଣ୍ଡି ଏବଂ କଖାରୁ ବି ବିକ୍ରି କରିପାରୁଛୁ। ବର୍ତ୍ତମାନ 15-17 ଟଙ୍କା ରେଟ୍ରେ କଖାରୁ ବି କ୍ୱିଣ୍ଟାଲ ବିକ୍ରି ସରିଛି। ଦେଖନ୍ତୁ ଏଟା ହଉଛି ବର୍ଷା ଦିନ ପାଇଁ ଆମେ ହଉଛି ବଡ଼ କଖାରୁ ଚାଷ କରାଯାଉ, କାହିଁକି ନା ତା ଦେହରେ ପରିଶ୍ରମ ପଡ଼ିନଥାଏ, କିଛି ଅସୁବିଧା ନଥାଏ, ବିନା ସାର ଔଷଧରେ ବର୍ଷା ପାଣିରେ ସିଏ ହୁଏ। ବର୍ତ୍ତମାନ ବର୍ଷା ଦିନେ ବହୁ ପରିମାଣରେ ଅଛି, ଗୁଆମାଳ କଖାରୁ ବହୁ ପରିମାଣରେ ହୁଏ, ତାର ଓଜନଟା ବେଶୀ ହୁଏ। ଛୋଟ କଖାରୁ ହେଲେ କ'ଣ ତାର ଚାହିଦାଟା ଅଧିକ ବଜାରରେ, ମାନେ ସାଧାରଣ ଲୋକ ଯିଏକି ସେ 2 କିଲୋରୁ 5 କିଲୋ 7 କିଲୋ ଭିତରେ ହବ। କିନ୍ତୁ ବର୍ତ୍ତମାନ ଯେଉଁ ଚାଷ ହଉଛି ଯିଏକି କଖାରୁ ଚାଷ, ସେଟା 10 କିଲୋ 12 କିଲୋ 5 କିଲୋ 7 କିଲୋ ଏତେ ଗୋଟେ ଜଣେ ଲୋକ ଏତେ ନେଇପାରିବ ନାହିଁ ବର୍ଷା ଦିନିଆ କଖାରୁକୁ। ଯଦି ଭୋଜି ଭାତ କାହାର ହେଲା ସେ ନେଇପାରିବ, କିନ୍ତୁ ସାଧାରଣ ଅର୍ଥ ହେଲେ ଗୁଆମାଳ କଖାରୁ ବେଶୀ ଲାଭ ହୁଏ ଏବଂ ସମସ୍ତ ହଉଛି ଖାଉଟି ନେଇପାରିବେ।
1: ଭାଇ ଆପଣ ଯୋଉ ଟିକେ ପୂର୍ବରୁ କହୁଥିଲେ ବିରି ଚାଷ କରନ୍ତି, କେତେ ଜମିରେ ବିରି ଚାଷ କରନ୍ତି, କୋଉ ସମୟରେ ବିରି ଚାଷ କରନ୍ତି, ଧାନ ଅମଳ ଭିତରେ ପକାନ୍ତି କି ଧାନ କାଟି ସାରିଲା ପରେ ପକାନ୍ତି, ସେ କଥା ଟିକେ କୁହନ୍ତୁ।
0: ଧାନ ଯେତେ ରୁଆ ହୁଏ ଆମର ଗୋଟେ ଜାଗାରେ ଅଛି, ମୋର ପ୍ରାୟ 1 ଏକର ଖଣ୍ଡେ ଜମି ଅଛି, ଆଉ ସେଠି ଗୋଟେ ଆମର ଯାଇଛି ଅଳକା ନଦୀରୁ ଯାଇଛି ଗୋଟେ ବା ଜୋର ଯୋଉଟା କହୁଛନ୍ତି, ତାର ଯୋଉ ବନ୍ଧଟା 10 ଫୁଟରେ ଓସାର, ଆମେ ପ୍ରାୟ 300-400 ମିଟର ପର୍ଯ୍ୟନ୍ତ ମଝିରେ ବାଟ ହାତରୁ 1.5 ହାତ ଲୋକ ଚାଲିଛନ୍ତି, ସେଠି ଆଉ ଗାଡି ମଟର ଯିବା ସେ ଲୋକ ଚାଲିବା ବାଟଟା ରଖିକିରି ଉଭୟ ପଟରେ ବିରି ଛାଟିଦେଉ ପ୍ରାୟ 600 ମିଟର ପର୍ଯ୍ୟନ୍ତ।
1: ଯେତେବେଳେ ଧାନ
0: ରୁଆ ଆରମ୍ଭ ହୁଏ ସେତେବେଳେ ଛାଟି ଦେଲା ପରେ ଠିକ ଆପଣ ଧାନ କଟା କଟି ଶେଷ ହେଇଥିବ, ସେଠି କଣ ନା ଟିକେ ପ୍ରୋବ୍ଲେମ ଆଡ଼ ହୁଏ ନା, ଯେଉଁ କୁହୁଡି ପଳେନି, କୁହୁଡି ପଳେଇଲେ କଣ ହୁଏ ନା ସେ ଯୋଉ ତାର 3 ଷ୍ଟେଜରେ ଆସେ, ଗୋଟେ ଷ୍ଟେଜ ପାଚି ଆସୁଥିବ ହଉଛି ଫଳ, ଆଉ ଗୋଟେ ଷ୍ଟେଜ ଆସୁଥିବ, ଆଉ ଗୋଟେ ଷ୍ଟେଜ ଫୁଲ ହଉଥିବ। ତିନିଟାକୁ ଧରି ଲାଗିଲେ ଆମେ କଣ କରୁ, ଯୋଉଟା ପାଚି ଯାଇଥିବ ଶୁଖି ଯାଇଥିବ ତାକୁ ଆଗ ତୋଳି ଆଣୁ, ସମୟ ଅବଶ୍ୟ ଲାଗେ, ବାଲ୍ଟି ବାଲ୍ଟି ଧରି ତୋଳି ଆଣୁ, ଯାହାଫଳରେ ମୁଁ ଗତ ବର୍ଷ 3 କ୍ୱିଣ୍ଟାଲ ବିରି ମୁଁ ମଧ୍ୟ ପାଇଥିଲି। କାରଣ ଯଦି ସେ ଶୁଖା ବିରି ରହିଗଲା ପରେ କଣ ହେଇଗଲା, ତା ଦେହରେ କୁହୁଡି ପଡ଼ିଲା ପରେ ସେଗୁଡ଼ା ହଉଛି ଫିମ୍ପି ବାରି ନଷ୍ଟ ହୋଇଯାଏ, ସେଥିପାଇଁ ନିଜେ କରୁଛୁ, ଅନ୍ୟମାନେ କରନ୍ତି କି ନାହିଁ ସେଟା କହିପାରିବେ, ଆମେ ନିଜେ କରୁଛୁ।
1: ସେଇ ଜାଗା ମାନଙ୍କରେ କରନ୍ତି, ଆଉ ବିଲରେ କିଛି କରନ୍ତି
0: ନାହିଁ, ବିଲରେ ଯଦି ହୁଏ ଖରା ଦିନ ହୁଏ ବିଲରେ ଶୁଖିଲା, ଗୋଟେ ଯୋଉ ମୁଗ ଚାଷ ଯୋଉଟା ହଉଛି ସେଥିପାଇଁ କରାଯାଏ, ବର୍ଷା ଦିନ ପାଇଁ ବିରି ଚାଷରେ ଏଇ ଜାଗା ଉପରେ ଆମେ କରୁଛୁ।
1: ବିରି କେତେ ପାଉଛନ୍ତି?
0: ବିରି ପ୍ରାୟ 2 କ୍ୱିଣ୍ଟାଲ 3 କ୍ୱିଣ୍ଟାଲ ପାଉଛୁ ଆଜ୍ଞା।
1: 3 କ୍ୱିଣ୍ଟାଲ ବିରି ପାଉଛନ୍ତି, ମୁଗ କେତେ ପାଆନ୍ତି?
0: ମୁଗ ସେଇ 3-4 କ୍ୱିଣ୍ଟାଲ ପାଖାପାଖି ପାଉଛୁ।
1: ଧାନ କେତେ?
0: ଧାନ ଆମର ମୋର ବର୍ତ୍ତମାନ ଗତ ବର୍ଷ ଥିଲା 72 କ୍ୱିଣ୍ଟାଲ ମଣ୍ଡିରେ ଦେଇ ସାରିଲା ପରେ ମୋର 100-110 କ୍ୱିଣ୍ଟାଲ ଭିତରେ ମୋର ଧାନ ଟାର୍ଗେଟ ରହେ ଅମଳ କରିବା ପାଇଁ। ତାପରେ ଆମର ପରିବାର ଅଛନ୍ତି 11 ଜଣ, ଆମେ ତାଙ୍କ ପାଇଁ ପ୍ରାୟ 25-30 କ୍ୱିଣ୍ଟାଲ ରଖୁ, କାହିଁକି ନା ଆମର ଫ୍ୟୁଚର ପାଇଁ ରଖୁ। ଗୋଟିଏ ବର୍ଷ ଯଦି ବାଛେ ଧାନ ମାଡ଼ ପାଇଯିବ, ଆମେ ଆର ବର୍ଷ କଣ ଖାଇବେ, 2 ବର୍ଷ ଆଗକୁ ଲକ୍ଷ୍ୟ ରଖି ପ୍ରତ୍ୟେକ ଆଡଭାନ୍ସ 2 ବର୍ଷ ପାଇଁ ଧାନଟା ରୁହେ। କାରଣ ଯଦି ଏ ବର୍ଷ ବନ୍ୟା ହେଲା କିଛି ନହେଲା, ଗୋଟିଏ ବର୍ଷ ପାଇଁ ରଖିଲୁ ଫେଲୋର ହେଇଯିବୁ ନା, ପରିବାର ପ୍ରତିପୋଷଣ କରିପାରିବନି ନାହିଁ, ତେଣୁ ଆମେ ସବୁବେଳେ ଚେଷ୍ଟା କରିଥାଉ 2 ବର୍ଷ ପାଇଁ ଆଡଭାନ୍ସ ଧାନ ରଖିଥାଉ।
1: ଆଉ ଭାଇ ଯୋଉ ପନିପରିବା ଚାଷ କରିଛନ୍ତି, ଏ ତ ବର୍ଷା ଦିନିଆ ପନିପରିବା ସରିଯିବ ଆଉ ଅଳ୍ପ ଦିନ ରହିଲା, ଶୀତ ଦିନ ପାଇଁ ଆପଣ କଣ ପୂର୍ବ ପ୍ରସ୍ତୁତି କଲେନି?
0: ପୂର୍ବ ପ୍ରସ୍ତୁତି ଅକ୍ଟୋବର 2 ୱିକ୍ ଠାରୁ ଆମର କୋଶିଳା ଶାଗ ଲଗା ହବ। ଫାର୍ଷ୍ଟ କୋଶିଳା ଏକାଥରେ ଆମର ପ୍ରାୟ 10-15 ପଟାଳି ଲଗା ହେଇଯିବ। କୋଶିଳାଟା ଉଠି ସାରିଲା ପରେ ଆମର ବର୍ତ୍ତମାନ କଣ ହେଇଛି, ଯୋଉ ବାଇଗଣ ଲଗା ହେଇଛି ସେଟା କଣ୍ଟିନ୍ୟୁ କରିବ ଜୁନ୍ ମାସ ପର୍ଯ୍ୟନ୍ତ, ଏପ୍ରିଲ ମେ ବଛର କରିବ, ବର୍ଷା ଦିନ ଯୋଉ ହେଇଛି ସେ ଫଳ ଫଳି ଚାଲିବ। ଭେଣ୍ଡି ବର୍ତ୍ତମାନ ହେଇଛି ଆଉ 15 ଦିନ ପର୍ଯ୍ୟନ୍ତ ସେ ସରିଯିବ, ସେଥିରେ ଭେଣ୍ଡି ଚାଷ ହବ। ଭେଣ୍ଡି ଚାଷ ହେଲା ପରେ କାକୁଡ଼ି, ଫେରେ କଲରା, ସବୁ ଚାଷ ହବ। ତାପରେ ଶାଗ ହେଇସାରିଲା ପରେ ପାଳଙ୍ଗ ଚାଷ, ପିଢଙ୍ଗ, ଆଉ ତା ବ୍ୟତୀତ ଆମର ହୋଇଛି ମୂଳା ଚାଷ ମୁଁ କରେ, ଧନିଆ ପତ୍ର ମଧ୍ୟ ଚାଷ ହୁଏ, ଲଙ୍କା ଚାଷ କରେ ମୁଁ, ବର୍ଷକର ସୋରିଷ ଚାଷ ପାଇଁ ଆମେ ମୋର ମଧ୍ୟ ପ୍ରସ୍ତୁତ କରେ, ବର୍ଷକ ପିଲା ପାଇଁ ଆବଶ୍ୟକ ପଡ଼ିଲେ ବିକ୍ରି ପାଇଁ ଦେଇଦେଉ। ପୋଇ ଚାଷ ଆମର ମୁଖ୍ୟ, ଉତ୍ସବ ପୂର୍ଣ୍ଣିମାକୁ ଆମର ପୋଇ ଚାଷ ହୁଏ ଆଜ୍ଞା। ଏ ବର୍ଷ ମୁଁ 2-3 ଗୁଡି ଜମି ଚାଷ କରିଥିଲି, ପ୍ରାୟ 30,000 ଟଙ୍କାର ଅଧିକା ପୋଇ ବେପାରୀମାନଙ୍କୁ ବିକିଥିଲି। ଶେଷ ମୁହୂର୍ତ୍ତରେ ଜୁନ୍ 7 ତାରିଖରେ ପ୍ରବଳ ବର୍ଷା ହେବା ଦ୍ୱାରା ସବୁ ବୁଡ଼ିଗଲା, ନହେଲେ ଆହୁରି ମଧ୍ୟ 10-30 ହଜାର ଟଙ୍କା ହେଇଥାନ୍ତା।
1: ଚିନ୍ତାମଣି ଭାଇ, ମାଛ ପୋଖରୀ କିଛି ଅଛି କି?
0: ନିଶ୍ଚିନ୍ତ ମାଛ ପୋଖରୀ ମୋର ଅଛି, କାରଣ 6 ଗୁଣ୍ଠର ମାଛ ପୋଖରୀ ଅଛି, ମୁଁ ରୋହି ଭାକୁର ଛାଡ଼େନି, ମୋର ଗ୍ଲାସ କପ୍ ଆଉ ରୂପଚାନ୍ଦି ଛାଡ଼େ। କାରଣ କଣ,
1: କାହିଁକି ରୋହି ଭାକୁର ଛାଡ଼ନ୍ତି?
0: ରୋହି ଭାକୁର ଛାଡ଼ିଲେ ତାଙ୍କ ପାଇଁ ଦାନା ଦରକାର ଆବଶ୍ୟକ ପଡ଼େ। ଦ୍ୱିତୀୟ କଥା ହେଲା କଣ, ଆମର ଯୋଉ ପନିପରିବା ରହୁଛି ସବୁ କଣ ଏକକାଳୀନ ତୋଳି ରହୁଛି କି, ସେଟା ନଷ୍ଟ ହେଇଯାଉଛି, କିଛି ମାନେ ପନିପରିବା ପଚିଯାଉଛି, ପୋକ ଖାଇଯାଉଛି, ସେଗୁଡ଼ାକୁ ଛୋଟ ଛୋଟ ପିସ୍ କରି କାଟିକି ପୋଖରୀ ପକେଇଲେ ବା ଘାସ କାଟିକି ପୋଖରୀ ପକେଇଲେ ଗ୍ଲାସ କପ୍ ଆଉ ରୂପଚାନ୍ଦି 100% ସେମାନଙ୍କର ଖାଦ୍ୟ, ଯାହାଫଳରେ ଗୋଟିଏ ବର୍ଷରେ କିଲୋରୁ ଦେଢ କିଲୋ ପର୍ଯ୍ୟନ୍ତ ମଧ୍ୟ ହେଇପାରିବ।
1: ଆପଣ ଯୋଉ ଟିକିଏ ପୂର୍ବରୁ କହୁଥିଲେ ମାଛ ତେଲରେ ମାଛ ଭାଜିବା
0: କଥା,
1: କାହିଁକିନା ଯେହେତୁ ଆପଣଙ୍କର ପଚି ଯାଉଥିବା ପନିପରିବା କି ପୋକା ହେଇଯାଉଥିବା ପନିପରିବା ତାକୁ ଛୋଟ ଛୋଟ କରି କାଟି

0: ଆପଣ ମାଛକୁ ଦଉଛନ୍ତି, ମାଛରୁ କେତେ କଣ ବାର୍ଷିକ?
1: ମାଛରୁ ଆମ 6 କ୍ୱିଣ୍ଟାଲରେ ଗତ ବର୍ଷ 2 କ୍ୱିଣ୍ଟାଲ ମାଛ ହେଇଥିଲେ
0: ଆଜ୍ଞା।
1: ଆମର ବେପାରୀ ରେଟ୍ରେ 120 ଟଙ୍କା ରେଟ୍ରେ ଆମେ ଦେଇଥିଲୁ, 22,000 ଟଙ୍କା ଥିଲା। ତା ପୁରୁଣା ମାଛ ବି ଅଛି, ଏ ବର୍ଷ ବି ମାଛ କିଛି ଛଡ଼ା ହେଇଛି, ସେ ଆସନ୍ତା ବର୍ଷ ଉପରେ କଣ୍ଟିନ୍ୟୁ ହବ, ଏମିତି ଚାଲିବ। ମୁଁ ଯୋଉ ପୋଖରୀରେ ମାଛ କରିଛି ସେ ମାଛ ମୁଁ ଖାଏନି, କାରଣ ମୁଁ ସମୁଦ୍ର କୂଳର ଲୋକ। ମୋର ପ୍ରତ୍ୟେକ ଦିନ 3 ଟାଇମ୍ ଘରେ ମାଛ, ମୋର 11 ଖଣ୍ଡ ଭଉଁରୀ ଜାଲ, 7 ଖଣ୍ଡ ଫାସି ଜାଲ, 9 ଖଣ୍ଡ ହଉଛି ବକ୍ସ ଜାଲ ଅଛି। ଆମର 3 ଟାଇମ୍ ମୋ ଘରେ ମାଛ। ମୋର ସାନ ଭାଇ ଯିଏ ଟିଚର, ଆମେ ସମୁଦ୍ରକୁ ଯାଉ, ସମୁଦ୍ର ପାଖକୁ, ମୋ ଘର ପାଖରୁ ମାତ୍ର 100 ମିଟର ଦୂରରେ ଅଳକା ନଦୀ ଅଛି, ନିଜେ ଧରୁ, ପ୍ରତ୍ୟେକ ଦିନ ବି ଧରୁ। ଆମ ଘରେ ବି ପ୍ରତ୍ୟେକ ଦିନ ମାଛ ହୁଏ।
0: ପୋଖରୀରେ ଯୋଉ ମାଛ କରୁଥିବେ ସେ ଖାଲି
1: ବିକ୍ରି କରିବା ଉଦ୍ଦେଶ୍ୟରେ, ଆବଶ୍ୟକ ଯେତେବେଳେ ପଇଲା ହୁଏ ତ କୋଉଦିନ ଏମିତି ସର୍ଟ ସମୁଦ୍ର କରିବେ, ଆବଶ୍ୟକ ସ୍ଥଳେ ପୋଖରୀ ମାଛ ମଧ୍ୟ ଖିଆଯାଇପାରେ।
0: ଆଉ ଆପଣଙ୍କ ସେ ଅଞ୍ଚଳରେ ପ୍ରାୟତଃ ସମସ୍ତେ ସେଇ ନଦୀ ଉପରେ ନିର୍ଭର କରୁଥିବେ?
1: ସମସ୍ତେ ଧରନ୍ତି, ଆମ ଗାଁରେ 120 ଘର ଅଛି, 80% ଲୋକ କିଣିକିରି ଖାଉଛନ୍ତି, କିନ୍ତୁ 20% ଯାହାର ଅସ୍ତ୍ର ଅଛି, ଯିଏ ଧରିପାଇଲା, ଯିଏ ଧରିବାର ସଉକ ଅଛି, ସେଟା ମାଛ ଧରିବାର ସଉକ, ଧରିକି ଖାଇବାଟା ସଉକ, ଚାଷ କରି ଖାଇବା ଯେମିତି ସଉକ, ଧରିକି ଖାଇବା ମଧ୍ୟ ସେମିତି ସଉକ।
0: ତାମାନେ ଆପଣ ସେ ମାଛ ବି ବିକ୍ରି କରୁଥିବେ?
1: ହଁ ନିଶ୍ଚିନ୍ତ, ସେ ମାଛ ଅଧିକା ପରିମାଣରେ ହେଇଗଲେ ନିଶ୍ଚିନ୍ତ ଆମେ ବିକ୍ରି କରୁଛୁ। ଆମର ଗାଁ ଗୋଟେ ଫେସାରୀ ଅଛି ବା ଷ୍ଟକ୍ ରୁମ୍ ଅଛି, ଯୋଉମାନେ ବେପାରୀ ଅଛନ୍ତି ନେଉଛନ୍ତି, ପ୍ରତ୍ୟେକ ଦିନ ବି ଦିଆହଉଛି। ଆମ ଘର ଖାଦ୍ୟ ପାଇଁ ରଖିସାରିଲେ ଅବଶିଷ୍ଟ ମାଛ ବିକ୍ରି ହେଇଯାଇଛି।
0: ମାଛ ପୋଖରୀରୁ ଯୋଉ ମାଛ ବାହାରୁଛି ତାକୁ କେତେ କଣ ପାଉଛନ୍ତି ବାର୍ଷିକ?
1: ବାର୍ଷିକ ଗତ ବର୍ଷ 24,000 ଟଙ୍କା ପାଇଥିଲେ।
0: ଗାଈ ଗୋରୁ କିଛି ଅଛନ୍ତି କି?
1: ହଁ ମୋର 2 ଗାଈ ଅଛନ୍ତି
0: ଆଜ୍ଞା,
1: 2 ଗାଈ ଗୋଟେ ବାଛୁରୀ ଅଛନ୍ତି, ମଧ୍ୟ ଗୋଟେ ଗାଈ କ୍ଷୀର ଦଉଛି, ଗୋଟେ ଗାଈ ବର୍ତ୍ତମାନ ଜନ୍ମ କରିବାକୁ ଅଛି। ଆମର ସେ ଯାହା ହୁଏ ଆମେ ଆଉ ଷ୍ଟୋରକୁ ନୁହଁନି, ଆମର ତ କୁଟା କାଟି ଆଉ ଅଭାବ ନାହିଁ, କୁଣ୍ଡାକାଣ୍ଡିର ଅଭାବ ନାହିଁ, ଚାଷୀ ଘର ଘର ଲୋକ, ତେଣୁ ତାଙ୍କର ପ୍ରତିପୋଷଣ ଠିକ ଭାବରେ କରାଯାଉଛି।
0: ସେଥିରୁ କିଛି
1: ଦହି କେବଳ ହଉଛି ଛେନା ଆଉ ଘିଅ ବିକ୍ରି ହୁଏ। ଆମେ ଖାଇସାରିଲା ପରେ ଅବଶିଷ୍ଟ ଯୋଉଟା ହଉଛି ବସା ଦେଇ ପଡେ, ଗୋଳା ହେଇକି ଦହି ଗୋଳ ଦହି ହୁଏ, ସେଥିରୁ କିଛି ଘିଅ ବାହାରେ ଆଉ କିଛି ଛେନା ହୁଏ। ଯୋଉ ପୂଜା ପର୍ବଣ ଗୁରୁବାର ଅଛି ସେଥିରେ ପଇସା ରୋଜଗାର ମଧ୍ୟ ହୁଏ।
0: ଆଉ କିଛି କଦଳୀ ଗଛ କି ବଡ ବଡ ପଣସ ଗଛ, ଲେମ୍ବୁ ଗଛ ଏସବୁ ଅଛି କି ବାଡ଼ିରେ?
1: ଲେମ୍ବୁ ଗଛ ଅଛି, ହାଇବ୍ରିଡ୍ ଲେମ୍ବୁ ଗଛ 6 ଅଛି, ଛୋଟ ଛୋଟ ଗଛ ଅଛି, ସେ ଲଗା ହେଇଛି 3 ବର୍ଷ ହେଲା, ଶୀତ ନ ଫଳ ଫଳୁଛି, ନିଜ ଘର ପାଇଁ ବିକ୍ରି ପାଇ ନୁହେଁ। କିନ୍ତୁ କଦଳୀ ଗଛ ବର୍ତ୍ତମାନ 81 କଦଳୀ ଗଛ ଅଛି, କେବଳ ବନ୍ତଳ କଦଳୀ, କିନ୍ତୁ ପାଟକୁରା କି ଅଲଗା କଦଳୀ ନାହିଁ, ସିଏ ମଧ୍ୟ ନିଜ ଘର ପାଇଁ ଖାଏ, କିଛି ପରିମାଣରେ ଆମେ ତାକୁ ବିକ୍ରି କରୁଛୁ। କିନ୍ତୁ ଆମ୍ବ ଗଛ ଗୋଟିଏ ମାତ୍ର ଆମ୍ବ ଗଛ, ଆଉ ପଣସ ଏସବୁ ଆମର ନାହିଁ,
0: କିନ୍ତୁ କଦଳୀ ଗଛ ଅଛି।
1: କଦଳୀ ଗଛ,
0: କଦଳୀ ପାଉଛନ୍ତି, ମଞ୍ଜା ପାଉଛନ୍ତି, ଭଣ୍ଡା ପାଉଛନ୍ତି, ସେଥିରୁ ବି ରୋଜଗାର ହଉଛି।
1: ରୋଜଗାର ହଉଛି, ଆବଶ୍ୟକ ପଡ଼ିଲେ ଭଣ୍ଡା ମଞ୍ଜା ଏବଂ ପତ୍ର ମୋ ମାଛ ପୋଖରୀରେ ପକାଯାଏ, ମାଛ ମଧ୍ୟ ଖାଦ୍ୟ ରୂପରେ ଗ୍ରହଣ କରୁଛନ୍ତି।
0: ଶ୍ରୋତା ବନ୍ଧୁ କେତେ ସୁନ୍ଦର ପରାମର୍ଶ, ଚିନ୍ତାମଣି ଭାଇ ଯୋଉ ମାଛ ରଖିଛନ୍ତି ସେଥିରେ ସେ ମାଛର ଖାଦ୍ୟ କିଣୁନାହାନ୍ତି, ଘରୁ ଯାହା ବାହାରୁଛି ସେ ମାଛ ପୋଖରୀରେ ସେ ଖାଦ୍ୟ ରୂପେ ଦେଇକି ମାଛ ବଢ଼ଉଛନ୍ତି ଆଉ ଘରେ ଖାଉଛନ୍ତି, ତା ସହିତ ବିକ୍ରି ବଟା କରୁଛନ୍ତି। ଚିନ୍ତାମଣି ଭାଇ ଆଉ ଗୋଟେ କଥା କହିବି, ଆପଣ କେତେ ବାଟ ପାଠ ପଢ଼ିଛନ୍ତି?
1: ମୋର ଶିକ୍ଷାଗତ ଯୋଗ୍ୟତା ହଉଛି ଏମ୍ଏ, ଆମ 3 ଭାଇ, ମୋ ସାନ ଭାଇ ଟିଚର, ମୋର 2 ପୁଅ, ବାପା ବୋଉ, ଆମ ସମସ୍ତ ପରିବାର ମିଶିଲେ ଲୋକ ସଂଖ୍ୟା 11।
0: ତାମାନେ ଆପଣଙ୍କର ଯୌଥ ପରିବାର?
1: ଯୌଥ ପରିବାର।
0: ଖୁସିରେ ଅଛନ୍ତି?
1: ନିଶ୍ଚିନ୍ତ ଖୁସିରେ ଅଛୁ। ବର୍ତ୍ତମାନ ମୋର ବାପାଙ୍କର ବୟସ ହଉଛି 87, ବୋଉଙ୍କର ବୟସ ହଉଛି 80। ମୋ ବୋଉ ଏବେ ସୁଦ୍ଧା 80 ବର୍ଷ ବୟସରେ ରାତି 4ଟାରୁ ଉଠିକିରି ଆମ ସାଙ୍ଗରେ ମଧ୍ୟ ପନିପରିବା ଚାଷରେ ନିଜେ ସାମିଲ ହୁଏ। ଆମେ ଯେତେ ମନା କଲେ ସୁଦ୍ଧା ସେମାନେ ପୁରୁଣା ଲୋକ, ସେମାନେ ହଉଛି ସହିପାରନ୍ତିନି, ବସିପାରିବେନି, ସେମାନେ କରିପାରନ୍ତି।
0: ସେଇଟା ତ ବଡ଼ କଥା, ସେମାନେ ପରିଶ୍ରମ କରୁଛନ୍ତି ବୋଲି ସୁସ୍ଥରେ ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚିଛନ୍ତି।
1: ଆଜ୍ଞା।
0: ଚିନ୍ତାମଣି ଭାଇ ଏ ଯେତିକି ଚାଷବାସ ଆପଣ କହିଲେ, ଧାନ ଚାଷ, ବିରି ଚାଷ, ମୁଗ ଚାଷ, ମାଛ ଚାଷ, ତା ସହିତ ପନିପରିବା ଚାଷ, କଦଳୀ ଚାଷ, ଏ ସବୁ ଚାଷ ଭିତରୁ କେତେ କଣ ବାର୍ଷିକ ରୋଜଗାର କରୁଛନ୍ତି?
1: ଏମିତି ଆମେ ହିସାବ ରଖୁନୁ, 2 ଲକ୍ଷ ଏଭାବ ରହେ, ଯାହା ରୁହେ। ଆମକୁ ପ୍ରଶ୍ନ କରିଥିଲେ, ଆପଣଙ୍କୁ ଉତ୍ତର ଦେଇଥିଲେ, ମାଛ ତେଲ ମାଛରେ ଭାଜିବା।
0: ଆଜ୍ଞା।
1: ମୁଁ ବାଇଗଣ ନେଇଗଲି 20 କିଲୋ ବେପାରୀଙ୍କୁ ଦେଇଦେଲି, ସେଇ ପଇସାରେ କଣ କଲି, ଆଳୁ ପ୍ୟାକେଟ ନେଇ ଆସିଲି, ଆମର ଅଦା ନେଇ ଆସିଲି, ତେଲ ଡାଲି ନେଇ ଆସିଲି, ଏଇସବୁ ନେଇ ଆସିଲି। ମୋର ଘରେ ଅତି ସୋରିଷ ଅଛି, ପିଆଜ 6 ମାସ ପର୍ଯ୍ୟନ୍ତ ଅଛି, ଲଙ୍କା ବର୍ଷକ ପାଇଁ ଅଛି, ପନିପରିବା ବର୍ଷକ ପାଇଁ ଅଛି।
0: ଚିନ୍ତାମଣି ଭାଇ ଆପଣ ଯୋଉ କହିଲେ ପିଆଜ ଅଛି, ଲଙ୍କା ଅଛି, ପିଆଜ ଲଙ୍କା କେତେ କେତେ ଜମିରେ କରନ୍ତି ଆଉ କେମିତି କଣ କରନ୍ତି ସେ ବିଷୟ ଟିକେ କୁହନ୍ତୁ।
1: ମୋ ଲଙ୍କା ହଉଛି ପ୍ରାୟ ଗୁଣ୍ଠେ ପାଖାପାଖି ଜମିରେ କରେ, କମିରେ କରିସାରିଲା ପରେ ସିଏ ଆମେ କିଛି ବିକ୍ରି କରୁ, କିଛି ବର୍ଷକ ପାଇଁ ଶୁଖେଇକିରି ଆମେ ଇଏ କରୁ। ସୋରିଷଟା କିନ୍ତୁ ବର୍ଷକ ପାଇଁ ଆମେ ନିଜେ କରୁ। ପିଆଜ ଏ ବର୍ଷ 10 ପଟାଳି ଖଣ୍ଡେ ପିଆଜ ଆମେ କରିଥିଲୁ, ଦେଶୀ ପିଆଜ, ଯୋଉଟା ସ୍ୱାଦ ଲାଗିବ, ଯୋଉ ପିଆଜ ସେ ପିଆଜ କରିକିରି ଆମେ ତା ଦେହରୁ ପ୍ରାୟ 50-60 କିଲୋ ପର୍ଯ୍ୟନ୍ତ ପାଇଥିଲୁ। ତା 3-4 ମାସ ମଧ୍ୟ ଆମ ଘର ଚଳିବାର କ୍ଷମତା ମଧ୍ୟ ରହିଥିଲା।
0: ଆଉ ତା ମାନେ ଘରେ ଲଙ୍କା ରହିଲା, ପିଆଜ ରହିଲା, ଏସବୁ ଆପଣ ଚାଷ କରୁଛନ୍ତି, ତା ସହିତ ଯାହା ପନିପରିବା ହେଲା ବଜାରରୁ ବିକ୍ରି କରି ଅଲଗା କିଛି ଆଣୁଛନ୍ତି, ତାକୁ ଛାଡିକି 2-3 ଲକ୍ଷ ଟଙ୍କା

0: ବାର୍ଷିକ ରୋଜଗାର କରୁଛନ୍ତି। ବହୁତ ସୁନ୍ଦର ପରାମର୍ଶ ଶ୍ରୋତା ବନ୍ଧୁ। ଯଦି ଆମେ ନିଜେ ଆମର ଯୋଉ ଜମି ଅଛି ଆମେ ସେଠି ଯଦି ନିଜ ମନୋବଳ ନେଇକି ଚାଷ କରିବା, ଦୃଢ ମନୋବଳ, ତାହେଲେ ନିଶ୍ଚିତ ଭାବରେ ଆମେ ଘର ପାଖରେ ରହି ରୋଜଗାର ଭଲ କରିପାରିବା, ଆଉ ବାପା ମାଙ୍କୁ ଦେଖିପାରିବା, ଘର ଦେଖିପାରିବା, ତାଠୁ ବଡ କଥା ଆଉ କିଛି ନାହିଁ। ଚିନ୍ତାମଣି ଭାଇ, ବର୍ତ୍ତମାନର ଯୁବପିଢ଼ିଙ୍କୁ ଆପଣ କଣ ପରାମର୍ଶ ଦେବେ, ସେମାନେ କେମିତି କଣ ଚାଷ କ୍ଷେତ୍ରକୁ ଆଗେଇ ଆସିବେ?
1: ଦେଖନ୍ତୁ, ବର୍ତ୍ତମାନ ଯୁବପିଢ଼ି ମାନେ ଚାଷ କ୍ଷେତ୍ରକୁ ମାନେ ମନୋନିବେଶ କଲେ, ବାହାରକୁ ଯୋଉ ଖଟିବା ପାଇଁ ଯାଉଛନ୍ତି, ସେମାନେ ଦେଖିଲେ ଆମେ ବର୍ତ୍ତମାନ, ମୁଁ ଏଇଠି ଟିକେ କହିବାକୁ ଚାହେଁ, ମୁଁ ଯୋଉ ଜମିରୁ ଗୁଣ୍ଠା ପ୍ରତି 4 ଗୁଣୀ ଦେଶୀ ଧାନ ପାଉଥିଲି, ବର୍ତ୍ତମାନ ସେଇ ଜମିରୁ ମୁଁ 28 ଗୁଣୀ ଧାନ ହାର୍ଷ୍ଟ ପାଇଛି। ମୋର କେତେ ପରିମାଣ ପାଇଲି? 7 ଗୁଣୀ ପାଇଲି। ଗୋଟେ ଜମିରେ ମୁଁ 2022 28 ଗୁଣୀ ଧାନ ପାଇଛି। ତେଣୁ ସେମାନେ ଦେଖୁଛନ୍ତି ଚାଷରେ ଲାଭ ଅଛି, ଚାଷରେ ସମ୍ମାନ ବି ଅଛି। ତେଣୁ ସେମାନେ ଫେରି ଆସୁଛନ୍ତି ଚାଷକୁ, ସେମାନେ ଚାଷକୁ ଫେରି ଆସି ନିଜ ସବୁ କିଛି କରିପାରିବେ। ବର୍ତ୍ତମାନ ସମୟ ବଦଳି ଯାଇଛି, ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଚାଷ ପ୍ରଣାଳୀକୁ ଅଧିକ ଭାବରେ ବିଭିନ୍ନ ପ୍ରକାର ଚାଷ ଅଛି। ଏବେ ଆମ ସେଇ ଏରିଆରେ ଅଙ୍ଗୁର ଚାଷ ହେଲାଇ, ସେଉ ଚାଷ ହେଲାଇ, ତାପରେ ମୁଁ ଏଇ ନିକଟ ଭବିଷ୍ୟତରେ ମୁଁ ମଧ୍ୟ ଏମାନେ ଆଟିଚ୍ୟୁଡ୍ ରଖିଛି, ପ୍ରଥମ ଥର ପାଇଁ ମୁଁ ଜିରା ଚାଷ କରିବି ବୋଲି।
0: ଆପଣଙ୍କ ସେ ଅଞ୍ଚଳରେ ଜିରା ହେଇପାରିବ?
1: ହେଇପାରିବ ବୋଲି ଆଶା ଅଛି,
0: କିନ୍ତୁ ଚେଷ୍ଟା କରିବା। ଯୁବବର୍ଗ ଯଦି ଚାଷ କ୍ଷେତ୍ରକୁ ଆସିବେ, ଚାଷ ଆଉ ଟିକେ ଆଗେଇବ, ଆଉ ସେମାନେ ବି ରୋଜଗାରକ୍ଷମ ହେବେ
1: ନିଶ୍ଚିନ୍ତ। ଏଥିରେ ଦ୍ୱିମତ ହେବାର କିଛି ନାହିଁ, ନିଜ ପେଟ ପୋଷି ପାରିବେ। ମୁଁ କହିଛି ଆପଣଙ୍କୁ ଆଗରୁ, ମୋ ପାଖରେ ଚାଉଳ ଯଦି କିଲେ ଥାଏ ମୁଁ ଉପାସ ରହିପାରିବିନି, ଆପଣଙ୍କ 1,00,000 ଟଙ୍କା ଯଦି ଆପଣଙ୍କ ପାଖରେ ଥାଏ ଆପଣ ଉପାସ ରହିପାରିବେ, ଆପଣ ଚାଉଳ ମିଳିବନି ସମୟ ଆସିଲେ, କିନ୍ତୁ ମୁଁ ଲୁଣ ଭାତ ଲଗେଇ ଖାଇପାରିବି। କିନ୍ତୁ ଚାଷୀମାନେ ବା ଯୁବପିଢ଼ି ମାନଙ୍କୁ ମୁଁ ଏଇ ଆକାଶବାଣୀ ମାଧ୍ୟମରେ ବା ସୂଚନା ଦେବାକୁ ଯାଉଛି ବା ଅନୁରୋଧ କରୁଛି ବା ପରାମର୍ଶ ଦେବାକୁ ଯାଉଛି ଯେ ଆସନ୍ତୁ, ନିଜର ଯୋଉ ଜମି ଗୁଣ୍ଠେ ଥାଉ, 2 ଗୁଣ୍ଠ ଥାଉ କି ମାଣେ 2 ମାଣେ ଥାଉ, ଯେତିକି ଥାଉ, ତାକୁ ସୁଚାରୁ ରୂପେ ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତୁ। ନିଶ୍ଚିନ୍ତ ଆପଣ ପରିବାର ପ୍ରତିପୋଷଣ କରିବା ସହିତ ନିଜ ଶରୀରକୁ ଭଲ ରଖିପାରିବା ସହିତ ମନ ବି ଭଲ ରହିବ ଏବଂ ସବୁକିଛି ରୋଜଗାର କରିପାରିବେ, ଏଥିରେ ଦ୍ୱିମତ ହେବାର କିଛି ନାହିଁ।
0: ଚିନ୍ତାମଣି ଭାଇ, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଆପଣଙ୍କର ଚାଷବାସର କଥା ଆମ ଶ୍ରୋତା ବନ୍ଧୁଙ୍କ ଭିତରେ ବାଣ୍ଟିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ନିତ୍ୟା,
2: ହଁ ଅପା,
0: ଶୁଣିଲ ଟି?
2: ହଁ, ମନ ଦେଇ ଶୁଣିଲି ଅପା।
0: ଆମର ଭାଇ ଭଲ ଚାଷ କରୁଛନ୍ତି, ସବୁ ଚାଷ ତ କରୁଛନ୍ତି, ସେ ଧାନ ଚାଷ, ବିରି ଚାଷ, ମୁଗ ଚାଷ, ତା ସହିତ ହେଲା କଣ କହିଲ, ପନିପରିବା, ମାଛ ଚାଷ, କୋଉ ଚାଷ କରୁନାହାନ୍ତି କି?
2: କୋଉ ଚାଷ ଛାଡି ନାହାନ୍ତି ଅପା?
0: ହଁ, ଶିକ୍ଷିତ ଚାଷୀ ଭାଇଙ୍କୁ ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଆଉ ଥରେ ଧନ୍ୟବାଦ। ହେଲେ ନିତ୍ୟା,
2: ହଁ ଅପା,
0: ଆଉ ଗୋଟେ କଥା,
2: କଣ କହୁନ,
0: ଆମେ ଯୋଉ ଚାଷବାସ କରୁଛନ୍ତି ତାକୁ ପୁଣି ବିକ୍ରି ବଟା କରିବା, କିଣା ବିକା କଥା ଅଛି, ବଜାର ଦର କଥା,
2: ବଜାର ଦରଟା ନିହାତି ଜାଣିବା।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ପିଆଜ କିଲୋ ପ୍ରତି 55-60 ଟଙ୍କା, ବିଲାତି ବାଇଗଣ କିଲୋ ପ୍ରତି 60-70 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, ପୋଟଳ କିଲୋ ପ୍ରତି 40-80 ଟଙ୍କା, ବିନ୍ସ କିଲୋ ପ୍ରତି 70-100 ଟଙ୍କା, ଭେଣ୍ଡି କିଲୋ ପ୍ରତି 60 ଟଙ୍କା, କଞ୍ଚା ଲଙ୍କା କିଲୋ ପ୍ରତି 200 ଟଙ୍କା, ଅଦା କିଲୋ ପ୍ରତି 250 ଟଙ୍କା, ରସୁଣ କିଲୋ ପ୍ରତି 400 ଟଙ୍କା, ଫୁଲକୋବି କିଲୋ ପ୍ରତି 30-40 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 30-40 ଟଙ୍କା, କଖାରୁ କିଲୋ ପ୍ରତି 12-20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଉଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ଅପା, ତମେ କଣ ପାଣିପାଗ କଥାଟା ଭୁଲି ଯାଉଛ ଖାଲି?
0: ଲୋ, ମୋ ତ ଭ୍ରମ ହେଲାଣି, ଏତେ କଥା ଭିତରେ ତାକୁ ଟିକେ ପାର୍ଶ୍ୱରେ ପକେଇଥିଲି। ହଉ, ପାଣିପାଗ କଥା ଜାଣିବା, ତାପରେ ଉଠିକି ଯିବା, ପାଇଟି ଅଛି ସେପଟରେ, କେତେ କାମ ଆଉ କଣ।
2: ହଉ ଚାଲ ଚାଲ, ପାଣିପାଗଟା ଶୁଣ।
0: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଶୁଣୁଥିଲେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
1: ଶୁଣୁଥିଲେ କିଷାନ ବାଣୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8ଟା। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଆପଣଙ୍କ ପାଇଁ ନେଇଛୁ ପ୍ରେମ ୱେଡ୍ସ ପ୍ରିୟା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

ବାଳୁଙ୍ଗା ଟୋକା ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ନିଜାମ, ଆଉ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍ ମାଧ୍ୟମରେ। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର, ଉପସ୍ଥାପନାରେ ଅଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।

ନିୟମିତ ସ୍ନାନ କରିବା ଓ ନିଜ ଶରୀରକୁ ପରିଷ୍କାର ରଖିବା ସୁସ୍ଥ ଜୀବନର ଏକ ମୁଖ୍ୟ ଅଂଶ। ପ୍ରତିଦିନ ସ୍ନାନ କରିବା ଦ୍ୱାରା ଶରୀରର ମଇଳା ଝାଳ ଓ ଜୀବାଣୁ ଦୂର ହୁଏ। ଏହା ଆମକୁ ସତେଜ ଓ ସୁସ୍ଥ ରଖିବା ସହିତ ବିଭିନ୍ନ ରୋଗରୁ ଦୂରେଇ ରହିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ନିୟମିତ ସ୍ନାନ କରିବା, ଦାନ୍ତ ସଫା କରିବା, ହାତ ଧୋଇବା ଓ ପରିଷ୍କାର ପୋଷାକ ପିନ୍ଧିବା ଭଳି ଅଭ୍ୟାସ ଆମ ଦୈନନ୍ଦିନ ଜୀବନର ଅଂଶ ହେବା ଆବଶ୍ୟକ। ତେବେ ନିୟମିତ ସ୍ନାନ ଏବଂ ଶରୀର ପରିଷ୍କାର ରଖିବାର ଆବଶ୍ୟକତା ସମ୍ପର୍କରେ ଆଜି ଆସନ୍ତୁ କଥା ହେବା ସୁରଭି ରତ୍ନବାଳା ସାହୁଙ୍କ ସହିତ।

0: କାହିଁକି ଆବଶ୍ୟକ କ'ଣ କହିବେ?
1: ନିୟମିତ ସ୍ନାନ କରିବା ଦ୍ୱାରା ଶରୀରର ମଇଳା ଝାଳ ଓ ଜୀବାଣୁ ଦୂର ହୋଇଥାଏ। ଏହା ଶରୀରକୁ ସତେଜ ଓ ସୁସ୍ଥ ମଧ୍ୟ ରଖିଥାଏ।
0: ତେବେ ମ୍ୟାଡମ୍, ପରିଷ୍କାର ରହିବାର ଲାଭ କ'ଣ?
1: ପରିଷ୍କାର ତ ରହିଲେ ଆମର ବହୁତ ପ୍ରକାର ଲାଭ ହୋଇଥାଏ। ଯେମିତିକି ପରିଷ୍କାର ରହିଲେ ଅନେକ ସଂକ୍ରାମକ ରୋଗରୁ ରକ୍ଷା ପାଇପାରିବା ଏବଂ ଶରୀର ମଧ୍ୟ ଆମର ସୁସ୍ଥ ରହିବ। ଏହିଭଳି
0: ମନ
1: ଭାବରେ ଆମର ଲାଭ ରହିଥାଏ। ତା ସହିତ ଆମର ମନ ବି ଭଲ ରହିବ।
0: ତ ସ୍ନାନ ନ କଲେ କଣ ସମସ୍ୟା ହେଇପାରେ, ଏଇ ସମ୍ପର୍କରେ ଟିକେ କୁହନ୍ତୁ।
1: ଆମେ ଯଦି ନିୟମିତ ଭାବରେ ସ୍ନାନ ନ କରିବା ଶରୀରରେ ମଇଳା ଓ ଜୀବାଣୁ ଜମିଯିବ। ତା ଦ୍ୱାରା କି ଆମର ଚର୍ମ ସମସ୍ୟା ଓ ଦୁର୍ଗନ୍ଧର ମଧ୍ୟ କାରଣ ହୋଇପାରିବ।
0: ତେବେ ଶରୀରକୁ ପରିଷ୍କାର ରଖିବା ପାଇଁ କଣ କରିବା ଉଚିତ?
1: ଶରୀରକୁ ପରିଷ୍କାର ରଖିବାକୁ ହେଲେ ଆମକୁ ନିୟମିତ ଭାବରେ ସ୍ନାନ କରିବା, ଦାନ୍ତ ସଫା କରିବା, ହାତ ପାଦ ଧୋଇବା, ନଖ କାଟିବା ଓ ପରିଷ୍କାର ପୋଷାକ ପିନ୍ଧିବା ଉଚିତ।
0: ତ ନିୟମିତ ସ୍ନାନ ମନକୁ କିପରି ପ୍ରଭାବିତ କରେ ବୋଲି ଭାବୁଛନ୍ତି?
1: ନିୟମିତ ସ୍ନାନ କରିବା ଦ୍ୱାରା ଶରୀର ସତେଜ ରହିଥାଏ ଏବଂ ମନ ମଧ୍ୟ ଖୁସି ରହିଥାଏ। ଏହିପରି ଭାବରେ ଆମ ଉପରେ ପ୍ରଭାବ ପଡିଥାଏ। କାହିଁକି ନା ଆମେ ଯଦି ପ୍ରତିଦିନ ଯଦି ଆମେ ଯଦି ସ୍ନାନ କରିବା ତାହେଲେ ଆମର ମନଟା କଣ ଆମ ସବୁରା ମାନେ ମାନେ ଖୁସି ଲାଗିବ, ସତେଜ ରହିବ ଆମର ମନଟା।
0: ତ ପିଲାମାନଙ୍କ ପାଇଁ ପରିଷ୍କାର ରହିବା କାହିଁକି ଜରୁରୀ?
1: ଖାସ କରି ତ ପିଲାମାନେ ପରିଷ୍କାର ଯଦି ରହିବେ ବିଭିନ୍ନ ପ୍ରକାର ରୋଗରୁ ସେମାନେ ସୁରକ୍ଷିତ ରହିପାରିବେ, ଭଲ ଭାବରେ ପଢିପାରିବେ ଏବଂ ସୁସ୍ଥ ଭାବରେ ବଢିପାରିବେ।
0: ତେବେ ଦିନକୁ କେତେ ଥର ସ୍ନାନ କରିବା ଉଚିତ ବୋଲି ଭାବୁଛନ୍ତି?
1: ସାଧାରଣତଃ ତ ପ୍ରତିଦିନ ଥରେ ସ୍ନାନ କରିବା ଭଲ ଅଭ୍ୟାସ। ଅଧିକ ଯଦି ଗରମ ହଉଥିବ କିମ୍ବା ଅଧିକ ଯଦି ଝାଳ ହଉଥିବ ତାହେଲେ ଆମେ ଆବଶ୍ୟକତା ଅନୁସାରେ ଆମେ ସ୍ନାନ କରାଯାଇ ପାରିବ। ସ୍ନାନ କରିବା ସମୟରେ ସାଧାରଣତଃ ଭାବରେ ମୁହଁ, ହାତ, ପାଦ, ତାପରେ ଆମର ଗୋଡ ଓ ଶରୀରର ଅନ୍ୟାନ୍ୟ ଅଂଶକୁ ଭଲ ଭାବରେ ସଫା କରିବା ଉଚିତ।
0: ପରିଷ୍କାର ପୋଷାକ ପିନ୍ଧିବା କାହିଁକି ଆବଶ୍ୟକ କ'ଣ କହିବେ?
1: ପରିଷ୍କାର ପୋଷାକ ଶରୀରକୁ ମଇଳା ଓ ଜୀବାଣୁ ଠାରୁ ଦୂରେଇ ରଖିବାରେ ଆମକୁ ସାହାଯ୍ୟ କରିଥାଏ ଏବଂ ଆମକୁ ସତେଜ ମଧ୍ୟ ଅନୁଭବ କରାଇଥାଏ। ତେଣୁ କରିକି ଆମକୁ ପରିଷ୍କାର ପୋଷାକ ପିନ୍ଧିବା ନିହାତି ଜରୁରୀ।
0: ତେବେ ନଖ ପରିଷ୍କାର ରଖିବା ଜରୁରୀ ବୋଲି ଭାବୁଛନ୍ତି କି ମ୍ୟାଡମ୍?
1: ନିଶ୍ଚିନ୍ତ ଭାବରେ ନଖ ଯଦି ଆମେ ପରିଷ୍କାର ନ କରିବା ବଡ ହେଲେ ତା ତଳେ ମଇଳା ଓ ଜୀବାଣୁ ମଧ୍ୟ ଜମିଯିବ। ତେଣୁ ନଖକୁ ନିୟମିତ ଭାବରେ କାଟି ପରିଷ୍କାର ରଖିବା ଉଚିତ।
0: ବ୍ୟକ୍ତିଗତ ସ୍ୱଚ୍ଛତା ଆମ ସ୍ୱାସ୍ଥ୍ୟ ସହ କିପରି ଜଡିତ?
1: ବ୍ୟକ୍ତିଗତ ସ୍ୱଚ୍ଛତା ଭଲ ରହିଲେ ଜୀବାଣୁର ସଂସ୍ପର୍ଶ କମିଥାଏ ଏବଂ ଅନେକ ରୋଗରୁ ନିଜକୁ ସୁରକ୍ଷିତ ରଖିପାରିବା ଆମେ।
0: ତ ମ୍ୟାଡମ୍, ଆପଣ ଭାବୁଛନ୍ତି କି ସ୍ନାନ ଓ ପରିଷ୍କାର ରହିବା ଏକ ଭଲ ଅଭ୍ୟାସ?
1: ନିଶ୍ଚିନ୍ତ ଭାବରେ ନିୟମିତ ଭାବରେ ସ୍ନାନ କରିବା ଓ ପରିଷ୍କାର ରହିବା ଏଇଟା ଗୋଟେ ବହୁତ ଭଲ ଅଭ୍ୟାସ।
0: ତେବେ ମ୍ୟାଡମ୍, ସକାଳୁ ସ୍ନାନ କରିବାର ଲାଭ କ'ଣ ମିଳେ?
1: ସକାଳୁ ସ୍ନାନ ତ କଲେ ବହୁତ ଭଲ। କାହିଁକି ନା ସକାଳୁ ଯଦି ଆମେ ସ୍ନାନ କରିବା ତାହେଲେ ଆମ ଶରୀର ସତେଜ ହୋଇ ରହିଥାଏ, ଆଳସ୍ୟ ମଧ୍ୟ କମିଥାଏ, ଯେମିତି ଆମକୁ ଅଳସୁଆ ଲାଗିବନି ଆମକୁ ଏବଂ ଦିନଟି ଭଲ ଭାବରେ ଆରମ୍ଭ କରିବାରେ ମଧ୍ୟ ସହାୟତା ମିଳିଥାଏ।
0: ମ୍ୟାଡମ୍, ସ୍ନାନ ପାଇଁ କେଉଁ ପାଣି ବ୍ୟବହାର କରିବା ଉଚିତ ବୋଲି ଭାବୁଛନ୍ତି, ଥଣ୍ଡା ନା ଗରମ?
1: ସ୍ନାନ ପାଇଁ ସାଧାରଣତଃ ଭାବରେ ସଫା ଓ ସୁରକ୍ଷିତ ପାଣିରେ ଆମେ ସ୍ନାନ କରିବା ଉଚିତ। ଦୂଷିତ ପାଣି ବ୍ୟବହାର କଲେ ଚର୍ମ ଓ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ତେଣୁ କରିକି ଆମକୁ ସଫା ପାଣି ମାନେ ଯେମିତି ବୋରିଂ ପାଣି ହଉ, ଆମେ ଯଦି ଥଣ୍ଡା ପାଣି ଯଦି ବ୍ୟବହାର କରିବା ତାହେଲେ ଆମ ପାଇଁ ଭଲ। ସ୍ନାନ ପରେ ଶରୀରକୁ ଭଲ ଭାବରେ ଶୁଖାଇଲେ ଶରୀରରେ ଅତିରିକ୍ତ ଆର୍ଦ୍ରତା ରହେ ନାହିଁ ଏବଂ ଅସୁବିଧା କମିଥାଏ।
0: ବ୍ୟକ୍ତିଗତ ସ୍ୱଚ୍ଛତାରେ ହାତ ଧୋଇବାର ଭୂମିକା କ'ଣ ବୋଲି ଭାବୁଛନ୍ତି?
1: ବ୍ୟକ୍ତିଗତ ସ୍ୱଚ୍ଛତାରେ ହାତ ଧୋଇବା ହଉଛି, ହାତକୁ ଯଦି ଆମେ ସାବୁନ ଓ ସଫା ପାଣିରେ ଧୋଇବା ଦ୍ୱାରା ହାତରେ ଥିବା ମଇଳା ଓ ଅନେକ ଜୀବାଣୁ ଦୂର ହୋଇଥାଏ। ତେଣୁ କରିକି ବ୍ୟକ୍ତିଗତ ସ୍ୱଚ୍ଛତାରେ ହାତ ଧୋଇବାର ଭୂମିକା ବହୁତ ପରିମାଣରେ ରହିଥାଏ।
0: ସ୍ୱଚ୍ଛତା ଅଭ୍ୟାସ କେବେଠାରୁ ଗଢି ଉଠିବା ଉଚିତ ବୋଲି ଭାବୁଛନ୍ତି?
1: ସ୍ୱଚ୍ଛତା ଅଭ୍ୟାସ ତ ସାଧାରଣତଃ ଭାବରେ ଆମକୁ ଛୋଟବେଳୁ ନିହାତି ଭାବରେ ରହିବା ଉଚିତ। ହେଲା କି ଛୋଟବେଳୁ ସ୍ୱଚ୍ଛତାର ଅଭ୍ୟାସ ଗଢିବା ଉଚିତ ପରିବାରରେ ଓ ବିଦ୍ୟାଳୟରେ। ଏଥିପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା ଦରକାର।
0: ଛୋଟବେଳରୁ ହିଁ ସ୍ୱଚ୍ଛତା ଅଭ୍ୟାସ କରିବା ଦରକାର, ନାଇକି ମ୍ୟାଡମ୍? ତ
1: ହଁ,
0: ମ୍ୟାଡମ୍, ସ୍ୱଚ୍ଛ ଶରୀର ଓ ସ୍ୱଚ୍ଛ ପରିବେଶର ସମ୍ପର୍କ କ'ଣ ବୋଲି ଭାବୁଛନ୍ତି?
1: ସ୍ୱଚ୍ଛ ଶରୀର ସହିତ ଆମର ଚାରିପାଖର ପରିବେଶ ମଧ୍ୟ ସଫା ରହିବା ଆବଶ୍ୟକ। ଉଭୟ ମିଶିଲେ ହିଁ ସୁସ୍ଥ ଜୀବନ ଗଢି ଉଠିଥାଏ। ତେଣୁ କରିକି ସ୍ୱଚ୍ଛ ଶରୀର ଏବଂ ସ୍ୱଚ୍ଛ ପରିବେଶର ସମ୍ପର୍କ ବହୁତ ଭାବରେ

0: ମ୍ୟାଡାମ ନମସ୍କାର।
1: ନମସ୍କାର।
0: ମ୍ୟାଡାମ ଆଜି ଆମେ କଥା ହେବା ନିୟମିତ ସ୍ନାନ କରିବା ଓ ପରିଷ୍କାର ରହିବାର ଆବଶ୍ୟକତା କଣ ରହିଛି। ତ ପ୍ରଥମେ ଆମେ ଜାଣିବା ଯେ ନିୟମିତ ସ୍ନାନ କରିବା ଓ ପରିଷ୍କାର ରହିବାର ଆବଶ୍ୟକତା କଣ, ଆଉ ନିୟମିତ ସ୍ନାନ କରିବା

0: ଭିତରେ ରହିଥାଏ।
1: ତଉଲିଆ ଓ ବ୍ୟକ୍ତିଗତ ସାମଗ୍ରୀ ଅନ୍ୟଙ୍କ ସହ ବାଣ୍ଟିବା ଉଚିତ କି ମ୍ୟାଡମ୍?
0: ନା ନା ନା, ତଉଲିଆ ବ୍ୟକ୍ତିଗତ ସାମଗ୍ରୀ ଅନ୍ୟମାନଙ୍କ ସହିତ ବାଣ୍ଟିବା ଉଚିତ ନୁହଁ, କାହିଁକି ନା ତଉଲିଆ ହଉ କି ପାନିଆ ହଉ କି ବ୍ୟକ୍ତିଗତ ସାମଗ୍ରୀ ନିଜେ ବ୍ୟବହାର କରିବା ଭଲ, ନିଜ ସାମଗ୍ରୀ ତ ନିଜେ ବ୍ୟବହାର କରିବା ହିଁ ଉଚିତ।
1: ତେବେ ସ୍ନାନ କରିବା ସହିତ ଦାନ୍ତକୁ ବି ସଫା ରଖିବା ଦରକାର, କଣ କହିବେ?
0: ସ୍ନାନ ସହିତ ଦାନ୍ତ ସଫା କରିବା ନିହାତି ଜରୁରୀ, ଦାନ୍ତ ନିୟମିତ ଯଦି ଆମେ ସଫା କରିବା ତାହେଲେ ଦାନ୍ତ ଓ ମାଢି ସୁସ୍ଥ ରହିବ ଏବଂ ମୁହଁର ଦୁର୍ଗନ୍ଧ କମିଥାଏ।
1: ଶରୀରକୁ ସ୍ୱଚ୍ଛ ରଖିବାରେ ପରିବାରର ଭୂମିକା କଣ ବୋଲି ଭାବୁଛନ୍ତି?
0: ନିଶ୍ଚିନ୍ତ ଭାବରେ ଦେଖନ୍ତୁ, ପରିବାରରେ ବଡ଼ମାନେ ପିଲାମାନଙ୍କୁ ନିୟମିତ ଭାବରେ ସ୍ନାନ କରେଇବେ, ହାତ ଧୋଇବେ କି ନଖ କାଟିବା ଓ ପରିଷ୍କାର ପୋଷାକ ପିନ୍ଧିବାରେ ବଡ଼ମାନେ ହିଁ ତ ପରିବାର ଲୋକମାନେ ତ ଛୋଟ ମାନେ ଅଭ୍ୟାସଟା ଶିଖେଇବେ ନା, ତେଣୁ କରିକିରି ଶରୀର ସ୍ୱଚ୍ଛ ରଖିବାରେ ପରିବାରର ତ ବହୁତ ବଡ଼ ଭୂମିକା ଅଛି।
1: ତେଣୁ ନିୟମିତ ସ୍ନାନ ଓ ପରିଷ୍କାର ରହିବାର ମୁଖ୍ୟ ବାର୍ତ୍ତା କଣ ଦେବା ପାଇଁ ଚାହିଁବେ?
0: ତ ସ୍ୱଚ୍ଛତା ହେଉଛି ସୁସ୍ଥତାର ଆଧାର, ତେଣୁ ନିଜେ ସ୍ୱଚ୍ଛ ରହିବା ଏବଂ ଅନ୍ୟମାନଙ୍କୁ ସ୍ୱଚ୍ଛତା ପାଇଁ ସଚେତନ କରିବା ଆମର କର୍ତ୍ତବ୍ୟ। ମୋ ମତରେ ନିୟମିତ ସ୍ନାନ ଓ ପରିଷ୍କାର ରହିବାର ହେଉଛି ଏହା ମୁଖ୍ୟ ବାର୍ତ୍ତା।
1: ତ ମ୍ୟାଡମ୍, ଶରୀରରେ ଝାଳ ହେଲେ କଣ କରିବା ଉଚିତ?
0: ଯଦି ଶରୀରରେ ଯଦି ଆମର ଝାଳ ହଉଛି ତାହେଲେ ଶରୀରକୁ ସଫା କରିବା, ଆବଶ୍ୟକ ହେଲେ ସ୍ନାନ କରିବା ଏବଂ ପରିଷ୍କାର ପୋଷାକ ପିନ୍ଧିବା ଉଚିତ। ଦେଖନ୍ତୁ, ଏବେ ପରିଷ୍କାର ପୋଷାକ ତ ଆମକୁ ପିନ୍ଧିବା ଦ୍ୱାରା କଣ ହେବ ନା, ଆମକୁ ଶରୀରକୁ ସତେଜ ରଖିବ ଏବଂ ମଇଳା ଜୀବାଣୁର ସଂସ୍ପର୍ଶକୁ କମେଇବାରେ ମଧ୍ୟ ସାହାଯ୍ୟ କରିବ। ତେଣୁ କରିକି ଆମକୁ ପରିଷ୍କାର ପୋଷାକ ପିନ୍ଧିବା ଆମ ପାଇଁ ତ ଭଲ ନା, ତେଣୁ କରିକି ପିନ୍ଧିବା ଉଚିତ, ପରିଷ୍କାର ପୋଷାକ ନିହାତି ଭାବରେ ପିନ୍ଧିବା ଉଚିତ।
1: ତେଣୁ କହନ୍ତି ଯେ ବ୍ୟକ୍ତିଗତ ସ୍ୱଚ୍ଛତା ରହିଲେ ଆତ୍ମବିଶ୍ୱାସ ବଢିପାରେ, କଣ କହିବେ?
0: ନିଶ୍ଚିନ୍ତ ଭାବରେ ଦେଖନ୍ତୁ, ପରିଷ୍କାର ହଉଛି ଶରୀର, ଯେମିତିକି ଆମର ପୋଷାକ ଆମକୁ ସତେଜ ଓ ସୁବିଧାଜନକ ଅନୁଭବ କରାଇଥାଏ। ଏହା ଦୈନନ୍ଦିନ କାର୍ଯ୍ୟରେ ଆମେ ଯଦି ଆମେ ସ୍ୱଚ୍ଛତା ରହିବା ତାହେଲେ ଆମର ଆତ୍ମବିଶ୍ୱାସ ମଧ୍ୟ ବଢେଇ ପାରିଥାଏ। ତେଣୁ କରିକି ସ୍ୱଚ୍ଛତା ଦ୍ୱାରା ଆମର ଆତ୍ମବିଶ୍ୱାସ ତ ନିଶ୍ଚିନ୍ତ ଭାବରେ ବଢିଥାଏ।
1: ତମର ସ୍ୱଚ୍ଛତା ଅଭ୍ୟାସକୁ କିପରି ଦୈନନ୍ଦିନ ଜୀବନର ଅଂଶ କରିପାରିବା?
0: ସ୍ୱଚ୍ଛତା ଅଭ୍ୟାସକୁ ଆମେ ଯେମିତିକି ଆମେ ନିୟମିତ ସ୍ନାନ କରିବା, ହାତ ଧୋଇବା, ଦାନ୍ତ ସଫା କରିବା, ନଖ କାଟିବା, ପରିଷ୍କାର ପୋଷାକ ପିନ୍ଧିବା ଓ ଚାରିପାଖ ଯଦି ଆମେ ଯଦି ସଫା ରଖିବା, ଏହା ସବୁ ନିତିଦିନିଆ କାମରେ ଯଦି ଆମେ କରିବା ତାହେଲେ ଏଇଟା ଗୋଟେ
1: ଏସବୁକୁ ସାମିଲ କରିବା ଦରକାର।
0: ହଁ ନିହାତି ଭାବରେ କାମରେ ଦୈନନ୍ଦିନ ଅଭ୍ୟାସ ରହିଲେ ଆମ ପାଇଁ ଭଲ।
1: ତ ମ୍ୟାଡମ୍, ଶେଷରେ ଆପଣଙ୍କୁ ଜାଣିବା ପାଇଁ ଚାହିଁବେ ଯେ ଆପଣ ନିଜେ କଣ ମତ ଦେବା ପାଇଁ ଚାହିଁବେ? ସ୍ନାନ କରିବା ଆଉ ସ୍ୱଚ୍ଛ ରହିବା, ତାପରେ ଏଟା ଗୋଟେ ଭଲ ଅଭ୍ୟାସ ବୋଲି, ଏ ସମ୍ପର୍କରେ କଣ କହିବା ପାଇଁ ଚାହିଁବେ?
0: ମୋ ମତରେ ତ ନିୟମିତ ସ୍ନାନ ଓ ପରିଷ୍କାର ରହିବା କେବଳ ଭଲ ଅଭ୍ୟାସ ନୁହେଁ, ଏହା ସୁସ୍ଥ ଓ ଶରୀର ଶୃଙ୍ଖଳିତ ଜୀବନରେ ମଧ୍ୟ ଏକ ମୁଖ୍ୟ ଅଂଶ ଅଟେ। ତେଣୁ କରିକି ଆମ ସମସ୍ତଙ୍କୁ ମାନେ ପରିଷ୍କାର ପରିଚ୍ଛନ୍ନ ରହିବା ନିହାତି ଜରୁରୀ। ପରିଷ୍କାର ପରିଚ୍ଛନ୍ନ ଭାବରେ ରହିଲେ ମାନେ ଆମର ଘର ସହିତ, ଆମର ପରିବେଶ ସହିତ, ଆମ ସମାଜକୁ ମଧ୍ୟ ଆମେ ସ୍ୱଚ୍ଛତା ରଖିପାରିବା, ଆମେ ନିଜେ ମଧ୍ୟ ସୁସ୍ଥ ରହିପାରିବା। ମୋ ମତାମତ ମୁଁ କହିବି ଯେ ଆମେ ଯଦି ନିଜେ ଯଦି ସ୍ୱଚ୍ଛ ରହିବା, ଆମେ ନିଜେ ଯଦି ପରିଷ୍କାର ପରିଚ୍ଛନ୍ନ ରହିବା ତାହେଲେ ଆମେ ସମାଜକୁ ମଧ୍ୟ ସ୍ୱଚ୍ଛ ରଖିପାରିବା, ଆମେ ସ୍ୱଚ୍ଛତାର ବାର୍ତ୍ତା ଆମେ ସମସ୍ତଙ୍କୁ ଦେଇପାରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା।
1: ଯା ହଉ ମ୍ୟାଡମ୍, ଆଜି ଆପଣ ଏତେ ସବୁ କଥା ଆମକୁ କହିଲେ ଏବଂ ଆପଣଙ୍କର ମୂଲ୍ୟବାନ ସମୟ ଆମକୁ ଦେଲେ, ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।

ପ୍ରକୃତରେ ନିୟମିତ ସ୍ନାନ କରିବା ଓ ପରିଷ୍କାର ରହିବା ଆମ ସୁସ୍ଥ ଜୀବନର ଏକ ଅବିଚ୍ଛିନ୍ନ ଅଂଶ। ଏହା ଶରୀରକୁ ସତେଜ ରଖିବା ସହିତ ଅନେକ ରୋଗରୁ ଆମକୁ ଦୂରେଇ ରହିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ଆମେ ପ୍ରତିଦିନ ବ୍ୟକ୍ତିଗତ ସ୍ୱଚ୍ଛତା ରଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ରଖିବା ପାଇଁ ସଚେତନ କରିବା ଦରକାର। ତେବେ ସ୍ୱଚ୍ଛତା ହେଉଛି ସୁସ୍ଥତାର ଏକ ମୂଳ ମନ୍ତ୍ର। ଏକଥାକୁ ଆମେ ମନେ ରଖିବା ଏବଂ ସମସ୍ତେ ଏହି ଦୈନନ୍ଦିନ ଜୀବନରେ ସ୍ୱଚ୍ଛତାର ମହତ୍ତ୍ୱକୁ ବୁଝିବା ଦରକାର।

ସୁରକ୍ଷିତ ଓ ସ୍ୱଚ୍ଛ ଶୌଚାଳୟ ବ୍ୟବହାର କଲେ ମଣିଷର ସ୍ୱାସ୍ଥ୍ୟ, ସୁରକ୍ଷା ଓ ସମ୍ମାନ ରକ୍ଷା ହୋଇଥାଏ। ଏଥର ଆସନ୍ତୁ ଜାଣିବା ଆମେ ଯେ ଶୌଚାଳୟର ଗୁରୁତ୍ୱ କେତେ ଅଧିକ। ଖୋଲାରେ ମଳତ୍ୟାଗକୁ ରୋକିବା ଡାଇରିଆ, ଟାଇଫଏଡ୍ ଓ କୃମିଜନିତ ରୋଗର ବିପଦ କମାଇଥାଏ। ପରିବେଶ ଓ ଜଳ ସ୍ରୋତକୁ ମଳ ଦୂଷଣରୁ ସୁରକ୍ଷା କରିଥାଏ। ମହିଳା ଓ ଶିଶୁଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ବଢ଼ାଇଥାଏ।

ସ୍ୱାସ୍ଥ୍ୟ ସୁରକ୍ଷା କରିଥାଏ। ଯେମିତିକି ଶୌଚାଳୟ ବ୍ୟବହାର ଦ୍ୱାରା ଅନେକ ସଂକ୍ରାମକ ରୋଗର ଆଶଙ୍କା କମିଥାଏ। ପରିବେଶର ସୁରକ୍ଷା, ଖୋଲାରେ ମଳତ୍ୟାଗ ନ କରିବା ଫଳରେ ମାଟି, ପାଣି ଓ ପରିବେଶ ପ୍ରଦୂଷଣ କମିଥାଏ। ବ୍ୟକ୍ତିଗତ ସ୍ୱଚ୍ଛତା ରଖିବା ଦରକାର। ଶୌଚାଳୟ ବ୍ୟବହାର ପରେ ସାବୁନରେ ହାତ ଧୋଇବାର ଅଭ୍ୟାସ ସ୍ୱଚ୍ଛତା ବଜାୟ ରଖିଥାଏ। ମହିଳାଙ୍କର ସମ୍ମାନ, ଘର ଓ ସାର୍ବଜନୀନ ସ୍ଥାନରେ ଶୌଚାଳୟ ଥିବା ମହିଳାଙ୍କ ଗୋପନୀୟତା ଓ ମର୍ଯ୍ୟାଦା ରକ୍ଷା କରେ, ଶିଶୁଙ୍କ ସୁରକ୍ଷା ମଧ୍ୟ କରିଥାଏ।

ବିଦ୍ୟାଳୟରେ ସ୍ୱଚ୍ଛ ଓ ସୁରକ୍ଷିତ ଶୌଚାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। ଦୁର୍ଗନ୍ଧ ଓ ଅପରିଷ୍କାରତା ରୋକିଥାଏ। ନିୟମିତ ଭାବେ ଶୌଚାଳୟ ସଫା କଲେ ଦୁର୍ଗନ୍ଧ ଓ ଅପରିଷ୍କାର ପରିବେଶ ହୋଇନଥାଏ।

ସୁସ୍ଥ ସମାଜ ମଧ୍ୟ ଗଠନ ହୋଇପାରେ। ପ୍ରତ୍ୟେକ ପରିବାର ଶୌଚାଳୟ ବ୍ୟବହାର କଲେ ସମଗ୍ର ଗାଁ, ସହର ଓ ସମାଜ ଅଧିକ ସ୍ୱଚ୍ଛ ରହିପାରେ। ସାମାଜିକ ମର୍ଯ୍ୟାଦା ମଧ୍ୟ ରହିଥାଏ। ସ୍ୱଚ୍ଛ ଶୌଚାଳୟ ଏକ ସଭ୍ୟ ଓ ସୁସ୍ଥ ଜୀବନଶୈଳୀର ପରିଚୟ। ସ୍ୱଚ୍ଛ ଭାରତ ଗଠନ, ଶୌଚାଳୟର ସଠିକ୍ ବ୍ୟବହାର ଓ ରକ୍ଷଣାବେକ୍ଷଣ ସ୍ୱଚ୍ଛ ସମାଜ ଗଠନରେ ସହାୟକ ହୋଇଥାଏ।

ଶେଷ ହେଲା କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ଉପସ୍ଥାପନା କରିଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 8:30। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଆପଣଙ୍କ ପାଇଁ ରହିଛି ସନ୍ତୁର ବାଦନ। ଶିଳ୍ପୀ ହେଲେ ପଣ୍ଡିତ ଶିବ କୁମାର ଶର୍ମା। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ମିଶ୍ର ଶିବରଞ୍ଜନୀ।

0: ଆମ ଜାତୀୟ ଜନଜୀବନ ପ୍ରତି ସିଂହାବଲୋକନ କଲେ ଭାରତୀୟ ସଭ୍ୟତାର କ୍ରମ ବିକାଶ, ସମୃଦ୍ଧି ଓ ସରସତା ଦୃଷ୍ଟିପଥାରୂଢ଼ ହୁଏ।
1: ଦୃଷ୍ଟିପଥାରୂଢ଼ ହୁଏ ଆର୍ଯ୍ୟଭୂମି ଭାରତର ମାନବୀୟ ଉତ୍କର୍ଷତା, ସାର୍ଥକତା ତଥା ମହତ୍ଵ।
0: ବିଶିଷ୍ଟ ପାଶ୍ଚାତ୍ୟ ପଣ୍ଡିତ ମ୍ୟାକ୍ସ ମୁଲର ଭାରତକୁ ଧରାଶୃଙ୍କର ଆଖ୍ୟା ଦେଇ କହିଥିଲେ,
2: ଇଫ୍ ଆଇ ଆମ୍ କ୍ୱେଶ୍ଚନ୍ଡ ଆଜ୍ ଟୁ ଦ ଆଇଡେଣ୍ଟିଟି ଅଫ୍ ଦାଟ୍ ପିସ୍ ଅଫ୍ ଲ୍ୟାଣ୍ଡ ଅଣ୍ଡର ଦ ବ୍ଲୁ ସ୍କାଏ ୱେର୍ ହ୍ୟୁମନ୍ ଥଟ୍ ହାଜ୍ ବିନ୍ ଏନ୍ରିଚ୍ଡ ବାଇ ଏକ୍ସଲେଣ୍ଟ ଗିଫ୍ଟସ୍ ୱେର୍ ଦ ଇନୋର୍ମସ୍ ପ୍ରୋବ୍ଲେମ୍ସ ଅଫ୍ ଲାଇଫ୍ ହାଭ୍ ବିନ୍ ଡିପ୍ଲି ପଣ୍ଡର୍ଡ ଓଭର।
1: ମୋତେ ଯଦି ପ୍ରଶ୍ନ କରାଯାଏ ଯେ ନୀଳ ଗଗନ ତଳେ କେଉଁ ଭୂଖଣ୍ଡରେ ମାନବିକ ଚିନ୍ତାଧାରା ଉତ୍କୃଷ୍ଟ ଉପାଦାନରେ ସମୃଦ୍ଧ, ଜୀବନର ମହାନ ସମସ୍ୟାବଳୀ ସମ୍ବନ୍ଧରେ ଗଭୀର ବିଚାର କରାଯାଇଛି ଓ କେତେକ ସମାଧାନ ପନ୍ଥା ଆବିଷ୍କାର କରାଯାଇଛି ଯାହାକି ପ୍ଲାଟୋ ଓ କାଉଣ୍ଟଙ୍କର ଦୃଷ୍ଟି ଆକର୍ଷଣ କରିଛି, ମୁଁ କହିବି ଏହା ଭାରତ।
0: ଜାତୀୟ ଇତିହାସର ପରବର୍ତ୍ତୀ ପର୍ଯ୍ୟାୟ, ବହୁ ଶାସକ ସେମାନଙ୍କର ଭିନ୍ନ ଭିନ୍ନ ପ୍ରକାରର ଶାସନ ପ୍ରଣାଳୀ ପ୍ରଣୟନ କଲେ, ତଥାପି ଭାରତୀୟ ଜନଜୀବନ ସୁରକ୍ଷିତ ଓ ଅନୁକୂଳ ପରିବେଶ ଭିତରେ ହିଁ ଥିଲା।
1: ମାତ୍ର ବ୍ରିଟିଶ ଶାସନର ସୂତ୍ରପାତ ଫଳରେ ସମଗ୍ର ଭାରତରେ ଅନୁଭୂତ ହେଲା ବିଦେଶୀ ରାଜତ୍ୱର ପ୍ରାଧାନ୍ୟ, ସାମାଜିକ ଜୀବନରେ ଦେଖାଦେଲା ଅହେତୁକ ପରିବର୍ତ୍ତନ।

0: ପରାଧୀନତାର ଜନ୍ମ ନେଲା ପ୍ରବଳ ଅଶାନ୍ତି ଓ ତୀବ୍ର ଅସନ୍ତୋଷ।
1: ଏହି ଅସନ୍ତୋଷ ରୂପୀ ଅଗ୍ନିପିଣ୍ଡର ଲେଲିହାନ୍ ଶିଖାକୁ ନିର୍ବାପିତ କରି ମାତୃଭୂମିକୁ ସ୍ୱାଧୀନ କରିବା ପାଇଁ ଆରମ୍ଭ ହେଲା ଗଣ ଆନ୍ଦୋଳନ।
0: ଅଠରଶହ ସତାବନ

0: ଅଚହାର ସିପାହୀ ବିଦ୍ରୋହ ବ୍ରିଟିଶ ଶାସନ ବିରୁଦ୍ଧରେ ଥିଲା ପ୍ରଥମ ଓ ବ୍ୟାପକ ଆନ୍ଦୋଳନ।
1: 1906 କଂଗ୍ରେସ ଅଧିବେଶନରେ ସ୍ୱରାଜ ପାଇଁ ପ୍ରଥମ ପ୍ରସ୍ତାବ ଗୃହୀତ ହେଲା। ବାଲ ଗଙ୍ଗାଧର ତିଲକ, ଲାଲା ଲଜପତ ରାୟ ଓ ବିପିନ ଚନ୍ଦ୍ର ପାଲଙ୍କ ଉଗ୍ର ଜାତୀୟ ଆନ୍ଦୋଳନ ଫଳରେ ଦେଶର କେତେକ ଅଞ୍ଚଳରେ ଅରାଜକତାର ବାତାବରଣ ଖେଳି ଯାଇଥିଲା।
0: 1919 ମଣ୍ଟେଗୁ ଜେମ୍ସ ଫୋର୍ଡ ରିପୋର୍ଟ ଯେତେବେଳେ କଂଗ୍ରେସ ମହଲରେ ଚହଳ ସୃଷ୍ଟି କରିଥିଲା, ଠିକ୍ ସେତିକିବେଳେ ଭାରତୀୟ ରାଜନୀତି କ୍ଷେତ୍ରରେ ପ୍ରବେଶ କଲେ ଗାନ୍ଧିଜୀ। ଆଧ୍ୟାତ୍ମିକ ସଦ୍ଭାବନାକୁ ରାଜନୀତିରେ ମିଶାଇ ଦେଇ ଗାନ୍ଧିଜୀ ଦେଶ

0: 1943
1: ସୁଭାଷ ବୋଷଙ୍କ ନେତୃତ୍ୱରେ ଗଠିତ ହେଲା ଆଜାଦ ହିନ୍ଦ ଫୌଜ।
2: ବହନ ଓ ଭାଇ, ହମନେ ଯୋ ଆଜାଦୀ କି ଲଢାଇ ଛେଡ଼ ରଖି ହୈ ଉସେ ତବ ତକ ଜାରି ରଖନା ହୋଗା ଜବ ତକ ହମେ ମୁକମ୍ମିଲ ଆଜାଦୀ ହାସିଲ ନ ହୋ।

0: ଦେଶର ବିଭିନ୍ନ ପ୍ରଦେଶର ଆନ୍ଦୋଳନ ପରେ ଓଡ଼ିଶାରେ ମଧ୍ୟ କି ନାରୀ କି ପୁରୁଷ ଆଗେଇ ଆସିଥିଲେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ, ଏ ହେଲେ ନାରୀ ନେତ୍ରୀ ଶ୍ରୀମତୀ ରମା ଦେବୀ।
1: ଯେତେବେଳେ 1905ରେ ବଙ୍ଗଭଙ୍ଗ ଆନ୍ଦୋଳନ ହେଲା, ସେତେବେଳେ ଆମେ ସବୁ ସେ ଆନ୍ଦୋଳନରେ ବଙ୍ଗଭଙ୍ଗ ଗୀତ ସବୁ ଜାତୀୟ ଗୀତ ବୋଲୁଥିଲୁ କରୁଥିଲୁ। ଆମେ ସେତେବେଳେ ସ୍ୱଦେଶୀ ଲୁଗା ପିନ୍ଧୁଥିଲୁ। ସ୍ୱାଧୀନତା ସଂଗ୍ରାମ ଏଇ କାମ ତ ଆରମ୍ଭ ହେଲା ଅସହଯୋଗ ଆନ୍ଦୋଳନ 1920ରେ। 1919ରେ ସବୁ ନାଗପୁର ଆମେରିକାରେ ସବୁ ସମ୍ମିଳନୀ ଫମିଳନୀ ହଉଥିଲେ, କଥା ତ ଆମେ ଶୁଣୁଥିଲୁ, କିନ୍ତୁ ପ୍ରକୃତରେ ଆନ୍ଦୋଳନ ତ ଆରମ୍ଭ ହେଲା 1920ରେ। 21 ପ୍ରାୟ 20 ଶେଷ ହେଇଗଲା, 21 ବେଳକୁ ଆରମ୍ଭ ହେଲା। ସେତେବେଳକୁ ଆମେ ହେଲେ ଜାଣିଲୁ ଯେ ସ୍ୱାଧୀନତା ଆନ୍ଦୋଳନ ଏଇଟା ହେଲା ଅସହଯୋଗ କରିବା ସରକାର ସାଙ୍ଗରେ, ବ୍ରିଟିଶ ସାଙ୍ଗରେ ଅସହଯୋଗ କରିବା କଥା ଯେତେବେଳେ ଆସିଲା, ସେଥିରେ ଆମେ ଘରିକରି ବୁଝିଲୁ ସେ କଥା ସ୍ୱାଧୀନ ଦେଶ ସ୍ୱାଧୀନ ହବ ଏ କଥା ନିଶ୍ଚୟତା ଆସିଗଲା ମନରେ, ଗାନ୍ଧିଜୀ ସେଇଟାକୁ ଆଣିଦେଲୁ।
2: ଆଉ ଇଏ ହେଲେ ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବାଞ୍ଛାନିଧି ଦାସ।
3: ସେତେବେଳେ ଆଜିର ପରିବେଶ ସେ ତାକୁ କଳ୍ପନା କରିହବନି। ବ୍ରିଟିଶ ସରକାର 42 ଆନ୍ଦୋଳନରେ ଆମକୁ ଛାତ୍ରମାନଙ୍କୁ ଅଟକବନ୍ଦୀ ରୂପେ ରଖାଯାଇଥିଲା। ସେତେବେଳେ ଆମକୁ ଗିରଫ କରି କରାଗଲା ବେଳେ ବାଟରେ ଖାଇବାକୁ ନଦେବା, ଦୌଡ଼ା ଧରିକିରି ଅଣ୍ଟାରେ ହାତରେ ଦୌଡ଼ା ବାନ୍ଧିକିରି ଟାଣିବା, ଏଇଆ ସବୁ ଆମେ ଭୋଗିଛୁ।
4: ଦେଶାତ୍ମବୋଧ ଗୀତ ରଚନା ଦିଗରେ ତ ଆପଣ ବହୁତ ଉଦ୍ୟମ କରିଛନ୍ତି ଏବଂ ନିଜେ ମଧ୍ୟ ଗୀତ ଗାଆନ୍ତି, ଅନେକ କବିତା ଗୀତ ଗୀତି କବିତା ଏଇଗୁଡ଼ା ତ ସବୁ ଲେଖିଛନ୍ତି। ସ୍ୱାଧୀନତା ପୂର୍ବରୁ ଆପଣଙ୍କର ଗୀତମାନଙ୍କ ଭିତରୁ କିଛି କହିବେ କି?
3: ଆମେ ସଫା ସଫା କଥା କହିବାକୁ ଯାଇ ମଥା ନୁଆଇବୁ କିଆଁ, ଆମେ ତ ଚାହୁଁନା ହାତର ମୁଠାରେ ରଖି ଶୋଷିବୁ ଦୁନିଆ, ଦିଅ ପଛେ ଲାଠି ହାତେ ଦିଅ ବଡି, ଶ୍ମଶାନେ ପଛେ ମୁଣ୍ଡ ଯିବ ଗଡି, ନ ପାଇଲେ ଆମ ନ୍ୟାଯ୍ୟ ଅଧିକାର ଜାରିବୁ ବିଦ୍ରୋହ ନିଆ।
0: ସତ୍ୟ ଅହିଂସାର ନିଷ୍ଠାପର ଜନଜାଗରଣ ଆମର ଜନ୍ମଭୂମି ଭାରତକୁ ପରାଧୀନ ଶୃଙ୍ଖଳାରୁ ମୁକ୍ତ କଲା 1947 ମସିହା ଅଗଷ୍ଟ 15 ତାରିଖରେ।
2: ସ୍ୱାଧୀନ ଦେଶର ମୁକ୍ତ ନାଗରିକ ପ୍ରାଣରେ ଖେଳିଗଲା ଅସୁମାରୀ ଆଶାର ଉତ୍ତୁଙ୍ଗ ଜୁହାର।

0: ପବିତ୍ର ଧର୍ମ ଧାରଣକୁ ଭୃକ୍ଷେପ ନ କରି ଆମର ଭିତରେ ଅନେକ ଆଗେଇ ଆସନ୍ତି ଅସାମାଜିକ କାର୍ଯ୍ୟ ପାଇଁ।
1: ଚୋରି ଲୁଣ୍ଠନ ହତ୍ୟା ପରି ଧର୍ଷଣ ମଧ୍ୟ ଅନ୍ୟ ଏକ ସାମାଜିକ ବ୍ୟାଧି। କେତେଜଣ ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ଶିକାର ହୋଇଥିବା ଜଣେ ଅସହାୟ ଯୁବତୀ ତାଙ୍କ ଜୀବନର ବିପର୍ଯ୍ୟୟ ସମ୍ବନ୍ଧରେ କହୁ କହୁ କାନ୍ଦି ପକାଇଲେ।
2: ବିଶ୍ୱାସ କରୁନୁ ମୁଁ କିଛି ପଚାରିଲି, ମୁଁ ସବୁ ବୁଝିଲି।
0: ସତରେ ଭଉଣୀ ଜଣକ ଅଧିକ କିଛି କହି ନ ପାରି କେବଳ କାନ୍ଦିବାକୁ ଲାଗିଲେ। ଅଧୁନା ସଭ୍ୟତାର ଆଲୋକ ତଳେ ଅନେକ ବ୍ୟଭିଚାରର କାହାଣୀ ରହିଛି ବୋଲି ପୋଲିସ ବିଭାଗର ଜଣେ ପଦସ୍ଥ କର୍ମଚାରୀ ଶ୍ରୀମତୀ ଶାନ୍ତିନନ୍ଦ କୁହନ୍ତି,
3: ନେପୋଲିଅନ ଥରେ କହିଥିଲେ ମତେ ଗୋଟେ ଭଲ ଦେଶ ମୁଁ ଗଢ଼ିଦେବି, ମତେ ଗୋଟେ ଭଲ ମା ଦିଅ। ପ୍ରକୃତରେ ଆମ ମା ମାନେ ଯେହେତୁ ବାହାରକୁ ପାଦ ବଢ଼ାଉଛନ୍ତି, ପିଲାମାନେ ସୁଶିକ୍ଷିତ ହୋଇପାରୁନାହାନ୍ତି, ତାଙ୍କର ଉଚିତ ଶିକ୍ଷା ହେଉନି, ଯାହାଫଳରେ ସେମାନେ ବାହାରକୁ ଗୋଡ଼ ବଢ଼ାଉଛନ୍ତି, ଆୟମାନଙ୍କ ହାତରେ ପିଲା ନ ରହି ବାହାରକୁ ଗୋଡ଼ ବଢ଼ାଉଛନ୍ତି, ଯାହାଫଳରେ କି ଆମର ଯୋଉ ଅଶ୍ଳୀଳ ଇଙ୍ଗିତ ବା ନାରୀ ଧର୍ଷଣର ସଂଖ୍ୟା ବଢ଼ି ଚାଲୁଛି। ଇଏ ହେଉଛି ଗୋଟାଏ ଦିଗ। ଦ୍ୱିତୀୟ ଦିଗ ହେଲା ଝିଅମାନେ ହେଲେ ସାଧାରଣତଃ ଟିକେ କଥାରେ ଭୋଳା ବା ଯେମିତି କହନ୍ତି ଭାରି ଭୁଲି ଟିକେ ସାମାନ୍ୟ କଥାରେ ଭୁଲି ଯାଆନ୍ତି। ତାଙ୍କୁ ଆଜିକାଲିକାର ପୁଅମାନେ ଏ ଯୋଉ ସମାଜର ଚାକଚକ୍ୟ ଏବଂ ସିନେମା ତଥା ଆମର ଅଶ୍ଳୀଳ ପୁସ୍ତକ ଏସବୁ ଏତେ ଭାବରେ ପ୍ରଭାବିତ କରିଛି ଯେ ସେମାନେ ସାମାନ୍ୟ କଥାରେ ପୁଅମାନଙ୍କ କଥାରେ ଭୁଲି ଚାଲିଯାନ୍ତି ଏବଂ ଏ ସମାଜ ଥରେ ଗୋଡ଼ ଖସେଇଥିବା ଝିଅକୁ କେବେ ହେଲେ ଗ୍ରହଣ କରେ ନାହିଁ, ଯାହାଫଳରେ ସେ ଝିଅମାନେ ଥରେ ବାହାରକୁ ଚାଲିଗଲେ ସେମାନେ ଏହି ପ୍ରକାର ଖରାପ ରାସ୍ତାର ଶିକାର ହୁଅନ୍ତି। କ୍ରମେ ଏ ସମାଜରେ ପତିତା ଝିଅର ସଂଖ୍ୟା ବଢ଼େ, ରେପ୍ର ସଂଖ୍ୟା ବଢ଼େ ବା ଅଶ୍ଳୀଳ ଇଙ୍ଗିତ କରୁଥିବା ପୁଅମାନଙ୍କର ସଂଖ୍ୟା ବଢ଼େ।
1: ନାରୀମାନେ କ୍ରମାଗତ ଭାବରେ ବହୁ ସ୍ୱାଧୀନତା ଲାଭ କରୁଛନ୍ତି ବୋଲି ଜଣେ ଛାତ୍ରୀ କହୁଥିଲା ବେଳେ,
4: ନାରୀ ସ୍ୱାଧୀନତା ମାନେ ପୂର୍ବରୁ ନାରୀମାନେ ପରାଧୀନ ରହିଥିଲେ କହିଲେ କିଛି ଅତ୍ୟୁକ୍ତି ହେବନି, କାହିଁକି ନା ଆଗରୁ ଝିଅମାନଙ୍କୁ ପ୍ରାୟ ବାପା ମା ମାନେ ଏତେ ବେଶୀ ପାଠ ପଢିବାକୁ ଇଚ୍ଛା କରୁନଥିଲେ କି ବୋହୁ ମାନଙ୍କୁ ବାହାରକୁ ଛାଡିବାକୁ କେହି ଇଚ୍ଛା କରୁନଥିଲେ। ତ ସେଟା ଏମିତି ସମସ୍ତେ ଗୋଟେ ନାରୀମାନେ ଯେ ଖାଲି ଘରେ ରହିବେ ଏମିତି ଗୋଟେ ତାଙ୍କର ଆଗରୁ ଇଚ୍ଛା ଥିଲା, ଆଉ ବର୍ତ୍ତମାନ ବି ସେଟା ଅଛି। ସମସ୍ତେ ଚାହାନ୍ତି ନାରୀ ହଉଛି ଗୃହର ଲକ୍ଷ୍ମୀ, ଝିଅମାନେ ହଉଛନ୍ତି ଘରର ଲକ୍ଷ୍ମୀ ଭଳିଆ, ସେମାନେ ଭାବି ଯାଇକି ସମସ୍ତଙ୍କ ସାଙ୍ଗେ ବୁଲା ମିଶାମିଶି କରିବାକୁ ବାପା ମା ଭାଇ କି ଶ୍ୱଶୁର ଲାଇକ୍ କରନ୍ତିନି, ତଥାପି କିନ୍ତୁ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ କିଛି ସ୍ୱାଧୀନତା ବଢିଯାଇଛି ପ୍ରତ୍ୟେକ
2: କ୍ଷେତ୍ରରେ।
4: ଯଥା ଆଜିକାଲି ଦେଖନ୍ତୁ ପାଠ, ପାଠ ତ ବହୁତ ଶିକ୍ଷାରେ, ଶିକ୍ଷା କ୍ଷେତ୍ରରେ ସମସ୍ତେ ବହୁତ ବହୁତ ଉଚ୍ଚ ଶିକ୍ଷିତ ହେଇକି ଚାକିରି ବାକିରି କରୁଛନ୍ତି, ମାନେ ବଡ ବଡ ପୋଷ୍ଟ ଉଚ୍ଚ ପୋଷ୍ଟ ବି ରହିପାରୁଛନ୍ତି,
2: ମାନେ ପଦବୀ ସବୁ ବିଭିନ୍ନ ଉଚ୍ଚ ପଦସ୍ଥ ଅଫିସର ମଧ୍ୟ ଅଛନ୍ତି।
4: ତ ସେଟା ଏମିତି ଖାଲି ଯେ ରୋଷେଇବାସ କରିକି ବହୁ ଘରେ ରହିବ ସେମିତି ନାହିଁ, ବାହାରୁ ଯାଇ ଚାକିରି ବାକିରି କରୁଛନ୍ତି, ସେମାନେ ପାଞ୍ଚ ଲୋକଙ୍କ ସାଙ୍ଗରେ ହାତ ମିଳେଇକି ଚାଲିପାରୁଛନ୍ତି, ଏମିତି ସବୁ ମାନେ ହବା ଦ୍ୱାରା ଦେଖାଯାଉଛି ଯେ ମାନେ ଖାଲି ପୁରୁଷମାନେ ଯାହା କରିଆସୁଥିଲେ ନାରୀମାନେ ତାଙ୍କ ସହିତ ହାତ ମିଶେଇବାରୁ ସବୁ କ୍ଷେତ୍ରରେ କିଛି ନା କିଛି ଅଗ୍ରଗତି ନିଶ୍ଚୟ ହଉଛି।
2: ପାଠ କଣ ପଢିଛନ୍ତି?
4: ପାଠ ଆମେ ପାସ୍ କରିଛି।
1: ଅନ୍ୟ ଜଣେ ଛାତ୍ରୀ ମତ ଦିଅନ୍ତି ଯେ ନାରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି, ନାରୀ ସ୍ୱାଧୀନତା ବ୍ୟାହତ ହୋଇଛି।
5: ଇଣ୍ଟରନ୍ୟାସନାଲ ପେପର୍ସ ଗୁଡାକ, ଇଂଲିଶ ନ୍ୟୁଜ୍ ପେପର ସବୁ ଦେଶରେ, ହଁ ସେଗୁଡାକ ଜର୍ନାଲ୍ସ ଗୁଡାକ, ପିରିୟଡିକାଲ୍ସରେ ଯୋଉଗୁଡାକ ସେଗୁଡାକ ବାହାରୁଛି, ଯୋଉ ନାରୀ ସ୍ୱାଧୀନତା ଏମିତି ହଁ ବୋଲି ବାହାରୁଛି, ତାପରେ ପ୍ରଥମ ପେଜ୍ରେ ବାହାରୁଛି ନାରୀମାନେ ଆମେ ସ୍ୱାଧୀନତା ଦେଇଦେଲୁ ବା ସେ ପୃଥିବୀ ଜୟ କରିପକେଇଲେଣି, କିନ୍ତୁ ତାର ଠିକ ଜଷ୍ଟ ଅପୋଜିଟ୍ ପେଜ୍ରେ ବାହାର ଥାଉଛି କୋଉଠି କାହାକୁ ମାରିଦିଆହେଲା, କୋଉଠି କରାହେଲା, କୋଉଠି ଦଶମୀ ହେଇଗଲେଣି ଚାରି ଜଣ, କୋଉଠି ଟ୍ରେନ୍ ଲାଇନ୍ କାଟିଦେଲେଣି, କୋଉଠି ଆକ୍ସିଡେଣ୍ଟ କରିଦେଲେଣି, କୋଉଠି ଗୁଳି କଲେଣି, ଏମାନଙ୍କୁ ମିସ୍ୟୁଜ୍ କରୁଛି କି? ଏ ନେଚର ତ ଝିଅମାନେ ବହୁତ ଟେଣ୍ଡର, ବହୁତ ସେମାନେ ସେମାନଙ୍କୁ ମିସ୍ୟୁଜ୍ କରୁଛି କି? କିଏ କହୁଛି ଯେ ତମେ ଟ୍ରେନ୍ ଲାଇନ୍ କାଟ? କୋଉ ପର୍ଟିକୁଲାର ଗୋଟେ ଝିଅର କଣ ହେଇପାରେ? ଯୋଉମାନେ ତିଆରି କରୁଛନ୍ତି, ଯୋଉମାନେ ବଡ ବଡ ଭାଷା କହୁଛନ୍ତି, ସେଇମାନେ ଆଗରେ କହୁଛନ୍ତି ଏମିତି, ପଛରେ ସେଇମାନଙ୍କୁ ମିସ୍ୟୁଜ୍ କରୁଛନ୍ତି। ଆମର ଶାସନଟା ବହୁତ ଠିକ୍ କରିବା ଦରକାର, ଦୃଢ ହବା ଦରକାର, ଇମ୍ପାର୍ସିଆଲ ହବା ଦରକାର, ତାପରେ ଶିକ୍ଷା ପଦ୍ଧତିଟା ବହୁତ ମାର୍ଜିତ ହବା ଦରକାର।
0: ମଦ୍ୟପାନ ନୈତିକ ଚେତନାକୁ ଦୁର୍ବଳ।

0: କରିଦିଏ। ଏକଥା ଜାଣି ମଧ୍ୟ ନିୟମିତ ଭାବରେ ଦେଶୀ ଓ ବିଦେଶୀ ମଦଭାଟିମାନଙ୍କରେ ଭିଡ଼ ଜମୁଛି।
1: ଶିକ୍ଷିତ ଯୁବକ 15 ବର୍ଷ ହେଲା ମଦ ପିଉଛନ୍ତି, ଶିକ୍ଷିତ ଲୋକ ଆପଣ। ଆଚ୍ଛା ଆପଣ ଜାଣିଛନ୍ତି ୟାକୁ ପିଇଲେ ରୋଗ ହୁଏ?
2: ଗୋଟେ ଗତ କଥା କହିବେ ଆପଣ, କିଛି ଖରାପ ଭାବିବେନି। ଯଦି ରୋଗ ହଉଥାନ୍ତା ମଦ ପିଇଲେ, ଏତେ ମଦ ଭାଟି ଏତେ ମଦ ଦୋକାନ କାହିଁକି ରହିଛି?
1: ରୋଗ ତ ହଉଛି,
2: ମୃତ୍ୟୁ ହଉନି, ଏଗୁଡା ମିଥ୍ୟା କଥା। ମଦ ପାଇଁ ବିଲକୁଲ ହଉନି, ଯଦି ରୋଗ ହଉଥାନ୍ତା ମଦ ପାଇଁ କି ସିଗାରେଟ୍ ପିଇବା ପାଇଁ, ତାହେଲେ ସେ ଦୋକାନ ଗୁଡା ସବୁ ଉଠିଯାଆନ୍ତା, ସିଗାରେଟ୍ ବିଲକୁଲ ଚଳନ୍ତା ନାହିଁ, ମଦ ଦୋକାନ ବସନ୍ତା ନାହିଁ, ତାପରେ ସମସ୍ତେ ସୁସ୍ଥ ସବଳ ମଣିଷ ହେଇ ବାହାରନ୍ତେ। କାହିଁକି ସେଇଟା କରିବ ନା?
1: ରୋଗ କାହିଁ ହଉଛି?
2: ରୋଗ ଖାଦ୍ୟ ପାଇଁ, ତେଲ ପାଇଁ, ଅପମିଶ୍ରଣ ପାଇଁ, ଇଏ ହେଉଛି ପ୍ରଥମ କଥା।
1: ଭଲ କଥା ଟିକେ କହିଲେ, ଅପମିଶ୍ରିତ ଖାଦ୍ୟ ଆମର ସମାଜକୁ ବହୁତ ଦୁରାବସ୍ଥା ଭିତରକୁ ଠେଲି ଦେଉଛି। ତଥାପି ମୁଁ କାହିଁ ଭାବୁଛି, ଅନ୍ତତଃ ଆପଣ ପରିକା ଲୋକ ପୁଣି ଆପଣଙ୍କ ପରିବାରର ଶାନ୍ତି ସୁଖ ସ୍ୱାଚ୍ଛନ୍ଦ ଆଣିବା ପାଇଁ ଏଗୁଡାକ ନ ପିଇଲେ ଭଲ ହୁଅନ୍ତା, ଟିକେ ଚେଷ୍ଟା କରନ୍ତୁ।
3: ମଦ ନିଶା ପରେ ଯୌତୁକ ଦାବି ମଧ୍ୟ ଏକ କଳଙ୍କିତ ନିଶାରେ ପରିଣତ ହୋଇଛି। ଏହାର ନିରାକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ହେଉଛି। ନାଟକ ପ୍ରଦର୍ଶନ ମାଧ୍ୟମରେ ମଧ୍ୟ ଯୌତୁକ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉଛି।
4: ପୁଅ ସିନା ମୁହଁ କଲି କିଛି କହିପାରେନି, ହେଲେ ମୁଁ କହୁଛି ଶୁଣ, ତୁ ଆଜି ତୋ ବାପ ଘରକୁ ଯା, ଯେଉଁଦିନ ତୋ ବାପ ସ୍କୁଟର ପାଇଁ 10,000 ଟଙ୍କା ଦେବ ସେଇଦିନ ତୁ ଏ ଘରକୁ ଆସିବୁ, ଆଉ ଆମର କିଛି ଦରକାର ନାହିଁ।
3: ଆମକୁ ସୁସଂଗଠିତ କରି ଦୁର୍ନୀତି, ରାକ୍ଷସ ଓ ଅସାମାଜିକ କାର୍ଯ୍ୟ ବିରୁଦ୍ଧରେ ପ୍ରତିକାର କରିବା ପାଇଁ ଆନ୍ତରିକତାର ସହ ଉତ୍ସାହ ପ୍ରଦାନ କରୁଥିଲେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ। 1984 ଅକ୍ଟୋବର 31 ତାରିଖ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା କ୍ରିକେଟ୍ କମେଣ୍ଟ୍ରି ଶୁଣୁଥିଲେ ଦେଶର ଅଗଣିତ କ୍ରୀଡ଼ାପ୍ରେମୀ ଜନତା।
5: भारत का स्कोर 2 विकेट पर 137 और पाटिल 38 वेंग सर का 54 पर गेंद का सामना करेंगे और 30वें ओवर में स्कोरिंग गति हो गई है 4।
0: हठात बंद हो गया क्रिकेट मैच धारावरणी आकस्मिक खबर रेडियो परिवेशन करागला एक दारुण संवाद।
6: ये आकाशवाणी है। आज सवेरे नई दिल्ली में प्रधानमंत्री श्रीमती गांधी की हत्या का उनके निवास पर प्रयत्न किया गया। उन्हें फौरन ऑल इंडिया मेडिकल इंस्टीट्यूट पहुंचाया गया, जहां डॉक्टरों ने तत्काल उनकी चिकित्सा शुरू की। राजधानी में उपस्थित मंत्रिमंडल के सदस्य और अनेक संसद सदस्य फौरन अस्पताल पहुंचे। अस्पताल के बाहर लोगों की भारी भीड़ खड़ी है।
3: समग्र भारतीय जनता अभिभूत दुखरे म्रियमाण हो पड़े, उत्कंठित हो बसी रही। परवर्ती संवाद को
7: We regret to announce the death of the Prime Minister, Mrs. Indira Gandhi. She was critically injured this morning at a residence when she was shot by some security men, and she was immediately rushed to All India Medical Institute, where she succumbed to her injuries.

0: ଏପରି ନାରକୀୟ ହତ୍ୟା ପୃଥିବୀ ଇତିହାସରେ ଏକ ଅବିସ୍କରଣୀୟ ଅଧ୍ୟାୟ ରହିବ। ସ୍ୱଚ୍ଛାଚାରିତା ନର ହତ୍ୟା ତଥା ଅସାମାଜିକ କାର୍ଯ୍ୟବଳୀ ଆମକୁ ଆମର ସଭ୍ୟତାକୁ ଆମର ସମାଜକୁ ସର୍ବୋପରି ଆମ ଦେଶକୁ ଦୁର୍ବଳ କରିଦେଉ ନାହିଁ କି?
1: ଦେଶକୁ ଅଧିକରୁ ଅଧିକ ସମୃଦ୍ଧ କରିବାକୁ ହେଲେ ଆମକୁ ଅଗ୍ରସର ହେବାକୁ ପଡ଼ିବ। ରୂପବେଦର ସେହି ଶ୍ଳୋକ ମନେ ପଡ଼େ।

0: ଏହା ଅନ୍ୟର ସଂହାରକ ନ ହୋଇ ପୋଷକ ହେଉ। ଆମ୍ଭେମାନେ ଯେଉଁ ବାହନ ଉପରେ ନିର୍ଭର କରୁ ସେ ସମସ୍ତେ ବଳବାନ ହୁଅନ୍ତୁ, ଯେପରି ଆମ୍ଭେମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଉଁ। ଆମ୍ଭମାନଙ୍କ ଉତ୍ତରାଧିକାରୀ ବଳଶାଳୀ ହୁଅନ୍ତୁ, ବଳିଷ୍ଠ ହୋଇ ଅନ୍ୟମାନଙ୍କୁ ବଳଦାନ କରନ୍ତୁ। ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ବଳ ବୃଦ୍ଧି ନିମନ୍ତେ ରାଷ୍ଟ୍ରରେ ବହୁ ବୁଦ୍ଧ ଉଦ୍ୟମ ହେଉ।
1: ଆଜିର ଟିକେ ଟିକେ ଶିଶୁମାନେ ଯେଉଁମାନେ କି ଆମର ଦାଦ, ଯେଉଁମାନେ ଭବିଷ୍ୟତରେ ଆମର କଷ୍ଟାର୍ଜିତ ସ୍ୱାଧୀନତାର ଅର୍ଥ ବୁଝିବେ, ସେହିମାନେ

0: ଆଜିଠୁ ଗଢିବା ଆମର ପ୍ରଥମ ଓ ପ୍ରଧାନ ଦାୟିତ୍ୱ।
1: ଆମେ ସେଇମାନଙ୍କ ଚିନ୍ତା ଚେତନାକୁ ଏବେଠୁ ବଳିଷ୍ଠ କରିବା, କାରଣ ସେଇମାନେ ହିଁ ଆମେ ଶବ୍ଦର ପ୍ରକୃତ ଦାୟଦ। ଦେଶ ମାତୃକାର ସମୃଦ୍ଧି ପାଇଁ ଆମର ଟିକି ଟିକି ବଂଶଧରଙ୍କ କଣ୍ଠରେ ନିର୍ଭୀକତାର ସ୍ୱର ଦେବା ଦାୟିତ୍ୱ ଆମର।

0: ଶେଷ ହେଲା ତଥ୍ୟ ସମ୍ବଳିତ ରୂପକ ଆମେ। ପ୍ରଯୋଜନା କରିଥିଲେ ଗିରିଶ ଚନ୍ଦ୍ର ନାୟକ, ବର୍ଣ୍ଣନା କରିଥିଲେ ରୀତା ବିଶ୍ୱାଳ, ଦେବିକା ମହାନ୍ତି ଏବଂ ସୁବାସ ନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
0: ବର୍ତ୍ତମାନ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ଖ୍ୟାଲ, ଶିଳ୍ପୀ ହେଲେ ପ୍ରଭୁଦେବ ସର୍ଦ୍ଦାର। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଛାୟାନାଟ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିଲେ ଖେୟାଲ, ଶିଳ୍ପୀ ଥିଲେ ପ୍ରଭୁଦେବ ସର୍ଦ୍ଦାର। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 10:30। ଏବେ ଆସନ୍ତୁ ଶୁଣିବା କିଛି ପୁରୁଣା ବଛା ବଛା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ପ୍ରଫେସର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ହସରତ ଜୟପୁରୀ, ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଜୟକିଶନ।

ମେରେ ଜୀବନ ସାଥୀ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଶୁଣିବା। ଶିଳ୍ପୀ ହେଲେ କିଶୋର କୁମାର। ଗୀତ ରଚନା କରିଛନ୍ତି ମଜରୁହ ସୁଲତାନପୁରୀ। ସଙ୍ଗୀତରେ ସଜେଇଛନ୍ତି ଆର୍ ଟି ପରମନ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଇନ୍ଦିବରଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ, କଥାଚିତ୍ର କୁର୍ବାନୀ।

ଦର୍ଦ୍ଦ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କିଶୋର କୁମାର ଏବଂ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ନକ୍ସ ଲାଲପୁରୀ। ସଙ୍ଗୀତରେ ସଜେଇଛନ୍ତି ଖୟାମ।

ଆ ପାଏ ପାହାରାଇ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶେଷରେ ଶିଳ୍ପୀ ହେଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମନ। କଥାଚିତ୍ର ଆପ୍ କି କସମ୍।

ଦିନ 11ଟାରେ ଶୁଣିବେ ଗୀତିନାଟ୍ୟ ନୀଳାଦ୍ରୀ ବିହାରୀ, ମୂଳ ରଚନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପ୍ରଦୀପ ପାତ୍ର। ଦିନ 1:10ରେ ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5ଟାରେ। 5:30ରେ ଶୁଣିବେ ହ୍ୟାଲୋ ସର୍ଦ୍ଦା ଲାଗବା ଗୀତ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30ରେ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15ରେ। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କରିଛନ୍ତି କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ଏକକ ଚଳଚ୍ଚିତ୍ର କ୍ରମରେ ଶୁଣିବେ ରାମଲୀଲା କଥାଚିତ୍ରର ଗୀତ ରାତି 10:30ରେ। ଶ୍ରୋତାବନ୍ଧୁ, ଇଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣିଥରେ ଆସନ୍ତାକାଲି ସକାଳ 5:53